ଆକାଶବାଣୀ ଜୟପୁର ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 21 ଦିନ 2026 ମସିହା ଜୁନ୍ ମାସର 11 ତାରିଖ ଆପଣଙ୍କୁ ଶୁଭେଚ୍ଛା ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମାଙ୍ଗଳିକ

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 45ତମ ଭାଗ।
1: ଏପିସୋଡ୍ ନମ୍ବର 45। 4-5।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 45ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା, ଉପସ୍ଥାପନା ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, ଦେବତା ଓ ଅସୁରଙ୍କ ମଧ୍ୟରେ ଅନେକ ସମୟରେ ଦ୍ୱନ୍ଦ୍ୱ, କଳହ, ଯୁଦ୍ଧ ଲାଗି ରହିଥିବା କଥା ତ ଆମେ ବିଭିନ୍ନ ପୁରାଣରୁ ପଢ଼ିଛେ। ଏମିତିକା ଥରେ ଏମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ଯୁଦ୍ଧରେ ଅସୁରମାନେ ସମୂଳେ ବିନାଶ ହେଲେ। ସାରା ସଂସାରରେ ସୁଖ, ଶାନ୍ତି, ଆନନ୍ଦ ଫେରିଆସିଲା। ଦେବତାମାନେ ସବୁଠାରେ ପୂଜା ପାଇଲେ, କିନ୍ତୁ ଯେଉଁ ପରାତ୍ପର ପରମବ୍ରହ୍ମଙ୍କର ଶକ୍ତି ବଳରେ ସେମାନେ ବିଜୟଶ୍ରୀରେ ମଣ୍ଡିତ ହେଲେ, ସେ କଥାକୁ ଗୁରୁତ୍ୱ ନ ଦେଇ ନିଜର ବଳ, ପରାକ୍ରମ ଓ ବୁଦ୍ଧି ବଳରେ ଅସୁରମାନଙ୍କୁ ପରାଜିତ କଲେ ବୋଲି ସମସ୍ତେ ଗର୍ବରେ ବାହାସ୍ଫୋଟ ମାରିବାକୁ ଲାଗିଲେ। ପରମ ପୁରୁଷ ଦେବତାମାନଙ୍କର ମନୋଭାବରୁ ଜାଣିପାରିଲେ ଯେ ସେମାନେ ମିଥ୍ୟା ଦମ୍ଭ ଅଭିମାନ କରି ତାଙ୍କର ଅସ୍ତିତ୍ୱକୁ ହେୟ ଜ୍ଞାନ କଲେଣି। ଯଦି ଏମାନଙ୍କ ମନରେ ଏହି ଚିନ୍ତନ ଦୃଢ଼ ହୋଇଯାଏ, ତାହେଲେ ଅସୁରମାନଙ୍କର ଭଳି ଏମାନଙ୍କର ମଧ୍ୟ ସର୍ବନାଶ ହେବ। ଏଥିପାଇଁ ସେ ନିଜର ଲୀଳା ପ୍ରକଟ କରି ଏଭଳି ଏକ ଅଦ୍ଭୁତ ଯକ୍ଷ ରୂପ ଗ୍ରହଣ କଲେ, ଯାହାଙ୍କୁ ଦେଖି ଦେବତାମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଏହି ଯକ୍ଷ ସଦୃଶ ରୂପଧାରୀ ଅଦ୍ଭୁତ ପୁରୁଷଙ୍କ ବିଷୟରେ ଜାଣିବା ପାଇଁ ଇନ୍ଦ୍ର ତଥା ଅନ୍ୟ ଦେବତାମାନେ ଅଗ୍ନିଦେବଙ୍କୁ ତାଙ୍କ ନିକଟକୁ ପଠାଇଲେ। ଯେତେବେଳେ ଯକ୍ଷ ଅଗ୍ନିକୁ ଦେଖିଲେ, ତାଙ୍କର ପରିଚୟ ଆଉ ଶକ୍ତି ବିଷୟରେ ଜାଣିବାକୁ ଚାହିଁଲେ। ଅଗ୍ନି କହିଲେ ଯେ ଏ ତ୍ରିଜଗତରେ ଯାହା କିଛି ଅଛି, ସେ ସବୁକୁ ଜାଳି ପୋଡ଼ି ଧ୍ୱଂସ କରିଦେବାର ଶକ୍ତି ତାଙ୍କ ନିକଟରେ ରହିଛି। ଯକ୍ଷରୂପୀ ପରମ ପୁରୁଷ ଅଗ୍ନିଙ୍କର ଏଭଳି ଅହଙ୍କାରକୁ ଦମନ କରିବା ଖଣ୍ଡିଏ ଶୁଖିଲା ଘାସ ଟୁକୁଡ଼ାକୁ ତାଙ୍କ ଆଗରେ ରଖିଦେଇ କହିଲେ, ଏହାକୁ ଜଳା। ଅଗ୍ନି ନିଜର ସମସ୍ତ ଶକ୍ତି ପ୍ରୟୋଗ କରି କୁଟାଟିକୁ ପୋଡ଼ିପାରିଲେ ନାହିଁ। ଲଜ୍ଜାରେ ସେଠାରୁ ଫେରିଆସି ଦେବତାମାନଙ୍କୁ କହିଲେ ଯେ ଏହି ଦିବ୍ୟ ଯକ୍ଷଙ୍କ ବିଷୟରେ ସେ ଜାଣିପାରିଲେ ନାହିଁ। ତାପରେ ବାୟୁ ଦେବତା, ସେ ଯକ୍ଷ ନିକଟରେ ପହଞ୍ଚିବା କ୍ଷଣି ଯକ୍ଷ ତାଙ୍କର ପରିଚୟ ଜାଣିବାକୁ ଚାହିଁଲେ। ବାୟୁଦେବ ଅତି ଗର୍ବର ସହିତ କହିଲେ, ଯଦ୍ ଇଦମ୍ ପୃଥିବ୍ୟାମ୍ ଇଦମ୍ ସର୍ବମ୍ ଅପି ଆଦିଦିୟମ୍, ମାନେ ଏହି ପୃଥିବୀରେ ଯାହା କିଛି ଅଛି ସେ ସବୁକୁ ମୁଁ ଉଡ଼ାଇ ଦେଇପାରେ। ତାଙ୍କରି ଆଗରେ ମଧ୍ୟ ଯକ୍ଷ ଘାସକୁଟାଟିଏ ରଖିଦେଇ କହିଲେ, ଏହାକୁ ଉଡ଼ାଇ ଦିଅ। ବାୟୁଦେବ ନିଜର ସମସ୍ତ ଶକ୍ତି ପ୍ରୟୋଗ କଲେ, କିନ୍ତୁ ଘାସଟି ମୋଟେ ହଲିଲା ନାହିଁ। ସେ ଅପମାନିତ ହୋଇ ଫେରିଆସି ଇନ୍ଦ୍ରଙ୍କୁ କହିଲେ, ସେହି ଦିବ୍ୟ ଯକ୍ଷଙ୍କର ସମ୍ପର୍କରେ କିଛି ଜଣାପଡ଼ୁନି। ସୁଧୀବୃନ୍ଦ, ଯେତେବେଳେ କର୍ମଚାରୀମାନେ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି ନାହିଁ, ସେତେବେଳେ ମାଲିକଙ୍କର ପାଳି ପଡ଼େ।

0: ଦେବତାମାନେ ଦେବରାଜା ଇନ୍ଦ୍ରଙ୍କୁ ଅନୁରୋଧ କଲେ ସେ ଯକ୍ଷ ନିକଟକୁ ଯିବାକୁ। ଇନ୍ଦ୍ର ଯକ୍ଷ ନିକଟରେ ପହଞ୍ଚିବା କ୍ଷଣି ତାଙ୍କର ଗର୍ବ ଅଭିମାନ ଚୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଯକ୍ଷ ଅନ୍ତର୍ଦ୍ଧାନ ହୋଇଗଲେ। ଏହା ଦେଖି ଇନ୍ଦ୍ର ଯକ୍ଷଙ୍କର ସ୍ୱରୂପ ଜାଣିବା ପାଇଁ ଧ୍ୟାନରେ ବସିଲେ। ଠିକ୍ ଏହି ସମୟରେ ସେ ଦେଖିବାକୁ ପାଇଲେ ଯେ ଅତ୍ୟନ୍ତ ଶୋଭାଯୁକ୍ତା ନାନା ଅଳଙ୍କାରରେ ବିଭୂଷିତା ହିମାଳୟ କନ୍ୟା ଦେବୀ ପାର୍ବତୀ ଅନ୍ତରୀକ୍ଷରେ ଉଭା ହୋଇଛି। ତାଙ୍କୁ ଦର୍ଶନ କରି ଇନ୍ଦ୍ର ଚିନ୍ତା କଲେ ଯେ ଦେବୀ ଉମା ନିତ୍ୟ ଜ୍ଞାନବୋଧ ସ୍ୱରୂପ ଭଗବାନ ଶିବଙ୍କ ନିକଟରେ ରହୁଛନ୍ତି, ସେ ଏହି ଯକ୍ଷଙ୍କ ବିଷୟରେ ଅବଶ୍ୟ ଜାଣିଥିବେ। ଇନ୍ଦ୍ର ଅତି ବିନୟର ସହିତ ଦେବଙ୍କୁ ପଚାରିଲେ, ମା, ବର୍ତ୍ତମାନ ଯେଉଁ ଯକ୍ଷ ଆମକୁ ଦର୍ଶନ ଦେଇ ଅନ୍ତର୍ଧ୍ୟାନ ହୋଇଗଲେ ସେ କିଏ? ଦେବୀ କହିଲେ, ସେ ଯକ୍ଷ ପରାତ୍ପର ପରମ୍ବ୍ରହ୍ମ ଅଟନ୍ତି। ସେ ହିଁ ଅସୁରମାନଙ୍କୁ ସଂହାର କରିଥିଲେ। ଦେବତାମାନେ କେବଳ ନିମିତ୍ତ ମାତ୍ର ଥିଲେ। ତୁମମାନଙ୍କ ମନରେ ଯେଉଁ ମିଥ୍ୟା ଅଭିମାନ ଅହଙ୍କାର ଭରି ରହିଛି ସେସବୁ ପରିତ୍ୟାଗ କର। ସମସ୍ତେ ଜାଣି ରଖାଯାଇ ଯାହା କିଛି ଘଟୁଛି ସେସବୁ କେବଳ ସେହି ପରମ ପୁରୁଷଙ୍କ ନିର୍ଦ୍ଦେଶରେ ହେଉଛି। ସୁଧୀବୃନ୍ଦ, ସେହି ସଚ୍ଚିତ ଆନନ୍ଦରୂପୀ ପରାତ୍ପର ପରମ୍ବ୍ରହ୍ମ ସର୍ବତ୍ର ପରିପୂର୍ଣ୍ଣ ହୋଇ ରହିଛନ୍ତି। ସେ ଅନନ୍ତ, ସର୍ବାତୀତ ଏବଂ ସର୍ବରୂପ ଅଟନ୍ତି। ସେ ଏକ, ତଥାପି ଅନାଦିକାଳରୁ ବିଭିନ୍ନ ରୂପରେ ନିଜକୁ ଅଭିବ୍ୟକ୍ତ କରିଛନ୍ତି। ପରାତ୍ପର ପରମ୍ବ୍ରହ୍ମ ହିଁ ଶିବ ନାମରେ ଖ୍ୟାତ ଅଟନ୍ତି। ସୃଷ୍ଟିର ଆରମ୍ଭରୁ ଏକ ହିଁ ରୁଦ୍ରଦେବ ବିଦ୍ୟମାନ ଥିଲେ। ଏକ ଏବ ତଦା ରୁଦ୍ର ନ ଦ୍ୱିତୀୟ ନସ୍ତି କଶ୍ଚନା ସଂସୃଜ୍ୟ ବିଶ୍ୱଭୁବନ ଗୋପ୍ୟାନ୍ତି ସଞ୍ଚୁକୋଚୟା, ମାନେ ଏହି ଜଗତର ନିର୍ମାଣକର୍ତ୍ତା, ରକ୍ଷାକର୍ତ୍ତା ଏବଂ ସଂହାରକର୍ତ୍ତା ହେଉଛନ୍ତି ସେହି ଦେବଦେବ ମହାଦେବ। ସୁଧୀବୃନ୍ଦ, ସେ ହେଉଛନ୍ତି ସମସ୍ତଙ୍କର ସ୍ୱାମୀ, ଶାସକ ଆଉ ଶରଣଦାତା। ସେ ଅଣୁଠାରୁ ଆହୁରି କ୍ଷୁଦ୍ର ଏବଂ ମହାନଠାରୁ ପରମ ମହାନ ଅଟନ୍ତି। ସେ ଶିବ ମଙ୍ଗଳମୟ ଅକର୍ମ କର୍ମଦାତା। ସଂସାରର କଲ୍ୟାଣ ପାଇଁ ଭକ୍ତଙ୍କର ମନୋବାଞ୍ଛା ପୂରଣ ଉଦ୍ଦେଶ୍ୟରେ ସବୁବେଳେ ସେ ବରଦ ହସ୍ତରେ ଉଭାଇଛନ୍ତି। ତାଙ୍କରି ପାଦପଦ୍ମରେ ଶରଣାଗତ ହେଲେ ମନରୁ ସମସ୍ତ ଦୁଃଖ, ଶୋକ, ଭୟ ଦୂରୀଭୂତ ହେବା ସଙ୍ଗେ ସଙ୍ଗେ ଅପୂର୍ବ ଶାନ୍ତି ଆନନ୍ଦ ମିଳିପାରିବ।
1: ଶୁଣିଲେ ଆଜିର ଅନୁଚିନ୍ତା, ଉପସ୍ଥାପନା କଲେ ଲକ୍ଷ୍ମୀଧର ସାହୁ, ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା କାଜୁ ଚାଷ ସମ୍ପର୍କରେ। ଓଡ଼ିଶାରେ କାଜୁ ଚାଷ ଏକ ଅତ୍ୟନ୍ତ ଲାଭଦାୟକ ଫସଲ। କମ୍ ପରିଶ୍ରମ ଓ କମ୍ ଖର୍ଚ୍ଚରେ ଏଥିରୁ ଅଧିକ ଲାଭ ମିଳିଥାଏ। କାଜୁ ଏକ କ୍ରାନ୍ତିମଣ୍ଡଳୀୟ ଫସଲ, ଏଥିପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ସବୁଠାରୁ ଭଲ ହୋଇଥାଏ। ବାଲିଆ ଦୋରସା ମାଟି, ଲାଲ ମାଟି ଏବଂ ପାହାଡ଼ିଆ ଅନୁର୍ବର ଜମିରେ ମଧ୍ୟ କାଜୁ ଚାଷ ଭଲ ଭାବରେ ହୋଇଥାଏ। କେବଳ ମାଟିରେ ଯେପରି ପାଣି ଜମି ନ ରହୁଥିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଓଡ଼ିଶା ଜଳବାୟୁ ପାଇଁ କିଛି ପ୍ରମୁଖ ଉନ୍ନତ କିସମ ଦେଖିବାକୁ ମିଳେ। ଯେଉଁ କିସମଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର 1, BPP 4, BPP 8, ଉଲ୍ଲାଲ 4 ଏବଂ ଭେଙ୍ଗୁର୍ଲା 4। ମନେ ରଖିବା ଉଚିତ, ସବୁବେଳେ ବିଶ୍ୱସ୍ତ ନର୍ସରୀ କିମ୍ବା ସରକାରୀ କୃଷି ବିଜ୍ଞାନ କେନ୍ଦ୍ରରୁ କଲମୀ ପୋତା ଗଛକୁ ଆଣି ଚାଷ କରନ୍ତୁ, କାରଣ ଏଥିରେ ଶୀଘ୍ର ଓ ଅଧିକ ଫଳ ଆସିଥାଏ। କାଜୁ ଗଛ ଲଗାଇବା ସମୟରେ ଗଛକୁ ଗଛ 7-8 ମିଟର ଏବଂ ଧାଡ଼ିକୁ ଧାଡ଼ି 7-8 ମିଟର ବ୍ୟବଧାନ ରଖିବା ଉଚିତ। ସାଧାରଣତଃ କାଜୁ ଗଛ ବର୍ଷାଦିନ ପୂର୍ବରୁ ମେ ଜୁନ୍ ମାସରେ ମାଟିରେ ପୋତିଦେବା ଆବଶ୍ୟକ। କାଜୁ ଗଛକୁ ମାଟିରେ ପୋତିବା ସମୟରେ ପ୍ରତି ଗାତରେ 10-15 କିଲୋଗ୍ରାମ ସଢ଼ା ଗୋବର ଖତ, କିଛି ବାଲି ଏବଂ ଉପର ମାଟି ଗୋଳାଇ ଭର୍ତ୍ତି କରିଦେବା ଉଚିତ। ଉଇ ଦାଉରୁ ରକ୍ଷା ପାଇବା ପାଇଁ ଅଳ୍ପ ନିମ ପିଡ଼ିଆ ମଧ୍ୟ ଆମେ ମାଟିରେ ମିଶାଇ ଦେଇପାରିବା। ସାଧାରଣତଃ ଜୁଲାଇରୁ ଅଗଷ୍ଟ ବର୍ଷାଦିନ ସମୟରେ କଲମୀ ପୋତା ଲଗାଇବା ସବୁଠାରୁ ଉତ୍ତମ ହୋଇଥାଏ। କାଜୁ ଗଛ ଛୋଟ ଥିବା ସମୟରେ ପ୍ରଥମ 3-4 ବର୍ଷ ଧାଡ଼ି ମଝିରେ ଥିବା ଖାଲି ଜାଗାରେ ଚିନାବାଦାମ, ମୁଗ, ବିରି କିମ୍ବା ପରିବା ଚାଷ କରି ଅଧିକ ଲାଭ ପାଇପାରିବା। ଗଛକୁ ସୁନ୍ଦର ଆକାର ଦେବା ପାଇଁ ତଳଭାଗରୁ ବାହାରୁଥିବା ଅଦରକାରୀ ଲତାଗୁଡ଼ିକୁ ଏବଂ ଡାଳଗୁଡ଼ିକୁ କାଟିଦେବା।

0: ଲିଚୁ ଏକ ମରୁଡ଼ି ସହନଶୀଳ ଗଛ, କିନ୍ତୁ ପ୍ରଥମ 2-3 ବର୍ଷ ଖରାଦିନେ ଗଛମୂଳରେ ପାଣି ଦେଲେ ଗଛ ଶୀଘ୍ର ବଢ଼ିଥାଏ। କାଜୁ ଗଛରେ ସାଧାରଣତଃ କାଣ୍ଡବିନ୍ଧା ପୋକ ଦେଖିବାକୁ ମିଳେ। ଏହା କାଜୁର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। ଏଥିପାଇଁ କାଣ୍ଡକୁ ସଫା ରଖିବା ଏବଂ ପୋକ ଲାଗିଲେ ମୂଳରେ କୀଟନାଶକକୁ ପ୍ରୟୋଗ କରିବା ଉଚିତ। ଏହା ବ୍ୟତୀତ କାଜୁ ଗଛରେ ଚା ମଶା ଦେଖିବାକୁ ମିଳନ୍ତି। ଏହା ନୂଆ କୁଶି ଓ ଫୁଲକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ପ୍ରତିକାର ପାଇଁ ଫୁଲ ଆସିବା ସମୟରେ ଉପଯୁକ୍ତ କୀଟନାଶକକୁ ସ୍ପ୍ରେ କରିବା ଉଚିତ। କାଜୁ ଚାଷରେ ଦେଖାଯାଉଥିବା ଆଉ ଏକ ପୋକ ହେଉଛି ପତ୍ରମୋଡ଼ା ପୋକ। ଏହି ପୋକଗୁଡ଼ିକ ଛୋଟ ଗଛର କୋମଳ ପତ୍ରକୁ ଖାଇ ନଷ୍ଟ କରିଦିଅନ୍ତି। ଏହାର ନିରାକରଣ ପାଇଁ ନିମ ଆଧାରିତ କୀଟନାଶକ 2 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିପାରିବା। କାଜୁ ଗଛରେ ଦେଖାଯାଉଥିବା ରୋଗମାନଙ୍କ ମଧ୍ୟରେ ରହିଛି ପାଉଡରୀ ମିଲ୍ଡିଓ ରୋଗ। ଏହି ରୋଗ ଯୋଗୁଁ ଫୁଲ ଏବଂ କଞ୍ଚା ଫଳ ନଷ୍ଟ ହୋଇଯାଇଥାଏ। ଏହି ରୋଗ ହେଲେ ଫୁଲ ଚାଙ୍ଗୁଡ଼ି ଓ ପତ୍ର ଉପରେ ଧଳା ରଙ୍ଗର ଗୁଣ୍ଡ ବା ଆସ୍ତରଣ ଜମିଥାଏ। ଏହାର ପ୍ରତିକାର ପାଇଁ ରୋଗ ଦେଖାଗଲେ ଗନ୍ଧକ ଗୁଣ୍ଡ 2 ଗ୍ରାମ କିମ୍ବା ହେକ୍ସାକୋନାଜଲ 1 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିପାରିବା। ସାଧାରଣତଃ କଲମୀ ଗଛ ଲଗାଇବାର 3 ବର୍ଷରୁ ଏହା ଫଳ ଦେବା ଆରମ୍ଭ କରିଥାଏ। ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ କାଜୁ ପାଚି କେନ୍ଦୁ ସହ ତଳେ ପଡ଼ିଥାଏ। ସେଗୁଡ଼ିକୁ ସଂଗ୍ରହ କରି ମଞ୍ଜିକୁ ଅଲଗା କରିଦିଅନ୍ତୁ। ଗୋଟିଏ ସୁସ୍ଥ ଗଛରୁ ବର୍ଷକୁ ପ୍ରାୟ 10-15 କିଲୋଗ୍ରାମ କାଜୁ ମିଳିଥାଏ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଅମାନତ୍ୟ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବିମଳା ପଟ୍ଟନାୟକ ଏବଂ ସାଥୀ।
2: ଆଜି ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରଖିଛୁ ଅମାନତ୍ୟ ସମ୍ପ୍ରଦାୟର ଗୀତ। ଅମାନତ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟ ସମ୍ପ୍ରଦାୟ ପରି ଅତ୍ୟନ୍ତ ପରିଶ୍ରମୀ ତଥା ନିରାଡମ୍ବର ଜୀବନଯାପନ କରିବାକୁ ଭଲ ପାଆନ୍ତି। ଅମାନତ୍ୟ ଭାଇ ଓ ଭଉଣୀମାନେ ଦେବାଦେବୀଙ୍କ ଉପରେ ମଧ୍ୟ ଅଗାଢ଼ ବିଶ୍ୱାସ କରନ୍ତି। ଏଣୁ ଏମାନେ ପ୍ରତ୍ୟେକ ପର୍ବପର୍ବାଣୀରେ ନିଜ ଗ୍ରାମଦେବକୁ ପ୍ରସନ୍ନ କରିବା ନିମନ୍ତେ ବନ୍ଦନା ଗାଇଥାନ୍ତି। ତେବେ ପ୍ରଥମେ ଆସନ୍ତୁ ଶୁଣିବା ଅମାନତ୍ୟ ଭାଇ ଓ ଭଉଣୀମାନେ ଦେବୀଙ୍କ ଉଦ୍ଦେଶ୍ୟରେ ଗାଉଥିବା ବନ୍ଦନାଟିଏ। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଆମିଡ଼ିଗୁଡ଼ା ଗ୍ରାମର ବିମଳା ଅମାନତ୍ୟ ଏବଂ ସାଥୀ।

0: प्रधानमन्त्रिणः मोदिनः ऐतिहासिक उपलब्धेः श्लाघनाय एकः संकल्प प्रस्तावः स्वीकृतः। एतदन्तरं सम्पूर्ण विश्वतः प्रधानमन्त्रिणे अभिनन्दन सन्देशाः आगच्छन्तः सन्ति। अमेरिकादेशस्य राष्ट्रपतिः डोनाल्ड ट्रम्पः यूरोपीय आयोगस्य अध्यक्षा उर्सुला वॉन डेर लेयेन, इटली देशस्य प्रधानमन्त्री जॉर्जिया मेलोनी, जर्मनी देशस्य चांसलर फेडरिक मोर्स, इजराइल देशस्य प्रधानमन्त्री बेंजामिन नेतन्याहू, कनाडा देशस्य प्रधानमन्त्री मार्क कॉर्नी सहैव दक्षिण कोरिया देशस्य राष्ट्रपतिः ली जे म्यूंग इत्यादयः प्रमुख वैश्विक नेतारः श्रीमोदिनं प्रति वर्धापनं प्रेषितवन्तः। संस्कृति मन्त्रालयेन गतवर्षस्य कृते संगीत नाटक अकादमी पुरस्काराः अथ च उस्ताद बिस्मिल्ला खान युवा पुरस्काराः घोषिताः। अकादमी संघस्य सामान्य परिषदा संगीत नृत्य रंगमंच पारंपरिक लोक जनजातीय कला वैविध्येभ्यः कलामंचं यावत् विविध क्षेत्रेभ्यः अष्टोत्तरैकशत प्रसिद्धाः कलाकाराः चतुर्विंशत्युत्तर द्विसहस्रतम वर्षस्य अथ च पञ्चविंशत्युत्तर द्विसहस्रतम वर्षस्य अकादमी पुरस्कारार्थं चिताः। एते चिताः पुरस्कार विजेतारः अशेषस्य हि देशस्य प्रतिनिधित्वं कुर्वन्ति। ये विभिन्न राज्येभ्यः केन्द्रशासित प्रदेशेभ्यः च सम्बद्धाः सन्ति। बैडमिंटन प्रतिस्पर्धायां सिडनी नगरे प्रचल्यमानायाः ऑस्ट्रेलियन ओपन स्पर्धायाः महिलानां वर्गे पीवी सिंधु तन्वी शर्मा च सफलताम् अवाप्य द्वितीय चक्रं प्रति प्रविष्टवत्यौ। इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ଏକବାକ୍ୟ କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 7:25। ଏଥିରେ ଶୁଣିବେ ଲୋଭର ଶେଷ ଭାଗ। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ନିହାରିକା ସାହୁ। ସକାଳ 8:45 ଶୁଣିବେ ଲଘୁ ସଙ୍ଗୀତ। ଶିଳ୍ପୀମାନେ ହେଲେ ନିବେଦିତା, ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ପ୍ରଚାର କରିବୁ ସକାଳ 9। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ମଧ୍ୟାହ୍ନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ପୂର୍ବାହ୍ନ 10:30। ପୂର୍ବାହ୍ନ 11 ରହିଛି ଲୋକନାଟ, ଏଥିରେ ଶୁଣିବେ ମହିରାବଣ ବଦ୍ଧ, ରଚନା କୃପାମୟ ଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ବେତାର ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା ରାମେଶ୍ୱର ପ୍ରଧାନ। ଦିନ 12:30 ପ୍ରଚାର କରିବୁ ସୌରଭାସର କାର୍ଯ୍ୟକ୍ରମ ତାରବା। ଦିନ 12:50 ରହିଛି କେତୋଟି ଭକ୍ତିଗୀତ, ଶିଳ୍ପୀମାନେ ହେଲେ ନନ୍ଦିତା ମହାପାତ୍ର, ଅଲେଖ ଚନ୍ଦ୍ର ସାମଲ, ଜ୍ୟୋତ୍ସ୍ନା ଦାସ ଏବଂ ମନମୋହନ ପ୍ରଧାନ। ହିନ୍ଦୀ ସୁଗମ ସଙ୍ଗୀତରେ ଗଜଲ ଶୁଣିବେ ଦିନ 1:05। ଦିନ 1:20 ପ୍ରଚାର କରିବୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓଘରଣୀ, ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ସମ୍ପର୍କରେ ଏବଂ ପରେ ଶୁଣିବେ ଚାକିରି କରୁଥିବା ମହିଳାଙ୍କ ସମସ୍ୟା ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ପନ୍ଦନ କ୍ରମରେ ପ୍ରତିକ୍ରିୟାରେ ରହିଛି ଯୁବମାନଙ୍କ ମଧ୍ୟରେ ସହନଶୀଳତା କମୁଛି କି, ଜାଣିବା କଥାରେ ରହିଛି ଶିବାଜୀ ମହାରାଜ, ଟିପୁ ସୁଲତାନ ଏବଂ ଆକବରଙ୍କ ସମ୍ପର୍କରେ। ଅପରାହ୍ନ 5:30 ପ୍ରଚାର କରିବୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିସନ, ଏଥିରେ ଭେଟଘାଟରେ ଶୁଣିବେ ଓଟ ଘେନୱା କାଜେ ସରକାରୀ ସାଇଜ୍ ମିଲ୍ ସିକି, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ରାସନ କାର୍ଡର କାମ କାଇଟା, ଏ ସମ୍ପର୍କରେ ଏକ ସାକ୍ଷାତକାର। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ ଭାଗବତ। ସନ୍ଧ୍ୟା 6:30 ବିକାଶ ମନ୍ତ୍ର, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଚାଷୀ ଭାଇଙ୍କୁ ଦିବଗତ କଥାରେ ଶୁଣିବେ ଖରିଫ ଧାନ ଚାଷ ପ୍ରସ୍ତୁତି, ଏ ସମ୍ପର୍କରେ କହିଛନ୍ତି ସ୍ମିତା ପାଢ଼ୀ। ପରେ ଶୁଣିବେ ଆଜିର ଚାଷୀ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ। 2047 ମସିହା ସୁଦ୍ଧା ବିକଶିତ ଭାରତ ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ହେବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମୌଳିକ ମାନବ ପୁଞ୍ଜି, ଭବିଷ୍ୟତ ପ୍ରସ୍ତୁତି ଦକ୍ଷତା, ନିଯୁକ୍ତି ଓ ଉଦ୍ୟୋଗ ଆଦି ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଯୁବପିଢ଼ି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ପରିସରରେ ଆୟୋଜିତ ଓଡ଼ିଶା ଖାଦ୍ୟ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2026କୁ ଉଦ୍ଘାଟନ କରି ଡକ୍ଟର କମ୍ଭମ୍ପାଟି କହିଛନ୍ତି, କୃଷିର ଭବିଷ୍ୟତ ଉଦ୍ଭାବକ, ଉଦ୍ୟୋଗୀ ଏବଂ ସମସ୍ୟା ସମାଧାନକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ 19 ଓ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା 21 ତାରିଖରୁ ତ୍ରିଦିବସୀୟ ସମାଧାନ ସମାରୋହ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ଥିବା ବିଭିନ୍ନ ମାମଲାର ଫଏସଲା ଏହା ମାଧ୍ୟମରେ କରାଯିବ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି, ସ୍ନାନ ପୂର୍ଣ୍ଣିମା ସମୟରେ ପୁରୀ ଶ୍ରୀମନ୍ଦିର ପରିସରରେ 72 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ 2 ଶବ୍ଦ ଓ 1 ଲୋଗୋକୁ ପେଟେଣ୍ଟ ମିଳିଛି। ଆନନ୍ଦ ବଜାର ଓ ପତିତ ପାବନ ଶବ୍ଦ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକୁ ପେଟେଣ୍ଟ ମିଳିଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମନ୍ଦିର ସହ ଜଡ଼ିତ ବିଭିନ୍ନ ଶବ୍ଦ, ଚିହ୍ନ ଏବଂ ଲୋଗୋ ଚିହ୍ନ ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରାଯାଇଛି। ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାଂଗଠନିକ ପରିଚୟକୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

0: ରାଜ୍ୟରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ଜୁନ୍ 16 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। ଜୁନ୍ 22 ତାରିଖ ଅପରାହ୍ନ 2ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶିକ୍ଷାବର୍ଷ 2026-27ରେ ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ 10 ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ 94.37% ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚପାରିଛି। ମୋଟ 3,15,18,412 ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ 39,83,446 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ 28 ରହିଛି। କନ୍ଧମାଳ ଜିଲ୍ଲା ପୁଲିସ୍ ପକ୍ଷରୁ ଆମ ପୁଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ସମସ୍ୟା ହ୍ରାସ ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା କିଛିଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଗତକାଲି 4 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ 12 ଭିନ୍ନ ଭିନ୍ନ କ୍ରୀଡ଼ା ବିଭାଗ ପାଇଁ 25 ଜଣ ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ମନୋନୀତ କରାଯାଇଛି। ଏଥିରେ 9 ଜଣ ମହିଳା ପ୍ରଶିକ୍ଷକଙ୍କୁ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟରେ 2016 ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ରାଜ୍ୟରେ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଫୁଟବଲ, ଖୋଖୋ, କବାଡ଼ି ଏବଂ ଭଲିବଲର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ 30,000 ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଫୁଟବଲ ବାଳକ ବର୍ଗରେ ବରଗଡ଼, ବାଳିକା ବର୍ଗରେ ଭୁବନେଶ୍ୱର, ଖୋଖୋ ବାଳକ ବର୍ଗରେ ପୁରୀ, ବାଳିକା ବର୍ଗରେ ଖୋର୍ଦ୍ଧା, କବାଡ଼ି ବାଳକ ବର୍ଗରେ ବାଲେଶ୍ୱର, ବାଳିକା ବର୍ଗରେ ପୁରୀ ଏବଂ ଭଲିବଲର ବାଳକ ବର୍ଗରେ କଟକ ଏବଂ ବାଳିକା ବର୍ଗରେ ଖୋର୍ଦ୍ଧା ଚାମ୍ପିୟନ୍ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଲଲାଟ ଚନ୍ଦ୍ର ଦାସ।
2: ସାଧାରଣତଃ ସୂର୍ଯ୍ୟତାପ ଯୋଗୁଁ ବାହାରର ପରିବେଶ ଉତ୍ତପ୍ତ ହେବା ଦ୍ୱାରା ଶରୀରରେ ଉତ୍ତାପର ମାତ୍ରା ବୃଦ୍ଧି ପାଇଥାଏ ଏବଂ ଆମର ଖରାଦିନେ ଜଳବାୟୁର ଆର୍ଦ୍ରତା ବଢ଼ିବା ସହିତ ଶରୀରର ତାପମାତ୍ରା ମଧ୍ୟ ବଢ଼ିଥାଏ। ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ ମାତ୍ରାରେ ଦେଖାଯାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଗୋଡ଼ ହାତ ବାକୁଳା ମାରିବା, ଦେହ ହାତ ଝୋଲା ମାରିଯିବା, ଚମ ଶୁଖିଲା ସେତା ପଡ଼ିଯିବା, ମୁଣ୍ଡ ବୁଲେଇ ବାନ୍ତି ହେବା, ନାଡ଼ିର ଗତି ଦୁର୍ବଳ ଓ ଦ୍ରୁତ ହେବା, ମୁଣ୍ଡ ଭାରି ଭାରି ବା ଓଜନିଆ ଲାଗିବା, ଦେହରୁ ଗମ୍ ଗମ୍ ଝାଳ ବାହାରିବା, ଆଖି ପିତୁଳା ମେଲା ହୋଇଯିବା ଏବଂ ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଅଧିକ ଗରମରେ ମଣିଷଟି ପ୍ରାଣ ହରାଇଥାଏ ଏବଂ କ୍ଳାନ୍ତି ଅନୁଭବ କରିଥାଏ, ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବା, ଶରୀରର ତାପମାତ୍ରା ସାଧାରଣତଃ 106 ଡିଗ୍ରୀ ଫାରେନହାଇଟ୍ରୁ କମ୍ ହୋଇଯାଏ। ଏହି ସମୟରେ ଉପଯୁକ୍ତ ଚିକିତ୍ସା ନକଲେ ରୋଗୀ ଚେତାଶୂନ୍ୟ ହୋଇପାରେ। ଅଚେତ ହୋଇଗଲା ପରେ ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ହାତଗୋଡ଼ ନାଠି ହୋଇଯିବା ବା ଟାଣ ହୋଇଯିବା, ବୃହଯନ୍ତ୍ର ସଠିକ ଭାବେ କାମ ନ କରିବାରୁ ରକ୍ତଚାପ କମିଯାଏ, ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହେବାରୁ ନିଶ୍ୱାସ ପ୍ରଶ୍ୱାସ ଠିକ୍ ଭାବରେ ହୋଇପାରେ ନାହିଁ, କିଡ୍ନିର କାମ କମିଯିବାରୁ ପରିସ୍ରା ମଧ୍ୟ କମ୍ ହୁଏ, ରୋଗୀ ଦେହର ମାଂସପେଶୀ ଅବଶ ବା ଶିଥିଳ ହୋଇଯାଏ, ରୋଗୀ କୋମା ଅବସ୍ଥାକୁ ଚାଲିଯାଏ ଏବଂ ଆହୁରି ଅନ୍ୟ କେତେକ ରୋଗ ଅଛି ଯେଉଁଥିରେ ଏହି ଅଂଶୁଘାତର ଲକ୍ଷଣ ଭଳିଆ କେତେଗୁଡ଼ିଏ ଜିନିଷ ଦେଖାଯାଇପାରେ, ଯେମିତି ଆମର ମେନିଞ୍ଜାଇଟିସ୍, ସେପ୍ଟିସେମିଆ, ମ୍ୟାଲେରିଆ କିମ୍ବା କୌଣସି ଔଷଧର ରିଆକ୍ସନ୍ ଯୋଗୁଁ ମଧ୍ୟ ଏମିତିକା ଲକ୍ଷଣ ଦେଖାଯାଇଥାଏ। ଏହା 2 ପ୍ରକାରର, ପ୍ରଥମଟି ହେଲା କ୍ଲାସିକ୍, ଯାହା ବୃଦ୍ଧ ବା ଦୁର୍ବଳ ଲୋକଙ୍କଠାରେ ଦେଖାଯାଏ। ଦୀର୍ଘ ସମୟ ଧରି ଗରମରେ କାମ କଲେ ଏହି ଅଂଶୁଘାତ ହୋଇଥାଏ। ଡିହାଇଡ୍ରେସନ୍, ଡାଇବେଟିସ୍ ବା ହାଇପର୍ ଥାଇରଏଡ୍, ପାର୍କିନ୍ସନ୍ ଭଳି ସ୍ନାୟୁ ରୋଗ ଯୋଗୁଁ ମଧ୍ୟ ହିଟ୍ଷ୍ଟ୍ରୋକ୍ ହେବାର ସମ୍ଭାବନା ବେଶୀ। ଖରାଦିନେ ପ୍ରଚୁର ପରିମାଣରେ ପାଣି, ସର୍ବତ ଆଦି ପିଅନ୍ତୁ। ଅତି ବେଶୀ କୋଲ୍ଡ ଡ୍ରିଙ୍କ୍ ପିଇବା ଉଚିତ ନୁହେଁ, କାରଣ ସେଥିରେ ଥିବା ବେଶୀ ଶର୍କରା ବା ଚିନି ଜାତୀୟ ଅଂଶ ଦେହରୁ ପାଣିର ପରିମାଣ କମ୍ କରିଦିଏ। ଆଉ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଏବଂ ମଝିରେ ମଝିରେ ପାଣି ଟିକେ ଟିକେ ପିଇବା ଉଚିତ। ପଙ୍ଖା, ଏସି କିମ୍ବା ଖୋଲା ବାତାବରଣରେ ରହିବାକୁ ଚେଷ୍ଟା କରନ୍ତୁ। ପତଳା, ଢିଲା ଓ ହାଲୁକା ରଙ୍ଗର ସୂତା ଲୁଗା ପିନ୍ଧନ୍ତୁ। ଦିନରେ 2-3 ଥର ଗାଧାନ୍ତୁ। ରୋଗୀକୁ କୌଣସି ଥଣ୍ଡା ଜାଗାକୁ ନେଇଯାଆନ୍ତୁ, ଯେପରିକି ଗଛ ତଳକୁ।

0: ପଙ୍ଖା ତଳକୁ। ରୋଗୀର ନାକ ଓ ମୁହଁ ପରିଷ୍କାର ରଖନ୍ତୁ, ଯେପରି ତାର ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ନ ହୁଏ। ଯେକୌଣସି ଉପାୟରେ ରୋଗୀ ଶରୀରର ତାପମାତ୍ରା କମାଇବାକୁ ଚେଷ୍ଟା କରନ୍ତୁ। ରୋଗୀ ଦେହକୁ ଓଦା କନାରେ ପୋଛି ପବନ ଚଳପ୍ରଚଳ ହୋଇଥିବା ଜାଗାକୁ ନେଇଯାଆନ୍ତୁ। କନାରେ ବରଫ ରଖି ଆଇସ୍ ପ୍ୟାକ୍ କରି ରୋଗୀ ଦେହରେ ଘଷନ୍ତୁ। ଏହାଛଡ଼ା ରୋଗୀକୁ ଘୋଳ ଦହି, ଲେମ୍ବୁ ସରବତ, ପଇଡ଼ପାଣି ପାନୀୟ ଯଥେଷ୍ଟ ପରିମାଣରେ ଦିଅନ୍ତୁ। ଓଆର୍ଏସ୍ ଗୋଟିଏ ପ୍ୟାକେଟ୍ ନେଇ ଗୋଟିଏ ଲିଟର ପାଣିରେ ମିଶାଇ କରି ପ୍ରତି ଘଣ୍ଟାରେ ରୋଗୀକୁ ଆବଶ୍ୟକତା ମୁତାବକ ପିଆଇବା ଉଚିତ। ଏହାଛଡ଼ା ଆମର ଖରାଦିନେ ରାଗ ମସଲା, କୌଣସି ପ୍ରକାର ମାଦକ ଜିନିଷ, ଚାହା, କଫି, ତେଲ ଭାଜି ଜିନିଷ, ଉତ୍ତେଜକ ପଦାର୍ଥ ଖାଆନ୍ତୁ ନାହିଁ। ପଇଡ଼ ପାଣି, ଗ୍ଲୁକୋଜ୍ ପାଣି, ଅଙ୍ଗୁର, କମଳା ଇତ୍ୟାଦି ପିଇବା ଉଚିତ। ଅଂଶୁଘାତରେ ମିଶ୍ରି, ଅଳେଇଚ ଗୁଣ୍ଡ, ସାମାନ୍ୟ କର୍ପୂର 300 ମିଲିଗ୍ରାମ ପାଣିରେ ଗୋଳାଇ ସର୍ବତ କରି ପିଇଲେ ଅଂଶୁଘାତ ରୋଗରୁ ଆରାମ ମିଳିଥାଏ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ଖାଦ୍ୟ ଓ ପ୍ରଚୁର ପାଣି ପିଅନ୍ତୁ। ସାଙ୍ଗରେ ଦରକାର ମୁତାବକ ପାଣି ନିଅନ୍ତୁ। ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ। ଖରାବେଳେ କାମ କରନ୍ତୁ ନାହିଁ। ପିଲା, ବୁଢ଼ାବୁଢ଼ୀ, ମୋଟା ଲୋକ, ଗର୍ଭବତୀ ମହିଳା, ରକ୍ତଚାପ, ମଧୁମେହ, ଅପସ୍ମାର ରୋଗୀଙ୍କର ଯତ୍ନ ପାଇଁ ସତର୍କ ରୁହନ୍ତୁ। ରୋଗୀ ଅଚେତ ବା ବେହୋସ ଥିଲେ ପାଣି ପିଅନ୍ତୁ ନାହିଁ। ଅସୁସ୍ଥ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ଲଲାଟ ଚନ୍ଦ୍ର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତା ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି। ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ। ଦେଶବ୍ୟାପୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ ଡିସେମ୍ବର 26-28 ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ 5ମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ। ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏନ୍ଡିଏ ସମ୍ମିଳନୀରେ 35 ରାଜନୈତିକ ଦଳର 75 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ

4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ଭାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ

0: ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10,55,00,000ରୁ ଅଧିକ ମହିଳାଙ୍କୁ ମାଗଣା ଏଲ୍ପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ସଂସ୍କୃତି ମନ୍ତ୍ରଣାଳୟ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତା ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।
1: ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ଗବାକ୍ଷ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ଲୋଭର ଶେଷ ଭାଗ। ଉପସ୍ଥାପନା କରିଛନ୍ତି ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ହଁ, ମଣିଷର ମନରେ ଅନେକ ଇଚ୍ଛା ଆଉ ଆକାଂକ୍ଷା ଜନ୍ମ ନିଏ। କିଛି ଆମକୁ ଆଗକୁ ନେଇଯାଏ ତ ଆଉ କିଛି ଆମର ଶାନ୍ତିକୁ ମନରୁ କାଢ଼ିନିଏ।
1: ଆଉ ସେହି ଆକାଂକ୍ଷା ଯେତେବେଳେ ନିଜର ସୀମା ଅତିକ୍ରମ କରେ ସେତେବେଳେ ତାହାର ନାଁ ହୁଏ ଲୋଭ। ଏହା କେବଳ ଧନ ପାଇଁ ନୁହେଁ, ବରଂ ଶକ୍ତି, ପ୍ରତିଷ୍ଠା ଆଉ ଅଧିକରୁ ଅଧିକ ପାଇବାର ଅସୀମ ଇଚ୍ଛା ସହ ମଧ୍ୟ ଜଡ଼ିତ ଥାଏ।
0: ତେବେ ଲୋଭ କ'ଣ ଆଉ ଲୋଭ ଆବଶ୍ୟକତା ଭିତରେ ପାର୍ଥକ୍ୟ କ'ଣ? ଲୋଭ କିପରି ଆମର ଚିନ୍ତାଧାରା ଆଉ ସମ୍ପର୍କକୁ ପ୍ରଭାବିତ କରେ?
1: ଆସନ୍ତୁ ନା ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜିର ଗୋବାକ୍ଷରେ। ଆଜିର ବିଷୟ ହେଲା ଲୋଭ, ମନର ଏକ ଅନନ୍ତ ଚାହିଦା। ତେବେ ରହନ୍ତୁ ଆମ ସହିତ।
0: ଆଜି ପାଇଁ ଉପସ୍ଥାପନାରେ ଅଛୁ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।

0: ସେଥିପାଇଁ ଅଧିକରୁ ଅଧିକ ପାଇବାର ଆକାଂକ୍ଷାକୁ ଭାବିବା। କିନ୍ତୁ ବାସ୍ତବରେ ଲୋଭର ପରିସର ଏହାଠାରୁ ବି ବହୁତ ବଡ଼।
1: ହଁ, ଲୋଭ ହେଉଛି ସେହି ମାନସିକ ଅବସ୍ଥା ଯେଉଁଠାରେ ମଣିଷ ଆଉ ଅଧିକ ପାଇବାର ଇଚ୍ଛାରେ ବର୍ତ୍ତମାନର ସୁଖ ଆଉ ସନ୍ତୋଷକୁ ଭୁଲିଯାଏ।
0: ଏହା କେବଳ ଟଙ୍କା ପାଇଁ ନୁହଁ, ବରଂ ପ୍ରଶଂସା, କ୍ଷମତା, ଲୋକପ୍ରିୟତା ଏପରିକି ଅନ୍ୟମାନଙ୍କର ଧ୍ୟାନ ଆକର୍ଷଣ ପାଇଁ ମଧ୍ୟ ହୋଇପାରେ।
1: ଲୋଭର ଏକ ବିଶେଷ ଗୁଣ ହେଉଛି ଲୋଭ କେବେ ବି ତୃପ୍ତ ହୁଏ ନା। ଜଣେ ମଣିଷ ଯାହା ପାଇଁ ଅନେକ ଦିନର ଚେଷ୍ଟା କରିଥାଏ ତାକୁ ପାଇବା ପରେ ମଧ୍ୟ ଖୁବ୍ ଶୀଘ୍ର ଆଉ କିଛି ନୂଆ ପାଇବାର ଇଚ୍ଛା କରିବା ଆରମ୍ଭ କରିଦିଏ।
0: ସେଇଥିପାଇଁ ତ ମଣିଷ ସବୁବେଳେ ଦୌଡ଼ୁଥାଏ, କିନ୍ତୁ କେବେ ବି ଶାନ୍ତିରେ ରହିପାରେ ନା। ପ୍ରାୟତଃ ଲୋଭର ପ୍ରଭାବ ବାହାରୁ ଦେଖାଯାଏ ନା, ଅନେକ ସମୟରେ ଏ ଲୋଭ ଭିତରୁ ଆରମ୍ଭ ହୁଏ। ପ୍ରଥମେ ମଣିଷର ଚିନ୍ତାଧାରା ବଦଳିଯାଏ, ସେ ଅନ୍ୟମାନଙ୍କ ସଫଳତା ଦେଖି ଖୁସି ହେବା ବଦଳରେ ନିଜକୁ ସେମାନଙ୍କ ସହ ତୁଳନା କରିବା ଆରମ୍ଭ କରିନିଏ।
1: ଆଉ ଏହି ତୁଳନା ଧୀରେ ଧୀରେ ଈର୍ଷାରେ ପରିଣତ ହୁଏ, ଆଉ ସେହି ଈର୍ଷାରୁ

ମାନବ କିଶୋର ପଟ୍ଟନାୟକ ଏକଲବ୍ୟ ଆଦର୍ଶ ଆବଶ୍ୟକ ବିଦ୍ୟାଳୟ ପୁଙ୍ଗାର କୋରାପୁଟର ଇଂରାଜୀ ଅଧ୍ୟାପକ ଅଛି। ଏଥିସହିତ ସିବିଏସ୍ଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭୁବନେଶ୍ୱରର ରିସୋର୍ସ ପର୍ସନ ହିସାବରେ ମଧ୍ୟ କାମ କରିଆସୁଛି। ଅତି ସରଳ ଭାଷାରେ କହିବାକୁ ଗଲେ କୌଣସି ବ୍ୟକ୍ତିର ଅତ୍ୟଧିକ ପାଇବାର ଇଚ୍ଛା ବା ଅନିୟନ୍ତ୍ରିତ ଇଚ୍ଛାକୁ ଲୋଭ କହନ୍ତି। ଲୋଭ ଏମିତି ଏକ ମାନସିକ ସ୍ଥିତି ଯେଉଁଥିରେ ମଣିଷ ନିଜ ପାଖରେ ଥିବା ଧନ ସମ୍ପତ୍ତି ବା ସୁଖ ଶାନ୍ତିରେ ସନ୍ତୁଷ୍ଟ ନ ହୋଇ ଅନ୍ୟର ଜିନିଷ ହାତିବାକୁ ଚେଷ୍ଟା କରେ ବା ନିଜର ଆବଶ୍ୟକତା ଠାରୁ ଅଧିକ ସଂଗ୍ରହ କରିବା ପାଇଁ ଚେଷ୍ଟା କରିଥାଏ। ଆମର ଆର୍ଷ ଗ୍ରନ୍ଥମାନଙ୍କରେ ମଣିଷର ଷଡ଼ ରିପୁ ବା ଛଅ ଗୋଟି ଶତ୍ରୁ କଥା କୁହାଯାଇଛି। ସେଗୁଡ଼ିକ ହେଲା କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟ। ମଣିଷର ପରମ ଶତ୍ରୁ କ୍ରମରେ ଏଠାରେ ଲୋଭ ତୃତୀୟରେ ଆସେ। ଭୋଜି ଭାତରେ ନିଜ ମନପସନ୍ଦ ଖାଦ୍ୟ ଦେଖି ଅଧିକ ମାଗିକି ନେବା, ନ ଖାଇପାରି ଛାଡ଼ିବା ବା ଖାଇକି ପେଟ ଖରାପ କରିବା ଅନୁଭୂତି ଆମ ଭିତରୁ ଅଧିକାଂଶଙ୍କର ଥିବ, ଏହା ହିଁ ଲୋଭ। ଆର୍ଥିକ ଦୃଷ୍ଟିରୁ ଆମେ ଟିକେ ସ୍ୱଚ୍ଛଳ ହେଲେ ଜାଣିବା ଉଚିତ ଯେ ସତ୍ପାତ୍ରରେ ଦାନ କରିବା ପାଇଁ ପରମାତ୍ମା ଆମକୁ ସକ୍ଷମ କଲେ, ସାହାଯ୍ୟ କରିବା ପାଇଁ ସକ୍ଷମ ଥାଇ କୃପଣ ହେବା ମଧ୍ୟ ଲୋଭ ଅଟେ। ଆଶା କରୁଛି ଲୋଭ ସମ୍ବନ୍ଧେ ଆମର ସମ୍ୟକ ଧାରଣା ଆସିଯାଇଥିବ। ଲୋଭ ବିଷୟରେ ଜାଣିବା ପରେ ଆସନ୍ତୁ ଲୋଭର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା, ତାହା ହେଲା ଲୋଭ ଦ୍ୱାରା ଆମର କ'ଣ କ୍ଷତି ହୋଇଥାଏ। ଲୋଭରୁ କ୍ଷତି କଥା ଜାଣିଲେ ମଧ୍ୟ ମଣିଷ ଲୋଭଠାରୁ ଦୂରେଇ ରହିବା ପାଇଁ ଯତ୍ନବାନ ହେବ। ପ୍ରଥମତଃ ଲୋଭ ଆମର ବୁଦ୍ଧି ବା ବିବେକକୁ ନଷ୍ଟ କରିଦେଇଥାଏ। ଲୋଭ ବଶବର୍ତ୍ତୀ ମଣିଷ ଭଲ ମନ୍ଦ ବିଚାର ଶକ୍ତି ହରାଇ ଦେଇଥାଏ। ଲୋଭରେ ଅନ୍ଧ ହୋଇ ସେ ଅନେକ ଭୁଲ ନିଷ୍ପତ୍ତି ନିଏ ଏବଂ ପରବର୍ତ୍ତୀ ସମୟରେ ବଡ଼ ଅସୁବିଧାର ସମ୍ମୁଖୀନ ହୁଏ। ଫଳ ଭୋଗିଲା ବେଳକୁ ଆଉ ସେ ପୁରୁଣା ଭୁଲକୁ ସୁଧାରି ହୁଏନି। ଦ୍ୱିତୀୟତଃ ଲୋଭ ମଣିଷକୁ ସବୁବେଳେ ଅସନ୍ତୁଷ୍ଟ କରି ରଖିଥାଏ, ଯାହାଫଳରେ ତାର ମାନସିକ ଶାନ୍ତି ଭଙ୍ଗ ହୋଇଯାଇଥାଏ। ଲୋଭୀ ବ୍ୟକ୍ତି ପାଖରେ ସବୁବେଳେ ଅଧିକ ପାଇବାର ଆଶା ଓ ହରାଇବାର ଭୟ ଥାଏ, ଫଳସ୍ୱରୂପ ସେ ମାନସିକ ଚାପ ବା ଷ୍ଟ୍ରେସ୍ ଭିତରକୁ ଠେଲି ହୋଇଯାଇଥାଏ। ସ୍ଥିତାବସ୍ଥାରେ ସନ୍ତୁଷ୍ଟ ନ ହୋଇ ଆହୁରି ପାଇବା ପାଇଁ ସେ ସବୁବେଳେ ଅସନ୍ତୁଷ୍ଟ ହୋଇ ରହିଥାଏ। ଲୋଭର ଆଉ ଗୋଟିଏ ବଡ଼ କ୍ଷତି ହେଲା ଏହା ସମ୍ପର୍କରେ ତିକ୍ତତା ଆଣିଥାଏ। ଲୋଭ ଓ ସ୍ୱାର୍ଥ ପରସ୍ପର ପରିପୂରକ। ଲୋଭ ପାଇଁ ମଣିଷ ସ୍ୱାର୍ଥପର ହୋଇଯାଏ, ସବୁବେଳେ ନିଜ ଲାଭ ବା ଫାଇଦା କଥା ଭାବେ, ପରିବାର ପରିଜନ

ସାଙ୍ଗସାଥୀ ଆତ୍ମୀୟ ସ୍ୱଜନଙ୍କୁ ପ୍ରତାରଣା କରେ ଓ ସମସ୍ତଙ୍କର ବିଶ୍ୱାସ ହରାଇଥାଏ। ଆଉ ଗୋଟେ କଥା ଆମେ ଚିନ୍ତା କରିବା ଯେ ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ସମସ୍ତଙ୍କର ଇଚ୍ଛା, ହେଲେ ଲୋଭଗ୍ରସ୍ତ ହୋଇ ବିଚାରହୀନ ହୋଇଗଲେ ମଣିଷ ଭୁଲ କରିବ। ସେ ଆଉ ନିଜର ଭୁଲ ସର୍ବସାଧାରଣ ହୋଇଗଲେ ନିଜର ଇଜ୍ଜତ ମହତ ପଦାରେ ପଡ଼େ, ସମ୍ମାନହାନି ହୁଏ, ସମାଜରେ ଆଉ ମୁଣ୍ଡ ଟେକି ଚାଲି ହୁଏନି। କହିବାକୁ ଗଲେ ଲୋଭ ମଣିଷର ସର୍ବନାଶର କାରଣ ହୋଇଥାଏ। ଅତ୍ୟଧିକ ଲୋଭ ପାଇଁ ସେ ପାଖରେ ଥିବା ତାର ପ୍ରିୟ ଜିନିଷଠୁ ଆରମ୍ଭ କରି ପ୍ରିୟ ମଣିଷ ପର୍ଯ୍ୟନ୍ତ ସବୁ ହରାଇଥାଏ, ଶେଷରେ ସିଏ ସର୍ବହରା ହୋଇଯାଏ, ସବୁ ପାଇବା ଆଶାରେ ସବୁ ହରାଇ ଦିଏ। ବେଳ ଥାଉ ଥାଉ ବନ୍ଧନ ବାନ୍ଧିଲେ ଶେଷରେ ଆଉ କିଛି ନଥାଏ। ଲୋଭ ପାପର କାରଣ ଓ ପାପ ମୃତ୍ୟୁର କାରଣ। ସବୁଠୁ ବଡ଼ କଥା ହେଲା ମଣିଷକୁ ଲୋଭଗ୍ରସ୍ତ କଲେ ସତ୍ୟ ଧର୍ମ କ୍ଷେତ୍ରରେ ସେ ଆଉ ଆଗକୁ ଯାଇପାରେନି। ଶ୍ରୋତାବନ୍ଧୁ, ଲୋଭର ଶେଷ ନାହିଁ ଓ ସନ୍ତୋଷଠାରୁ ବଡ଼ ସଫଳ ସଂସାରରେ ନାହିଁ।

ପତ୍ରପତ୍ରିକାର ପୃଷ୍ଠା ଓଲଟେଇଲେ ଦେଖିବେ ପ୍ରତିଦିନ ଜଣେ ଜଣେ ଯନ୍ତ୍ରୀ, ଅଫିସର କିମ୍ବା ବଡ଼ ବ୍ୟବସାୟୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଯାଉଛନ୍ତି। ଜବତ ହେଉଥିବା ସେମାନଙ୍କର ବସ୍ତା ବସ୍ତା ଟଙ୍କା, କେଜି କେଜି ସୁନା, ଗଣ୍ଡା ଗଣ୍ଡା ଦାମିକା ଗାଡ଼ି ଆଉ ବହୁତଳ ପ୍ରସାଦ ଆପଣ ଆଖିରେ ନ ଦେଖିଲେ ଆଦୌ ବିଶ୍ୱାସ କରିବେନି। ରାତାରାତି ଧନୀ ହେବାର ନିଶା ସେମାନଙ୍କୁ ଭୁଲ କାମ କରିବା ପାଇଁ ପ୍ରେରିତ କରିଥାଏ। ସେମାନେ ପରିଣାମ କଥା ନ ଭାବି ସମ୍ପତ୍ତିର ପରିମାଣ କଥା ଭାବନ୍ତି ଆଉ ଶେଷରେ ଲଜ୍ଜିତ, ଲାଞ୍ଛିତ, ଅପମାନିତ ହୋଇ ଜେଲ୍ ଯାଇ ନ୍ୟୁଜ୍ ହେଡ୍ଲାଇନ୍ସ ବନିଯାଆନ୍ତି। ଆପଣ ଦେଖିବେ ଅସନ୍ତୋଷ ହିଁ ମଣିଷକୁ ବାଟବଣା କରିଦିଏ। ଗୋଟିଏ ଛାତ୍ର କିମ୍ବା ଛାତ୍ରୀ କଥା ଆମେ ଚିନ୍ତା କରିବା, ନିଜର ପରିଶ୍ରମ ଅନୁଯାୟୀ ସେ ତାର ମାର୍କ ପାଇଥାଏ। ନିଜ ମାର୍କରେ ସନ୍ତୁଷ୍ଟ ନ ହୋଇ ସେ ଅସାଧୁ ଉପାୟ ଅବଲମ୍ବନ କରେ, ପରୀକ୍ଷାରେ କପି କରେ, ଧରାପଡ଼ି ଅନେକ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେବାରୁ ବଞ୍ଚିତ ହୁଏ। ଲଜ୍ଜା ଅପମାନରେ ସେ ଆଉ ସ୍କୁଲ କଲେଜ ପିଣ୍ଡା ବାଡ଼େନି, ପରିବାର ସମାଜ ପାଇଁ

କଳଙ୍କ ପାଲଟିଯାଏ। କହିବାକୁ ଗଲେ ଲୋଭ ଏକ ମାନସିକ ଜ୍ୱର ଭଳି ଗ୍ରାସ କରେ ଆଉ ଭୁଲ କାମ କରିବା ପାଇଁ ମଣିଷକୁ ପ୍ରେରିତ କରିଥାଏ। ବ୍ୟକ୍ତିଗତ ସ୍ୱାର୍ଥ ଓ ସାମୂହିକ କଲ୍ୟାଣ ପରସ୍ପରର ବିପରୀତ ଶବ୍ଦ। ଲୋଭ ସମାଜରେ ମହାମାରୀ ଭଳି କ୍ଷତି କରିଥାଏ। ସେ ପେଟ୍ରୋଲ ଡିଜେଲ କିମ୍ବା ଯେକୌଣସି ଜିନିଷ ହେଉ, ବେଳେବେଳେ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଜିନିଷପତ୍ର ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରନ୍ତି, ଯେଉଁଥିପାଇଁ ଦରଦାମ ବଢ଼ିଯାଏ, କଳାବଜାରୀ ହୁଏ, ସାଧାରଣ ଲୋକେ ହଇରାଣ ହରକତ ହୁଅନ୍ତି। ଆପଣ ଦେଖିବେ ଅଧିକାଂଶ ହିଂସା ଓ ଅପରାଧ ପଛରେ ସମ୍ପ୍ରତି ହଡ଼ପ ବା ରାତାରାତିର ଧନୀ ହେବାର ରୁଗ୍ନ ମାନସିକତା ରହିଥାଏ, ଯାହା ସମାଜର ସୁରକ୍ଷାକୁ ବିପନ୍ନ କରିଥାଏ। ବଜାରରେ ଭେଜାଲ ଖାଦ୍ୟ ଖାଇ ଦେହ ଖରାପ ହେଲେ ଆମେ ଔଷଧ ଖାଉଛେ, ହେଲେ ଅତ୍ୟନ୍ତ ଦୁଃଖର କଥା ଏବେ ଔଷଧ ହିଁ ଭେଜାଲ, ଆଉ କାହାକୁ କ'ଣ କହିବା। ଶିଳ୍ପ ଓ ଉନ୍ନତିକରଣ ଲୋଭରେ ଆମେ ଗଛ କାଟିଲେ, ପ୍ରଦୂଷଣ ବଢ଼ିଲା, ଗ୍ଲୋବାଲ ୱାର୍ମିଂର ଫଳ ଆମେ ସମସ୍ତେ ଭୋଗୁଛେ। ଏହାକୁ ଆମେ କେବେ ବି ଅସ୍ୱୀକାର କରିପାରିବା ନାହିଁ। କେବଳ ଲୋଭ ପାଇଁ କିପରି ଅତୀତର ବଡ଼ ବଡ଼ ସାମ୍ରାଜ୍ୟ ଧ୍ୱଂସ ହୋଇଛି ଓ ଶକ୍ତିଶାଳୀ ବ୍ୟକ୍ତିଙ୍କ ପତନ ଘଟିଛି, ଏସବୁ ଜାଣିଲେ ଲୋଭ ପ୍ରତି ଆମର ଟିକେ ଭୟ ସୃଷ୍ଟି ହେବ। ଦେଖନ୍ତୁ, ମହାଭାରତର ମୁଖ୍ୟ କାରଣ ଥିଲା ଦୁର୍ଯ୍ୟୋଧନଙ୍କ ଅତ୍ୟଧିକ ଲୋଭ। ପାଣ୍ଡବମାନଙ୍କୁ ସୂଚିଅଗ୍ର ମେଦିନୀ ନ ଦେବାର ଜିଦ୍ ଓ ସାରା ସାମ୍ରାଜ୍ୟର ଅଧିପତି ହେବାର ଲୋଭ କୁରୁକ୍ଷେତ୍ର ଯୁଦ୍ଧର କାରଣ ଥିଲା, ଆଉ କୁରୁବଂଶର ନିପାତ ହେଲା। ଆପଣମାନେ ଜାଣନ୍ତି ରାବଣ ଜଣେ ମହାପଣ୍ଡିତ ଥିଲେ, ତଥାପି ପର ନାରୀ ପର ସମ୍ପତ୍ତି ଲୋଭ ତାଙ୍କର ବିନାଶର କାରଣ ହେଲା। ସ୍ୱାଧୀନତା ପୂର୍ବବର୍ତ୍ତୀ ଭାରତର ଇତିହାସ କଥା ଆପଣମାନେ ଶୁଣିଥିବେ। କେବଳ ବଙ୍ଗଳାର ନବାବ ହେବା ଲୋଭରେ ମୀର ଜାଫର ପଲାସୀ ଯୁଦ୍ଧରେ ଇଂରେଜମାନଙ୍କୁ ସାହାଯ୍ୟ କଲେ, ଫଳସ୍ୱରୂପ ଭାରତ 200 ବର୍ଷ ଇଂରେଜମାନଙ୍କ ଗୋଲାମ ହୋଇ ରହିଲା। 1739 ପାରସ୍ୟ ଶାସକ ନାଦିର ଶାହା କେବଳ ଭାରତର ସମ୍ପତ୍ତି ଓ ମୟୂର ସିଂହାସନ ପାଇଁ ଦିଲ୍ଲୀ ଆକ୍ରମଣ କରିଥିଲେ। ଗ୍ରୀକ୍ ରାଜା ମିଡାସଙ୍କ କାହାଣୀ ଆପଣମାନେ ଶୁଣିଥିବେ, ସୁନା ଲୋଭରେ ଶେଷରେ ନିଜ ଝିଅ ସୁନା ପାଲଟି ଯାଇଥିଲା। ଏଣୁ ଲୋଭ କେବଳ ସାମୟିକ ଆନନ୍ଦ ଦିଏ, ଏହାର ପ୍ରଭାବ ସବୁବେଳେ ବିନାଶକାରୀ ହିଁ ହୋଇଥାଏ।

ଲୋଭ ନିୟନ୍ତ୍ରଣ କଥା ଆଲୋଚନା ବେଳେ ମୋର ପରମ ପୂଜ୍ୟ ପିତା ତଥା ଆଧ୍ୟାତ୍ମିକ ଅନୁଷ୍ଠାନ ବିଶ୍ୱ ବୈଦିକ ପରିବାରର ପ୍ରତିଷ୍ଠାତା ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦଙ୍କ କଥା ମନେ ପଡ଼େ। ସେ କହନ୍ତି, ଆମେ ଯେତେବେଳେ 2-3 ଦିନ ପାଇଁ ହୋଟେଲରେ ରହୁ ସେତେବେଳେ

ହୋଟେଲର ସେଜ ବାଥରୁମ୍ ଠାରୁ ଆରମ୍ଭ କରି ଟିଭି ଟେଲିଫୋନ୍ ପର୍ଯ୍ୟନ୍ତ ସବୁ ଜିନିଷ ଆମର ନିଜର ଭଳି ଆମେ ବ୍ୟବହାର କରୁ। ଶେଷରେ ଚେକ୍ଆଉଟ୍ କରିବା ସମୟରେ ସେ ସବୁ ଜିନିଷ ଆମେ ହୋଟେଲ ଛାଡ଼ିକି ଆସୁ। ବାପାଙ୍କ ଭାଷାରେ ତ୍ୟାଗପୂର୍ବକ ଭୋଗ ଭାବନା ମଣିଷର ଲୋଭକୁ ନିୟନ୍ତ୍ରଣ କରିଥାଏ। ଦେଖନ୍ତୁ, ଲୋଭ ଏକ ସ୍ୱାଭାବିକ ମାନବୀୟ ପ୍ରବୃତ୍ତି, ଏହାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିବା ସମ୍ଭବ ନୁହେଁ। ଲୋଭକୁ ନିୟନ୍ତ୍ରଣ କରାଯାଇପାରିବ। ପ୍ରଥମ କଥା ହେଲା ଆତ୍ମସନ୍ତୋଷ। ଆପଣଙ୍କ ପାଖରେ ଯାହା ଅଛି ସେଥିପାଇଁ ପରମାତ୍ମାଙ୍କୁ, ପ୍ରକୃତିକୁ ଏବଂ ଆପଣଙ୍କ ପରିବେଶକୁ ଆପଣ ଧନ୍ୟବାଦ ଦିଅନ୍ତୁ। ମଣିଷ ନିଜ ପାଖରେ ଥିବା ଜିନିଷର ମୂଲ୍ୟ ବୁଝିଗଲେ ଅନ୍ୟ ଜିନିଷ ପ୍ରତି ଥିବା ତାର ଅହେତୁକ ଆକର୍ଷଣ କମିଯାଏ। ଦ୍ୱିତୀୟରେ, ଆବଶ୍ୟକତା ଓ ଇଚ୍ଛା ମଧ୍ୟରେ ଥିବା ଫରକ ଆମେ ବୁଝିବା ଦରକାର। ଆମେ ଯେଉଁ ଜିନିଷ ପଛରେ ଗୋଡ଼ଉଛେ ତାହା ଆମର ପ୍ରକୃତ ଆବଶ୍ୟକ ନା କେବଳ ସାମୟିକ ଇଚ୍ଛା। ଯଦି ତା ବିନା ଆମେ ଚଳିପାରିବା ତେବେ ସେଥିରୁ ଦୂରେଇ ରହିପାରିବା। ଆଉ ଗୋଟିଏ ବଡ଼ କଥା ହେଲା, ଅଧିକାଂଶ କ୍ଷେତ୍ରରେ ଲୋଭ ଅନ୍ୟମାନଙ୍କୁ ଦେଖି ସୃଷ୍ଟି ହୁଏ। ପ୍ରତ୍ୟେକ ମଣିଷର ପରିସ୍ଥିତି ଅଲଗା, ଏଣୁ ତୁଳନା କରିବା ବନ୍ଦ କରିଦେଲେ ବି ମଣିଷର ଲୋଭ ଅନେକାଂଶରେ କମିଯିବ। ଅନ୍ୟକୁ ପିନ୍ଧେଇ ଦେଲେ ଯେଉଁ ଆନନ୍ଦ, ତାହା ନିଜେ ପିନ୍ଧିବାରେ ନଥାଏ। ଅନ୍ୟକୁ ଖୁଆଇ ଦେବାରେ ଯେଉଁ ଆନନ୍ଦ, ନିଜେ ଖାଇବାରେ ନଥାଏ। ଆଉ ଅନ୍ୟକୁ ଦେବାରେ ଯେଉଁ ଆନନ୍ଦ, ନିଜେ ପାଇବାରେ ନଥାଏ। ଶ୍ରୋତା ବନ୍ଧୁ, ଦେବା ଓ ସେବା ମନୋଭାବ ମଣିଷର ଲୋଭ କମେଇ ଦେଇଥାଏ। ଆଉ ଗୋଟିଏ ସୁନ୍ଦର କଥା ହେଲା ବର୍ତ୍ତମାନରେ ବଞ୍ଚିବା। ଭବିଷ୍ୟତ ପାଇଁ ଅତ୍ୟଧିକ ଚିନ୍ତା କରି ମାତ୍ରାଧିକ ସଂଗ୍ରହ କରିବା ଲୋଭର ଆଉ ଏକ ରୂପ। ଏଣୁ ବର୍ତ୍ତମାନ ସମୟକୁ ଉପଭୋଗ କରିବା ଓ ନିଜର ପରିଶ୍ରମ ଉପରେ ବିଶ୍ୱାସ ରଖିବା। ଏହାଛଡ଼ା ପ୍ରତିଦିନ କିଛି ସମୟ ଧ୍ୟାନ ଓ ଯୋଗ କରିବା ଦ୍ୱାରା ମନ ଶାନ୍ତ ଏବଂ ସ୍ଥିର ରହିଥାଏ। ଅଶାନ୍ତ ଓ ଅସ୍ଥିର ମନ ହିଁ ମଣିଷକୁ ଲୋଭ ଦିଗରେ ଅଧିକ ଆକର୍ଷିତ କରିଥାଏ। ଆଧ୍ୟାତ୍ମିକ ମନସ୍କ ହେଲେ ମଣିଷ ଆତ୍ମସଂଯମୀ ହୋଇଥାଏ। କିଛି ସମୟ ବାହାର କରି ଆମେ ଆଧ୍ୟାତ୍ମିକ ପୁସ୍ତକ ପଢ଼ିବା, ଯାହାଦ୍ୱାରା ମଣିଷର ଲୋଭ କମିଯିବ। ଶେଷରେ ଏତିକି କହିବି, ଅତ୍ୟଧିକ ଲୋଭ କରିବା ପୂର୍ବରୁ ଲୋଭର ପରିଣତି କଥା ଟିକେ ଚିନ୍ତା କରିବା, ଯାହାଫଳରେ ଆମେ ସତର୍କ ଓ ସଚେତନ ହୋଇଯିବା। ମହାତ୍ମା ଗାନ୍ଧୀଙ୍କ ଭାଷାରେ, ପୃଥିବୀରେ ମଣିଷର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ସମ୍ପଦ ଅଛି, କିନ୍ତୁ କୌଣସି ଜଣେ ମଣିଷର ଲୋଭ ପୂରଣ କରିବା ପାଇଁ ଏହା ଯଥେଷ୍ଟ।

0: ଗୋଟିଏ ଗୁଣ ହେଲା, ଏହା ମଣିଷର ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଭାବିତ କରେ।
1: ଅନେକ ସମୟରେ ଲୋଭର କାରଣରୁ ମଣିଷ ଛୋଟ ଲାଭ ପାଇଁ ଆଗକୁ ହେବାକୁ ଥିବା ବଡ଼ କ୍ଷତିକୁ ଦେଖିପାରେ ନା। ସେ ପ୍ରଥମେ ଲୋଭକୁ ଗୁରୁତ୍ୱ ଦିଏ, କିନ୍ତୁ ତାର ପରିଣାମ ପ୍ରତି ଧ୍ୟାନ ଦିଏ ନା।
0: ଆମ ସମାଜରେ ମଧ୍ୟ ଲୋଭର ପ୍ରଭାବ ଦେଖିବାକୁ ମିଳେ। ପରିବାର ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ, ବ୍ୟବସାୟରେ ଅସତ୍ୟ ଉପାୟ କିମ୍ବା ପଦ ଆଉ ପ୍ରଭାବ ପାଇଁ ଅନୈତିକ ଆଚରଣ, ଏସବୁର ମୂଳରେ ଅନେକ ସମୟରେ ଲୋଭ କାମ କରିଥାଏ।
1: ଏଠି ଗୋଟିଏ କଥା ସବୁବେଳେ ମନେ ରଖିବା ଉଚିତ ଯେ ସ୍ୱପ୍ନ ଦେଖିବା, ଉନ୍ନତି କରିବାକୁ ଚାହିଁବା, କିନ୍ତୁ ସଫଳତା ପାଇଁ ପରିଶ୍ରମ କରିବା ଆଉ ଲୋଭ କରିବାନି।
0: ଲୋଭ ସେତେବେଳେ ହୁଏ ଯେତେବେଳେ ଆମେ ଆମର ନିଜର ଲାଭ ପାଇଁ

0: ନୀତି ଆଦର୍ଶ ମୂଲ୍ୟବୋଧ ଆଉ ମାନବିକତାକୁ ଅବହେଳା କରିବାକୁ ଆରମ୍ଭ କରିଦେବା।
1: ତେଣୁ ଜୀବନରେ ଲକ୍ଷ୍ୟ ରହୁ, ଆକାଂକ୍ଷା ରହୁ, କିନ୍ତୁ ତା ସହିତ ସନ୍ତୁଳନ ବି ରହୁ।
0: ଆମେ ଯାହା ପାଇଛୁ ସେଥିପାଇଁ ଆମେ କୃତଜ୍ଞ ହେବା, ଭଗବାନଙ୍କୁ ଧନ୍ୟବାଦ ଦେବା। କୃତଜ୍ଞତା ଲୋଭର ସବୁଠାରୁ ବଡ଼ ପ୍ରତିଷେଧକ।
2: ना बीवी ना बच्चा ना बाप बड़ा ना मैया द होल थिंग इज दैट के भैया सबसे

0: ଗୋଟିଏ ଗାଁରେ ରାମ ନାମକ ଜଣେ ଚାଷୀ ବା କୃଷକ ରହୁଥିଲେ। ସେ ଦିନସାରା ପରିଶ୍ରମ କରି ଯେତିକି ଧାନ ଦରକାର ସେତିକି ଚାଷ କରୁଥିଲେ। ତାଙ୍କର ଘର ଛୋଟ ଥିଲା, ଆବଶ୍ୟକତା କମ୍ ଥିଲା, କିନ୍ତୁ ସେ ଖୁସିରେ ଥିଲେ, ସୁଖୀ ଦାମ୍ପତ୍ୟ ଥିଲା।
1: ଅନ୍ୟପଟେ ସେହି ଗାଁରେ ଜଣେ ଧନୀ ବ୍ୟକ୍ତି ମଧ୍ୟ ଥିଲେ। ତାଙ୍କ ପାଖରେ ବହୁତ ଜମି ଥିଲା, ଧନ ସମ୍ପତ୍ତି ମଧ୍ୟ ବହୁତ ଥିଲା। ତଥାପି ସେ ସବୁବେଳେ ଚିନ୍ତାରେ ରହୁଥିଲେ, ସେ ଆଉ କିପରି ଅଧିକା ଧନ ଅର୍ଜନ କରିବେ, ଏହି କଥାରେ ସବୁବେଳେ ବ୍ୟସ୍ତ ରହୁଥିଲେ।
0: ଦିନେ ସେ ରାମଙ୍କୁ ପଚାରିଲେ, ତୁମ ପାଖରେ ଏତେ କମ୍ ଥାଇବି, ତୁମେ ଏତେ ଖୁସି କେମିତି? ରାମ ହସିଦେଇ କହିଲା, ମୁଁ ମୋର ଆବଶ୍ୟକତା ପୂରଣ ହେଲେ ଖୁସି ହୁଏ, କିନ୍ତୁ ଆପଣଙ୍କର ଆଶା କେବେ ମଧ୍ୟ ପୂରା ହେଉନି। ତେଣୁ ଆପଣ ସେହି ଆଶା ସବୁକୁ ପୂରଣ କରିବାର ଲୋଭରେ ଅଶାନ୍ତ ରହୁଛନ୍ତି।
1: ହଁ, ଏହି ଛୋଟିଆ କାହାଣୀ ଆମକୁ ଶିଖାଏ ଯେ ଆବଶ୍ୟକତା ପୂରଣ ହେଲେ ମନରେ ସନ୍ତୋଷ ଆସେ, କିନ୍ତୁ ଲୋଭ ରହିଲେ ଅଶାନ୍ତି ବଢ଼େ।

ଶୁଣିଲେ ବର୍ଣ୍ଣାଳୀ କ୍ରମରେ ଗବାକ୍ଷ। ଆଜି ଏଥିରେ ଶୁଣିଲେ ଲୋଭର ଶେଷ ଭାଗ। ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1460 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: Mr. Modi praises performance of Indian sportspersons and urges the nation to set ambitious targets for Olympics. For details of these stories and more, log on to our website www.newsonair.gov.in and News on AIR app. And with that, we end the morning news. Have a nice day.
1: ଶୁଣିଲେ ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ପ୍ରଥମେ ଶିଳ୍ପୀ ହେଲେ ଯୋଗେନ୍ଦ୍ର ମହାପାତ୍ର, ଶିଳ୍ପୀ ଗାଉଛନ୍ତି ସୁଦର୍ଶନ ଦାସଙ୍କ ରଚନା।

ଦେହରେ ମହିରାବଣ ବୀର ପିତାଙ୍କ ସମୀପରୁ ଆସି ସୁବଳୟରେ ପ୍ରବେଶୀ ସେ ମାୟାରେ ବିଭୀଷଣ ରୂପ ଧାରଣ କରି ହନୁମାନ।

0: କିଏ ରେ ତୁ? ମୂଷିକ ହୋଇ ସିଂହ ସହିତ ଲଢ଼ିବାକୁ ଆସିଛୁ? ତୋତେ ଦେଖିଲେ ମୋ ମନରେ ଦୟା ଆସୁଛି, ନହେଲେ ଏପରି ଦମ୍ଭକ୍ତି ଶୁଣିଲା ପରେ ଏକା ଚାପୁଡ଼ାରେ ତୋ ମୁଣ୍ଡ ଛିଣ୍ଡାଇ ଦିଅନ୍ତି।
1: ଆରେ ଅଧମ ମାନର, ଏ ପାତାଳ ପୁରୀରେ ଯିଏ ପ୍ରବେଶ କରିଛି ପ୍ରାଣ ଧରି କେବେ ହେଲେ ଲେଉଟି ଯିବ ନାହିଁ। ତୋର ବୀରପଣ ପରାକ୍ରମ ଏଇ କ୍ଷଣି ଜଣା ପଡିଯିବ। ଯଦି ଶକ୍ତି ଅଛି ଯୁଦ୍ଧ ପାଇଁ ହୁଅ ଅଗ୍ରସର।
0: ହେ ମୂର୍ଖ ଅଧମ ଦ୍ୱାରପାଳ, ତୁ ମୋର ଶକ୍ତି ପରୀକ୍ଷା କରିବୁ? ବେଶ, ମୋ ହାତରେ ଆଜି ତୋର ପ୍ରାଣ ଯିବ।

0: ପକାଇ ତାର ଇଚ୍ଛ ଦେବୀଙ୍କ ନିକଟରେ ସେ ସେମାନଙ୍କୁ ବଳି ପକାଇବ।
1: ଆଚ୍ଛା, ଏଡ଼େ ସାହସ ତାର! ରେ କୁମରମଣି, ମୁଁ ଏଠାକୁ ଆସିବାର ପ୍ରଘଟ ନ କରି ଦ୍ୱାର ଜଗି ବସିଥା। ସେ ଅସୁର ମୋର ପ୍ରଭୁ ମାନଙ୍କୁ କେଉଁଠାରେ ଲୁଚାଇ ରଖିଛି ମୁଁ ଖୋଜି ବାହାର କରିବି।

0: ମର୍କଟ, ତୋ ରହସ୍ୟବାକ ପଟ ରୂପ ଏବେ ମୁଁ ଜାଣିପାରିଲି। ତୁ ଗୁପ୍ତରେ ପାତାଳପୁରୀରେ ପ୍ରବେଶ କରି ଏ ଦେଉଳରେ ପ୍ରବେଶ କରିଛୁ। ମୋ ଇଷ୍ଟ ଦେବୀଙ୍କୁ ଲୋପ କରି ତୁ ସେହି ରୂପ ଧରି ଭୟ ଦେଖାଉଛୁ। ଦେଖୁଛୁ ନା ମୋର ଖଡ୍ଗକୁ? ତୋର ମୁଣ୍ଡ କାଟି ଖଣ୍ଡ ଖଣ୍ଡ କରିଦେବି ରେ ମୂର୍ଖ।
1: ଆରେ ରାକ୍ଷସ ଅଧମ, ମୋର ବଳ ପରାକ୍ରମ ତୁ କାହୁଁ ଜାଣିବୁ? ମୋର ପ୍ରଭୁ ଶ୍ରୀରାମଙ୍କ କୃପାରେ ମୁଁ ଅସାଧ୍ୟ ସାଧନ କରିପାରେ। ଆଜି ତୋର ଗର୍ବ ଖର୍ବ କରିବି ରେ
0: ମହିରାବଣ। ତୁଠାରେ କାହିଁକି ଏପରି ତୋର ପରିମା ଦେଖାଉଛୁ? ମୋର ଏଇ ଖଡ୍ଗକୁ ଦେଖିଲେ ତିନି ପର ଲୋକ ଥରହର ହୁଅନ୍ତି। ଆଜି ତୋତେ ଆଉ ଏଇ ଦୁଇ ଜଣ ବାବାଜୀଙ୍କୁ ଦେବୀଙ୍କ ନିକଟରେ ବଳି ପକାଇବି।
1: ଆରେ ମୂର୍ଖ ଅସୁର, ମୋର ପ୍ରଭୁଙ୍କର ତେଜ ତୁ କାହୁଁ ଜାଣିବୁ? ତାଙ୍କ ହସ୍ତରେ ଧନୁସର ଥିଲେ ତୋର ମୁଣ୍ଡ କେତେ ବଳୁ ଛିଣ୍ଡି ସାରନ୍ତାଣି।
0: ତୋର ଯଦି ଏତେ ପରାକ୍ରମ ଅଛି, ମୋ ସମ୍ମୁଖକୁ ଆସି ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।

0: ଧନ୍ୟରେ ପବନ କୁମାର, ତୋର ପରାକ୍ରମ ଯୋଗୁ ଆଜି ଆମେ ଦୁଇ ଭାଇ ଘୋର ବିପତ୍ତିରୁ ଉଦ୍ଧାର ପାଇଲୁ। ଆରେ ଭକ୍ତ, ତୋର କିଛି ମନକାମନା ଥିଲେ ପ୍ରକାଶ କର, ମୁଁ ଅଚିରେ ପୂରଣ କରିବି।
1: ପ୍ରଭୁ, ଆପଣ ତ ଭାବଗ୍ରାହୀ, ମୋ ଅନ୍ତରର କଥା କି ଆପଣଙ୍କୁ ଅଜଣା ଅଛି? ପ୍ରଭୁ,
2: ହେ ମାରୁତି, ତୁମର ମନର କଥା ପ୍ରଭୁଙ୍କ ଆଗରେ ଶୀଘ୍ର ପ୍ରକାଶ କର, ସେ ଅବଶ୍ୟ ତୁମର ମନ ବାଞ୍ଛା ପୂରଣ କରିବେ।

0: ଏପରି କଥା ହେଲେ ମୋ ମନରେ ସନ୍ଦେହ ଜାତ ହେଉଛି। ଆଚ୍ଛା, ପ୍ରଥମେ ମକରଧ୍ୱଜକୁ ଏ ସ୍ଥାନକୁ ଆସିବା ପାଇଁ ସମ୍ବାଦ ପଠାଅ।
1: ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜୟ ହଉ, ବୀରଶ୍ରେଷ୍ଠ ଲକ୍ଷ୍ମଣଙ୍କର ଜୟ ହଉ।
0: ବାବୁ ମାରୁତି,
2: ପ୍ରଭୁ
0: ଏହି ଏକା ତୋର ପୁତ୍ର?
2: ହଁ ପ୍ରଭୁ, ଏ ମୋର ପୁତ୍ର ମକରଧ୍ୱଜ ଅଟେ।
3: ଏ ତ ଅସମ୍ଭବ କଥା, ତମେ ତ ଆଜନ୍ମ ବ୍ରହ୍ମଚାରୀ ତପସ୍ୱୀ, ଏ କିପରି ତୁମର ପୁତ୍ର ହେଲା?
2: ହେ ବୀର ଲକ୍ଷ୍ମଣ, ମୁଁ ମାତା ସୀତାଙ୍କୁ ଠାବ କରିବାକୁ ସାତ ସମୁଦ୍ର ଡେଇଁ ଆସିବା କାଳରେ ମୋ କୋପାଳରୁ ଝାଳବିନ୍ଦୁ ଝରି ସମୁଦ୍ରରେ ପଡ଼ିଲା। ସେ ବିନ୍ଦୁ ଗୋଟିଏ ମତ୍ସ୍ୟବେଳି କୈବର୍ତ୍ତର ଜାଲରେ ପଡ଼ିଲା। କୈବର୍ତ୍ତ ମତ୍ସ୍ୟଟିକୁ ନେଇ ମହିରାବଣର ଅନ୍ତପୁରରେ ଦିଅନ୍ତେ। କର୍ତ୍ତନ କାଳରେ ଏ ପୁତ୍ର ମତ୍ସ୍ୟ ଗର୍ଭରୁ ବାହାରିବା ଦେଖି ମହିରାବଣ ଏହାକୁ ଦ୍ୱାରପାଳ କରି ରଖିଲା। ମୋର ଏହି ପୁତ୍ର ଠାରୁ ଯାବନ୍ତ ଗୁପ୍ତ ସମ୍ବାଦ ପାଇ ଆପଣଙ୍କୁ ଠାବ କଲି ହେ ମହାପ୍ରଭୁ।
0: ଉତ୍ତମ ହେଲା ରେ ବାବୁ ମକରଧ୍ୱଜ, ଆଜିଠାରୁ ଏ ପାତାଳ ଭୁବନରେ ତୋତେ ରାଜପଦ ଅର୍ପଣ କଲି। ତୁ ନିର୍ଭୟରେ ଏହି ପାତାଳପୁରୀରେ ରହି ରାଜ୍ୟ ଶାସନ କର।
1: ଯଥାଜ୍ଞା ପ୍ରମାଣ ହେ ପ୍ରଭୁ।
4: ଶ୍ରୀରାମଚନ୍ଦ୍ର ମକରଧ୍ୱଜକୁ ପାତାଳପୁରୀରେ ରାଜା କରି ଭ୍ରାତା ଲକ୍ଷ୍ମଣ ଭକ୍ତ ହନୁମାନ ସହିତ ଅଷ୍ଟସେନାଙ୍କୁ ସଙ୍ଗରେ ଧରି ସେ ସୁବଳୟା ପର୍ବତରେ ଉପସ୍ଥିତ ହେବା କାଳରେ ସକଳ ବାନର ସୈନ୍ୟ ଜୟଧ୍ୱନି କରି ଶ୍ରୀରାମ ଲକ୍ଷ୍ମଣଙ୍କ ଚରଣ

ପ୍ରଚାର କଲୁ ଲୋକନାଟ ମହିରାବଣ ବଧ। ରଚନା କୃପାମୟ ଦେବ। ରେଡିଓ ରୂପାନ୍ତର ଏବଂ ସଙ୍ଗୀତ ପରିଚାଳନା ରାମେଶ୍ୱର ପ୍ରଧାନ। ପ୍ରଯୋଜନାରେ ଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ବାଜିଗର କଥାଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ବିନୋଦ ରାଠୋର ଏବଂ ଆଲକା ୟାଗ୍ନିକ। ଗୌହର କାନପୁରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ। କଥାଚିତ୍ର ବାଜିଗର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
7: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
6: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
8: ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ସିର୍ଫ ତୁମ୍, ଗୀତଟିରେ କଣ୍ଠଦାନ କରିଛନ୍ତି ଅମିନ ସାବ୍ରି ଏବଂ ଫରିଦ ସାବ୍ରି। ସମୀରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ନଦିମ ଶ୍ରବଣ।

ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ସୌର ଭାଷାର କାର୍ଯ୍ୟକ୍ରମ ତାରବା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଗାଗାରିନ୍ ସବର ଏବଂ ପୂର୍ଣ୍ଣ ସବର।

ଶୁଣିଲେ ସୌରାବାସର କାର୍ଯ୍ୟକ୍ରମ ତାରବା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଭୀମଭୋଇଙ୍କ ରଚନାରୁ ଶିଳ୍ପୀ ହେଲେ ମନମୋହନ ପ୍ରଧାନ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣମାନେ ବର୍ତ୍ତମାନ ଓଡ଼ିଆରେ ଭକ୍ତିଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର

0: ରହିବା ଉଚିତ। କଫି ଗଛ ସିଧାସଳଖ ସୂର୍ଯ୍ୟକିରଣ ସହ୍ୟ କରିପାରେ ନାହିଁ, ତେଣୁ କଫି ବଗିଚାରେ ଛାଇ ସୃଷ୍ଟି କରୁଥିବା ଗଛ ଯେପରିକି ଜାକରଣ୍ଡା, ରୂପା ଓକ୍, କଦଳୀ କିମ୍ବା ପଣସ ଗଛ ଲଗାଯାଏ। ଏହାଦ୍ୱାରା ଚାଷୀମାନେ ଅନ୍ୟ ଫସଲରୁ ମଧ୍ୟ ଲାଭ ପାଇପାରିଥାନ୍ତି। କଫି ନର୍ସରୀ ପ୍ରସ୍ତୁତି ପାଇଁ ପ୍ରଥମେ ଉନ୍ନତ ବିହନରୁ ପଲିଥିନ୍ ବ୍ୟାଗ୍ରେ ଚାରା ପ୍ରସ୍ତୁତ କରାଯାଏ। ଚାରାକୁ ପ୍ରାୟ 6-9 ମାସ ନର୍ସରୀରେ ରଖାଯାଏ। ବର୍ଷା ଋତୁର ଆରମ୍ଭ ବା ଜୁନ୍ ଜୁଲାଇ ମାସ ଚାରା ରୋପଣ ପାଇଁ ସବୁଠାରୁ ଭଲ ସମୟ ହୋଇଥାଏ। ଚାରା ରୋପଣ କରିବା ସମୟରେ ଗଛରୁ ଗଛ ଏବଂ ଧାଡ଼ିରୁ ଧାଡ଼ି ମଧ୍ୟରେ ପ୍ରାୟ 2 ମିଟର ଦୂରତା ରଖିବା ଉଚିତ। କଫି ଚାଷରେ ଦେଖାଯାଉଥିବା ମୁଖ୍ୟ ରୋଗ ଓ ପୋକଗୁଡ଼ିକ ହେଉଛି ଧଳା କାଣ୍ଡବିନ୍ଧା ପୋକ। ଏହି ପୋକ କଫି ଚାଷ ପାଇଁ ସବୁଠାରୁ ବିପଦଜନକ ହୋଇଥାଏ। ଏହି ପୋକର ସାମ୍ବାଳୁଆ ଗଛର କାଣ୍ଡ ଭିତରକୁ ପଶି ମାଟି ଖାଇଯାଏ, ଯାହାଦ୍ୱାରା ଗଛ ଶୁଖି ମରିଯାଇଥାଏ। ଏହା ହେବା ଦ୍ୱାରା ଗଛର କାଣ୍ଡରେ ଛୋଟ ଛୋଟ କଣା ଦେଖାଯାଏ ଏବଂ କାଣ୍ଡ ଚାରିପାଖରେ କାଣ୍ଡ ଗୁଣ୍ଠ ପଡ଼ିଯାଇଥାଏ। ଏହାର ପ୍ରତିକାର ପାଇଁ ବଗିଚାରେ ଅଧିକ ଛାଇ ସୃଷ୍ଟି କରୁଥିବା ଗଛ ଲଗାଇବା ଉଚିତ। ଅନ୍ୟ ଏକ ପୋକ ହେଉଛି କଫି ବେରି ବିନ୍ଧା ପୋକ। ଏହି ପୋକ କଫି ଫଳର ଅଗ୍ରଭାଗରେ ଛୋଟ ଛୋଟ କଣା କରିଦେଇଥାଏ। ଏହାର ପ୍ରତିକାର ପାଇଁ ଗଛରେ ଫଳ ପାକଳ ହେବା ମାତ୍ରେ ତୁରନ୍ତ କଫିକୁ ଅମଳ କରିଦେବା ଉଚିତ। କଫି ଗଛରେ ଦେଖାଯାଉଥିବା ଏକ ରୋଗ ହେଉଛି ବ୍ଲାକ୍ ରଟ୍ ବା ପତ୍ରପଚା ରୋଗ। ଏହି ରୋଗ ହେଲେ ପତ୍ର ଏବଂ କଫିଗୁଡ଼ିକ କଳାପଡ଼ି ପଚିଯାଏ ଏବଂ ଗଛରେ ମାଙ୍କଡ଼ସା ଜାଲ ଭଳି ସୂତା ଦେଖାଯାଏ। ଏହାର ନିରାକରଣ ପାଇଁ ବଗିଚାରେ ସୂର୍ଯ୍ୟକିରଣ ସଠିକ୍ ଭାବରେ ପଡ଼ିବା ପାଇଁ ଅଦରକାରୀ ଡାଳଗୁଡ଼ିକୁ କାଟି ସଫା କରିଦେବା ଉଚିତ ଏବଂ ଆକ୍ରାନ୍ତ ଅଂଶକୁ କାଟି ବୋର୍ଡ ମିଶ୍ରଣ ସ୍ପ୍ରେ କରିବା ଉଚିତ। କଫି ଗଛ ଲଗାଇବାର 3-4 ବର୍ଷ ପରେ ଏଥିରେ ଫଳ ଆସିବା ଆରମ୍ଭ ହୁଏ। ଯେତେବେଳେ କଫିଗୁଡ଼ିକ ପାକଳ ହୋଇ ଗାଢ଼ ନାଲି ରଙ୍ଗ ହୋଇଯାଏ, ସେତେବେଳେ ହାତରେ ଗୋଟି ଗୋଟି କରି କଫିକୁ ତୋଳାଯାଏ। ଅମଳ ପରେ ଏହାକୁ ଶୁଖାଇ କିମ୍ବା ପାଣିରେ ଧୋଇ ଏହାର ଉପର ଚୋପା ଛଡ଼େଇ ଦିଆଯାଏ ଏବଂ କଫି ବିନ୍ସ ବାହାର କରାଯାଏ। ଓଡ଼ିଶା ସରକାର ଏବଂ କଫି ବୋର୍ଡ ପକ୍ଷରୁ କଫି ଚାଷ ପାଇଁ ବିଭିନ୍ନ ପ୍ରକାର ସହାୟତା ଓ ସବସିଡି ମଧ୍ୟ ବର୍ତ୍ତମାନ ଯୋଗାଇ ଦିଆଯାଉଅଛି। ତେଣୁକରି ଅଧିକ ସଂଖ୍ୟକ ଚାଷୀମାନେ ବର୍ତ୍ତମାନ କଫି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 9:30 ଶୁଣିବେ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ, ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା ପ୍ରଚାର କରିବୁ ରାତି 10:00, ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 8:15 ପ୍ରଚାର କରିବ ଧାରାବାହିକ ନାଟକ ପରଜା, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନା ଦାସ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା କବିତା ମଞ୍ଜରୀ ପଲେଇ ଏବଂ ରାଜେଶ୍ୱରୀ ପାଣିଗ୍ରାହୀ।

0: ପରିଶ୍ରମ ହେଉଛି ସଫଳତାର ଚାବିକାଠି। ଭାଗ୍ୟ କେବଳ ତାହାର ଦ୍ୱାର ଖୋଲିବାରେ ସାହାଯ୍ୟ କରେ। ଏହି ଅନୁଚିନ୍ତାର ସହିତ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ। ଆଜି ଉପସ୍ଥାପନାରେ ମୁଁ ରାଜେଶ୍ୱରୀ
1: ଆଉ ମୁଁ କବିତା।
0: ନମସ୍କାର।

0: କଥାରେ ଅଛି, ପରିଷ୍କାର ପରିଚ୍ଛନ୍ନତା ଯେଉଁଠି ଲକ୍ଷ୍ମୀଙ୍କର ବାସ ସେଇଠି। ସେଇଥିପାଇଁ ତ ପ୍ରତ୍ୟେକଟି ଓଡ଼ିଆ ନିଜ ଘରଦ୍ୱାର ସଫାସୁତୁରା କରି ମାର୍ଗଶୀର ମାସରେ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି।
1: ପରିଷ୍କାର ପରିଚ୍ଛନ୍ନତା ମଣିଷର ସ୍ୱାସ୍ଥ୍ୟ, ସମାଜ ଆଉ ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହା କେବଳ ଶରୀରକୁ ସଫା ରଖିବା ନୁହେଁ, ବରଂ ଆମର ଘର, ବିଦ୍ୟାଳୟ, କାର୍ଯ୍ୟସ୍ଥଳ ଓ ଚାରିପାଖର ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିବାକୁ ବୁଝାଏ।
0: ନିୟମିତ ପରିଷ୍କାର ପରିଚ୍ଛନ୍ନତା ଦ୍ୱାରା ବିଭିନ୍ନ ରୋଗରୁ ରକ୍ଷା ମିଳେ। ସଫାସୁତୁରା ପରିବେଶରେ ମନ ପ୍ରଫୁଲ୍ଲ ଏବଂ ଶାନ୍ତ ରହେ।
1: ପରିଷ୍କାର ପରିବେଶରେ ପଢ଼ାଶୁଣା ଓ କାମ କରିବାର ଇଚ୍ଛା ମଧ୍ୟ ବଢ଼ିଥାଏ। ଅଳିଆ ଆବର୍ଜନା ଜମିଲେ ମଶା, ମାଛି ଆଉ ଅନ୍ୟାନ୍ୟ କୀଟପତଙ୍ଗ ମଧ୍ୟ ବଢ଼ିଥାନ୍ତି। ସ୍ୱଚ୍ଛ ପରିବେଶ ଏହିସବୁକୁ ରୋକିଥାଏ।
0: କେବଳ ଏତିକି ନୁହେଁ ଶ୍ରୋତା ଭଉଣୀ, ଜଣେ ବ୍ୟକ୍ତିର ସ୍ୱଚ୍ଛ ଅଭ୍ୟାସ ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରେ। ଆମେ ଯଦି ନିୟମିତ ଆମ ଘରଦ୍ୱାର, ଆମ ଆଖପାଖ ପରିବେଶକୁ ସଫା ରଖିବା, ତାହେଲେ ମଶା, ମାଛି, କୀଟପତଙ୍ଗଙ୍କ ପ୍ରାଦୁର୍ଭାବ କମିବ, ଯାହାଫଳରେ କି ଆମକୁ ରୋଗବାତ ହେବନି।
1: ଆଉ ରୋଗ କମ୍ ହେଲେ ଚିକିତ୍ସା ଖର୍ଚ୍ଚ ମଧ୍ୟ କମିଯାଏ। ସ୍ୱଚ୍ଛତା ଦ୍ୱାରା ଜଳ, ବାୟୁ ଆଉ ମାଟି ପ୍ରଦୂଷଣ ମଧ୍ୟ କମିଥାଏ, ଯାହାଦ୍ୱାରା କି ଆମେ ପିଇବା ପାଇଁ ନିର୍ମଳ ଜଳ, ଶ୍ୱାସକ୍ରିୟା ନିମନ୍ତେ ସ୍ୱଚ୍ଛ ବାୟୁ ଏବଂ କୃଷି ପାଇଁ ସ୍ୱଚ୍ଛ ମୃତ୍ତିକା ପାଇପାରିବା। ଆଉ ଏହି ତିନୋଟି ଜିନିଷ ଯେତେବେଳେ ସ୍ୱଚ୍ଛ ରହିବ, ତାହେଲେ ଆମ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।
0: ସ୍ୱଚ୍ଛ ଏବଂ ସୁସ୍ଥ ନାଗରିକମାନେ ଦେଶର ଉନ୍ନତିରେ ଅଧିକ ଅବଦାନ ଦେଇପାରନ୍ତି। ପରିଷ୍କାର ପରିଚ୍ଛନ୍ନତା ଏକ ଭଲ ଅଭ୍ୟାସ ଏବଂ ସୁସ୍ଥ ସମାଜ ଗଠନର ମୂଳ ଆଧାର। ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅଂଶ କରିବା।
1: କବିତା,
0: ହଁ ରାଜେଶ୍ୱରୀ,
1: ବହୁତ ଗୁଡ଼ାଏ ତ କଥା ହେଇଗଲେଣି, ଏଇଠି ଆମ କଥାବାର୍ତ୍ତାକୁ ଟିକେ ରଖିବା ଆଉ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଗୋଟେ ସୁନ୍ଦର ଗୀତ ଶୁଣେଇଦେବା, କଣ କହୁଛ?
0: ହଁ ନିଶ୍ଚୟ, ସେମାନଙ୍କ ସହିତ ଆମେ ବି ଶୁଣିବା।

0: ସାଧାରଣ ନାଗରିକଙ୍କ ଉନ୍ନତି ନିମନ୍ତେ ସରକାର ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅନ୍ୟତମ।
1: ଏହି ଯୋଜନା ଭାରତ ସରକାରଙ୍କ ଏକ ମାତୃ କଲ୍ୟାଣ ଯୋଜନା। ଏହାର ଉଦ୍ଦେଶ୍ୟ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ଆର୍ଥିକ ସହାୟତା ଦେଇ ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣର ଉନ୍ନତି କରିବା।
0: ତେବେ ଏହି ଯୋଜନା ବିଷୟରେ ଆମେ ଆଉ ଅଧିକ ଆଲୋଚନା କରିବାନି କବିତା, ଚାଲ ସାକ୍ଷାତକାରଟିଏ ଶୁଣାଇଦେବା ଆମ ଶ୍ରୋତା ଭଉଣୀମାନଙ୍କୁ।
2: ମ୍ୟାଡାମ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
3: ଧନ୍ୟବାଦ ମ୍ୟାଡାମ।
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
3: ମୋ ନାଁ ହେଲା କାଞ୍ଚନ ପଣ୍ଡା, ମୁଁ ହଉଛି ସିଦ୍ଧିପ୍ରିୟ ଜୟପୁର।
2: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା। ତେବେ ପ୍ରଥମେ ଆମେ ଜାଣିବାକୁ ଚାହିଁବୁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା କ'ଣ ଏବଂ ଏହା କେବେ ଆରମ୍ଭ ହୋଇଥିଲା।
3: ପ୍ରକୃତରେ ଆପଣ ବହୁତ ବଢିଆ ବିଷୟବସ୍ତୁକୁ ନେଇକି ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ହେଉଛି ଆମର ଗର୍ଭବତୀ ମହିଳା ଏବଂ ସ୍ତନ୍ୟଦାୟୀ ମା ମାନଙ୍କ ପାଇଁ ଏକ ବହୁତ ସୁନ୍ଦର ଯୋଜନା, ଯୋଉଠିକି ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ଏହି ଯୋଜନାଟା ଆମ ଓଡ଼ିଶାରେ 1 April 2025 ଆରମ୍ଭ ହୋଇଥିଲା।
2: ଏଇ ଆମର ବର୍ଷେ ହେଲା ଆରମ୍ଭ ହେଇଛି କହିଲେ କିଛି ଭୁଲ ହବନି। ଏଇଟା
3: ହଁ ବର୍ଷେ ହେଲା ଆରମ୍ଭ ହେଇଛି।
2: ତେବେ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କଣ ରହିଛି?
3: ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମର ଗର୍ଭବତୀ ମା ଆଉ ସ୍ତନ୍ୟଦାୟୀ ମାଙ୍କୁ ବିଶ୍ରାମ ଦବା, ପୋଷଣରେ ସହାୟତା କରିବା, ଶିଶୁ ମୃତ୍ୟୁ ହାର ମାତୃ ମୃତ୍ୟୁ ହାରକୁ କମେଇବା, ତାପରେ ହଉଛି ଆମର ହସ୍ପିଟାଲ ଡେଲିଭରି ଇନଷ୍ଟିଚ୍ୟୁସନାଲ ଡେଲିଭରିକୁ ଆମେ କେମିତି ପ୍ରୋତ୍ସାହନ କରିବା।
2: ତେବେ ଆପଣ ଯେମିତି କହିଲେ ମାନେ ଜଣେ ସଦ୍ୟ ମା ହେଇଥିବ ସେଭଳିଆ ମହିଳା ହିଁ ଏହି ମାତୃବନ୍ଦନା ଯୋଜନାର ଲାଭ ଉଠାଇ ପାରିବେ।
3: ହଁ, ଗର୍ଭବତୀ ମହିଳା ପ୍ରଥମ କ୍ରାଇଟେରିଆ ହେଲା 19 ବର୍ଷରୁ ତାକୁ ଅଧିକା ହେଇଥିବା ଦରକାର, 19 ବର୍ଷ ପରେ ସେ ମା ହବା ଦରକାର।

0: ସରକାରଙ୍କ ନିୟମ ଅନୁସାରେ 18 ବର୍ଷ ପୂର୍ବରୁ ବିବାହକୁ ଆମେ ବାଲ୍ୟ ବିବାହ ବୋଲି ଧରିବା, ତେଣୁ 19 ବର୍ଷ ପରେ ସେ ମା ହେଇଥିବା ଦରକାର। ତାପରେ ହଉଛି ମାନେ ତାଙ୍କର ପ୍ରଥମ ଆଉ ଦ୍ୱିତୀୟ ଜୀବିତ ଜାତ ଶିଶୁ ପାଇଁ ଏଇ ଯୋଜନାରେ ପ୍ରୋତ୍ସାହନ ରାଶି ଦିଆଯାଇଥାଏ।
1: ଏହି ଯୋଜନା ପାଇଁ ଆବେଦନ କେଉଁଠାରେ କରାଯାଏ?
0: ଆବେଦନ ଆମର ତାଙ୍କର ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର କିମ୍ବା ହସ୍ପିଟାଲରେ ମାନେ ଯୋଉ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏନ୍ଏମ୍ଓ ସହିତ ସେମାନେ କଣ୍ଟାକ୍ଟ କରିକି କରିପାରିବେ।
1: ପ୍ରାୟତଃ ଆମେ ଦେଖିବାକୁ ହେଲେ ଗାଁ ଗହଳିରେ ପ୍ରାୟ କିଛିଟା ମହିଳା ସଚେତନ ନାହାନ୍ତି, ତେବେ ସେମାନଙ୍କ ପାଖକୁ ଏଭଳି ଯୋଜନା ଅଛି।

0: ଅଙ୍ଗନବାଡି ଦିଦି ଆଶା ଦିଦି ମାନେ ଅଛନ୍ତି, ଯୋଉମାନେ କି ତାଙ୍କର ଯେତିକି ସବୁ ସେଇ ଭିଲେଜରେ ସେମାନଙ୍କର ଯେତିକି ସବୁ ଗର୍ଭବତୀ ମହିଳା ପ୍ରସୂତି ମା ଥାନ୍ତି ସମସ୍ତଙ୍କର ପ୍ରଥମେ ଗର୍ଭାବସ୍ଥାର ପ୍ରଥମ 3 ମାସ ଭିତରେ ସେମାନେ ପଞ୍ଜୀକରଣ କରାନ୍ତି ଆଉ ସେମାନଙ୍କୁ ଏ ଯୋଜନା ବିଷୟରେ ଜଣାଇଥାନ୍ତି।
1: ଯେଉଁମାନେ ବି ଯାଇପାରୁନାହାନ୍ତି ସେମାନଙ୍କୁ ଯାଇକି ବି ଘରକୁ ମଧ୍ୟ କୁହାଯାଉଛି।
0: ହଁ, ହୋମ ଭିଜିଟରେ ଘରକୁ ଯାଇକି ସେମାନଙ୍କୁ ସବୁ ଜଣା ହୁଏ। ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ମାସର ଗୋଟେ ମଙ୍ଗଳବାର ଦିନ ଭିଏଚ୍ ଏସେଣ୍ଡ ବୋଲି କୁହାଯାଉଛି, ଯୋଉଟା କି ଗ୍ରାମ୍ୟ ସ୍ୱାସ୍ଥ୍ୟ ଦିବସ, ସେଇ ଗ୍ରାମ୍ୟ ସ୍ୱାସ୍ଥ୍ୟ ଦିବସ ଦିନ ପଞ୍ଜୀକରଣ କରାଯାଏ।
1: ଏହି ଯୋଜନାର ଲାଭ କେତେ ଥର ମିଳେ?
0: 2 ଥର ମିଳେ, 2ଟା କିସ୍ତିରେ ମିଳେ। ପ୍ରଥମ କିସ୍ତିରେ 6,000 ଟଙ୍କା, ଦ୍ୱିତୀୟ କିସ୍ତିରେ 4,000 ଟଙ୍କା, ଆଉ ଯଦି କନ୍ୟା ସନ୍ତାନ ହଉଛି ତାହେଲେ ସେ କନ୍ୟା ସନ୍ତାନକୁ 12,000 ଟଙ୍କା ମିଳେ।
1: ତାହେଲେ ସେମିତି ଦେଖିବାକୁ ଗଲେ ଗୋଟେ ମାଆକୁ 10,000, ଯଦି କନ୍ୟା ସନ୍ତାନର ଜନନ ହେଉଛନ୍ତି
0: ତାହେଲେ 12,000 ଟଙ୍କା ମିଳେ।
1: ଏହି ଯୋଜନାର ଲାଭ କେଉଁ ମହିଳାମାନେ ପାଇପାରିବେ?
0: ଗ୍ରାମାଞ୍ଚଳର ସମସ୍ତ ମହିଳା, ସହରାଞ୍ଚଳର ବି ସମସ୍ତ ମହିଳା, ଯୋଉମାନେ କି 19 ବର୍ଷରୁ ଅଧିକା ହେଇଥିବ, ମାନେ ଗର୍ଭବତୀ ହେଇଥିବେ, ତ ସେଇ ମହିଳାମାନେ ପଞ୍ଜୀକରଣ କରେଇବେ। ତାଙ୍କର ଡକ୍ୟୁମେଣ୍ଟ ଗୁଡାକ ଅଛି, ତାଙ୍କର ଆଧାର କାର୍ଡ ଦେବେ ଆଉ ପାସବୁକ୍ ଦେବେ। ତା ଛଡା ଏବେ ଆହୁରି ଆମର 8ଟା ବିଭିନ୍ନ ପ୍ରକାର କାର୍ଡ ସବୁ କରିଦେଇଛି, ସେଟା ବି ଆମେ ବହୁଳ ପ୍ରଚାର ପ୍ରସାର କରିଛୁ। ତ ସେମାନେ ଆପ୍ଲିକେସନ ଦେବେ, ଦେଲା ପରେ ପାଇବେ, ସୁଫଳ ପାଇବେ।
1: ଆପଣ ଯେବେ କହିଲେ 8ଟି ବିଭିନ୍ନ ପ୍ରକାର କାର୍ଡ, ସେଟା କଣ କଣ ସବୁ ରହିଛି?
0: ତାଙ୍କର ଆଧାର କାର୍ଡ ରହିଛି, ତାପରେ ହେଲା ଭୋଟର ଆଇ କାର୍ଡ, ତାପରେ ହେଲା ପାନ୍ କାର୍ଡ, ଇନକମ୍ ସାର୍ଟିଫିକେଟ ରହିଛି, ତାପରେ ହେଲା ତାଙ୍କର ଜମି ପଟା, ଇଲେକ୍ଟ୍ରିକ ବିଲ, ଏସବୁ ତାଙ୍କର ରହିଛି ଡକ୍ୟୁମେଣ୍ଟ, ଯୋଉଟା କି ପର୍ସନାଲ ଡକ୍ୟୁମେଣ୍ଟ ଗୁଡାକ ସେମାନେ ଦେବେ ଆଉ ଯୋଗ୍ୟ ହିତାଧିକାରୀ ମାନେ ପାଇବେ।
1: ଫର୍ମ ସବୁ କୋଉଠି ମିଳୁଛି ଆବେଦନ କରିବା ପାଇଁ ଯୋଜନା?
0: ଅନଲାଇନ ମାଧ୍ୟମରେ, ତାର ଗୋଟେ ୱେବସାଇଟ ଅନଲାଇନ ମାଧ୍ୟମରେ ବି ଆବେଦନ କରିପାରିବେ, କିମ୍ବା ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜୀକରଣ ଯେତେବେଳେ କରୁଛନ୍ତି ଭିଏଚ୍ ଏସେଣ୍ଡି ଦିନ, ସେଇ ଅଙ୍ଗନବାଡି କେନ୍ଦ୍ର କ'ଣ କରେ, ଅଙ୍ଗନବାଡି ୱାର୍କର ମାନଙ୍କ ପାଖରେ ଗୋଟେ ରହିଛି ୱେବ ପୋର୍ଟାଲ, ସେଇଠି ଅଙ୍ଗନବାଡି ୱାର୍କର ମାନେ ତାଙ୍କର ଅପଲୋଡ କରିଦିଅନ୍ତି ଆବେଦନକୁ।
1: ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମାତା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଉନ୍ନତିରେ କିପରି ସହାୟକ ହୁଏ?
0: ପ୍ରଥମ କଥା, ମା ଓ ଶିଶୁଙ୍କର ପୋଷଣ, ମାନେ ପୋଷଣ ଯୁକ୍ତ ଖାଦ୍ୟ ସେମାନେ ଖାଇପାରିବେ ଆର୍ଥିକ ସହାୟତା ଯୋଗୁଁ, ଯୋଉଟା କି କୁପୋଷଣରୁ ରକ୍ଷା କରିପାରିବ। ତା ଛଡା ଏଇ ଯୋଉ ସହାୟତା ଯୋଗୁଁ ସେମାନେ କଣ କରନ୍ତି ନା, କଣ୍ଟିନ୍ୟୁଅସଲି ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି, ତାପରେ ହସ୍ପିଟାଲ ଡେଲିଭରି, ଯୋଉଟା କି ଇନଷ୍ଟିଟ୍ୟୁସନାଲ ଡେଲିଭରି, କାରଣ ଘରୋଇ ପ୍ରସବରେ ରିସ୍କ ଥାଏ, ତେଣୁ ଇନଷ୍ଟିଟ୍ୟୁସନାଲ ଡେଲିଭରି ପାଇଁ ବୋଲି ଏଇଟା ଅଧିକ ପ୍ରୋତ୍ସାହିତ କରିଥାଏ। ଗର୍ଭାବସ୍ଥା ପ୍ରସୂତି ଅବସ୍ଥାରେ ସେମାନେ କାମ କରିବାକୁ ବାହାରକୁ ଯିବାକୁ ପଡିବ ନାହିଁ, ଯଥେଷ୍ଟ ବିଶ୍ରାମ ମଧ୍ୟ ମିଳିଥାଏ।
1: ତେବେ ଆପଣ କହିଲେ ଯେମିତି ଉଭୟ ସହରାଞ୍ଚଳ ଗ୍ରାମାଞ୍ଚଳର ମହିଳାମାନେ ଏହି ସୁବିଧା ପାଇପାରିବେ, ତେବେ ସମସ୍ତଙ୍କୁ ସମାନ ସୁବିଧା ରହିଛି ନା କି ଗ୍ରାମାଞ୍ଚଳରେ ଟିକେ ଅଧିକ ସୁବିଧା ସୁଯୋଗ ରହୁଛି ଏଥିପାଇଁ?
0: ନାହିଁ, ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ ରହିଛି।
1: ଏହି ଯୋଜନାରେ ଯଦି ଆମେ କେବଳ ଗ୍ରାମୀଣ ମହିଳାଙ୍କ କଥା ଚିନ୍ତା କରିବା, ତେବେ ସେମାନେ କେମିତି ଲାଭଦାୟକ ହୋଇପାରିବେ?
0: ଗ୍ରାମୀଣ ମହିଳାମାନଙ୍କୁ ପ୍ରତ୍ୟେକ ମାସରେ ମମତା ଦିବସ ଦିନ ସେମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ, ତାପରେ ସେମାନଙ୍କର କୁପୋଷିତ ଯେମିତି ନ ହେବେ ସେଥିଲାଗି ସେମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଖାଇବା ମଧ୍ୟ ଦିଆଯାଉଛି। ତାପରେ ଏଇ ଯୋଉ ମମତା ଯୋଜନାରେ ସେମାନେ, ଯୋଉଟା କି ଆମର ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ବି ସେମାନେ ଯୋଉ ପ୍ରୋତ୍ସାହନ ରାଶି ପାଆନ୍ତି, ପ୍ରଥମ କିସ୍ତିରେ 6,000, ଦ୍ୱିତୀୟ କିସ୍ତିରେ 4,000, ସେହି ରାଶିରେ ସେମାନେ ଭଲ ନ୍ୟୁଟ୍ରିସ୍ ଫୁଡ୍ ଯେମିତି ଖାଇବେ, ତାଙ୍କର ପୋଷକ ତତ୍ତ୍ୱ ଯେମିତି ବଢିବ, ତା ଉପରେ ବି ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ। ତ ଏଇ ପ୍ରକାରେ ବିଶ୍ରାମ ବି ନିଅନ୍ତି, ଯୋଉ କୁଲି କାମ କରିବାକୁ ଯିବା କଥା ସେମାନେ ସେ କୁଲି କାମ କରିବାକୁ ଯାଆନ୍ତିନି, ତାପରେ ଯୋଉ ସଂସ୍ଥାଗତ ଡେଲିଭରି ପାଇଁ ବୋଲି ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ। ତ ସେମାନେ ବିଭିନ୍ନ ଉପାୟରେ ମାନେ ସଚେତନତା କରାଯାଇକି ସହାୟତା କରାଯାଇଥାଏ।
1: ତେବେ ଯେମିତି ଆପଣ କହିଲେ ଯେ ଗର୍ଭବତୀ ସମୟରେ 6,000, ତାପରେ 4,000 ଡେଲିଭରି ପରେ, ଯଦି କନ୍ୟା ସନ୍ତାନ ହେଲେ 2,000 ଦିଆଯାଉଛି, 3ଟି କିସ୍ତିରେ ହିଁ ଦିଆଯାଉଛି ନା ଆଉ ତାର କ'ଣ?
0: ନାଇଁ, 2ଟି କିସ୍ତିରେ ଦିଆଯାଉଛି, ପ୍ରଥମ କିସ୍ତି 6 ମାସରୁ 9 ମାସ ଭିତରେ, ତାପରେ ସବୁ ଇମ୍ୟୁନାଇଜେସନ ସବୁ ନେଲା ପରେ ଯୋଉ ଯୋଉ ଟୀକାକରଣ ନେବା କଥା ସେ ଯୋଉ ଟୀକାକରଣ ନେବେ, ତାପରେ ସ୍ୱାସ୍ଥ୍ୟ ଦିବସରେ ପରୀକ୍ଷା କରାଇବେ, ମାସିକ ଯୋଉ ମମତା ଦିବସ ହଉଛି, ଗ୍ରାମ୍ୟ ସ୍ୱାସ୍ଥ୍ୟ ଦିବସ ହଉଛି, ସେଠି ସେ ପରୀକ୍ଷା କରାଇବେ, ତାପରେ 9 ମାସ ପରେ ସମସ୍ତ ଟୀକାକରଣ ସରିଲା ପରେ ପୁଣି ଆଉ ଗୋଟେ କିସ୍ତି ଦିଆଯାଏ, ଦ୍ୱିତୀୟ କିସ୍ତିଟା।
1: ତେବେ ଏଇ ଯୋଉ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମାତୃମୃତ୍ୟୁ ହାର କମେଇବାରେ ସହାୟକ ହେଇପାରୁଛି କି?
0: ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର, ତାପରେ ମୃତ ଶିଶୁ,

0: ଜନ୍ମ, କମ ଓଜନର ଶିଶୁ ଜନ୍ମ, ଏଇ ସବୁ ଜିନିଷ କମେଇବାରେ ଏଇଟା ବହୁତ ସହାୟକ ହେଇପାରୁଛି।
1: ଯାହା ହଉ ମ୍ୟାଡାମ, ଆଜି ଆପଣ ଆମ ଭଉଣୀମାନଙ୍କୁ ଆପଣଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ବିଷୟରେ କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଘର ଘରଣୀ ତରଫରୁ ଶେଷ ଶେଷ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡାମ।

0: ବର୍ତ୍ତମାନ ସମୟରେ ମହିଳାମାନେ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, ପ୍ରଶାସନ ଏବଂ ବିଭିନ୍ନ କ୍ଷେତ୍ରରେ ଚାକିରି କରି ସମାଜର ଉନ୍ନତିରେ ଅବଦାନ ରଖୁଛନ୍ତି।
1: ସେମାନେ ପରିବାର ଆଉ କାର୍ଯ୍ୟକ୍ଷେତ୍ରର ଦାୟିତ୍ୱ ସଫଳତାର ସହିତ ପାଳନ କରୁଛନ୍ତି। ତଥାପି ଚାକିରି କରୁଥିବା ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
0: ତେବେ ମହିଳାମାନେ ଯେଉଁମାନେ ୱାର୍କିଂ ଲେଡି ବା ଚାକିରି କରନ୍ତି, ସାଧାରଣତଃ ସେମାନେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସେ ସମ୍ପର୍କରେ ଆଉ ଗୋଟେ ସାକ୍ଷାତକାର ଶୁଣିନେବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର ମ୍ୟାଡାମ,
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୁଁ ଅଧ୍ୟାପିକା ସୁଚିସ୍ମିତା ନାୟକ, ବର୍ତ୍ତମାନ ବାବା ସୋମନାଥ ଦେବ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟାପିକା ରୂପେ କାର୍ଯ୍ୟରତ ଅଛି।
2: ମ୍ୟାଡାମ ଆପଣ ତ ଜଣେ କର୍ମଜୀବୀ ମହିଳା, ତ ଆମର ଆଜିର ବିଷୟବସ୍ତୁ ମଧ୍ୟ ରହିଛି କର୍ମଜୀବୀ ମହିଳାଙ୍କର ସମସ୍ୟାକୁ ନେଇକି। ତ ସାଧାରଣତଃ ଆମେ କର୍ମଜୀବୀ ମହିଳାମାନେ ଦୈନନ୍ଦିନ ଜୀବନରେ କଣ କଣ ସବୁ ସମସ୍ୟାର ସମ୍ମୁଖୀନ ହୋଇଥାଉ, ଆଉ ତାର ସମାଧାନର ବାଟ କାହା ହାତରେ ରହିଛି, କେମିତି ଆମେ କରିପାରିବା, ସେ ବିଷୟରେ ଆମ ଶ୍ରୋତା ଭଉଣୀମାନଙ୍କୁ କିଛି କୁହନ୍ତୁ।
3: ଆଜ୍ଞା ମ୍ୟାଡାମ। ମ୍ୟାଡାମ ଦେଖନ୍ତୁ, ମୁଁ ବି ଜଣେ କର୍ମଜୀବୀ ମହିଳା। ସାଧାରଣତଃ କର୍ମଜୀବୀ ମହିଳାମାନଙ୍କୁ ଆମେ ମାନେ ଆମର ଅଫିସର କାମ ସହିତ ଆମର ପରିବାରର ସମସ୍ତ କାର୍ଯ୍ୟ ସମ୍ଭାଳିବାକୁ ପଡ଼ିଥାଏ। ଯେମିତିକି ପରିବାରର ଲୋକମାନଙ୍କ ପାଇଁ ରୋଷେଇ କରିବା, ପିଲାମାନଙ୍କର ଦେଖାଶୁଣା କରିବା। ପ୍ରାୟତଃ ବିବାହିତ ମହିଳାମାନେ ପରିବାରରେ ନିଜ ସ୍ୱାମୀ ନିଜ ଶାଶୁଶ୍ୱଶୁରଙ୍କର ଯତ୍ନ ନେବା ସହିତ ସେମାନଙ୍କର ଭଲ ମନ୍ଦ ବୁଝାବୁଝି କରିବା, ତା ସହିତ ସଠିକ୍ ସମୟରେ ଅଫିସରେ ପହଞ୍ଚି ଅଫିସର କାମ ମଧ୍ୟ କରିବାକୁ ପଡିଥାଏ। ମ୍ୟାଡାମ
2: ଏଇ ସବୁ ଭିତରେ ସେ ପରିବାର ଆଉ ତା ସହିତ ତାର କର୍ମସଂସ୍ଥାନ, ଏଇ ଦିଟା ଭିତରେ ସେ କେମିତି ସେ ସନ୍ତୁଳନ ରକ୍ଷା କରିପାରିବ, ଯାହାଦ୍ୱାରା କି ସମସ୍ତ

0: ସେଟା ଉପୁଜିବନି।
1: ସନ୍ତୁଳନ ମ୍ୟାଡାମ ଦେଖନ୍ତୁ, ସନ୍ତୁଳନ ମାନେ ଆମେ ସଠିକ ସମୟରେ ପରିବାର ଯତ୍ନ ନେବା ସହିତ ଆମର ଅଫିସର ସମୟ ପୂର୍ବରୁ ଆମେ ପରିବାରର ସଠିକ ଯତ୍ନ ନେଇକି ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆମେ ଅଫିସରେ ପହଞ୍ଚିବା ଦରକାର। କିନ୍ତୁ ଦେଖିବାକୁ ଗଲେ ପ୍ରାୟତଃ କର୍ମଜୀବୀ ମହିଳାମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ଯେମିତିକି ସମୟର ପରିଚାଳନା, ସମୟ ସେ ଚାହିଁକି ବି ସଠିକ ସମୟରେ ନିଜ ପାଇଁ ସମୟ ଦେଇପାରୁନାହାନ୍ତି। ଚାକିରି କ୍ଷେତ୍ରରେ ସନ୍ତୁଳନ ରଖିବାକୁ ଯାଇ ନିଜ ପାଇଁ ସମୟ ତାଙ୍କୁ ମିଳୁନି, ଯେମିତିକି ବିଶ୍ରାମ, କି ସେମାନେ କୌଣସି ସ୍ଥାନକୁ ବୁଲିବାକୁ ଯିବାକୁ ଚାହିଁଲେ ବି ସେମାନେ ଯାଇପାରୁନାହାନ୍ତି, ନିଜ ପାଇଁ ସବୁବେଳେ ଅବହେଳିତ ରହୁଛନ୍ତି। ସେମାନେ ଜାଣିକି ବି ମାନେ ତାଙ୍କ ଉପରେ ସମୟର କୁପ୍ରଭାବ ଯୋଗୁଁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି ଠିକ୍ସେ, ମାନେ ଯେମିତିକି ନିଜ ଶରୀରର ଯତ୍ନ ସଠିକ୍ ଭାବରେ ନ ନେଇପାରିବାରୁ ପ୍ରତି ମୁହୂର୍ତ୍ତରେ ସେମାନେ ନିଜକୁ ଅବହେଳିତ କରିଚାଲିଥାନ୍ତି ଏବଂ କେବେ ବି ସେମାନେ ଭାବି ନଥାନ୍ତି ଯେ ତାର କୁପ୍ରଭାବଟା ତାଙ୍କ ଉପରେ ଭବିଷ୍ୟତରେ ପଡିପାରେ। ତଥାପି ସେମାନେ ଜାଣିକି ବି ସେ ନିଜର ମାନେ ପ୍ରଥମେ ତାଙ୍କର କର୍ମକ୍ଷେତ୍ର ଓ ପରିବାରକୁ ପ୍ରାଧାନ୍ୟ ଦେଇଥାନ୍ତି। ଆଉ ମ୍ୟାଡାମ, କାର୍ଯ୍ୟସ୍ଥଳରେ ଲିଙ୍ଗଗତ ଭେଦଭାବ, ମାନେ ଯେମିତି ମହିଳାମାନଙ୍କୁ ଯେତିକି ଦକ୍ଷତା ଦିଆଯିବା କଥା ସେତିକି ଦିଆଯାଇନଥାଏ, ଯେପରିକି ପୁରୁଷମାନଙ୍କୁ ଯେତିକି ଦକ୍ଷତା ଦିଆଯାଏ ମହିଳାମାନଙ୍କୁ ଦିଆଯାଏ। ଆମର ତ ମାନେ ସରକାରୀ କ୍ଷେତ୍ରରେ ଦେଖିବାକୁ ଗଲେ ସମସ୍ତଙ୍କର ବେତନ ସମାନ ରହିଥାଏ, କିନ୍ତୁ ବେସରକାରୀ କ୍ଷେତ୍ରରେ ଯେତିକି ପୁରୁଷମାନଙ୍କ ପାଇଁ ରହିଥାଏ ସେତିକି ମହିଳା ମାନେ ସେଇ ତୁଳନାରେ ମହିଳାମାନଙ୍କ ପ୍ରତି କମ୍ ରହିଥାଏ। ପୁରୁଷମାନଙ୍କର କଥାକୁ ଯେତିକି ପ୍ରାଧାନ୍ୟ ଦିଆଯାଇଥାଏ ମହିଳାମାନଙ୍କର କଥାକୁ ସେତିକି ପ୍ରାଧାନ୍ୟ ଦିଆଯାଇନଥାଏ, ଏବଂ ପଦୋନ୍ନତି ମଧ୍ୟ ସେମାନଙ୍କର ଭିନ୍ନ ରହିଥାଏ। ମହିଳାମାନେ କର୍ମଜୀବୀ ହେଇଥାଇ ମଧ୍ୟ ତାଙ୍କ ପାଖରେ ଯୋଗ୍ୟତା ଥାଇ ମଧ୍ୟ ସେ ସେହି କର୍ମକ୍ଷେତ୍ରରେ ପ୍ରାଧାନ୍ୟ ପାଇପାରିନଥାନ୍ତି। ସୁରକ୍ଷା, ବିଶେଷ କରି ରାତିରେ କାମ କରୁଥିବା ମହିଳାମାନେ ତାଙ୍କର ଯାତାୟତ, ବାହାରକୁ ଯିବା ଆସିବା ଏବଂ ରାସ୍ତାରେ ଯିବା ଆସିବା ସେମାନଙ୍କର ଏକ ବଡ଼ ଚିନ୍ତାର ବିଷୟ ହୋଇଥାଏ। ଆମେ ଯଦି ଲୋକମାନେ ସଚେତନ ହେଇପାରିବେ ମହିଳାମାନଙ୍କର ମଧ୍ୟ ସୁରକ୍ଷା ହୋଇପାରିବ, ଲୋକମାନେ ଯେପର୍ଯ୍ୟନ୍ତ ସଚେତନ ହେଇନାହାନ୍ତି ମହିଳାମାନଙ୍କ ପ୍ରତି ସୁରକ୍ଷା ହେଇପାରିବ ନାହିଁ। କର୍ମକ୍ଷେତ୍ରରେ ମହିଳାମାନଙ୍କୁ ବିଶେଷ ସୁରକ୍ଷା ଦେବା ପାଇଁ, ବିଶେଷ କରି ରାତିରେ କାମ କରୁଥିବା ମହିଳାମାନଙ୍କ ପାଇଁ ଯାତାୟତର ସୁରକ୍ଷା ଏକ ବଡ଼ ଚିନ୍ତାର ବିଷୟ ହୋଇଥାଏ, ଯେମିତିକି ନାରୀମାନେ ରାସ୍ତାରେ ନିରୋଳାରେ ଯିବା ସମୟରେ ସେମାନଙ୍କ ପ୍ରତି ସୁରକ୍ଷା ପ୍ରଦାନ କରାଯିବା ଉଚିତ, ଏବଂ ସେମାନେ ରାତିରେ କର୍ମକ୍ଷେତ୍ର ଘରକୁ ଯିବା ସମୟରେ ନିଜକୁ ସୁରକ୍ଷିତ ମଣିନଥାନ୍ତି। ସାଧାରଣ ନିରୋଳା ରାସ୍ତାରେ ସେମାନେ ବିପଦମୁକ୍ତ ମଧ୍ୟ ନୁହନ୍ତି। ଏହିସବୁ ପରିସ୍ଥିତିକୁ ସାମ୍ନା କରିବାକୁ ହେଲେ ପ୍ରଥମେ ଜଣେ ମହିଳା ନିଜକୁ ଏବଂ ନିଜ ମନକୁ ଦୃଢ଼ କରିବା ଉଚିତ, ଏବଂ ଜଣେ ମହିଳା ନିଜକୁ ସୁରକ୍ଷା ଦେବା ପାଇଁ ମଧ୍ୟ ମହିଳା ସୁରକ୍ଷା ହେଲ୍ପଲାଇନ୍ ନମ୍ବର ମଧ୍ୟ ଉପଯୋଗ କରିବା ଉଚିତ। ଯଦି ଆମ ଲୋକମାନେ ସଚେତନ ହେଇପାରିବେ ଜଣେ ମହିଳା ନିଜକୁ ସୁରକ୍ଷିତ ମଣିପାରିବ ଏବଂ ସିଏ ନିଶ୍ଚିନ୍ତରେ ସେ ଯାତାୟାତ କରିପାରିବ, ତା କର୍ମକ୍ଷେତ୍ରରୁ ଘରକୁ ଯାଇପାରିବ ରାତିରେ। ଜଣେ କର୍ମଜୀବୀ ମହିଳା ଉପରେ ମଧ୍ୟ ମାନସିକ ଚାପ ବିଶେଷ ଭାବେ ପଡିଥାଏ, ଯେମିତିକି ତାର ଅଧିକ ତାର ଅଫିସର କାମର ଚାପ ପଡିଥାଏ, ତା ସହିତ ଘରର ଚାପ ମଧ୍ୟ ପଡିଥାଏ, ପାରିବାରିକ କର୍ମକ୍ଷେତ୍ରର ଚାପ ମଧ୍ୟ ଅଧିକ ପଡିଥାଏ, ଅଧିକ କାମ, ତା ପ୍ରତି ସମୟର ଘୋର ଅଭାବ, ଦାୟିତ୍ୱର ଚାପ ଯୋଗୁଁ ସେ ଚିନ୍ତା ଥକାପଣ ସମ୍ମୁଖୀନ ହେବାକୁ ପଡିଥାଏ ତାକୁ।
0: ଘରେ ଯଦି ଛୋଟ ଛୁଆ ବି ଥାନ୍ତି ତ ସେମାନେ ମାନେ ନିଜର ସମୟ ବାହାର କରିବେ, ଯାହାଦ୍ୱାରା କି ଶିଶୁମାନଙ୍କ ଉପରେ ତାର କୁପ୍ରଭାବ ପଡିବନି।
1: ମହିଳାମାନେ ମଧ୍ୟ କର୍ମକ୍ଷେତ୍ର ଫେରିବା ପରେ ତାଙ୍କ ଛୋଟ ପିଲା ଥିଲେ ମଧ୍ୟ ସେମାନଙ୍କର ଶିକ୍ଷା ପ୍ରତି, ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦେଖାଶୁଣା କରିବା ପାଇଁ ସେମାନଙ୍କୁ ସମୟ ବାହାର କରିବା ପାଇଁ ପଡିଥାଏ, ଯେମିତିକି ତାଙ୍କୁ ପିଲାମାନଙ୍କୁ ମା ମାନଙ୍କର ଅଭାବ ଦେଖା ନ ଯିବା ଉଚିତ। ସେମାନେ ପିଲାମାନଙ୍କର ଶିକ୍ଷା ଦିଗରେ ପିଲାମାନେ କେମିତି ଉପରକୁ ଉଠିପାରିବେ, ପିଲାମାନେ କେମିତି ଶିକ୍ଷା ଦିଗରେ ଉନ୍ନତି କରିପାରିବେ, ସେ ପ୍ରତି ମଧ୍ୟ ମହିଳାମାନେ ବିଶେଷ ସଚେତନତା। ଆମେ ଯଦି ନିଜ କର୍ମକୁ ଅଧିକ ଧ୍ୟାନ ଦେଇକି ପିଲାମାନଙ୍କ ପ୍ରତି ଆମେ ଧ୍ୟାନ ନ ଦେବା, ସେମାନେ ମାନସିକ କ୍ଷେତ୍ରରେ ଆଗକୁ ଯାଇପାରିନଥିବେ, ସେମାନେ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇପଡ଼ିବେ, ତାଙ୍କର ଶାରୀରିକ ଅସୁସ୍ଥତା ମଧ୍ୟ ଉପୁଜାଇ ପାରିବେ। ସେଥିପାଇଁ ଆମେ ଆମର କର୍ମକ୍ଷେତ୍ର ସହିତ ପରିବାରର ସମସ୍ତ ସଦସ୍ୟ, ବିଶେଷ କରି ଆମର ପିଲାମାନଙ୍କର ଯତ୍ନ, ପିଲାମାନଙ୍କର ଦେଖାଶୁଣା ବିଶେଷ ଭାବରେ କରିବା ପାଇଁ ପଡିବ, ପାରିବାରିକ କ୍ଷେତ୍ରରେ ଏବଂ ଚାକିରି କ୍ଷେତ୍ରରେ ଉଭୟକୁ ସନ୍ତୁଳନ ରକ୍ଷା କରିକି ଆମକୁ ଆଗକୁ ଚାଲିବାକୁ ପଡିବ, ଯେମିତିକି କେହି ବି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ସାଧାରଣତଃ କର୍ମଜୀବୀ ମହିଳାମାନେ ସେମାନଙ୍କର କେତେକ କ୍ଷେତ୍ରରେ ମହିଳା ଅସମ୍ମାନଜନକ ବ୍ୟବହାରକୁ ସମ୍ମୁଖୀନ ହେବାକୁ ପଡିଥାଏ, ମୌଖିକ ଉତ୍ପୀଡ଼ନ, ଯେପରିକି ଅଶ୍ଳୀଳତା ଭାଷାରେ ସେମାନଙ୍କୁ ତାଙ୍କ ଉପରେ ଥିବା ସିନିୟର ମାନେ ସେମାନେ ତାଙ୍କୁ ଅଶ୍ଳୀଳତା ଭାବରେ ତାଙ୍କୁ ପ୍ରୟୋଜନ କରିଥାନ୍ତି ଭାଷା, କିମ୍ବା ଅନ୍ୟାନ୍ୟ ଅନୁଚିତ ଆଚରଣ ଯୋଉଟାକି ମହିଳାମାନଙ୍କୁ ସେମିତି ଆଚରଣ କରିବା ଅନୁଚିତ, ସେମାନେ ତାର ସମ୍ମୁଖୀନ ହେବାକୁ ପଡିଥାଏ ମହିଳାମାନଙ୍କୁ। କେତେକ ସ୍ଥାନରେ ମଧ୍ୟ ମହିଳାମାନଙ୍କ ଦକ୍ଷତାକୁ ଅବମୂଲ୍ୟାୟନ କରାଯାଇଥାଏ, ତାଙ୍କର ପଦୋନ୍ନତିକୁ ଅବମୂଲ୍ୟାୟନ କରାଯାଇଥାଏ, ସେମାନେ ଯୋଉ ସୁଯୋଗର ରହିବା କଥା ବା ଯୋଉ ସୁଯୋଗ ତାଙ୍କ ମିଳିବା କଥା, ଯୋଉ ପଦରେ ବା ଯୋଉ ଦିଗରେ ସେମାନେ ନିଷ୍ପତ୍ତି ନେବା କଥା ସେମାନଙ୍କୁ ଅବମାନନା କରାଯାଇଥାଏ, ତାଙ୍କର ନିଷ୍ପତ୍ତି ଗ୍ରହଣ ଯୋଗ୍ୟ ହୋଇନଥାଏ।
0: ଠିକ ଅଛି ମ୍ୟାଡାମ, ଆଜିର ଯେ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ଆମ ଶ୍ରୋତା ଭଉଣୀ ମାନଙ୍କୁ ବହୁତ ସୁନ୍ଦର ଭାବରେ ନିଜର ମତାମତ ରଖିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।

0: କବିତା
1: ହଁ ରାଜେଶ୍ୱରୀ,
0: ଦେଖୁ ଦେଖୁ ଖରାଦିନ ସରିବାକୁ ବସିଲାଣି, ଆଉ କିଛି ଦିନ ପରେ ବର୍ଷା ଆରମ୍ଭ ହୋଇଯିବ। ଆଉ କୋରାପୁଟ ଜିଲ୍ଲାର ବର୍ଷା ତ ତମେ ଜାଣିଛ, ବର୍ଷା ପାଇଁ ଏତେ ଫେମସ ଯେ କଣ ଆଉ କହିବି, ମାନେ ପୁରା 5-6 ମାସ ଧରିକି ଆମେ ବିରକ୍ତ ମଧ୍ୟ ହେଇଯିବା ଏଇ ବର୍ଷା ଦିନ ଲାଗି।
1: ସେଇ କଥା ତ, ଥରେ ଆରମ୍ଭ ହେଲା ମାନେ ସେ ଛାଡ଼ିବାର ନା ନବନି, ବର୍ଷା ହେଉଥିବ ଯେ ହେଉଥିବ। ତେବେ ରାଜେଶ୍ୱରୀ, ଏତେ ପରିମାଣରେ ଯେଉଁ ବର୍ଷା ହେଉଛି ଏବେ ଦେଖ, ଯେଉଁ ପ୍ରକାର ଗରମ ହେଇଛି ସେ ପ୍ରକାର ବର୍ଷା ବି ହେବ। ତ ହଠାତ୍ ଗରମରୁ ଥଣ୍ଡାକୁ ଯିବା ଆମେ, ସେ ସମୟରେ ଯାହା ହେଲେ ବି ଟିକେ ସ୍ୱାସ୍ଥ୍ୟ ଆମର ଖରାପ ହିଁ ରହିବ।
0: ସ୍ୱାସ୍ଥ୍ୟ ତ ବିଗିଡ଼ିବା ଆମର ସୁନିଶ୍ଚିତ। ତେବେ ସମସ୍ୟା ଯେତେବେଳେ ଉପୁଜିବ ତାର ସମାଧାନର ବାଟ ମଧ୍ୟ ତ ଆମ ପାଖରେ ହିଁ ରହିଛି ନା।
1: ହଁ, ଆମେ ସମସ୍ୟା ଆଡ଼କୁ ଯିବା କାହିଁକି, ତା ପୂର୍ବରୁ ଆମେ କଣ କଣ ନିଜେ ପ୍ରତିକାର କରିପାରିବା ସେ ବିଷୟରେ ଆମେ ଚିନ୍ତା କରିବା ପୂର୍ବରୁ ହିଁ।
0: ଦେଖ, ପ୍ରଥମେ ତ ପାଣି, ଆମେ ଦିନସାରା ପାଣି ପିଇଥାଉ, ତେବେ ସେଇ ପାଣି ଯେମିତି ସ୍ୱଚ୍ଛ ହେବା ଦରକାର। ସ୍ୱଚ୍ଛ ପାଣି ଯଦି ଆମେ ପିଇବା ତାହେଲେ ହିଁ ଆମ ସ୍ୱାସ୍ଥ୍ୟ ଭଲ ରହିବ। ସେଇଥିପାଇଁ ଆମେ ପାଣିକୁ ଫୁଟେଇକି ଛାଣିକି ପିଇବା ଦରକାର। ଏବେ ତ ପ୍ରାୟତଃ ସମସ୍ତଙ୍କ ଘରେ ୱାଟର ପ୍ୟୁରିଫାଏ ଲଗାଉଛନ୍ତି, ତଥାପି ସେଥିରେ ମୁଁ କୁଆଡେ ଶୁଣିଥିଲି ସବୁଗୁଡାକ ମିନେରାଲ ଛାଣିକି ପଳାଉଛି, ତ ଆମେ ଖାଲି ସେମିତି ପାଣିଟାକୁ ପିଉଛେ ସେଥିରେ କିଛି ବି ନଥାଉଛି। ସବୁଠାରୁ ଉତ୍ତମ ହବ ମାଟିହାଣ୍ଡିର ପାଣି, ମାନେ ପୁରାତନ କାଳରେ ଆମେ ମାନେ ଯୋଉ ହାଣ୍ଡି ବ୍ୟବହାର କରୁଥିଲୁ ମାଟିହାଣ୍ଡି, ସେଇ ମାଟିହାଣ୍ଡିରେ ପାଣିକୁ ରାତି ସାରା ଆମେ ରଖିବା, କାହିଁକି ନା ଯୋଉ ମିନେରାଲ ମିଳିବା କଥା ସେଥିରୁ ଆମେ ପାଇଯିବା। ଆଉ ସେ ମାଟିହାଣ୍ଡିର ପାଣିକୁ ବାହାର କରିକି ପାଣିକୁ ଫୁଟେଇବା ଆଉ ତାପରେ ଛାଣିକି ପିଇବା।
1: ତାପରେ ଆଉ ଗୋଟେ କଥା ରାଜେଶ୍ୱରୀ, ବର୍ଷା ହେଲା ମାନେ ଚାରିଆଡେ ପାଣି କୋଉଠି ନା କୋଉଠି ଟିକେ ଟିକେ ଜମିକି ରହୁଛି। ଯେମିତି ଆମେ ନଡ଼ିଆ ବ୍ୟବହାର କରୁଛେ କିନ୍ତୁ ତା ସଡ଼େଇକୁ ବାହାରେ ଫୋପାଡ଼ି ଦଉଛେ, ଏମିତି ବହୁତ ଜାଗାରେ କୋଉଠି ଗାଡ଼ିର ଟାୟାର ଥିବ କି କୋଉ ଜାଗାରେ ଟିକେ ଖାଲ ଥିବ କି କୋଉଠି ଅଳିଆ ଜମା ହେଇକି ରହିଥିବ, ସେମିତି ଜାଗା ଗୁଡ଼ିକରେ ପାଣି ରହିବା ସମ୍ଭାବନା ଅଧିକ ରହୁଛି। ତ ଏଇ ଯୋଉ ବର୍ଷା ଦିନ ହେଲେ ଯୋଉଠି ସେଠି ପାଣି ଜମା ହେଇକି ଅନେକ ମଶାମାଛି ସୃଷ୍ଟି ହୁଅନ୍ତି, ଆଉ ବିଶେଷ କରି ଦେଖିବାକୁ ଗଲେ ଏଇ ବର୍ଷା ଦିନରେ ଅନେକ ମଶାମାଛି ଜନିତ ରୋଗବ୍ୟାଧି ହେଇଥାଏ। ତ ସେଥିପାଇଁ ଆମେ ପୂର୍ବରୁ ସଚେତନ ହେବା, ଘର ଚାରିପାଖକୁ ସଫା ସୁତୁରା କରିବା, ପାଣି ଜମିବାକୁ ଦେବା ନାହିଁ, ଆଉ ବିଶେଷ କରି ବର୍ଷା ଦିନ ଆମେ କଣ କରିବା ନା ଯେତେ ସମ୍ଭବ ପାରୁଛେ ଆମେ ଗରମ ଖାଦ୍ୟ ଖାଇବା,
0: ଯାହାଦ୍ୱାରା କି ଆମେ ମଶାଙ୍କର ପ୍ରାଦୁର୍ଭାବରୁ ମଧ୍ୟ ଦୂରେଇ ପାରିବା ନିଜକୁ, ଆଉ ତା ସହିତ ଗରମ ଗରମ ଖାଦ୍ୟ ଖାଇଲେ ତାହା ଆମ ସ୍ୱାସ୍ଥ୍ୟକୁ ଭଲ ରଖିବ। ଏଇଠି ଆଉ ଗୋଟେ ଜିନିଷ ମୁଁ କହିବି କବିତା, ଦେଖ ବର୍ଷା ଦିନ ପୂର୍ବରୁ ଆମେ ତ ଖରାଦିନେ ଢେର ସାରା ଆମ୍ବ ଖାଇଛେ, ତାର ଟାକୁଆକୁ ଆମେ ଏପଟେ ସେପଟେ ଫୋପାଡ଼ି ଦଉଛେ, ତ ଆମେ ଯଦି ସେଇ ଟାକୁଆକୁ ସାଇତିକି ରଖିଥିବା ଆଉ ଯୋଉଠି ଦେଖୁଛେ ଖାଲି ଜାଗା କି ବଡ ବଡ ଗଛ ଲାଗିଛି, ଜଙ୍ଗଲ ଏରିଆ ହେଇଛି, ତ ବର୍ଷା ଆରମ୍ଭରୁ ଯଦି ଆମେ ସେଇ ଟାକୁଆ ଗୁଡାକୁ ନେବା ସେଇ ଜାଗାରେ କିଛି ନହେଲେ ବି ଫୋପାଡ଼ି ଦେଇକି ଆସିବା ଏଣେ ତେଣେ, ତାହେଲେ ଏଇ ବର୍ଷା ଦିନରେ କଣ ହବ ନା ସେଇ ଟାକୁଆରୁ ପୁଣି ଥରେ ନୂଆ ଗଛ ସୃଷ୍ଟି ହବ, ଯାହାଦ୍ୱାରା କି ଆମର ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଏହା ସହାୟକ ହେଇପାରିବ।
1: ଖାଲି ତ ଆମ୍ବ ଟାକୁଆ ବୋଲି ନୁହେଁ ରାଜେଶ୍ୱରୀ, ଆମେ ଯେତିକି ବି ଫଳ ଖାଉଛେ, ମଞ୍ଜି ଜାତୀୟ ଫଳ ଯାହା ବି ଖାଉଛେ ଆମେ, ସେ ଖଜୁରୀ ହଉ ପଣସ ହଉ ବା ଯୋଉ ଜିନିଷରେ ଆମର ମଞ୍ଜି ରହୁଛି ସେଗୁଡାକୁ ଆମେ କଣ କରିବା, ତମେ ଯେମିତି କହିଲ ତାକୁ ଆମେ ଘରେ ବି ଚାରା ପ୍ରସ୍ତୁତ କରିପାରିବା, ଆଉ ଚାରା ହେଇଗଲା ପରେ ଯୋଉଠି ଆମେ ଖାଲି ଜାଗା ଦେଖୁଛେ ସେଇ ଜାଗାମାନଙ୍କରେ ଆମେ ନିଜେ ବି ଗଛ ଲଗାଇ ପାରିବା। ସେମିତିରେ କହିଲେ ତ ଆମର ବର୍ଷା ଦିନ ଆସିଲା ମାନେ ବୃକ୍ଷରୋପଣ ସପ୍ତାହ ଗୁଡିକ ପାଳନ କରାଯାଉଛି, ତ ସେ ସମୟରେ ଆମେ ସେ ଚାରା ଗୁଡିକ ଆମେ ବ୍ୟବହାର କରିପାରିବା।
0: ହଁ, ଆମେ ତ ଏମିତିରେ ଆମ ଘର ବାଡି ବଗିଚାରେ ଛୋଟ ଛୋଟ ଗଛ ଲଗାଉଛୁ, ଫୁଲ ଗଛ ଲଗାଉଛୁ, ଫଳ ଗଛ ଲଗାଉଛୁ, କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ, କାହିଁକି ନା ଯଦି

0: ଆମକୁ ସ୍ୱଚ୍ଛ ବାୟୁ ଦରକାର, ତେବେ ବଡ଼ ବଡ଼ ଗଛ ହିଁ ଲଗାଇବାକୁ ପଡ଼ିବ, ଯାହାକି ଆମକୁ ଅକ୍ସିଜେନ୍ ଦେଇପାରିବ, ଆମ ବାୟୁମଣ୍ଡଳକୁ ସଫା ରଖିପାରିବ। ତାହେଲେ ଆଜିଠାରୁ ଆମେ ସଂକଳ୍ପ କରିବା ଯେ ଗଛଟିଏ ଲଗାଇବା ଆଉ ତାର ଯତ୍ନ ନେବା।
1: ବିଶେଷ କରି ଯେତେବେଳେ ଆମେ କାହାକୁ ଜନ୍ମଦିନ ଉପହାର ଦେଉଛେ ବା ବିବାହ ବାର୍ଷିକୀରେ ଉପହାର ଦେଉଛେ, ସେହି ସମୟରେ ଆମେ କ'ଣ କରିବା ନା ଗିଫ୍ଟ ହିସାବରେ ଆମେ ଗଛଟିଏ ଦେଇପାରିବା, ନିଜର ଜନ୍ମଦିନ ବା ବିବାହ ବାର୍ଷିକୀରେ ଆମେ ଗଛଟିଏ ଲଗାଇ ପାରିବା।
0: ତ ଶ୍ରୋତା ଭଉଣୀ, ଏତେ ଗୁଡ଼ାଏ କଥାବାର୍ତ୍ତା ଭିତରେ ସମୟ ଆଡ଼କୁ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିବ, କାହିଁକିନା ସମୟ ଆମକୁ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ ଆଉ ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। କିନ୍ତୁ ବିଦାୟ ନେବା ଆଗରୁ 14 ତାରିଖ ଦିନ ମାନେ ରବିବାର ଦିନ ଆମ କାର୍ଯ୍ୟକ୍ରମରେ ଆପଣମାନେ କ'ଣ ଶୁଣିବାକୁ ପାଇବେ ତାହା ମଧ୍ୟ କହି ରଖୁଛୁ।
1: ଆସନ୍ତା ରବିବାର ମାନେ 14 ତାରିଖ ଦିନ ଆପଣମାନେ ଆମ କାର୍ଯ୍ୟକ୍ରମରେ ଶୁଣିପାରିବେ ଆମ ରୋଷେଇ
0: ଏବଂ ରକ୍ତଦାନ ମହାପୁଣ୍ୟ, ଏହି ବିଷୟବସ୍ତୁକୁ ନେଇ ସାକ୍ଷାତକାରଟିଏ ମଧ୍ୟ ଶୁଣିବେ।
1: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ଆମର ସମ୍ପର୍କର ସେତୁକୁ ଆପଣମାନେ ମତାମତ ପଠାଇ ପାରିବେ ହ୍ୱାଟ୍ସଆପ୍ ମାଧ୍ୟମରେ, ଭଏସ୍ ମେସେଜ୍ ମାଧ୍ୟମରେ ଆଉ SMS ମାଧ୍ୟମରେ।
0: ଆମକୁ ମତାମତ ଦେବା ପାଇଁ ଆମର ଫୋନ୍ ନମ୍ବରଟି କହି ରଖୁଛୁ। ଆମ ଫୋନ୍ ନମ୍ବରଟି ହେଲା 9438268568।
1: ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 9438268568। ତେବେ ଶ୍ରୋତା ଭଉଣୀ, ପୁଣି ଥରେ ନୂଆ କିଛି କାର୍ଯ୍ୟକ୍ରମକୁ ନେଇ ଫେରିବାର ପ୍ରତିଶ୍ରୁତି ସହ ରହୁଛୁ ଆମେ ଦୁହେଁ।
0: ନମସ୍କାର।

0: ଘର ଉଖରଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ କିଛି ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ, କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି। ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିଭିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ। ସରକାର କୃଷକ

0: ସବଳ କରିବା ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି 29ଟି କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4ଟି ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି ଫଳରେ ଦେଶରେ ଶ୍ରମ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ୍ ଏବଂ ଇ ଶ୍ରମ ପୋର୍ଟାଲ୍ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ୍ ଆଧାରିତ ସାର୍ବଜନୀନ ଭିଭିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି ଭାରତୀୟ ରେଳବାଇ ରେଳ ଷ୍ଟେସନ୍ଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ୍ କୋଠା ବୈଦ୍ୟୁତିକ ସ୍ଥାପନ ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିଭିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ 2026 ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ ଆମେରିକା କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି ମୋଟ 104 ମ୍ୟାଚ୍ ଖେଳାଯିବ ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଅନ୍ତର୍ଭୁକ୍ତ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ୍ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା
1: This is Akashvani and I am Valsa Williams with the Midday News. The headlines. Prime Minister Narendra Modi stresses collective efforts of centre and states key to realising Vikasit Bharat vision. Chairs 11th Governing Council meeting of Niti Aayog in New Delhi. Information and Broadcasting Minister Ashwini Vaishnav says government making efforts to strengthen Akashvani and Doordarshan coverage across border regions. Inaugurates 20 kilowatt FM transmitter in Rajasthan's Jaisalmer. Centre waives excise duty on certain variants of ethanol blended petrol. Another TMC MP Prakash Jigbaraik resigns from Rajya Sabha. First made-in-India Airbus C-295 aircraft completes maiden test flight from Vadodara. Iran announces closure of Strait of Hormuz following US strikes. And sports fans across the globe await month-long football spectacle as FIFA World Cup kicks off in Mexico City tonight. Prime Minister Narendra Modi has said that despite the world passing through a period of uncertainty and instability, India continues to advance on its growth trajectory with confidence and determination. Chairing the 11th Governing Council meeting of Niti Aayog at Rashtrapati Bhavan in New Delhi, Mr. Modi said, as India progresses towards achieving the vision of Vikasit Bharat, the collective responsibility of the centre and states becomes even greater. The Prime Minister highlighted that creating the right ecosystem for the country's youth through quality education, demand-driven skilling and employment opportunities must remain a priority. He said India has signed free trade agreements with many countries to create new opportunities for growth and exports. The Prime Minister said women-led development is a cornerstone of the vision of Vikasit Bharat. He said from farming and

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ପରବର୍ତ୍ତୀ କଥାଚିତ୍ର ଗରମ ମସଲା କଣ୍ଠଦାନ କରିଛନ୍ତି ସୋନୁ ନିଗମ। ମୟୂର ପୁରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରୀତମ।

0: ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି ଏବଂ ପରେ ପରେ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ, ପରେ ଦିନ 2:42 ଆଉ କିଛି ବିଜ୍ଞାପନ ବିରତି। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ କିଛି ସମୟ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନିଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରଭୃତି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି। ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନର ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀମାନଙ୍କ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ 12 ବର୍ଷ ମଧ୍ୟରେ ଦେଶର ଅନ୍ନଦାତାଙ୍କ ଜୀବନରେ ସମ୍ମାନ, ସୁରକ୍ଷା ଓ ସମୃଦ୍ଧିର ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ବିହନରୁ ବଜାର ପର୍ଯ୍ୟନ୍ତ କୃଷକଙ୍କ କଲ୍ୟାଣକୁ କେନ୍ଦ୍ର କରି ପ୍ରଣୟନ କରାଯାଇଥିବା ନୀତିଗୁଡ଼ିକ କୃଷିକ୍ଷେତ୍ରକୁ ନୂତନ ଶକ୍ତି ଦେବା ସହିତ ଚାଷୀଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଚାଷୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଚାଷୀ ଭାଇ ଓ ଭଉଣୀମାନେ ଦେଶର ଖାଦ୍ୟ ସୁରକ୍ଷା ଓ ସମୃଦ୍ଧିର ପରିଚୟ ବୋଲି ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ଅନ୍ନଦାତାମାନେ ହେଉଛନ୍ତି ଭାରତର ଭବିଷ୍ୟତର ମୂଳଦୁଆ। ଗତ 12 ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ବିକାଶ, ନବସୃଜନ ଓ ଜନକଲ୍ୟାଣକାରୀ ପଦକ୍ଷେପର ଏକ ନିରନ୍ତର ଯାତ୍ରା ଚାଷୀଙ୍କୁ ସମୃଦ୍ଧି ଆଡ଼କୁ ଆଗେଇ ନେଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରତ୍ୟକ୍ଷ ଆୟ ସହାୟତା ପ୍ରଦାନ, କିଷାନ କ୍ରେଡିଟ୍ କାର୍ଡରେ ସଂସ୍ଥାଗତ ଋଣ ଏବଂ ଫସଲ ବୀମା ମାଧ୍ୟମରେ ବିପର୍ଯ୍ୟୟ ସୁରକ୍ଷାକୁ ସୁଦୃଢ଼ କରି ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସ୍ଥାୟୀ ସମୃଦ୍ଧି ଓ ଅଭିବୃଦ୍ଧିର ପଥ ପ୍ରଶସ୍ତ କରିଛି। ପିଏମ୍ କୁସୁମ ଏବଂ ଇ ନାମ ଭଳି ଐତିହାସିକ ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସୁରକ୍ଷା ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱାଭିମାନ ଓ ସଂକଳ୍ପକୁ ପାଥେୟ କରି ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା 3100 ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉଛି। ସିଏମ୍ କିଷାନ ଯୋଜନା ଚାଷୀଙ୍କୁ ସମର୍ଥ କରୁଥିବାବେଳେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମାଣ୍ଡିଆ ଚାଷର ପ୍ରସାର ଏବଂ ରାଜ୍ୟବ୍ୟାପୀ ଶୀତଳ ଭଣ୍ଡାର ନିର୍ମାଣ କୃଷି ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିପାରିଛି। ଅନ୍ନଦାତାଙ୍କ ପ୍ରଗତିକୁ ସମର୍ପିତ ଏହି ଗୌରବମୟ ଯାତ୍ରା କୃଷକ ସମୃଦ୍ଧି, ରାଷ୍ଟ୍ର ସମୃଦ୍ଧିର ଏକ ଅନନ୍ୟ ଉଦାହରଣ ଭାବେ ପରିଗଣିତ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ 2024-25 ବର୍ଷ ପାଇଁ 12 ଜଣ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ମର୍ଦ୍ଦଳ ବାଦ୍ୟ, ନାଟକ ଓ ପାରମ୍ପରିକ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି କଳାକାରମାନଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ 2024 ବର୍ଷ ପାଇଁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ 2025 ବର୍ଷ ପାଇଁ ଗୁରୁ ଇଲିଆନା ସୀତାରିଷ୍ଟ ପୁରସ୍କୃତ ହୋଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟର ସମସ୍ତ ପ୍ରତିଭାବାନ ଓ ବରେଣ୍ୟ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସଫଳତା ଆଗାମୀ ପିଢ଼ିର କଳାକାରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି 23,58,00,000 ଟଙ୍କା ବ୍ୟୟରେ ଭଦ୍ରକ ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ସୁରଜ କହିଛନ୍ତି, ଜିଲ୍ଲାର 7 ବ୍ଲକରେ କ୍ରୀଡ଼ା ଭିଭିଭୂମିର ବିକାଶ ପାଇଁ ରାଜ୍ୟ ସରକାର 100 କୋଟି ଟଙ୍କା ବିନିଯୋଗ କରିବେ। ରାଜ୍ୟର ସମସ୍ତ ବ୍ଲକରେ କ୍ରୀଡ଼ାର ଅଗ୍ରଗତି ଓ ଉନ୍ନତି ପାଇଁ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। 2036 ମସିହା ବିକଶିତ ଓଡ଼ିଶା

ପ୍ରାର୍ଥନା ସ୍ୱପ୍ନ ପୂରଣ ପାଇଁ ସମସ୍ତଙ୍କ ସଂକଳ୍ପ ନେବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମ ପୂରଣ ନେଇ ମାର୍ଗଦର୍ଶନ କରୁଛନ୍ତି। ଗତ 30 ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାର ଆଦର୍ଶ କୃଷି ବଜାରରେ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 852,332 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି 99.3% ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ପରିଗଣନା ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାର ରଜବୁଡ଼ାସମ୍ବର ବ୍ଲକକୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ ଗସ୍ତ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଶ୍ରୀମତୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ସାପ୍ତାହିକ ଅଭିଯାନ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶିଶୁ ଶ୍ରମିକ ନିରାକରଣ, ଶିଶୁ ଅଧିକାର ସୁରକ୍ଷା ଓ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ନବରଙ୍ଗପୁର ଜିଲ୍ଲାରେ ଖରିଫ୍ ଚାଷକୁ ଦୃଷ୍ଟିରେ ରଖି ସମବାୟ ଋଣ ନେଇଥିବା ଚାଷୀଙ୍କୁ ସାର ବିକ୍ରୟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ନାମ ଓ ଚାଷଜମିର ପରିମାଣ ସମ୍ପର୍କିତ ତଥ୍ୟ ରେଜିଷ୍ଟରରେ ପ୍ରଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ଆସିଥିବା ବିଭିନ୍ନ ଅଧିକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷର ଯୋଜନା ସମ୍ପର୍କରେ ଅନୁସ୍ଥାପନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଶିଶୁ ବାଟିକାରୁ ଆରମ୍ଭ କରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗଜପତି ଜିଲ୍ଲାରେ ଗୁମା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁଙ୍କ ଜୀବନ ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମେଳନକୁ ପ୍ରଥମେ ଅନୁମୋଦନ ମିଳିଥିଲା। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ସର୍ବାଧିକ 29 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଶସ୍ୟ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ରାମ ବଲରାମ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ବାଣୀ ଜୟରାମ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ। ଏଥିରେ ସ୍ପନ୍ଦନ କ୍ରମରେ ପ୍ରତିକ୍ରିୟାରେ ରହିଛି ଯୁବମାନଙ୍କ ମଧ୍ୟରେ ସହନଶୀଳତା କମୁଛି କି, ଜାଣିବା କଥାରେ ରହିଛି ଶିବାଜୀ ମହାରାଜ, ଟିପୁ ସୁଲତାନ ଏବଂ ଆକବରଙ୍କ ସମ୍ପର୍କରେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜନ। ଏଥିରେ ଭେଟଘାଟରେ ଶୁଣିବେ ଅଟୋ ଘେନବା କାଜେ ସରକାରୀ ସାଇଜ ମିଳିଛି କି, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ରାସନ କାର୍ଡ଼ର କାମ କାଇଟା ଏ ସମ୍ପର୍କରେ। ସନ୍ଧ୍ୟା 6:20ରେ ପ୍ରଚାର କରିବୁ ଶ୍ରୀମଦ ଭାଗବତ। ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର, 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦୀପଦ କଥାରେ ଶୁଣିବେ ଖରିଫ ଧାନ ଚାଷ ପ୍ରସ୍ତୁତି, ଏ ସମ୍ପର୍କରେ କହିଛନ୍ତି ସ୍ମିତା ପାଢ଼ୀ। ପରେ ପରେ ଶୁଣିବେ ଆଜିର ଚାଷୀ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 8:15ରେ ପ୍ରଚାର କରିବୁ ଧାରାବାହିକ ନାଟକ ପରଜା, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ।

ରାତି 9:30 ପ୍ରଚାର କରିବ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ। ଦେଶୀୟ ଗୀତ ପ୍ରଚାର କରିବୁ ରାତି 9:45। ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା ଶୁଣିବେ ରାତି 10। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ 2:48। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆମ ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ। ସେତେବେଳେ ଯାଏଁ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5:00। ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ସୁସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ର 103.6 MHz ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଯୁବଶ୍ରୋତାଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ।

0: ବନ୍ଧନ। ହଁ, ବନ୍ଧନ ଏକ ଏମିତି ଶବ୍ଦ ଯାହା କେବଳ ସମ୍ପର୍କକୁ ନୁହେଁ, ହୃଦୟକୁ ମଧ୍ୟ ଯୋଡ଼ି ରଖେ। ପ୍ରେମ, ସ୍ନେହ, ବିଶ୍ୱାସ ଓ ସମ୍ମାନରେ ଗଢ଼ି ଉଠେ ଏହି ବନ୍ଧନ।
1: ମାର ମମତା, ବାପାଙ୍କର ସ୍ନେହ, ଭାଇ ଭଉଣୀର ଭଲ ପାଇବା ଏବଂ ବନ୍ଧୁତାର ମଧୁରତା, ସବୁକିଛି ବନ୍ଧନର ଅନନ୍ୟ ଉଦାହରଣ।
0: ସତରେ, ଜୀବନରେ ଧନ ସମ୍ପତ୍ତି ଠାରୁ ବଡ଼ ହେଉଛି ଭଲ ସମ୍ପର୍କର ବନ୍ଧନ। ଏହା ଆମକୁ ଶକ୍ତି ଦିଏ, ସାହସ ଦିଏ ଏବଂ ଜୀବନକୁ ସୁନ୍ଦର କରିଥାଏ।
1: ହଁ ସାଥୀ, ଏମିତି ଏକ ନିଆରା ବନ୍ଧନରେ ଆପଣମାନଙ୍କ ସହ ବାନ୍ଧି ହେବା ପାଇଁ ଆମେ ଆସି ପହଞ୍ଚି ଯାଇଛୁ ଆଜିର ସ୍ପନ୍ଦନ ଗଣାକୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ମୁଁ ଲକ୍ଷ୍ମୀ ଦାସୀ ନାୟକ।
0: ମୁଁ ସଲିମ ଖାନ। ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମ ଆଗକୁ ନେବା ଆଗରୁ ଶୁଣି ରଖିବା ଏକ ସୁନ୍ଦର ବିଚାର।
1: ନିଜ ହାତରେଖା ଦେଖି ଭବିଷ୍ୟତ କ'ଣ ହେବ ଭାବୁନି, କାରଣ ଯେଉଁ ଲୋକମାନଙ୍କର ହାତ ନାହିଁ ସେମାନଙ୍କର ମଧ୍ୟ ଭବିଷ୍ୟତ ଅଛି। ତେଣୁ ନିଜର କର୍ମ ଉପରେ ବିଶ୍ୱାସ କର, ହାତରେଖା ଉପରେ ନୁହେଁ।

0: ସଲିମ, ଆଜିକାଲି ଦେଖୁଛି ଯୁବମାନଙ୍କ ମଧ୍ୟରେ ସହନଶୀଳତା ବହୁତ ମାତ୍ରାରେ କମିଯାଉଛି, ଏଥିରେ ତମ ମତ କ'ଣ?
1: ହଁ, କିଛି ପରିମାଣରେ ଏହା ସତ୍ୟ। ଛୋଟ ଛୋଟ କଥାରେ ରାଗିଯିବା, ମତଭେଦକୁ ସହିପାରିବା ନାହିଁ ଓ ତୁରନ୍ତ ପ୍ରତିକ୍ରିୟା ଦେବା ଆଜିର ଯୁବପିଢ଼ି ମଧ୍ୟରେ ବହୁତ ବଢ଼ିଯାଉଛି।
0: ହଁ, ତେବେ ଏହାର କାରଣ କ'ଣ ହୋଇପାରେ ବୋଲି ତୁମେ ଭାବୁଛ?
1: ମୋ ମତରେ ସୋସିଆଲ ମିଡିଆ ଏବଂ ଦ୍ରୁତ ଜୀବନଶୈଳୀ ଏଥିପାଇଁ ବହୁତ ଦାୟୀ। ଏବେ ସମସ୍ତେ ସବୁକିଛି ତୁରନ୍ତ ପାଇବାକୁ ଚାହୁଁଛନ୍ତି, ଅପେକ୍ଷା କରିବା ଅଭ୍ୟାସ କମିଯାଉଛି।
0: ହଁ, ପୂର୍ବରୁ ଲୋକମାନେ ସମସ୍ୟା ଆସିଲେ ଧୈର୍ଯ୍ୟର ସହିତ ତାହାର ସମାଧାନ ଖୋଜୁଥିଲେ, କିନ୍ତୁ ଏବେ ଅନେକ ଛୋଟ ବାଧାରେ ମଧ୍ୟ ନିରାଶ ହୋଇଯାଉଛନ୍ତି।
1: ହଁ, ଆଉ ଗୋଟିଏ କାରଣ ହେଉଛି ପ୍ରତିଯୋଗିତା। ପାଠପଢ଼ା, ଚାକିରି ଓ କ୍ୟାରିୟରକୁ ନେଇ ଯୁବମାନଙ୍କ ଉପରେ ବହୁତ ଚାପ ରହୁଛି। ଏହି ଚାପ ସହନଶୀଳତାକୁ ପ୍ରଭାବିତ କରୁଛି। ତେବେ ଲକ୍ଷ୍ମୀ, ଆଜିର ଯୁବପିଢ଼ିମାନଙ୍କ ମଧ୍ୟରେ ସହନଶୀଳତା

0: କମୁଛି କି? ଚାଲ ଏହି ବିଷୟରେ ଶୁଣିବା ଆମ ବନ୍ଧୁଗଣମାନଙ୍କଠାରୁ କିଛି ମତାମତ।
1: ନମସ୍କାର ଭାଇ।
2: ନମସ୍କାର ଭଉଣୀ।
1: ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ନେହ ଭରା ସ୍ୱାଗତ ଭାଇ। ଆପଣ ନିଜ ପରିଚୟ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇଦେବେ?
2: ମୁଁ ବିକ୍ରମ ନାୟକ, ବୋରିଗୁମାର ବାସିନ୍ଦା ଅଟେ।
1: ଆଚ୍ଛା, ତେବେ ଭାଇ ଆଜିର ବିଷୟବସ୍ତୁ ଅନୁସାରେ ଯୁବମାନଙ୍କ ମଧ୍ୟରେ ସହନଶୀଳତା କମୁଛି କି? ତେବେ ସହନଶୀଳତା କହିଲେ କଣ ବୁଝାଯାଏ ଭାଇ?
2: ସହନଶୀଳତା କହିଲେ ପ୍ରତିକୂଳ ପରିସ୍ଥିତି, ସମାଲୋଚନା ଓ ସମସ୍ୟାକୁ ଧୈର୍ଯ୍ୟର ସହିତ ସହ୍ୟ କରିବାର ଯେଉଁ କ୍ଷମତା ଅଛି ତାହାକୁ ସହନଶୀଳତା କୁହାଯାଏ।
1: ତେବେ ଯୁବମାନଙ୍କ ମଧ୍ୟରେ ସହନଶୀଳତା କମିବାର ମୁଖ୍ୟ କାରଣ କଣ ହୋଇପାରେ ଭାଇ?
2: ଯୁବମାନଙ୍କ ମଧ୍ୟରେ ସହନଶୀଳତା କମିବାର ମୁଖ୍ୟ କାରଣ କହିଲେ ଭଉଣୀ, ଏମିତିକି ଦ୍ରୁତ ଜୀବନଶୈଳୀ, ସୋସିଆଲ ମିଡିଆର ପ୍ରଭାବ, ଅତ୍ୟଧିକ ପ୍ରତିଯୋଗିତା ଓ ଯେଉଁ ତୁରନ୍ତ ସଫଳତାର ଯୋଉ ଆଶା ରହିଛି, ଏହା ହିଁ ସହନଶୀଳତାର ମୁଖ୍ୟ କାରଣ।
1: ଠିକ କଥା କହିଲେ ଭାଇ। ତେବେ ଭାଇ ବର୍ତ୍ତମାନ ସୋସିଆଲ ମିଡିଆ କିପରି ସହନଶୀଳତା ଉପରେ ପ୍ରଭାବ ପକାଉଛି?
2: ସୋସିଆଲ ମିଡିଆ ସହନଶୀଳତା ଉପରେ ପ୍ରଭାବ ପକଉଛି, ଯେମିତିକି ସୋସିଆଲ ମିଡିଆରେ ଅନ୍ୟମାନଙ୍କର ସଫଳତା ଦେଖି ଯେଉଁ ଯୁବମାନେ ନିଜକୁ ତୁଳନା କରୁଛନ୍ତି, ଏହା ତାଙ୍କ ମଧ୍ୟରେ ଚାପ ଓ ଅସନ୍ତୋଷ ବଢେଇଥାଏ ଭଉଣୀ।
1: ନିହାତି ଭାବରେ। ତେବେ ସହନଶୀଳତାର ଅଭାବ ଦ୍ଵାରା କଣ ସବୁ ସମସ୍ୟା ସୃଷ୍ଟି ହେଉଛି ଭାଇ?
2: ସହନଶୀଳତା ଦ୍ଵାରା ସମସ୍ୟା କହିଲେ ମାନସିକ ଚାପ ପଡିବା, ରାଗ, ହତାଶା ଓ ସମ୍ପର୍କରେ ଦୂରତା ସୃଷ୍ଟି ଯେଉଁ ସବୁ କାରଣ ଭଳି ସହନଶୀଳତା ପାଇଁ ହୋଇଥାଏ ଭଳି।
1: ତେବେ ଏଥିପାଇଁ ପରିବାରର ଭୂମିକା କଣ ରହିଛି ବୋଲି ଆପଣ ଭାବୁଛନ୍ତି?
2: ପରିବାରର ତ ବହୁତ କିଛି ଭୂମିକା ରହିବା କଥା। ପରିବାରର ଭଲ ସଂସ୍କାର, ନୈତିକ ଶିକ୍ଷା ଓ ଧୈର୍ଯ୍ୟର ମୂଲ୍ୟ ବୁଝାଇ ଯୁବମାନଙ୍କ ମଧ୍ୟରେ ସହନଶୀଳତା ବିକାଶ କରାଯାଇପାରେ।
1: ଠିକ କଥା କହିଲେ। ତେବେ ଶିକ୍ଷାନୁଷ୍ଠାନ ମାନେ କିପରି ଏଥିପ୍ରତି ଯତ୍ନବାନ ହେବେ?
2: ଶିକ୍ଷାନୁଷ୍ଠାନ ମାନେ ନୈତିକ ଶିକ୍ଷା, ମୂଲ୍ୟବୋଧ ଶିକ୍ଷା ଏବଂ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସହନଶୀଳତା ବୃଦ୍ଧି କରାଯାଇପାରିବ।
1: ତେବେ ଯୁବମାନେ ସହନଶୀଳତା କିପରି ବଢାଇ ପାରିବେ?
2: ଯୁବମାନେ ସହନଶୀଳତା ବଢାଇବା ଏମିତିକି ଯୋଗ, ଧ୍ୟାନ, ଆତ୍ମନିୟନ୍ତ୍ରଣ, ସକାରାତ୍ମକ ଚିନ୍ତାଧାରା ଓ ନିୟମିତ ଅଭ୍ୟାସ ଦ୍ଵାରା ସହନଶୀଳତା ବଢାଇ ପାରିବେ।
1: ତେବେ ଭାଇ ଶେଷରେ ଆମ ଯୁବପିଢ଼ିଙ୍କୁ ଆପଣ କଣ ସନ୍ଦେଶ ଦେବେ?
2: ଯୁବପିଢ଼ିଙ୍କୁ ମୁଁ ଏତିକି ସନ୍ଦେଶ ଦେବି ଯେ ସହନଶୀଳତା ଜୀବନର ଏକ ମହତ୍ତ୍ୱ ଗୁଣ। ଯୁବମାନେ ଧୈର୍ଯ୍ୟ, ପରିଶ୍ରମ ଓ ସକାରାତ୍ମକ ମନୋଭାବ ଗ୍ରହଣ କରି ଏହାକୁ ବିକଶିତ କରିବା ଉଚିତ।
1: ଆପଣଙ୍କ ସହ କଥା ହେଇ ବହୁତ ଖୁସି ଲାଗିଲା ଭାଇ। ଧନ୍ୟବାଦ।
2: ହଉ, ଠିକ ଅଛି, ଧନ୍ୟବାଦ।
1: ନମସ୍କାର ଭଉଣୀ।
3: ନମସ୍କାର।
1: ଆପଣ ଟିକେ ଆପଣଙ୍କ ପରିଚୟ ଦେବେ?
3: ମୋ ନାଁ ହଉଛି ଗୀତା କୁମଚରିଆ, ମୁଣ୍ଡାଗୁଡା ଗ୍ରାମ ବାସିନ୍ଦା।
1: ତେବେ ଭଉଣୀ ଆଜିର ବିଷୟବସ୍ତୁ ଅନୁସାରେ ଯୁବକ ମାନଙ୍କ ମଧ୍ୟରେ ସହନଶୀଳତା କମୁଛି କି, ଏ ବିଷୟରେ ଆପଣ କଣ କହିବେ?
3: ହଁ, ବର୍ତ୍ତମାନ ସମୟରେ ତ ଏହି ପ୍ରଶ୍ନଟି ବହୁତ ଗୁରୁତ୍ୱପୂର୍ଣ୍ଣ। କେତେକ କ୍ଷେତ୍ରରେ ଦେଖାଯାଏ ଯେ ଯୁବକମାନଙ୍କ ମଧ୍ୟରେ ସହନଶୀଳତା ପୂର୍ବ ଅପେକ୍ଷା କିଛି ମାତ୍ରାରେ କମିଛି। ଏହାର ମୁଖ୍ୟ କାରଣ ହେଉଛି ଯେ ଆଧୁନିକ ଜୀବନଶୈଳୀ, ପ୍ରଯୁକ୍ତିର ଦ୍ରୁତ ବିକାଶ ଓ ତୁରନ୍ତ ଫଳାଫଳ ପାଇବାର ଗୋଟେ ଆଶା। ଆଜିର ଯୁବପିଢ଼ି ମୋବାଇଲ, ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ସବୁକିଛି ଖୁସିର ପାଇଯାଉଛନ୍ତି, କିନ୍ତୁ ଏହି କାରଣରୁ ସେମାନେ ଅପେକ୍ଷା କରିବା ଓ ବିଫଳତାକୁ ସହଜରେ ଗ୍ରହଣ କରିବାରେ କେବେ ଅସୁବିଧା ଅନୁଭବ କରୁଛନ୍ତି। ଆଉ
1: ତେବେ ଭଉଣୀ ଏହା ଆପଣଙ୍କ ମତରେ କେତେ ଦୂର ଠିକ ବୋଲି ଭାବୁଛନ୍ତି?
3: ତେବେ ଏହା କହିବା ଠିକ ହେବ ନାହିଁ ଯେ ସମସ୍ତ ଯୁବକମାନଙ୍କ ମଧ୍ୟରେ ସହନଶୀଳତା କମିଯାଇଛି। ଆଜି ମଧ୍ୟ ଅନେକ ଯୁବକ ଓ ଯୁବତୀ ନିଜ ଲକ୍ଷ୍ୟ ପ୍ରାପ୍ତି ପାଇଁ ଦୀର୍ଘ ସମୟ ଧରି କଠିନ ପରିଶ୍ରମ କରୁଛନ୍ତି ଏବଂ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରୁଛନ୍ତି। ସେମାନେ ପ୍ରମାଣ କରୁଛନ୍ତି ସହନଶୀଳତା ହିଁ ସଫଳତାର ମୂଳ ମନ୍ତ୍ର।
1: ଠିକ କଥା କହିଲେ ଭଉଣୀ। ତେବେ ଏହା ସେମାନଙ୍କୁ କିପରି ଦାୟିତ୍ୱବାନ କରିଥାଏ?
3: ସହନଶୀଳତାର ଏକ ମହତ୍ତ୍ୱ ଗୁଣ ଯାହା ବ୍ୟକ୍ତିକୁ ଶାନ୍ତ, ସଂଯମୀ ଓ ଦାୟିତ୍ୱବାନ କରିଥାଏ। ଏହି ଗୁଣର ବିକାଶ ପାଇଁ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର

0: ବର୍ତ୍ତମାନ ରୋହନ ଖସଲା ଭାଇଙ୍କଠାରୁ ଶୁଣିବା ଏହି ସମ୍ପର୍କରେ ତାଙ୍କର ମତ କ'ଣ ରହିଛି। ତ ରୋହନ ଭାଇ, ଆଜିର ଯୁବପିଢ଼ିମାନଙ୍କ ମଧ୍ୟରେ ସହନଶୀଳତା କମ୍ ହେବାର ଦେଖାଯାଉଛି କି?
1: ମୋ ମତରେ ବର୍ତ୍ତମାନ ସମୟରେ କିଛି ପରିମାଣରେ ଯୁବମାନଙ୍କ ମଧ୍ୟରେ ସହନଶୀଳତା କମୁଥିବା ଦେଖିବାକୁ ମିଳୁଛି। ଆଜିର ଯୁଗ ହେଉଛି ଦ୍ରୁତ ଗତିର ଯୁଗ। ଇଣ୍ଟରନେଟ୍, ସୋସିଆଲ ମିଡ଼ିଆ ଓ ଆଧୁନିକ ପ୍ରଯୁକ୍ତିର ସହାୟତାରେ ଲୋକମାନେ ଖୁବ୍ ଶୀଘ୍ର ସବୁକିଛି ପାଇବାକୁ ଅଭ୍ୟସ୍ତ ହୋଇପାରିଛନ୍ତି। ଏହି କାରଣରୁ ଅନେକ ଯୁବକ ଯୁବତୀ ଅପେକ୍ଷା କରିବାକୁ ଚାହାନ୍ତି ନାହିଁ ଏବଂ ଛୋଟ ଛୋଟ ସମସ୍ୟାରେ ମଧ୍ୟ ଅସହନଶୀଳ ହୋଇଯାଆନ୍ତି। ଏହା ସହିତ ପଢ଼ାଶୁଣା, ଚାକିରି ଓ ଜୀବନର ବିଭିନ୍ନ କ୍ଷେତ୍ରରେ ବଢ଼ୁଥିବା ପ୍ରତିଯୋଗିତା ମଧ୍ୟ ଯୁବମାନଙ୍କ ଉପରେ ଚାପ ସୃଷ୍ଟି କରୁଛି। ଅଧିକ ଚାପ ଓ ଚିନ୍ତା କାରଣରୁ ସେମାନେ କେବେ କେବେ ଧୈର୍ଯ୍ୟ ହରାଇ ଦିଅନ୍ତି। ତେବେ ଏହା କହିବା ଭୁଲ ହେବ ଯେ ସମସ୍ତ ଯୁବମାନଙ୍କ ମଧ୍ୟରେ ସହନଶୀଳତା କମିଯାଇଛି। ଆଜି ମଧ୍ୟ ଅନେକ ଯୁବକ ଯୁବତୀ ନିଜ ଲକ୍ଷ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି, ବିଭିନ୍ନ ସମସ୍ୟାକୁ ଧୈର୍ଯ୍ୟର ସହିତ ସାମ୍ନା କରୁଛନ୍ତି ଏବଂ ସମାଜ ପ୍ରତି ଦାୟିତ୍ୱବାନ ଭାବରେ କାମ କରୁଛନ୍ତି। ସେହିପରି ମୋ ମତରେ କେତେକ କ୍ଷେତ୍ରରେ ଯୁବମାନଙ୍କ ମଧ୍ୟରେ ସହନଶୀଳତା କମୁଥିବା ଦେଖିଯାଉଥିଲେ ମଧ୍ୟ ଏହା ସମସ୍ତ ପାଇଁ ପ୍ରଯୁଜ୍ୟ ନୁହେଁ। ଠିକ୍ ଶିକ୍ଷା, ପରିବାରର ମାର୍ଗଦର୍ଶନ ଓ ଭଲ ମୂଲ୍ୟବୋଧ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ସହନଶୀଳତାକୁ ଆହୁରି ବୃଦ୍ଧି କରିପାରିବ।
0: ଧନ୍ୟବାଦ ଭାଇ, ଏହି ସମ୍ପର୍କରେ ଆପଣଙ୍କର ସୁନ୍ଦର ମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସାଥୀ, ଏ ତ ଥିଲା ଆମ ବନ୍ଧୁଗଣମାନଙ୍କ ଠାରୁ କିଛି ମତାମତ। ଚାଲନ୍ତୁ ବର୍ତ୍ତମାନ ଶୁଣିବା କିଛି ଜାଣିବା କଥା। ଶ୍ରୋତାବନ୍ଧୁ, ଆଜି ହେଉଛି ରାମପ୍ରସାଦ ବିସ୍ମିଲଙ୍କର ଜନ୍ମଦିବସ।
2: ରାମପ୍ରସାଦ ବିସ୍ମିଲ ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, କବି ଏବଂ ବିପ୍ଳବୀ ଥିଲେ। ତାଙ୍କର ଜନ୍ମ 11 ଜୁନ୍ 1897 ମସିହାରେ ଉତ୍ତରପ୍ରଦେଶର ଶାହଜାନପୁରରେ ହୋଇଥିଲା। ସେ ବ୍ରିଟିଶ ଶାସନ ବିରୋଧରେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ କାକର କାଣ୍ଡର ଜଣେ ପ୍ରମୁଖ ନେତା ଥିଲେ। ଦେଶ ପ୍ରତି ତାଙ୍କର ଅପାର ପ୍ରେମ, ସାହସ ଓ ତ୍ୟାଗ ତାଙ୍କୁ ଅମର କରିଛି। ସେ ଦେଶଭକ୍ତିମୂଳକ କବିତା ମଧ୍ୟ ଲେଖୁଥିଲେ, ଯାହା ଯୁବପିଢ଼ିଙ୍କୁ ପ୍ରେରଣା ଦେଇଥାଏ। 19 ଡିସେମ୍ବର 1987 ତାଙ୍କୁ ଫାଶୀ ଦିଆଯାଇଥିଲା। ତାଙ୍କର ବଳିଦାନ ଓ ଦେଶପ୍ରେମ ସଦା ସ୍ମରଣୀୟ ହୋଇ ରହିବ। ବର୍ତ୍ତମାନ ଶୁଣିବା ସାଥୀ ଛତ୍ରପତି ଶିବାଜୀ ମହାରାଜଙ୍କ ବିଷୟରେ।
0: ଭାରତର ଜଣେ ମହାନ ଯୋଦ୍ଧା, ଦୂରଦର୍ଶୀ ଶାସକ ଓ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ। ତାଙ୍କର ଜନ୍ମ 19 ଫେବୃଆରୀ 1630 ମହାରାଷ୍ଟ୍ରର ସିବନେରୀ ଦୁର୍ଗରେ ହୋଇଥିଲା। ମାତା ଜିଜାବାଈଙ୍କ ପ୍ରେରଣାରେ ସେ ଶୈଶବରୁ ସାହସ, ନ୍ୟାୟ ଓ ଦେଶପ୍ରେମର ଆଦର୍ଶ ଗ୍ରହଣ କରିଥିଲେ। ଶିବାଜୀ ମହାରାଜ ନିଜର ବୀରତା, ଯୁଦ୍ଧ କୌଶଳ ଓ ସୁଶାସନ ମାଧ୍ୟମରେ ଏକ ଶକ୍ତିଶାଳୀ ମରାଠା ସାମ୍ରାଜ୍ୟ ଗଢ଼ିଥିଲେ। ସେ ସମସ୍ତ ଧର୍ମକୁ ସମ୍ମାନ କରୁଥିଲେ ଏବଂ ପ୍ରଜାଙ୍କ କଲ୍ୟାଣ ପାଇଁ ସଦା ଚେଷ୍ଟା କରୁଥିଲେ। ତାଙ୍କର ସାହସ, ନେତୃତ୍ୱ ଓ ଦେଶପ୍ରେମ ଆଜି ମଧ୍ୟ ଭାରତୀୟମାନଙ୍କ ପାଇଁ ପ୍ରେରଣାଦାୟକ ଅଟେ। ଚାଲନ୍ତୁ ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଟିପୁ ସୁଲତାନଙ୍କ ବିଷୟରେ।
2: ଟିପୁ ସୁଲତାନ ଭାରତର ଜଣେ ପ୍ରସିଦ୍ଧ ଶାସକ ଓ ବୀର ଯୋଦ୍ଧା ଥିଲେ। ସେ ମୈସୁର ରାଜ୍ୟର ଶାସକ ଭାବରେ ପରିଚିତ ଏବଂ ବ୍ରିଟିଶ ଶକ୍ତି ବିରୁଦ୍ଧରେ ଦୃଢ଼ ଭାବରେ ସଂଗ୍ରାମ କରିଥିଲେ। ତାଙ୍କର ଜନ୍ମ 20 ନଭେମ୍ବର 1750 ହୋଇଥିଲା। ସେ ତାଙ୍କ ପିତା ହାଇଦର ଅଲ୍ଲୀଙ୍କ ପରେ ମୈସୁରର ଶାସନ ଭାର ଗ୍ରହଣ କରିଥିଲେ। ଟିପୁ ସୁଲତାନ ତାଙ୍କର ସାହସ, ସାମରିକ କୌଶଳ ଏବଂ ଆଧୁନିକ ପ୍ରଶାସନ ପାଇଁ ପ୍ରସିଦ୍ଧ ଥିଲେ। ସେ ରକେଟ୍ ପ୍ରଯୁକ୍ତିର ବ୍ୟବହାରକୁ ଉନ୍ନତ କରିଥିଲେ, ଯାହା ସେହି ସମୟରେ ଏକ ଉଲ୍ଲେଖନୀୟ ସଫଳତା ଥିଲା। ଚାଲନ୍ତୁ ସାଥୀ ବର୍ତ୍ତମାନ ଶୁଣିବା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମ୍ପର୍କରେ।
0: ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ପ୍ରାଚୀନ ଭାରତର ଜଣେ ମହାନ ସମ୍ରାଟ ଏବଂ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ। ସେ ତାଙ୍କ ଗୁରୁ ଚାଣକ୍ୟଙ୍କ ମାର୍ଗଦର୍ଶନରେ

ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଗଠନ କରିଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଉତ୍ତର ଭାରତର ଅନେକ ରାଜ୍ୟକୁ ଏକତ୍ର କରି ଏକ ବିଶାଳ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ସେ ଜଣେ ଦକ୍ଷ ଶାସକ, ସାହସୀ ଯୋଦ୍ଧା ଏବଂ କୁଶଳ ପ୍ରଶାସକ ଥିଲେ। ତାଙ୍କର ଶାସନ କାଳରେ ଦେଶରେ ଶାନ୍ତି, ସୁରକ୍ଷା ଓ ଆର୍ଥିକ ଉନ୍ନତି ଦେଖାଯାଇଥିଲା। ତାଙ୍କର ନେତୃତ୍ୱ ଓ ଦୂରଦର୍ଶିତା ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା।

0: ଚାହୁଁ ଚାହୁଁ କିପରି ସମୟ ଗଡ଼ିଗଲା ଆମକୁ ଜଣାପଡ଼ିଲା ନାହିଁ, କିନ୍ତୁ ବିଦାୟ ନେବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ।
1: ଆଗାମୀକାଲି ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ୱାର୍ଲ୍ଡ ଡେ ଏଗେନ୍ଷ୍ଟ ଚାଇଲ୍ଡ ଲେବର। ଏହା ବ୍ୟତୀତ ଆପଣମାନେ ଶୁଣିବାକୁ ପାଇବେ

0: ପରେ ଶ୍ରୋତାମାନଙ୍କ ଅନୁରୋଧରେ କିଛି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ।
1: ତେବେ ଶ୍ରୋତାବନ୍ଧୁ, ସମୟ ତ ଆସି ଡାକରା ଦେଲାଣି ବିଦାୟ ନେବାକୁ। ତେବେ ପୁଣି ଥରେ ଆସିବୁ ଏକ ନୂଆ ଅଧ୍ୟାୟ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ଆଉ ନିଜର ମତାମତ ଆମକୁ ପଠାଇବା ଜମାରୁ ଭୁଲିବେନି। ଆମକୁ ଯୋଗାଯୋଗ କରିବା ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com। ଶ୍ରୋତାବନ୍ଧୁ, ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସଲିମ ଖାନ୍
0: ଆଉ ମୁଁ ଲକ୍ଷ୍ମୀ ଦାସୀ ନାୟକ।
1: ନମସ୍କାର।

0: ଆଇଡି କାର୍ଡ, ତାଙ୍କର ଫଟୋ ଗୋଟେ, ବ୍ୟାଙ୍କ ଖାତାର ସବୁ ଯାକ ଜେରକ୍ସ କରିକିନା ତାଙ୍କ ସନ୍ତକ କରିକି ଆର୍ ଆଇ ସନ୍ତକ କରିକିରି ଆଣିଲେ ଆମେ ସନ୍ତକ କରିକିରି ସେଟାକୁ ଆମେ ଅନଲାଇନ୍ କରାଇବା, ସେଟା ଅନଲାଇନ୍ କଲା ଆଜିକାଲି ସବୁ ଅନଲାଇନ୍ ସିଷ୍ଟମ, ସବୁ ଅନଲାଇନ୍ କଲା ପରେ ବ୍ଲକ ଅଫିସ ସ୍ଥାନରୁ ସେଟା ଆମର ସବ୍ କଲେକ୍ଟର ଅଫିସ ଯାଇଛି, ସବୁ ସବ୍ କଲେକ୍ଟର ଆଜ୍ଞା ସେଟାକେ ସାଙ୍କସନ୍ କରୁଛି ପେନ୍ସନ୍।
1: ଏଲେ ବାବୁ ସେଟା ତ ପେନ୍ସନର କଥା, ଏଲେ ତ ଏବେ ଯେନ୍ ରାସନ କାର୍ଡ ବୋଲାଇନି ବାବୁ, କଣ ଲୋକ ମନକେ ମିଲ୍ସି ଆର ସେଟା ଆପ୍ଲାଇ କରବାକେ ଆବେଦନ କରବାକେ କଣ ତି ଯିବାର ଅଛି ଆର ଖାଇ କାଇଟା ମନ ନେବାର ଅଛି ସେଟା ଅଲପ ସାଙ୍ଗେ ଦିଆ କାଇ।
0: ହଁ, ରାସନ କାର୍ଡ ବୋଲେ ସେଟା ଗରିବ ଲୋକ ଏକା ମିଳିଛି, ସବୁ ଯାହା ମିଶା ପଞ୍ଚାୟତ ସରକାର ସୁବିଧା ସବୁ ବେଶୀରେ ନାଇକି ଗରିବ ଲୋକ ପାଇଁ ଏକା ସେଟା ହେଲାନି, ଯୋଉ ଲୋକ ଖାଇବାକେ ପିଇବାକେ ଅସୁବିଧା ସେମାନଙ୍କ ଗୋଟେ ରାସନ କାର୍ଡ ଗୋଟେ ଦିଆ ହେଲା। ଦୁଇ ପ୍ରକାର ରାସନ କାର୍ଡ ଅଛି, ଗୋଟେ ଅନ୍ତର୍ଦୟ ରାସନ କାର୍ଡ ଆଉ ଗୋଟେ ପିଏଚ୍ଏସ୍ ରାସନ କାର୍ଡ, ପେର ହେଡ୍ ହାଉସ ହୋଲ୍ଡ ବୋଲିକି ଗୋଟେ ଆସିଲାନି। ପିଏଚ୍ଏସ୍ ଟା ନାଇକି ସେଟା ମୁଁ ଯେତିକି ଲୋକ ଆମ ଘରେ ଭାଇ ଗୋଟେ ମୁଣ୍ଡ ପିଛା 5 କେଜି ଲାଗା ଚାଉଳ ଯାଇଛି ସେଟା, ଆଉ ଅନ୍ତର୍ଦୟ ବୋଲିକି ଯୋଉଟା ଆସିଲାନି ସେଟା ନାଇକି ସେଟା ଗୋଟେ କାର୍ଡ କେ 35 କେଜି ଚାଉଳ ଦିଆ ହେଇଛି, ଆରେ ଗୋଟେ SFSS ଅଛି ଗୋଟେ ଓଡିଶା ସରକାର ଚାଉଳ ଆସେ ସେଟା ମିଶା 5 କେଜି ଲେଖା ଦିଆ ହେଇଛି ଆସେ, ହେଲେ ସେ କାର୍ଡ ଯାହାର ଲୋକ ନାହିଁ ବୋଲେ ସେଟା ପଞ୍ଚାୟତ ଅଫିସ ଆସି ଗୋଟେ ଫାର୍ମ ଗୋଟେ ମିଳିଛି, ସେଟା ମିଶା ସେ ଫାର୍ମ ତାନେ ଫିଲ୍ ଅପ୍ କରିକି ତାର ଆଧାର କାର୍ଡ, ତାର ଭୋଟ ଫଟୋ ଆହୁରି ଫଟୋ ଗୋଟେ ଏମିତି ଡକ୍ୟୁମେଣ୍ଟ ସବୁ ଲଗାଇକିରି ସେମାନେ ପଞ୍ଚାୟତ ଅଫିସ ଆମର ଲୋକ ଆଣିଲେ, ମୁଇଁ ସେଟା ପିଓ ସନ୍ତକ କରିଲା ପରେ ସେମାନେ ବ୍ଲକ ଅଫିସ ତାନେ ଗୋଟେ ଆମର ସପ୍ଲାଇ ଇନ୍ସପେକ୍ଟର ବାବୁ ରହିଛି ତାଙ୍କର ଗୋଟେ ଡିଓ ଅଛେ ସେ ବାବୁ ନେଇକି ସେଟା ଅନଲାଇନ୍ କରିଦେଇଛି, ଅନଲାଇନ୍ କରିଲା ପରେ ସେଟା ମିଶା ସେ ଅନଲାଇନ୍ କାଗଜ ଆମର ଲଗାଇଲେ ଆଉ ଗୋଟେ ସନ୍ତକ କରିଦେବୁ ଆମେ ସେଟା ନେଇକି ତାପରେ ସାଙ୍ଗସନ୍ ନେଇକି ସରକାର ତରଫରୁ ତାର ନାଁରେ କାର୍ଡ ଗୋଟେ ଆସିଛି।
1: ହେଲେ ଏବେ ବାବୁ ଏବେ ଗୋଟେ ରାସନ କାର୍ଡ ଆସେ ବୋଲା ଆମକେ ଏବେ ତମେ ଦେଲା ସେବେ ରାସନ କାର୍ଡ, ହେଲେ ରାସନ କାର୍ଡ ଦେଲେ ଆମକେ ଖାଇ କାଇ ସୁବିଧା ମନ ମିଳିଛି ବାବୁ, କା ଚାଉଲ କା ମିଳିଛି କି ଆରି କାଇ ସୁବିଧା ମନ ମିଶା ଆମକେ ରାସନ କାର୍ଡ ଆସେ କି ନାଇଁ କହିବା?
0: ହଁ ନାଇଁ ଆସେ ଆସେ, ଚାଉଲ ତ ମିଳିଛି ସେଟା ତ ମେନ୍ ଟା ହଉଛି ଚାଉଲ, ତାର ପଛ ନାଇକି ଏବେ ଯୋଉ ଆମର ସେ ହସ୍ପିଟାଲ ପାଇଁ କାର୍ଡ ମନ ଦିଆ ହେଲାନି, ଆଗେ ଗୋଟେ କାର୍ଡ ହେଲା, ଏବେ ଆୟୁଷ୍ମାନ ଯୋଜନା କାର୍ଡ ଗୋଟେ ବାହାରିଲା ସେ ସରକାର ଦେଇଛି, ଯୋଉ ଆମର ହସ୍ପିଟାଲ ଗଲେ ଦେହ କାର୍ଡ ଖରାପ ହେଲେ କାହିଁ ସେ ନାଇକି ଚିକିତ୍ସା ପାଇଁ ବୋଲିକିରି ଫ୍ରିରେ ନାଇକି ସେଟା ହେଇଛି, ସେ ରାସନ କାର୍ଡ ରହିଲେ ଏକା ସେ ହେଲ୍ଥ କାର୍ଡ ମିଶା ଆୟୁଷ୍ମାନ କାର୍ଡ ମିଶା ମିଳୁଛି ତାଙ୍କେ, ସେ ରାସନ କାର୍ଡ ଥାନେ ମିଶା ଦେଖାଇଲେ ମିଶା ତାଙ୍କେ ସେ ହସ୍ପିଟାଲ ମାନଙ୍କୁ ନାଇକି ତାଙ୍କେ ଫ୍ରିରେ ଚିକିତ୍ସା କରବା।
1: ହେଲେ ହଁ ଭଲ କଥା ବାବୁ, ହେଲେ ଏବେ ରାସନ କାର୍ଡ ହେଲେ ସୀମା ତ ରାସନ କାର୍ଡ କାଜେ ଜବର ଲୋକ ଦୌଡ଼ଲାଇନି ଆମକେ ନା ହେଲାନି ବୋଲାନି, ହେଲେ ଏଇଟା କେମିତି ଏଇଟା
0: ବୋଲେ ନାଇଁ ସେଟା ସେ ଜଣ ଟିକେ ଅନଲାଇନ କାମ ଚାଲିଲା ଯେ ତ ସରକାର ତ ନହେଲେ ଅଲପ ଲେଟ୍ ହେଇଛି, ମାତ୍ର ହେଇଛି ସବୁକେ ହେଇଛି ନା ବୋଲି ନାଇଁ, ଏବେ କେତେ ଲୋକର ନା ନାଇକି ଏବେ ଗୋଟେ ଲୋକର ନା ଗୋଟେ ଗୋଟେ ଫ୍ୟାମିଲି ଥାନେ ଗୋଟେ 5 ଲୋକ ଦେବା ପିଲାମାନେ ବିବାହ ହେଇକିରି ଆଜି କୁହନ୍ତି 2ଟା କନିଆ ଆଣବା ସେ ପିଲାମାନଙ୍କ ପାଇଁ ତାର ନାଗେ ସେତିକି କାଟବାର ଅଛି ଇସି ଜଣବାର ଅଛି ସେଟା ଅନଲାଇନ ଥାନେ ଜଣା ପଡ଼ିଯାଇଛି, ତାର ଆଧାର କାର୍ଡ ଲଗେ ତାର ନାଁ ମାରିଲେ ନାଇକି ସେ ତାର ଚାଉଲ କାର୍ଡ କହନ୍ତି ଅଛି ସେଟା ମିଶେ ଜଣା ପଡ଼ୁଛି, ସେଠି କଟାଇକିରି ଜଣବାର ଅଛି ଟିକେ ଟାଇମ ଲାଗୁଛି ମାତ୍ର ହେଇଛି ସମସ୍ତଙ୍କ ସବୁକେ ହେଇଛି ସେଟା।
1: ହେଲେ ଏବେ ଗରିବ ଲୋକ ବୋଲା ସେ ବାବୁ, ହେଲେ କେମିତି ଜଣା ପଡ଼ୁଛି ସେ ଯେ କେତିକି ଲୋକ ଏବେ କୁଲିବୁତି ରେବା ଲୋକ କେ ମିଳିଛି କି ଏବେ ସରକାରୀ ଚାକିରିଆ ଲୋକ ମାନକେ ରାସନ କାର୍ଡ ନହେ ପ୍ରାଇଭେଟ ଚାକିରି ବୋଲାଇନି କୁଲିବୃତ୍ତି କରଲାଇନି କଣ ଦୋକାନ କାମ କରଲାଇନି ଲୋକ ମନ ସେମାନେ କି ନାଇ ବାବୁ?
0: ନାଇଁ ଯେ ମାସକେ ନାଇକି ଗୋଟେ 10,000 ଥାନୁ ଅଧିକ ଯଦି ତାର ଇନକମ ରହିଛି ବୋଲେ ସେଇ ଲୋକେ ରାସନ କାର୍ଡ ନାହିଁ, କି ଜବର ଜମି ବାଡ଼ି ତାର ଏମିତି ଆମର 5 ଏକର ଜମି ଡବଲ କ୍ରପ ହେବା ତାନେ 2 ଏକର 50 ଅଧା ଜମି ରହିଛି ବୋଲେ ସେଟା ମିଶା ଆର୍ଆଇ ଥାନୁ ମିଶା ଲେଖାଇକି ଆଣବାକୁ ପଡ଼ୁଛି, ତାକେ ଆର୍ଆଇ ମିଶା ତାକେ ସାର୍ଟିଫିକେଟ ଦେଇଛି ଯେ ନାଇଁ ଏ ଲୋକ ଜମି ବାଡ଼ି ବେଶୀ ନାଇଁ ବୋଲିକିନା, ଏବେ ଇନକମ ସାର୍ଟିଫିକେଟ ମିଶା ଦରକାର ପଡ଼ିଲେ ଡାଉଟ ଲାଗିଲେ ଇନକମ ସାର୍ଟିଫିକେଟ ମିଶା ଆଣିକିରି ଦେବାକୁ ପଡ଼ୁଛି, ମାତ୍ର ଆର ଆଇ ତାନେ ଲେଖିଦେଲେ ଜମି ବାଡ଼ି ନାଇଁ ବୋଲେ ସେଟା ତାର ଆମର ଗାଁ ଗହଳି ଥାନେ ଆଜି ବଡ଼ ଗାଡି ନ ରହିବାର ଅଛି, ଟ୍ରାକ୍ଟର ଚାରିଚକିଆ ଗାଡି କି ମେଡ ମଣ୍ଡପ ଘର ନ ରହେ ତାକେ ସେମିତି ଲୋକମାନଙ୍କୁ ଇନକ୍ୱାରି କରିକିରି ଏକା ସେ ଦିଆ ହେଇଛି, ଯାହା ସେମିତି ଲୋକ
1: ବୁଝିଲୁ ବାବୁ, ହେଲେ ରାସନ କାର୍ଡ ମାନକେ ମନ ଆବେଦନ କରିପାରିବା ଆର ରାସନ କାର୍ଡ ହେଲେ କାଇ କାଇ ସୁବିଧା ମନ ବୋଲିକିରି ବୋଲେ ସେ ବଢିଆ ନିକ କରି ବୁଝେଇ ଦେଲା ସେ ବାବୁ ତମକେ।
0: ଆଉ ଗୋଟେ କଥା କହିଦେବି
1: କହିଦିଆ,
0: ଏବେ କେତେ ଲୋକ ନାଇକି ସାହୁକାର ଲୋକ ମିଶା ଏମିତି ସତ ମିଶି କହିକି ନାଇକି କାର୍ଡ ନେଇ ଗଲାଇନି ବୁଝିଲେ କି ନାଇଁ, ଆମର ଚାକିରି ଆମର ନ ଜାଣି ପାରିକିରି ମିଶା ଦେଇଦେଲେ ସେଟା ଯଦି ଜଣା ପଡିଲା ବୋଲେ ନାଇକି ସେ ଲୋକ ମିଶା କ୍ରିମିନାଲ କେସ ହେଇଛି ସେ ଲୋକ କେ।

0: ସେଟା ପାଇଁ, ସେଟା ପାଇଁ ବୋଲିକି ନାଇଁ କି ସାହୁକାର ଲୋକମାନେ ସେ କାର୍ଡ କେବେ ବି ଆପ୍ଲାଏ କରବାର ନାହିଁ, ଆଉ ଯଦି କିଏ ନେଇ ଦେଲେ ସେ ନେଇ ଦେଲେ ମିଶା ନାଇଁ କି ସେଟା କେ ନାଇଁ କି ଏମିତି ଫେରେଇ ଦେବାକୁ ପଞ୍ଚାୟତ ପଇସା ଆଣିକିନା ଫେରେଇ ଦେବାଟା ଠିକ ହେଇଛି।
1: ଆରେ ବାବୁ ଏ କଥା ଯେଡ଼ ବେଲେ କହିଲା ସମୟ ଆରି ଗୋଟେ କଥା କହିଦେବି, ଏବେ ଖଣ୍ଡେ ଡାବୁରେ ବା ଲୋକ ମାନେ ଖାଇଟା ଗରିବ ଲୋକ ମାନେ ଠାନୁ ଆଇ ରାସନ କାର୍ଡ ବନ୍ଧା ମିଶା ରଖଲାଇନି, ଡାବୁ ପତର ଲୋଡା ବୋଲେ ରାସନ କାର୍ଡ ନେଇକିରି ବନ୍ଧା ରଖିକିରି ତାର ପଛେ ସେମାନେ ନେଇକି ସେଟାକେ ଚାଉଲ ଫାଉଲ ଆଣଲାଇନି ପୁଣି, ଏଇଟା ଭଲ କଥା କି ଏଇଟା ଦଣ୍ଡ ବିଧାନ ଆସେ ଏଇଟା
0: କାଦେମି ଧରା ପଡ଼ ଜଣା ପଡ଼ିଲେ ନାଇଁ କି ସେଟା ତାଙ୍କ ନାଁରେ ବହୁତ ବଡ଼ କେସ ହେଇଛି, ତାଙ୍କ ଦରକାର ପଡିଲେ ଜେଲ ମିଶାଇ ଜମିନା ମିଶାଇଛି, ଜେଲ ମିଶାଇ ପାରିଛି ବନ୍ଧା ରଖବାର ଲୋକେ, ଆଜି ବନ୍ଧା ଦେବାର ଲୋକେ ମିଶା ଭଲ ନାହିଁ, ସେଟା ଦେବା ବନ୍ଧା ରଖବାର ନାହିଁ କି ବନ୍ଧା କାହାକୁ ଦେବାର ନାହିଁ, ସେଟା ସରକାର ଦେଲା ଅଛେ ଆମେ ନିଜର ପାଇଁ ଦିଆ ହେଲା, ସେଟା ଆମେ କାହାକେ ନେଇକି ଆମେ ବନ୍ଧା ସନ୍ଧା କରିପାରବା ନାହିଁ, ଆମେ ସଚେତନ ହେବାର ଅଛେ ଆମର ଲୋକ ମିଶା କିଏ ବନ୍ଧା ସନ୍ଧା ନା ରଖବା, ରଖିଲେ ସରି କେଡ଼ବେଳେ ଧରିଲା ବୋଲେ ସେମାନେ ଜେଲ ଭିତରେ ପୁରେଇ ଦେବେ।
1: ଆଲେ ବାବୁ ତମକେ ଜବର ଧନ୍ୟବାଦ ଲାଗ, ନିମାନ କରି ବୁଝେଇ ଦେଲା ସାମକେ ରାସନ କାର୍ଡ ରେ ଲେଖାଇ ସୁବିଧା ହଁ କେମିତି ଆବେଦନ କରବାର ସେ ବିଷୟ ବୁଝେଇ ଦେଲା, ତମକେ ଧନ୍ୟବାଦ ଲାଗ, ଆରି ଜୁହାର ଲାଗ।
0: ଜୁହାର ମ୍ୟାଡମ
2: ପାଇନିକ ବୁଝେଇ ଦେଲା
1: ପିଓ
2: ଆଜ୍ଞା ନି
1: ହୋ ଆରି ଖାଇଟା ବୋଲେ ଆରି ଗୋଟେ ମିଶା ବୁଝେଇ ଦେଲା, ଖାଇଟା ବୋଲେ ଚାଉଲ ଖାର ବନ୍ଧା କରଲେ କାଇସି ଆରି ଜବର ଡାବୁରେ ବା ଲୋକ ମାନେ ମିଶା ମାତ୍ର କାର ଯଦି କରେ ଖାଇ ଦଣ୍ଡ ବିଧାନ ଅଛେ ସେଟା ମିଶା ବୁଝେଇ ଦେଲା, ସେଟା ସେ ଆମେ ଜାଣି ରହିଲେ ଭଲ ସତେ କି ନାଇଁ
2: ଭଲ କଥା
1: ହେଲେ ଆଇ ବାବୁ କେ ମିଶା ସାରଦା କଲା ପରେ ଗୀତ ଗୁଟ ଶୁଣେଇ ଦେବୁ କେନ୍ତା।

0: ପୁରା ଟାଉନ୍ ନାଇଁ ନିଆନି ମିଶା ମୁଣ୍ଡିଆ ପେଜ୍ ବିକିଲାଇନି ଆଗେ ଆମର କୋଟପାଡି ମଙ୍ଗଳବାର ଆଡେ ବିକିତେ ଲାଗୁ ଲୋକ ହାସି ଦେତେ ଲାଗି ହାଟ ଏ ଗୋଟେ ମୁଣ୍ଡିଆ ପେଜ୍ କିନା ବୋଲତେ ଲାଗି
1: ହଁ ହଁ ହଁ ସତ
0: ଇଏ ବି
1: କଥା ସତ
0: ବିଶାଖାପାଟଣା ଟାଉନ୍ ନାନି 20 ଟଙ୍କା ଲାଖେ ଗିଲାସ
1: ଗିଲାସ ଆରି ଏବେ ସରକାର କଣ କଣ ଯୋଜନା ଜନ କାଇ ସେ ପର୍ବ ପର୍ବାଣୀ ମନ ସରକାର ମନ ମାନଲାଇନି ଆଇତି ମିଶା ମୁଣ୍ଡିଆ ପେଜ ଦେଲାଇନି ସୁପ ବୋଲାଇନି ଏଇଟାକେ
0: ହଁ ମୁଣ୍ଡିଆ ପେଜ ମୁଣ୍ଡିଆ ଲାଡୁ ମୁଣ୍ଡିଆ କେକ୍ ଆରି ମୁଣ୍ଡିଆ ପିଠା
1: କେତେ
0: ସବୁ କଲାଇନି
1: ରକମର ସବୁ ଦେଲାଇନି ନି
0: ସରକାର ଯୋଜନା କରିଦେଲା ଯେ ତୁମେ ମାଣ୍ଡିଆ ଖା
1: ହଁ
0: ପେଜ ବନେଇକିରି ଖା କି ଲାଡୁ ବନେଇକିରି ଖା କି ଆଇ ପିଠା ହଉ କି କେକ୍ ହଉ କୋନଟା ମିଶା ମାତର ମାଣ୍ଡିଆ ଖା ବୋଲାନି ସରକାର
1: ହେଲେ ଆମର ଇ ଜନ କହିଛେ ମୁଣ୍ଡିଆ ପେଜ ଆମେ ତ ଆମର ଦାଦି ତାର ଦାଦି ତାର ଦାଦି ଦିନଲୁ ଆମେ ଖାଇଲୁନି
0: ହଏ
1: ଇଏ ଆମେ ଜନ ପୁରୁଣା ଲୋକମାନେ ଆଟୁଆରେ ଲାଇ ପୁରୁଣା ଲୋକମାନେ ଆଟୁଆରେ ଲାଇ ବୋଲି ଜନ ଲୋକମାନେ କହିଲାଇନି ଏଇଟା ଇ ମୁଣ୍ଡିଆ ପେଜର ଲାଗି ଏକା ଆଟୁଆ କି କେନ୍ତା
0: ସତ କଥା ଆମର ଡୋଗରା ଡୋଗରୀ ମନ ଆଲେ ଦେ ମରି ସରି ଗଲାଇ ସିନା ମୁଣ୍ଡର ବାଲ ନା ପାତଲା ତାକ ମନକେ ଆଜିକାଲି ଦେଖା ନା ନାଇଁ ନାଇଁ ନା ରେ ବା କାଇ ଖତ ବାତ ମନ ପକାଇ କରି କରବୁଛୁ ଆଜିକାଲି ପିଲା ମନ ଶିଖି ଦେଲା ଚେତ କଣ୍ଟିରେ କୁରକୁରେ ଆରି ଚିକେନ ପକୋଡା ପରାଟା ମନ ମୁଣ୍ଡିଆ ପେଜ କେ ଛାଡି ଦେଲେ ମୁଣ୍ଡିଆ ଲାଡୁ ଛାଡି ଦେଲେ ସେ ମନର ବାଲ ମୁଣ୍ଡ ପାଚି ଡୋଗରା ନାଇଁ ନା ରେ ବା ବେମାର ହେଲେ ଆଗତୁ ଲୋକ କେମିତି କାଜେ ଏମିତି ଆଣ୍ଟୁଆ ରେ ଲାଗି ଆମେ ତ ଦେଖଲୁଛୁ ହେଲେ ଏଟାର ଲାଗି ଇ ମୁଣ୍ଡିଆ ଖାଇବା ଜରୁରୀ ଅଛି
1: ବଢିଆ କଥା ମାନେ କହିଦେଲା ହେଲେ ଆମର ଇ ଜନ ମୁଣ୍ଡିଆ ଚାଷୀଟା ଆମର ଇ ଅବିଭକ୍ତ କୋରାପୁଟ ଆରି କଳାହାଣ୍ଡି ଏମିତି କେତେଟା ଜିଲ୍ଲା ଆନେ ପରତୁମେ ପରତୁମେ ଜବର ହେତେ ରହିଲା
0: ହଇ ହଇ
1: ହେଲେ ଏବେ ଶୁଣବାକୁ ମିଳିଲାନି କି ଇଏ ଆମର ଇ ଉପକୂଳବର୍ତ୍ତୀ ଅଞ୍ଚଳ ବୋଲବାଇ ଯେ ଆଇ ବାଟେ ମିଶା ଏଇଟାକେ ଜବର କରଲାଇନି ଆରି ଆମର ଅନ୍ୟ ରାଜ୍ୟର ଲୋକମାନେ ମିଶା ଆଇକିରି ଶିଖିଲାଇନି ପୁଣି ବୈଜ୍ଞାନିକ ମନକର ଲଗେ ଆମର ଜୟପୁରାଣ ଜନ ଆଛେ କି ନାଇଁ କାଇ ସେଟା ଗୋଟେ ପୁରାଟା ଗୋଟେ ଆଛେ କି ନାଇଁ
0: ସ୍ୱାମୀନାଥନ ସ୍ୱାମୀନାଥନ
1: ହଁ ସ୍ୱାମୀନାଥନ ଆଇତି ଆସିକରି ଶିଖିଲାଇନି ଆରି ମଣ୍ଡିଆ ତାସ ମନ କରଲାଇନି ଆରି ଭିନ୍ ଭିନ୍ ରାଜ୍ୟ ଆନେ ବୋଲତେ ଲାଗି
0: ନାଇଁ ଏଇଟା ଠିକ କଥା ଏ ଆମର ତ କୋରାପୁଟ ଜିଲ୍ଲାକେ ଲାଗିକି ଗୋଟେ ବାଟେ ଆନ୍ଧ୍ରା ଅଛେ ଆନ୍ଧ୍ରାରେ ଆମର ଦେଶିଆ ମୁରିଆ ଲୋକ ଖର୍ତ୍ତେ ଲାଗି ଆରି ଏବେ ମିଶା କରଲାଇନି ଡଙ୍ଗର ଚାଷ ଆମର ଛତିଶଗଡ଼ ବାଟେ କରଲାଇନି ଏବେ ନାଇଁକି ଆମର ଏ ବିହାର ଉତ୍ତରପ୍ରଦେଶ ବାଟେ ମିଶା ଏଟା ଗଲା ଆମର ଓଡ଼ିଶାରେ ମିଶା ନାଇଁକି ଏବେ ତମେ ଯେମିତି କହିଥିଲା ନାନା ଉପକୂଳବର୍ତ୍ତୀ ଅଞ୍ଚଳ ଆମର ଇଏ ବରହମପୁରଲେ ଧରିକିରି ସେ ବାଲେଶ୍ୱର ବାଲେଶ୍ୱର କଟକ ଜଣ୍ଟା ମିଶା ଏବେ ସବୁ ବାଟେ ମଣ୍ଡିଆ ଚାଷ କରଲାଇନି
1: କରଲାଇନି
0: ଆରେ ଆଗେ ମଣ୍ଡିଆ ବୋଲେ ନା ଜାଣତେ ଏବେ ମାଣ୍ଡିଆ ମିଲେଟ ବୋଲି ଦେଲେ ପୂର୍ତ୍ତି ଯାକର ଲୋକ ଜାଣିଲା ଏଟା ଗୋଟେ ଏମିତି ଜିନିଷ ହେଇ ବୋଲି ଆମର ପ୍ରଧାନମନ୍ତ୍ରୀ ମିଶା ଯାଇକିରି ହାଇକୋର୍ଟ ବାହାର ଦେଶର ନେତା ମନ୍ତ୍ରୀ ମାନକେ ମାଣ୍ଡିଆ ଲାଡୁ ଆର ମାଣ୍ଡିଆ ପିଠା ଖୁଆଇ ସରଲା ବି
1: ହେଲେ ଇ ଜନ କାଇସେ ଆମର ମାଣ୍ଡିଆ ଇ ଯେତକି ପ୍ରଚଳିତ ହେଲାନି ସବୁ ଯେତକି ରାଜ୍ୟ ଯାକ ଲୋକ ଦେଶ ଯାକ ଲୋକ ଜାଣିଲେନି ଇ ସବୁ ଜାଣିଲେ ଆମକେ ଆକା ଏଟା ସୁବିଧା ଆମର ଚାଷ ଆକା ଆରି ବଢିଆ କରି ଆସି ନି
0: ହଁ ଆମର ଚାଷ ବଢ଼ସି ତାର ପଛେ ଆମେ ଜନ ଜନ ବି ଚାଷ କରଲୁ ନି ଏଟା ଲୋକ ମିଶା ଜ୍ଞାନ ଭାଇ ଗୋଟେ ଜିନିଷ ଜାଣିଲେ ତ ଜ୍ଞାନ ଭାଇ ନା ଜାଣିଲେ ତ ନ ଗେନେ ଏବେ ଆମର ଚାଷ ବଢିଗଲା ସବୁ ଲୋକ ଏବେ ମାଣ୍ଡିଆ ଚାଷ କରଲାଇନି ମୁଇଁ ମିଶା ରେଡି କରିଲିଛି ଏବେ ମାଣ୍ଡିଆ
1: ହେଲେ ଆମର ଜନ ମଣ୍ଡିଆ ଏଇଟା କେଜି କେ କେତେ ଲାଖା ଏଇଟା ଆମେ ବାହାରେ ବିକିଲେ ଯାଇସି କି ସରକାର ଗେନଲାନି ଏଟା କେନ୍ତା ହିସାବ ବିକ
0: ସରକାର ମାଣ୍ଡି ହିସାବ ଗେନଲାନି କାଏ ହିସାବ ଗେନଲାନି ବାହାରେ ବିକିଲେ ତ ଆମେ ଏମିତିରେ ବିକି ଦେଲେ ଏଇ 24 ଟଙ୍କା 25 ଟଙ୍କା ଲାଗ ଗଲାନି ସରକାର ଗେନଲେ 35 ଯାକ ଗେନଲାନି ସରକାର
1: ହଁ ବଢିଆ ଅଛି ହେଲେ ନି 35
0: ହଁ ହଁ 35 ଯାକ ଗେନଲାନି
1: ହେଲେ ଉନା ଚାଷ ହେଲେ ମିଶା 5 କ୍ୱିଣ୍ଟାଲ 7 କ୍ୱିଣ୍ଟାଲ ପରେ ହେଲେ ମିଶା 35 ରେଟ ଆନେ ବଢିଆ ଅଛେ ଏଇ ଚାଷ
0: ହଁ ନାଇଁ ଭଲ ପଇସା ମିଳିଛି ଗା ଏଠି ଜଣ ଡଙ୍ଗରେ ଡଙ୍ଗରେ କିଛି ନା ହେଲାନି ଡଙ୍ଗରେ ତ ମଣ୍ଡିଆ ପାଚି ଆକା
1: ଇଟା ବୋଲେ ଏମିତି ଡେପ ଜାଗା ହଉ ଯେମିତି ଜାଗା ହଉ ମଣ୍ଡିଆ ହେବାଟା ଏସି ଆକା
0: ମଣ୍ଡିଆ ଯେମିତି ଜାଗା ହେଲେ ଏସି ପାନି ନା ଧରିଲେ ହେଲା
1: ହେଲେ ଏଇଟା କାଏ ଖର୍ଚ୍ଚ ନାଇଁ କିଛି ନାଇଁ ଚିନ୍ତା ନାଇଁ କିଛି ନାଇଁ ଅଳପ ରହି ଦିଆସ କି ଆଙ୍କରା କରି ଦିଆସ ତାର ଫଲ ଧରସିନି
0: ହଁ ଅଧିକ ପାନି ମିଶା ତାକୁ ଦରକାର ନାହିଁ
1: ଦରକାର ନାହିଁ
0: ଆଇ ସରାସରି ଗୋଟେ 2 ଆସଟା ସେ ବୁରି ପାନି ମାରିଦେଲା ବୋଲେ ମଣ୍ଡିଆ ହେଇଗଲା ରେଡି
1: ଯା ହଉ ବଢିଆ ଲାଗିଲା ଆମର ସବୁ ଲୋକ ରେଡିଓ ଶୁଣତେ ରହିବା ଭାଇ ଭଉଣୀ ମନ ସବୁ ଲୋକ ଏଟାକେ ଶୁଣିଲେ ଆରି ଶୁଣିକରି ଆଇ ମନ ପୁନଃ ମଣ୍ଡିଆ ଚାଷ କେ ଅଗର କରବା ବୋଲି ବିଚାର କରବା
0: ହଁ କରବା ଆକା ସବୁ ଲୋକ ଚାଷ କରବା ଏବେ ଜାଣିଲା ମଣ୍ଡିଆ କାଇଟା
1: ହେଲେ ବଢିଆ ଲାଗିଲା ତମର ସଙ୍ଗେ କଥା ହେଇକରି ଆରି ଗୋଟାର ତମର ସଙ୍ଗେ ଆରି ଗୋଟେ ଦିନ ଭିଡ଼ବୁ ଆ ଜୁଆର
0: ହଁ ଜୁଆର
2: ଦେଖାନି ମଣ୍ଡିଆ ଲୋକ ଦାନ ଆକା ବୋଲାଇନି ମାତ୍ର ମଣ୍ଡିଆ ଦେଖା ବେଶୀ କଷ୍ଟ ନାଇଁ ହଁ ଆରେ ମାତ୍ର ଜବର ଡାବୁ
3: ଆରେ ସେଇଟା ଆମେ ସବୁ ଲାଗା
2: କରିବା ହେଲେ ଏମିତି କାତା ଏକା ଏତେ ରେବୁ କି ଯିବୁ
3: ନାଇଁ ବେଲ ତ ହେଲାନି ଆରେ କାଟା କାତା ବା ତ ଜବର ଆଛେ ଏକା ହେଲେ ଆରି ଗୋଟେ ଦିନ ଆସିକରି ଏମିତି ବୈଠକ ବେଶୀ କରି କଥା ହଉ ଆରି
2: ହେଲେ ତୋର ସ୍କୁଟି ଆନେ ମୋ ବସାଇକରି ନେବୁସ କି
3: ସ୍କୁଟି ତୁଇ ନା ଆନୁସ ଯେ
2: ଆଜି ନାଇ ଚାଲି ଚାଲି ଆଇଲି
3: ଆଲେ ଯୁ ଆଲେ
2: ଆଲେ ଚା ଚୁଆ ମାଗି ଦେବି
3: ଆଲେ ଆଲେ
2: ଆଲେ ଗଲୁନି ଭାଇ ବନିମ
3: ଗଲୁନି ଜୁଆର
2: ଜୁଆର ଜୁଆର
4: ଶୁଣିଲେ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୟତି ଜନ ଉପସ୍ଥାପନା କଲେ ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ଜୟନ୍ତ ପଟ୍ଟନାୟକ ଆକାଶବାଣୀ ଜୟପୁର ସମୟ

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ବର୍ତ୍ତମାନ ଜାଣିବା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:20ରେ ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ବିକାଶ ମନ୍ତ୍ର କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ। ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ଖରିଫ ଧାନ ଚାଷ ପ୍ରସ୍ତୁତି, ଏ ସମ୍ପର୍କରେ କହିବେ ସ୍ମିତା ପାଢ଼ୀ। ପରେ ଶୁଣିବେ ଆଜିର ଚାଷୀ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 8:15ରେ ପ୍ରଚାର କରିବୁ ଧାରାବାହିକ ପରଜା, ଏହାର ମୂଳ ରଚନା କରିଛନ୍ତି ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ରାତି 8:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ। ରାତି 9:30ରେ ପ୍ରଚାର କରିବୁ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ, ଦେଶିଆ ଗୀତ ଶୁଣିବେ ରାତି 9:45ରେ। ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା ପ୍ରଚାର କରିବୁ ରାତି 10:00। ରାତି 10:30ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ବନ୍ଧୁ, ଏ ଥିଲା ଆମ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଉ କିଛି ସୂଚନା। ସକାଳେ 6:05ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶିଳ୍ପୀମାନେ ହେଲେ ଅପର୍ଣ୍ଣା ନେନେ, ଶଶାଙ୍କ ଶେଖର ମହାପାତ୍ର, ଇନ୍ଦ୍ରାଣୀ ମିଶ୍ର, ସୁଧାଂଶୁ ଦୀପ୍ତି ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ସୁଧା ମିଶ୍ର। ସକାଳେ 6:25ରେ ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସ, ଆଜିର ଅନୁଚିନ୍ତା ଶୁଣିବେ ସକାଳେ 6:35ରେ। ସକାଳେ 6:45ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି, ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ସକାଳେ 7:25ରେ ବନ ବିଭାଗ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ, ବିଷୟ ରହିଛି ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ ଆମେ କେତେ ସଚେତନ। ସକାଳେ 8:30ରେ ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ସକାଳ 9:00ରେ ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଏବଂ ସକାଳ 9:30ରେ ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଦିନ 11:00ରେ ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଗୀତା ପଟ୍ଟନାୟକ, ପ୍ରଫୁଲ୍ଲ କୁମାର କର, ଶ୍ରୀକାନ୍ତ ଦାସ, ଅକ୍ଷୟ ମହାନ୍ତି ଏବଂ ଚିତ୍ତରଞ୍ଜନ ଜେନା। ଦିନ 11:30ରେ ଲୋକଗୀତ କ୍ରମରେ ଶୁଣିବେ ପାଲା, ବିଷୟ ରହିଛି ରାମ ହନୁଙ୍କ ଭେଟ, ପରିବେଷଣ କରିବେ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ। ଦିନ 1:05ରେ ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ, ଏହି କ୍ରମରେ ଶୁଣିବେ ଗୀତ, ଶିଳ୍ପୀମାନେ ହେଲେ ସୋନାଲି ରାଠୋର ଏବଂ ତଲତ ଅଜିଜ। ଦେଶିଆ ଗୀତ ପ୍ରଚାର କରିବୁ ଦିନ 1:20ରେ, ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ଦେବେନ୍ଦ୍ର କୁମାର ଅଧିକାରୀ, ଅସ୍ମିତା ଷଡ଼ଙ୍ଗୀ, ପ୍ରଜ୍ଞା ପ୍ରିୟଦର୍ଶନୀ ପଣ୍ଡା ଏବଂ ମନୋଜ କୁମାର ଦାସ। ଅପରାହ୍ନ 5:00ରେ ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ, ଏଥିରେ ଶୁଣିବେ ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30ରେ, ଏଥିରେ ହାଲଚାଲରେ ଶୁଣିବେ ଶିଶୁ ଶ୍ରମିକ ପ୍ରଥା ରୋକିବା ସମ୍ପର୍କରେ, ପରେ ଭେଟଘାଟରେ ସୁରୁ ସୁରୁ ପିଲା ଟୋକିକେ କାମ କରେଇଲେ କାଏଦଣ ନାଚେ, ଏ ସମ୍ପର୍କରେ ଶୁଣିବେ ଏକ ସାକ୍ଷାତକାର। ତାପରେ ଶୁଣିବେ ବର୍ଷା ଦିନେ କାଇ କାଇ ବିମାର ହେସି ଶୁଣିମା ହେଉ, ପ୍ରଚାର କରିବୁ ସନ୍ଧ୍ୟା 6:15ରେ। ସନ୍ଧ୍ୟା 6:30ରେ ଶୁଣିବେ କେତୋଟି ହିନ୍ଦୀ ଭଜନ, ଶିଳ୍ପୀମାନେ ହେଲେ ନରେନ୍ଦ୍ର ଚଞ୍ଚଲ ଏବଂ ଆଶା ଭୋସଲେ, କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ। ରାତି 8:15ରେ ପ୍ରଚାର କରିବୁ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ, ଶିଳ୍ପୀମାନେ ହେଲେ ବିରଞ୍ଚି ନାରାୟଣ ବାହିନୀପତି, ନମିତା ମହାପାତ୍ର।

ଗୀତ ରଚନା ବାବାଜୀ ଚରଣ ଜେନା, ସଙ୍ଗୀତ ପରିଚାଳନା ନିହାରଞ୍ଜନ ମହାନ୍ତି। ରାତି 10:00ରେ ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ସମ୍ପର୍କରେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ମିଲିନ, କଥାଚିତ୍ର ବେଟା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଚମତ୍କାର କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ଅନୁ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 108ତମ ଭାଗ।

ମନୁ ଧ୍ରୁବଙ୍କୁ ବୁଝାଇଲେ, ଯାହାଙ୍କ ହୃଦୟରେ ବିଷ୍ଣୁ ଭାବ ଥାଏ ତାଙ୍କର ଅନ୍ୟ ପ୍ରତି କ୍ରୋଧ ଓ ହିଂସା ପ୍ରକାଶ କରିବା ଉଚିତ ନୁହେଁ। ମୈତ୍ରୀ ଭାବରେ ଯାହାର ମନ ପରିପୂର୍ଣ୍ଣ ତାଙ୍କୁ ଭଗବାନ ରକ୍ଷା କରନ୍ତି। କୁବେର ମଧ୍ୟ ଧ୍ରୁବଙ୍କୁ କହିଲେ ଯେ କେହି କାହାରି ହନ୍ତା ନୁହେଁ, ଜୀବ କେବଳ ଅହଙ୍କାର ପ୍ରକାଶ କରି ତୁ ମୁଁ ଭାବ ଦେଖାଏ। କୁବେରଙ୍କ କଥାରେ ଧ୍ରୁବ ଶାନ୍ତ ହେଲେ ଓ ବିଷ୍ଣୁଙ୍କ ପାଦପଦ୍ମରେ ନିଜକୁ ସମର୍ପିଦେଲେ। ପୁତ୍ରକୁ ସିଂହାସନରେ ବସାଇଲେ। ବିଷ୍ଣୁ ଦୂତ ଆସି ଧ୍ରୁବଙ୍କୁ ବିମାନରେ ବସାଇ ଧ୍ରୁବ ଲୋକକୁ ନେଇଗଲେ। ମା ସୁନୀତି ମଧ୍ୟ ତାଙ୍କ ସହିତ ଗଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 108ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ, ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ତୁମେ ଶୁଣନ୍ତୁ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ତା ସହିତ ସରକାରୀ ଯୋଜନାରେ ସାମିଲ ହେଇ କୁକୁଡ଼ା ଫାର୍ମ ମଧ୍ୟ କରିଛନ୍ତି। ତା ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟଟି ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୋ ନାଁ ହଉଛି କେଦାର ଗୌରୀ ଦାସ। ମୁଁ ରହୁଛି ବେପରାଡା ବ୍ଲକ ଅନ୍ତର୍ଗତ ବିଚଲକଟା ଗ୍ରାମରେ।
0: କେତେ ଚାଷ ଜମି ଅଛି?
1: ଯେହେତୁ ମୋର 4-5 ଏକର ଜମି ଅଛି, ସେଟା ପାଇଁ ଆମେ ପୋଲିଟ୍ରି ଆଉ ଡାଇରୀ ଫାର୍ମ ଉପରେ ଗଲି। କୁକୁଡ଼ା ଚାଷରେ ଟିକେ ଲାଭଜନକ ବୋଲି ସେଥିପ୍ରତି ଇଣ୍ଟରେଷ୍ଟ ହେଲି।
0: ଆଜ୍ଞା।
1: 3 ଏକର ପେଚରେ ମୁଁ ପ୍ରଥମେ ଆଇଡିଆ କରିଥିଲି ଦେଶୀ କୁକୁଡ଼ା କରିବି ବୋଲି। ଚାରିପଟେ ବାଉଁଶ ପ୍ଲାଣ୍ଟେସନ, ସେ ଭିତରେ କୁକୁଡ଼ା ଚୋରି ବୋଲି କରାଯାଇଥିଲା। ଯେତେବେଳେ ଭେଟେନାରୀ ଡିପାର୍ଟମେଣ୍ଟ ସହିତ କଥା ହେଲି, ସେ କହିଲେ ଯେ ନାଇଁ ବ୍ରଏଲର ଫାର୍ମ କରନ୍ତୁ, ତାହେଲେ ଟିକେ 2 ପଇସା ଭଲ ମିଳିବ ବୋଲି କହିଲା। ସେଠି ବର୍ତ୍ତମାନ କୁକୁଡ଼ା ଫାର୍ମ ଚଲେଇ।
0: ଆପଣଙ୍କ ବୟସ କେତେ ଭାଇ?
1: 41 ବର୍ଷ।
0: ଘରେ କିଏ କିଏ ରହନ୍ତି?
1: ମୋ ସ୍ତ୍ରୀ ଆଉ ମୋ ଦିଦା ଝିଅ।
0: ପଢାପଢି କଣ କରୁଛନ୍ତି ଭାଇ?
1: ମୁଁ +2 ପାସ୍ କରିଛି।
0: ଚାଷବାସରେ ନିଜକୁ ନିୟୋଜିତ କରିବେ, ଆତ୍ମନିର୍ଭରଶୀଳ ହେବେ ଚାଷରେ ବୋଲି କେମିତି ମନରେ ଧାରଣା ଆସିଲା?
1: ଦେଖନ୍ତୁ ମ୍ୟାଡମ, ଆଜିକାଲି ତ ସରକାରୀ ଚାକିରି ମିଳିବାରେ ଅସୁବିଧା ହଉଛି। ଯେହେତୁ ମୋର ଅଳ୍ପ ଜମି ଅଛି, ଲାଇଫ ଷ୍ଟକ ଉପରେ ଗଲେ ଠିକ ଥିବ ବୋଲି ଭିତରେ ପଶିଲି।
0: ସରକାରୀ ଯୋଜନାରେ ସାମିଲ ହେଲେ ଅଧିକା ଲାଭ ପାଇବେ, ଏ ସମ୍ପର୍କରେ କାହାଠୁ ଜାଣିଲେ? କେମିତି ପ୍ରଥମେ ଆରମ୍ଭ କଲେ ଭାଇ?
1: ଆମର ବୈପାରଡା ବ୍ଲକ ଅନ୍ତର୍ଗତ ଯିଏ ପ୍ରାଣୀ ନିରୀକ୍ଷକ ଅଛନ୍ତି, ସେ ମୋ ସହିତ ଯୋଗାଯୋଗ କରିଥିଲେ। ଯେହେତୁ ମୋର ଇଣ୍ଟରେଷ୍ଟ ଦେଖିଥିଲେ, କୋରାପୁଟ ଡିଷ୍ଟ୍ରିକ୍ଟକୁ ସର୍ବପ୍ରଥମେ ମୁଁ ଆଣିକି ଚାଷ କରିଥିଲି, ଯୋଉଟାକି ଆମର କଡ଼କନାଥ ବୋଲି କହୁଛନ୍ତି, ଭୁବନେଶ୍ୱର ସିପିଡିଓରୁ ଆଣିଥିଲି ଅଳ୍ପ ମାତ୍ରାରେ। ସେଇଟା ଆରମ୍ଭ କରିଥିଲି, ଦେଶୀ ବ୍ରିଡ୍ର ବି ବହୁତ ଗୁଡ଼ାଏ ବ୍ରିଡ୍ ରଖିଥିଲି। ସେ ମତେ କହିଥିଲେ ଯେ ନାଇଁ ତମେ ବ୍ରଏଲର ଫାର୍ମ ଉପରେ ଇଣ୍ଟରେଷ୍ଟ ନିଅ ଆଉ ଆମେ ତମକୁ ହେଲ୍ପ କରିବୁ।
0: ପୂର୍ବରୁ କିଛି ଏଇ ସମ୍ପର୍କରେ ଧାରଣା ଥିଲା ନା କାହାଠୁ ଦେଖିକି ଶିଖିଲେ?
1: ଅଳ୍ପ କିଛି ଧାରଣା ଥିଲା, କିନ୍ତୁ ବ୍ରଏଲର ବିଷୟରେ ତ ଆମର କିଛି ଧାରଣା ନଥିଲା। ତାର ମେଡିସିନ କେମିତି ଦିଆହବ, ଭ୍ୟାକ୍ସିନେସନ କେମିତି କରାହବ, ଏସବୁ କିଛି ଆଇଡିଆ ନଥିଲା।
0: ଆଜ୍ଞା।
1: ଯେତେବେଳେ ଭିଏସଙ୍କ ସହିତ କଥାବାର୍ତ୍ତା ହେଲି, ସେ ମତେ ପ୍ରପର ଗାଇଡେନ୍ କଲେ ଯେ କେମିତି କଣ କରିବେ। ତାପରେ ନିଜେ ନିଜେ ଶିଖିକି ନିଜେ କଲୁ।
0: ପ୍ରଥମେ କେମିତି ଅନ୍ତର୍ଭୁକ୍ତ ହେଲେ ଆମର ପ୍ରାଣୀଧନ ନିରୀକ୍ଷକ ମାନଙ୍କ ସହିତ ମିଶିକି? କୋଉ କୋଉ କାଗଜପତ୍ର ଆପଣଙ୍କୁ ଦେବାକୁ ପଡିଲା?
1: ସେତେବେଳେ ତ ଏତେ କାଗଜପତ୍ର ଆମର କିଛି ଆବଶ୍ୟକ ପଡିନଥିଲା। ସେ ଖାଲି ଭୋଟର ଆଇଡେଣ୍ଟି କାର୍ଡ ଆଉ ଆଧାର କାର୍ଡ ଆଉ ଜାଗାର ଜେରକ୍ସ।
0: କିଛି କିଛି ଅସୁବିଧା ହେଲା କି ଭାଇ ପ୍ରଥମେ ଯେତେବେଳେ ପ୍ରଥମରୁ ଆରମ୍ଭ କଲେ?
1: ମୁଁ ତ କରିକି ପ୍ରାୟ 30 ବର୍ଷ ହେଇଯିବ। ପ୍ରଥମେ ତ ମୁଁ ନିଜ ଆଡୁ କରିଥିଲି, କଡ଼କନାଥ ରଖିଥିଲି, ଆସିଲ କୁକୁଡ଼ା ରଖିଥିଲି, ଦେଶୀ କୁକୁଡ଼ା ବି ରଖିଥିଲି। ତାପରେ ଭୁବନେଶ୍ୱରରୁ ନେଇକି ଆସିଥିଲି ଆଇସଲ୍ୟାଣ୍ଡ ରେଡ୍ କୁକୁଡ଼ା, ଯୋଉଟାକି ଅଣ୍ଡା ଟିକେ ପ୍ରଚୁର ମାତ୍ରାରେ ଦେବେ, ବାହାରେ ବୁଲାବୁଲି କରିବେ ଆଉ ଅଣ୍ଡା ଦେବେ। କିନ୍ତୁ ଯେତେବେଳେ ସରକାରୀ ଯୋଜନା ଆସିଲା, ସରକାରୀ ଯୋଜନାରେ ମତେ ଅନ୍ତର୍ଭୁକ୍ତ କଲେ ଆମର ବ୍ରଏଲର ଚାଷ ଉପରେ। ବ୍ରଏଲର ଚାଷରେ କଣ, ତାର ଯୋଉ ମେଡିସିନ ଆଉ ଭ୍ୟାକ୍ସିନେସନ ଅଛି, ତାର ଗାଇଡଲାଇନ ଅଛି, ସେ ଅନୁସାରେ ନ କଲେ ତମେ ଲସ୍ରେ ପଡିବ। ସେମାନେ ମତେ ଟୋଟାଲ ଗାଇଡ କଲେ ଯେ କେମିତି କରାହବ, ତାର 7 ଦିନରେ ଗୋଟେ ଭ୍ୟାକ୍ସିନ, 14 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ 21 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ ମାର୍କେଟିଂ।
0: ଯେତେବେଳେ ବ୍ରଏଲର ଚାଷ କଲେ, ଏସବୁ ଚିଆ ସବୁ କୋଉଠୁ କୋଉଠୁ ଆଣିଲେ, କେତେ ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିଲା ଭାଇ, ସେମାନଙ୍କର ଯତ୍ନ କିପରି ନେଲେ?
1: ପ୍ରଥମେ ବିଏସ ଆମକୁ ଯୋଗାଯୋଗ କରିଥିଲେ ଜୟପୁରର 2ଟା ଫାର୍ମ, ତାଙ୍କ ସହିତ କଣ୍ଟାକ୍ଟ କଲୁ। ତାଙ୍କେ ଆନ୍ଧ୍ରରୁ ଆଉ ଛତିଶଗଡ଼ରୁ ଚିକ୍ସ ଆଣିକି ଦଉଥିଲେ। ତାପରେ କଥା ରହିଲା ଭ୍ୟାକ୍ସିନେସନ ପ୍ରୋଗ୍ରାମ, ଭ୍ୟାକ୍ସିନ ମେଡିସିନ ସବୁ ଆଭେଲେବୁଲ କରାଉଥିଲେ ସେ 2ଟା, ଯାହା ସହିତ ଆମର ଟ୍ରଲ୍ସରେ ଥିଲୁ, ସେମାନେ ଯେମିତି ଫଲୋ କରୁଥିଲେ ଆମେ ସେ ହିସାବରେ ଫଲୋ କରୁଥିଲୁ।
0: ତାପରେ କୁକୁଡ଼ା ମାନଙ୍କୁ ବିକ୍ରି କେମିତି କରନ୍ତି, ଆପଣ କେମିତି ଲାଭ ପାଆନ୍ତି ଭାଇ?
1: ଦେଶୀ କୁକୁଡ଼ା ବର୍ଷ ସାରା ଯଦି ବିକ୍ରି କଲେ ମଧ୍ୟ, ଲକ୍ଷ ଲକ୍ଷ ବାଡ କଲେ ବି ତାର ବିକ୍ରି ବଢ଼ା ପାଇଁ କିଛି ଅସୁବିଧା ନାହିଁ। ହେଲେ ବ୍ରଏଲର କଣ ଟିକେ ଅସୁବିଧା ହଉଛି, ଆନ୍ଧ୍ର ମାର୍କେଟ ଡିସାଇଡ କରୁଛି ଯୋଉ ରେଟ, ପ୍ରତ୍ୟେକ ଦିନ ଗୋଟେ ରେଟ ଚାର୍ଟ ବାହାରିବ। ଆନ୍ଧ୍ର ମାର୍କେଟ ମାନଙ୍କ ଯଦି ଆଜି 100 ଅଛି, ଆମର ଜୟପୁର ମାର୍କେଟ ଦେଖିଲେ 110-115।
0: ବେପାରୀମାନେ ଆସିକି ଆପଣଙ୍କ ପାଖରୁ ନେଇଯାନ୍ତି?
1: ହଁ, ବେପାରୀମାନେ ରେଗୁଲାର ଆସିକି ଆମ ପାଖରୁ ନେଇଯାଆନ୍ତି।
0: ଆପଣଙ୍କୁ ଦେଖିକି ଆଉ କେତେ ଜଣ ମଧ୍ୟ ଏମିତି କୁକୁଡ଼ା ଫାର୍ମ କରିବା, ଆପଣଙ୍କ ଭଳି ଆତ୍ମନିର୍ଭର ହେବା ପାଇଁ ଚେଷ୍ଟା କରୁଛନ୍ତି କି ଭାଇ?
1: ବହୁତ ଲୋକ କରୁଛନ୍ତି ମ୍ୟାଡମ, ସେ ଅସିଲ ବ୍ରିଡ୍ ନେବା ପାଇଁ ବହୁତ ଜଣ ଆସୁଥିଲେ। ଜଣେ ପାପଡ଼ାହାଣ୍ଡି ରହୁଛନ୍ତି ପିଙ୍କୁ ଭାଇ ବୋଲିକି, ସେ ଜଣେ ଟିଚର, କିନ୍ତୁ ମୋଠୁ ଦେଖିକି ତାଙ୍କେ ନିଜେ ଗୋଟେ ବହୁତ ସୁନ୍ଦର ଗୋଟେ ଫାର୍ମ କରିଛନ୍ତି। ସେଠି ଦେଶୀ କୁକୁଡ଼ା, ଅସିଲ କୁକୁଡ଼ାର, ସେ ବ୍ରଏଲରରୁ ଯାଇନାହାନ୍ତି, ମାତ୍ର ଅସିଲ କୁକୁଡ଼ାର ବହୁତ ଗୁଡ଼ାଏ ଭେରାଇଟି ରଖୁଛନ୍ତି ଆଉ ବହୁତ ସୁନ୍ଦରରେ କରୁଛନ୍ତି।
0: ଆଉ କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି ଭାଇ?
1: ମୋର ଫାର୍ମ ହାଉସରେ 7-8 ଜଣ ଅଛନ୍ତି, ତାଙ୍କୁ ଆମେ ଦରମା ସିଷ୍ଟମ କରିଛୁ। ତାପରେ ତାଙ୍କର ଏକ୍ସଟ୍ରା ଡ୍ୟୁଟି କଲେ ଏକ୍ସଟ୍ରା ପଇସା ବି ଦିଆ ହଉଛି, ରେଗୁଲାର ରହୁଛନ୍ତି, ବାହାରକୁ କାମ ଯାଉଥିଲେ ବାହାରକୁ ନ ଯାଇକି ଆମ ପାଖରେ ରହୁଛନ୍ତି ଗାଁରେ।
0: ବିଭାଗ ତରଫରୁ ଆପଣ କଣ କଣ ସବୁ ସୁବିଧା ପାଇଲେ ଭାଇ ଯେବେଠୁ ଆପଣ ଅନ୍ତର୍ଭୁକ୍ତ ହେଲେ?
1: ବିଭାଗ ତରଫରୁ ଆମେ ବହୁତ ଲାଭ ପାଇଛୁ ମ୍ୟାଡମ। ଯେତେବେଳେ ଆମେ ଫାର୍ମ ଷ୍ଟାର୍ଟ କଲୁ ମତେ 500 ଗୋଟେ ଦେଇଥିଲେ ଆମର ମୁଖ୍ୟମନ୍ତ୍ରୀଙ୍କର ଯୋଜନାରେ, ସେଠୁ ମୁଁ ଷ୍ଟାର୍ଟ କରିଥିଲି। କୃମିନାଶକ ମେଡିସିନ ବି ସାହାଯ୍ୟ କରୁଛନ୍ତି, ପ୍ରତ୍ୟେକ ଜିନିଷ।

0: ଆଉ ସବସିଡି ମଧ୍ୟ କିଛି ପାଇଥିଲେ କି ଏଇସବୁ ଯାହା ଟଙ୍କା ଖର୍ଚ୍ଚ କରନ୍ତି?
1: ମୁଁ ସବସିଡି ପାଇଥିଲି
0: ଆଜ୍ଞା। ବେଳେବେଳେ ତାଲିମର ବ୍ୟବସ୍ଥା ମଧ୍ୟ ଥାଏ କି କିପରି ଆମେ ଉନ୍ନତ ଧରଣର କୁକୁଡ଼ା ପାଳନ କରିପାରିବା?
1: ଆମକୁ କୋରାପୁଟ ଦୁଇଥର ଆଉ ବୈପାରଡ଼ାରେ ବି ଆମର ତାଲିମ ଦିଆ ହେଇଥିଲା ଆଉ କୁକୁଡ଼ା ପାଳନ କେମିତି କରାହୁଏ, ତାପରେ ନୂଆ ନୂଆ ଡିଜିଜ ବି କେତେ ବାହାରିଲାଣି ତାକୁ ବି କେମିତି କଣ୍ଟ୍ରୋଲ କରାହୁଏ ସବୁ ଉପରେ ଜ୍ଞାନ ଦେଇଛନ୍ତି।
0: ଆପଣ ଯେମିତି କୁକୁଡ଼ା ପାଳନ ସହିତ ଡେରି ଫାର୍ମ ମଧ୍ୟ କରିଛନ୍ତି କହିଲେ, ତା ସମ୍ପର୍କରେ କିଛି କୁହନ୍ତୁ ଭାଇ, କେମିତି ଆରମ୍ଭ କଲେ?
1: ଡେରି ଫାର୍ମ ତ ମୁଁ ନିଜେ ପ୍ରଥମେ ଆରମ୍ଭ କରିଥିଲି ମ୍ୟାଡମ, ତାପରେ ପ୍ରାଣୀଧନ ଯୋଜନାରେ ମତେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ 1+1 ମୁରା ମଇଁଷି ମିଳିଥିଲା, ଘର ବି ମିଳିଥିଲା, ଦିଟା ମଇଁଷି କିଣିକି ଆଣିଥିଲି, ତାପରେ ମୋର ନିଜର ବି ଘରେ ଅଛନ୍ତି ଗାଈ ଗୋରୁ, ସେମିତି କରି ଚାଲିଛି ମ୍ୟାଡମ।
0: ପ୍ରାୟ କେତେ ଗାଈ ଗୋରୁ ଅଛନ୍ତି ମଇଁଷି ସଂଖ୍ୟା ମିଶିକି?
1: 14 ଗାଈ ମଇଁଷି ଅଛନ୍ତି।
0: ସେମାନଙ୍କର ଯତ୍ନ କିପରି ନିଅନ୍ତି ଆଉ କ୍ଷୀର ବିକ୍ରି ବଟା କେମିତି କରନ୍ତି ଭାଇ?
1: କ୍ଷୀର ବିକ୍ରି ତ ଆଜିକାଲି କିଛି ଅସୁବିଧା ନାହିଁ ମ୍ୟାଡମ, ମୋ ପାଖରେ ନିୟର ଗୋଟେ ମାର୍କେଟ ଅଛି କଟା ଛକ, ଯୋଉଠିକି ଆମେ ଦହି କରି ବିକ୍ରି କରୁଛୁ ସେଠି, ଆଉ ଚା ଦୋକାନୀ ମାନେ ନେଇଯାଆନ୍ତି, ବିକ୍ରି ବଟାର ଅସୁବିଧା ନାହିଁ, କିନ୍ତୁ ଆମେ ଯୋଉ ଆଗରେ ଯୋଉ ବୁଲାବୁଲି କରି ଚରେଇକି ଇଏ କଲୁ ସେଟା ଆଜିକାଲି ସମ୍ଭବ ହୋଇପାରୁନାହିଁ, ତେଣୁ ଆମେ ନେପିୟର ର 2-3 ଭେରାଇଟି ଚାଷ କରୁଛୁ, ଘାସ କୁଣ୍ଡା ତ ଇଏ ସବୁ ତ ଦିଆହଉଛି, ନିଜ ବାଡ଼ରେ ଯେ ଭଲ ଘାସ ଚାରା ମିଳିଯାଉଛି ଗାଈ ଗୋରୁ ଭଲରେ ରହୁଛନ୍ତି।
0: କେମିତି ଆପଣ ପ୍ରଥମେ ଜାଣିଲେ ଭାଇ ଏଇ ଘାସ ଚାଷ କରିବେ ବୋଲି?
1: ଘାସ ଚାଷ ଉପରେ ବି ଆମକୁ ଭିଏସ୍ କା ଆଡଭାଇସ୍ କରିଥିଲେ, ଯେହେତୁ ଆମର ଚରାବୁଲା କରିବା ପାଇଁ ଟିକେ ଅସୁବିଧା ହେଲା, ଗାଈ ଗୋରୁକୁ ବାହାରକୁ ନେଇକି ଯିବା ପାଇଁ ଚରେଇବା ଲୋକ ମିଳୁନାହାନ୍ତି, ଜାଗା ବି କମିଲାଣି, ଫରେଷ୍ଟ ବାଲା ବି ଗଛ ଲଗେଇଛନ୍ତି ଫରେଷ୍ଟ ଭିତରେ ପଶିବାକୁ ଦଉନାହାନ୍ତି, ସେମିତି ଅସୁବିଧା ହେଲା, ସେ ଆମକୁ ଆଣିକି ଦେଇଥିଲେ ନେପେର ର 2-3 ଭେରାଇଟି, ଯୋଉଟାକି ଲଗେଇଲେ ଆଖୁ ଗଛ ପୁରା ବହୁତ ବଡ ବଡ ହୁଏ, ଯେତିକି ଲାଗିଛି ଆମର 14-15 ଗାଈକୁ ସଫିସିଏଣ୍ଟ ହେଇଯାଉଛି।
0: ପ୍ରାୟ କେତେ ଜାଗାରେ ଘାସ ଚାଷ ଆପଣ କରିଛନ୍ତି?
1: ଆଧ ଏକରେ ଯଦି ଚାଷ କରିବେ 14-15 ଗାଈ ଆରାମସେ ଖାଇଯିବେ। ଆଜିକାଲି ବହୁତ ଗୁଡାଏ ଟେକ୍ନୋଲୋଜି ଆସିଗଲାଣି ମ୍ୟାଡମ, ଏବେ ଗୋଟେ କରୁଛନ୍ତି ଟ୍ରେ ମାନଙ୍କରେ ମକାକୁ ପକେଇ ଦଉଛନ୍ତି, ପକେଇକି ସେଠି ପାଣି ଫାଣି ଦେଇକି ସିଏ ଜଷ୍ଟ ଗଜା ହେଇକି ଜଷ୍ଟ 5-6 ହେଲେ ତାକୁ କାଟିକି ଦିଆ ହଉଛି ଘାସ ଗାଈ ମାନଙ୍କୁ, ଆଉ ଯୋଉଟା ନେପିୟର ଆଉ ସୁପର ନେପିୟର ଦିଟା ଡେଭଲପମେଣ୍ଟ ଘାସ ବାହାରିଛି, ସେ ଘାସ ଆମକୁ ଗୋଟେ ବୁଦାରୁ ପ୍ରାୟ 60-70 କିଲୋ ଘାସ ଦିଏ, ଯଦି ଜଣଙ୍କର ହାଫ୍ ଏକର ଅଛି ସେ 4-5 ଗାଈ ଆରାମସେ ରଖିପାରିବ, କିଛି ଅସୁବିଧା ନାହିଁ।
0: ଆଜ୍ଞା, କେବଳ ଯୋଗାଯୋଗ କରିକି ତା ସମ୍ବନ୍ଧରେ ଜ୍ଞାନ ନେଇକିନା ଆରମ୍ଭ କରିବା ହିଁ ଜରୁରୀ। ଯତ୍ନ କିପରି ନିଅନ୍ତି ଭାଇ?

0: ସ୍ୱପ୍ନ ଅଛି, ମୁଁ ଗୋଟେ ସ୍ପେଶିଆଲି ଗୋଟେ ବମ୍ବର ପ୍ଲାଣ୍ଟେସନ ଗୋଟେ କରିଛି, କୁକୁଡ଼ା ସେଠି ବୁଲାବୁଲି କରିପାରିବେ।
1: ଭଗବାନ କରନ୍ତୁ ଆପଣ ଯାହା ଯାହା ଆଶା ରଖିଛନ୍ତି ଆଗକୁ ପୂରଣ ହଉ, ଆଉ ବିଭାଗ ତରଫରୁ ସବୁ ପ୍ରକାର ସୁବିଧା ପାଇ ଆପଣ ଆତ୍ମନିର୍ଭରଶୀଳ ହୋଇଛନ୍ତି, ଆଉ ବହୁତ ଚାଷୀ ଭାଇଙ୍କୁ ରୋଜଗାରକ୍ଷମ କରିଛନ୍ତି। ନିଶ୍ଚିତ ଭାବରେ ଆପଣ ଜଣେ ଉଦାହରଣ ଆମ ସବୁ ଚାଷୀ ଭାଇ ଭଉଣୀଙ୍କ ପାଇଁ। ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର।

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଆରେ ରିମା, ସୋଲାର ପ୍ୟାନେଲ ଲଗେଇ ଦେ, ସୋଲାର ପ୍ୟାନେଲ ଲଗେଇ ଦେ। କେବେଠୁ ମୋର ସବୁ ସାଙ୍ଗମାନେ କହୁଥିଲେ, କିନ୍ତୁ ମୁଁ ମାନିଲି ଯେବେ ପ୍ରଧାନମନ୍ତ୍ରୀ କହିଲେ।
2: ଭାରତ ସରକାର କା ଲକ୍ଷ ସୋଲାର ପାୱର ସେ ବିଜଲି ବିଲ ଜିରୋ କରନେ କା ଭି ହେ।
1: ମୁଁ ପ୍ରଧାନମନ୍ତ୍ରୀ କହିବା ପରେ ସୋଲାର ପ୍ୟାନେଲ ଲଗେଇଲି, ଆଉ ମୋର ବିଜୁଳି ବିଲ୍ ଜିରୋ ଆସୁଛି। ଆପଣ ବି ଲଗାନ୍ତୁ।
3: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଭାରତ ବିଶ୍ୱାସ ଏବଂ ଦୃଢ଼ତାର ସହ ବିକାଶର ଗତି ବଜାୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଆଡ଼କୁ ଦେଶ ଅଗ୍ରସର ହେଉଛି। ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଅଧିକ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଲକ୍ଷ୍ୟ ହାସଲ ପାଇଁ ନୀତି ଆୟୋଗ ଏକ ସମନ୍ୱୟ ମଞ୍ଚର ଭୂମିକା ନିର୍ବାହ କରିବା ସହ ରାଜ୍ୟ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ସହାୟକ ହେବ। ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଉତ୍ତମ ଶିକ୍ଷା, ଚାହିଦା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ। ବିକଶିତ ଭାରତ ଯାତ୍ରାରେ ସଶକ୍ତ ଯୁବପିଢ଼ି ହିଁ ପ୍ରେରକ ଶକ୍ତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନେକଗୁଡ଼ିଏ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଦେଶରେ ବିକାଶ ଏବଂ ରପ୍ତାନୀ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ଏବଂ ଷ୍ଟାର୍ଟଅପ୍ରୁ ଆରମ୍ଭ କରି ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନାରୀ ଶକ୍ତିର ଅବଦାନକୁ ପ୍ରଶଂସା କରି ରାଜ୍ୟଗୁଡ଼ିକ ମହିଳାମାନଙ୍କୁ ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ନିରାପତ୍ତାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ଆଜି ଅନୁଷ୍ଠିତ ବୈଠକରେ ଦେଶର ନାଗରିକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନୀତି ଆୟୋଗ ବୈଠକରେ ସୁଶାସନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ରାଷ୍ଟ୍ରର ବିକାଶ ସମ୍ପର୍କିତ ବିଭିନ୍ନ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି। ଓଡ଼ିଶା ସମସ୍ତ ନାଗରିକଙ୍କ ସଶକ୍ତିକରଣ, ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଓ ସାମଗ୍ରିକ ବିକାଶର ଦୃଢ଼ତା ଉପରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ସକ୍ରିୟ ଭାବରେ ଯୋଗଦାନ କରୁଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ନୀଳ ଅର୍ଥନୀତିର ବିକାଶ ଉପରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅଧିକ ମାଛଧରା ଓ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ସହିତ ଚିଙ୍ଗୁଡ଼ି ମିଶନ ଜରିଆରେ ଏହି ଚାଷରେ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଶକ୍ତ କରିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
1: ଆମେ ଏହି ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି, ଯେ ପ୍ରିୟ ପ୍ରଧାନମନ୍ତ୍ରୀ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର, ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000

0: କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏବଂ ଏହି ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟ୍ରେ ମଧ୍ୟ ଅନୁମୋଦନ କରିଛନ୍ତି, ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକେଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
1: କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସମସ୍ତ ଅଂଶୀଦାରଙ୍କ ସହ ନୀଳ ଅର୍ଥନୀତିର ବିକାଶ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟ ବିଜୟ ହୋଇଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ତେବେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଭିନ୍ନ ସ୍ଥାନରେ ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ଏ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ କରିବା ଉପରେ ଡକ୍ଟର ପାଢ଼ୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଅବସରରେ ମୁଖ୍ୟ ପ୍ରଶାସକ ସେଠାରେ କାର୍ଯ୍ୟ କରୁଥିବା କାରିଗରଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଛନ୍ତି। କରତକଳରେ ପହଞ୍ଚିଥିବା ତାଳକାଠ ଶୀଘ୍ର ଚିରଟ କରି ଚାରମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ନିର୍ମାଣାଧୀନ କୋଇଲି ବୈକୁଣ୍ଠ ଫୁଲଗୁନ୍ଥା ଗୃହ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ଡକ୍ଟର ପାଢ଼ୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଚଳିତ ମାସ 20 ତାରିଖ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ ହୋଇଛି। ସ୍ଲିପର ବସ୍ଗୁଡ଼ିକରେ ଲାଗିଥିବା ବେଆଇନ ଡ୍ରାଇଭର ପାର୍ଟିସନ ଡୋର ବିରୋଧରେ ଗତ 7 ଦିନ ମଧ୍ୟରେ 3,304 ଗାଡ଼ିର ଯାଞ୍ଚ କରାଯିବା ସହିତ 398 ଇ ଚାଲାଣ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଚଢ଼ଉ ଆଗାମୀ ଦିନରେ ଜାରି ରହିବ। ବସ୍ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ ସହଯୋଗରେ ଆୟୋଜିତ ଅନୁଭୂତି ବିନିମୟ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର 1-9 ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକ ଅଧ୍ୟୟନ କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ପ୍ରମୁଖ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା କ୍ଷେତ୍ରରେ ମୋଟ 21,669 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଣପ୍ରାଥମିକତା କ୍ଷେତ୍ରରେ 9,816 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ 10 ଦିବସୀୟ ପୋଥି ବିଜ୍ଞାନ କର୍ମଶାଳା ଉଦ୍ଯାପିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚୀକରଣ ଓ ପୁନଃଲିଖନର ଗୁରୁତ୍ୱ ଏବଂ ଭାଷା ସମୃଦ୍ଧି ଅଭିଯାନ ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକମାନେ ସାମିଲ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିଭିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତା ମାନଦଣ୍ଡର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମ୍ୟାଲେରିଆ, କ୍ଷୟରୋଗ, ଅଣସଂକ୍ରାମକ ରୋଗ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦୀ ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କିତ ପାଲା ପରିବେଷଣ କରାଯାଇଥିଲା। ଶିଶୁଙ୍କ ଜୀବନ ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି

ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ହୋଇଥିଲା। 1999 ମସିହାରେ ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀକୁ ପ୍ରଥମେ ଅନୁମୋଦନ ମିଳିଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତ୍ୟେକ ଶିଶୁଙ୍କ ବିଶ୍ରାମ ଅବକାଶ ଓ ବୟସ ଅନୁଯାୟୀ ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ସାଂସ୍କୃତିକ ଜୀବନ ଓ କଳା କ୍ଷେତ୍ରରେ ମୁକ୍ତ ଭାବରେ ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥାଏ। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଆଗାମୀ 2 ଦିନ ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ଉପକୂଳ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱକୁ ବୁଝିବା ଏବଂ ଏହାକୁ ଏକ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମାନବ ସମାଜ ବିକାଶରେ କ୍ରୀଡ଼ାର ମୌଳିକ ଭୂମିକାକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 2018 ପ୍ରଥମେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା। 2024 ୟୁନିସେଫ୍, ଲେଗୋ ଫାଉଣ୍ଡେସନ୍ ଏବଂ ରାଇଟ୍ ଟୁ ପ୍ଲେ ଭଳି ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରସ୍ତାବ ଆଧାରରେ ଜାତିସଂଘର ସାଧାରଣ ସଭାରେ ଜୁନ୍ ମାସ 11 ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁରକ୍ଷିତ କ୍ରୀଡ଼ା ସୁରକ୍ଷିତ ଶୈଶବ। କ୍ରୀଡ଼ା ମାଧ୍ୟମରେ ପିଲାଙ୍କର ମାନସିକ ଏବଂ ଶାରୀରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଖେଳିବା ନେଇ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ନେଇ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଡିଜିଟାଲ୍ ସ୍କ୍ରିନ୍ ବା ମୋବାଇଲ୍ ଦୁନିଆଠାରୁ ପିଲାଙ୍କୁ ଦୂରରେ ରଖି ଖେଳ ପଡ଼ିଆକୁ ଆଣିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କ୍ରୀଡ଼ା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ପରିବେଶକୁ ବୁଝିବାରେ ପିଲାଙ୍କୁ ସହାୟତା ପ୍ରଦାନ କରିଥାଏ। ଜୀବନର ବିଭିନ୍ନ ଦିଗ ପ୍ରତି ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିବାରେ କ୍ରୀଡ଼ା କ୍ଷେତ୍ର ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଖେଳ ମାଧ୍ୟମରେ ପିଲାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିରନ୍ତର ବିକାଶ ସମ୍ଭବ ହୋଇଥାଏ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ମାନସିକ ଚାପମୁକ୍ତି ମାର୍ଗ ପାଇଁ କ୍ରୀଡ଼ା ପିଲାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। କ୍ରୀଡ଼ା ମାଧ୍ୟମରେ ସମାବେଶୀ ସାମାଜିକ ବ୍ୟବସ୍ଥା ଅଧିକ ସଶକ୍ତ ହୋଇଥାଏ। ଏକାଠି ଖେଳିବା ଦ୍ୱାରା ସହାନୁଭୂତି, ପାରସ୍ପରିକ ବୁଝାମଣା ଏବଂ ସହନଶୀଳତା ବୃଦ୍ଧି ପାଇଥାଏ। ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମାଜ ଗଠନ ଦିଗରେ ଏହା ବେଶ୍ ଗୁରୁତ୍ୱ ବହନ କରିଥାଏ। ତେଣୁ ପିଲାମାନଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ସରକାର ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନରେ ଏକ ଅଂଶ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ସଣ୍ଡେ ଅନ୍ ସାଇକେଲ ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଦେଶର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଯୁବବର୍ଗ ସଶକ୍ତ ହେବା ସହ ଏଥିପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ବିଭିନ୍ନ ଆର୍ଥିକ ସହଯୋଗ ମାଧ୍ୟମରେ ସରକାର କ୍ରୀଡ଼ା କ୍ଷେତ୍ର ପାଇଁ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ବିଶ୍ୱସ୍ତରରେ ମଧ୍ୟ ଆଜିର ଦିବସ ଅନ୍ୟ ପ୍ରକାର ଏକ ଗୁରୁତ୍ୱ ବହନ କରୁଛି। ଫିଫା ବିଶ୍ୱକପ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ 3 ଦେଶ ମିଳିତ ଭାବେ ଆୟୋଜନ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, କାନାଡ଼ା ଏବଂ ମେକ୍ସିକୋ।

0: ପୂର୍ବରୁ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ 32 ଦଳ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 48 ଦେଶ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ରେ 4 ଲେଖାଏଁ ଦଳ ରହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଜ୍ବେକିସ୍ତାନ, ଜୋର୍ଡାନ୍, କେପ୍ ଭର୍ଦେ ଏବଂ କୁରାକାଓ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମ୍ଠାରେ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ବିଶ୍ୱର ଦୁଇ ମହାନ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସି ଏବଂ ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପ୍ରଶଂସକଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଫିଫା ବିଶ୍ୱକପ୍ର ଏହି 23ତମ ସଂସ୍କରଣର ମ୍ୟାଚ୍ଗୁଡ଼ିକ 16 ସହରର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ପ୍ରତି 4 ଥରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ସମଗ୍ର ବିଶ୍ୱକୁ ଫୁଟବଲ ପଡ଼ିଆ ଆଡ଼କୁ ଆକର୍ଷିତ କରିଥାଏ। ଶ୍ରେଷ୍ଠ 8 ଦଳ ନକ୍ଆଉଟ୍ର ପ୍ରଥମ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଚଳିତ ବର୍ଷ ମୋଟ 104 ମ୍ୟାଚ୍ ଖେଳାଯିବ। ଜୁଲାଇ 14-15 ସେମିଫାଇନାଲ୍ ଏବଂ 19 ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ। ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଫିଫା ବିଶ୍ୱକପ୍ର ଆରମ୍ଭ ବିଶ୍ୱସ୍ତରରେ କ୍ରୀଡ଼ାର ମହତ୍ୱ ଏବଂ ସମାବେଶୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି। ତେବେ କ୍ରୀଡ଼ା ମାଧ୍ୟମରେ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ଲାଗି ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କ୍ରିମିନାଲ କଥାଚିତ୍ରରୁ। କଣ୍ଠଶିଳ୍ପୀ ପମେଲା ଜୈନ, ନିଶାମଙ୍କ ଗୀତ, ସଙ୍ଗୀତ ଦୀପକ କୁମାର।

0: ପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ସୂଚନା ବିରତି ପରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ କୁମାର ବାପିଙ୍କ କଣ୍ଠରେ। କଥାଚିତ୍ର ଧର୍ମର ହେବ ଜୟ। ଏହି ଗୀତକୁ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର।

ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ, ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ. ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ. ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ. ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା. ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୈଷୟିକ ଅସ୍ଥିରତା ସତ୍ତ୍ୱେ ଭାରତ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ ଅଭିବୃଦ୍ଧି ପଥରେ ଗତି କରୁଛି. ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଦେଶ ଅଗ୍ରଗତି କରୁଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସାମୂହିକ ଦାୟିତ୍ୱ ବୃଦ୍ଧି ପାଇଛି. ସହଯୋଗ, ଆଲୋଚନା ଏବଂ ଅଂଶୀଦାରପୂର୍ଣ୍ଣ ଦାୟିତ୍ୱ ମାଧ୍ୟମରେ ରାଜ୍ୟଗୁଡ଼ିକ ପାରସ୍କରିକ କ୍ରିୟା ପାଇଁ ମାର୍ଗଦର୍ଶନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଣାତ୍ମକ ଶିକ୍ଷା, ଆବଶ୍ୟକତା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଏକ ବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ. ସଶକ୍ତ ଯୁବବର୍ଗ ବିକଶିତ ଭାରତ ଯାତ୍ରାରେ ପ୍ରେରଣାଦାୟକ ଶକ୍ତି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି. ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅଭିବୃଦ୍ଧି ଏବଂ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି. ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି. କୃଷି, ଷ୍ଟାର୍ଟଅପ୍ଠାରୁ ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି. ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରି ଭାରତକୁ ଅଭିବୃଦ୍ଧି ମାର୍ଗରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ବୈଠକରେ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ଆଧାରିତ ପଦକ୍ଷେପଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇଛି. 2047 ବିକଶିତ ଭାରତ ପାଇଁ ସମାବେଶୀ ନାଗରିକ ବିକାଶ ପ୍ରସଙ୍ଗ ଆଧାରିତ ଏକ ବୈଠକ ଅନୁଷ୍ଠିତ ହେଉଛି. ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ଯୋଗଦେଇ ସମାବେଶୀ ମାନବ ବିକାଶ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି. ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେଇଥିଲେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଗ୍ରହଣ ଉପରେ ନୀତି ଆୟୋଗ କାର୍ଯ୍ୟ କରୁଛନ୍ତି. ପିସିପିଏନ୍ଡିଟି ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି. ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି, ବେଟି ବଚାଓ ବେଟି ପଢ଼ାଓ, ଜନନୀ ସୁରକ୍ଷା ଏବଂ

ଲାଡ୍ଲି ଲକ୍ଷ୍ମୀ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକ ବ୍ୟବସ୍ଥାଗତ ବୈଷମ୍ୟ ଦୂର କରିବାରେ ରହିଥିବା ପ୍ରୟାସକୁ ପ୍ରତିଫଳନ କରୁଛି। ଲିଙ୍ଗ ଅନୁପାତ ଉପରେ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି କେତେକ ରାଜ୍ୟର ଲିଙ୍ଗଗତ ଅନୁପାତ ଜାତୀୟ ହାରଠାରୁ ମଧ୍ୟ କମ୍ ରହୁଛି। 1991 ମସିହାରେ ଲିଙ୍ଗଗତ ଅନୁପାତ 945 ଥିବାବେଳେ 2001 ମସିହାରେ 927 ଏବଂ 2011 ମସିହାରେ 919କୁ ହ୍ରାସ ପାଇଥିଲା। ଏହିସବୁ ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଆଇନର କେତେକ ଧାରା ଆଧାରରେ ଜଣେ ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ପୁତ୍ର ସନ୍ତାନ ପ୍ରାପ୍ତି ସଂକ୍ରାନ୍ତ ସାମାଜିକ ଚିନ୍ତାଧାରା ଲିଙ୍ଗ ନିରୂପଣ ପଦକ୍ଷେପର ଏକ ପ୍ରମୁଖ କାରଣ ପାଲଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14-18 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆ ଓ ଫ୍ରାନ୍ସ ଗସ୍ତରେ ଯିବେ। ଫ୍ରାନ୍ସ ଗସ୍ତ ଅବସରରେ ଶ୍ରୀ ମୋଦି ଆଗାମୀ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି 16 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆକୁ ଯିବେ। 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ। ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହାପରେ ଫ୍ରାନ୍ସ ଗସ୍ତରେ ଆସି ଶ୍ରୀ ମୋଦି ନାଇସ୍, ଇଭିଆନ୍ ଏବଂ ପ୍ୟାରିସ୍କୁ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି 15-17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା 52ତମ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଭାନିଆ ଯାତ୍ରା କରିବେ। ଏକ ଅଂଶୀଦାର ଦେଶ ଭାବେ ବୈଠକରେ ଯୋଗଦେବାକୁ ଭାରତକୁ ଆମନ୍ତ୍ରଣ କରାଯାଇଛି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ G7 ସଦସ୍ୟ ରାଷ୍ଟ୍ରର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ, କେନିଆ, ବ୍ରାଜିଲ୍ ଏବଂ ମିଶର ଏହି ସମ୍ମିଳନୀରେ ଅଂଶୀଦାର ରାଷ୍ଟ୍ର ଭାବେ ଯୋଗ ଦେଉଛନ୍ତି। ବିଶ୍ୱବ୍ୟାଙ୍କ, ଆଫ୍ରିକୀୟ ବିକାଶ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଓଇସିଡିର ପ୍ରତିନିଧି ମଣ୍ଡଳୀ ଏହି ବୈଠକରେ ଯୋଗ ଦେଉଛନ୍ତି ବୋଲି ସଚିବ ସିବି ଜର୍ଜ କହିଛନ୍ତି। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଛନ୍ତି। ଭାରତ ମାଳଦ୍ୱୀପକୁ 20,000 ଡୋଜ୍ ମିଳିମିଳା ଟିକା ଏବଂ ପ୍ରାୟ 3 ଟନ୍ ଚିକିତ୍ସା ସାମଗ୍ରୀ ପଠାଇଛି। ସେଠାରେ ଟିକାକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଡିଜିଟାଲ୍ ଆର୍ଥିକ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପିୟର୍ ଟୁ ପିୟର୍ ସୀମାପାର ରେମିଟାନ୍ସ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବ୍ୟବସ୍ଥା ଭାରତର ୟୁପିଆଇ ଏବଂ ନେପାଳର ଏନ୍ପିଆଇ ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ଉଭୟ ଦେଶର ନାଗରିକ ମୋବାଇଲ୍ ବ୍ୟାଙ୍କିଂ ଆପ୍ଲିକେସନ୍ସ ଓ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ସିଧାସଳଖ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି 2025-26 କୃଷି ବର୍ଷରେ ଭାରତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ଚାଉଳ ଏବଂ ଗହମ ଉତ୍ପାଦନ ସର୍ବାଧିକ ହୋଇଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଏଭଳି ସଫଳତା ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରୁଛି। କୃଷିଜୀବୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଅଧିକ ମଜବୁତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଓମାନ ଉପକୂଳରେ ଆମେରିକୀୟ ସେନା ଦ୍ୱାରା ପାଲାଉ ପତାକାଯୁକ୍ତ ଜାହାଜ ଏମ୍ଟି ସେଟେବେଲ୍ଲୋ ଉପରେ ଆକ୍ରମଣ ଯୋଗୁଁ 3 ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଛି। ଜାହାଜରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଜାହାଜରେ 24 ଜଣ ଭାରତୀୟ ନାଗରିକ ରହିଥିଲେ। ସେମାନଙ୍କ ମଧ୍ୟରେ 21 ଜଣଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଆମେରିକାର ଚାର୍ଜ ଡି ଆଫେୟର୍ସକୁ ଏହି ଘଟଣା ନେଇ କେନ୍ଦ୍ର ସରକାର ସମନ ଜାରି କରିଛନ୍ତି। ଏପରି ଘଟଣାକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେବା ସହ ସେଠାକାର ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଓ କୂଟନୈତିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି।

0: 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଜୁଲାଇ 5 ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ବିପକ୍ଷରେ ଆସନ୍ତା ରବିବାର ଦିନ ଭାରତୀୟ ମହିଳା ଦଳ ତାଙ୍କର ଅଭିଯାନ ଆରମ୍ଭ କରିବେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ 12 ଦଳ ଅଂଶଗ୍ରହଣ କରୁଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୁହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା 11 ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ। ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତମାଳା ପରିଯୋଜନା ଅଧୀନରେ ନିର୍ମାଣାଧୀନ ରାୟପୁର ବିଶାଖାପାଟଣା ଅର୍ଥନୈତିକ କରିଡର ଦକ୍ଷିଣ ଓଡ଼ିଶାର ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ପ୍ରାୟ 465 କିଲୋମିଟର ଦୀର୍ଘ ଏହି 6 ବିଶିଷ୍ଟ ଗ୍ରୀନ୍ଫିଲ୍ଡ ରାଜପଥ ଛତିଶଗଡ଼ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରିବ। ନବରଙ୍ଗପୁର ଜିଲ୍ଲା ଦେଇ ପ୍ରାୟ 116 କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ଏହି ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ପରିଚାଳକ ପ୍ରକାଶ କୁମାରଙ୍କ ସୂଚନା ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
3: इस परियोजना के कंप्लीट होने के बाद लोगों को बहुत सारा फायदा होने वाला है। जैसे कि ये जो मतलब इंडस्ट्रियल बेल्ट है छत्तीसगढ़ है से विशाखापट्टनम का जो मैंस का जो कन्वीनियंस है वो बहुत ईजी हो जाएगा और जो ट्रेवल टाइम है जो अभी की 12 घंटा लग रहा है वो घट करके 6 हो जाएगा, जिससे कि लोगों को जो समय और जो गाड़ी का मेंटेनेंस है मैंने उसकी भी बचत होगी। तो इसमें जो ओडिशा वाला पार्ट है वो मैंने जून 2026 तक कंप्लीट हो जाएगा, लेकिन जो नेबरिंग स्टेट है जिसे कि छत्तीसगढ़ है आंध्र प्रदेश है उसमें भी टनल का काम चल रहा है जो कि काफी मैंने एडवांस स्टेज में है और एक्सपेक्टेड है कि मार्च 2027 तक फुल्ली ऑपरेशनल हो जाएगा।
2: रायपुर विशाखापाटना कॉरिडोर कार्यक्षम हेले दुई शहर मध्यरे दूरता प्राय 597 किलोमीटर रु कमी 465 किलोमीटर हेब ଏବଂ ଯାତ୍ରା ସମୟ 12 ହ୍ରାସ ପାଇ 5-6 ହେବ। ଏହା ଖଣିଜ କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟର ପରିବହନକୁ ସୁଗମ କରିବା ସହ ବିଶାଖାପାଟଣା ବନ୍ଦର ସହ ସିଧାସଳଖ ସଂଯୋଗ ସ୍ଥାପନ କରିବ। ବୁଦ୍ଧିଜୀବୀ ରମେଶ ସାହୁ ଏହାକୁ ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ଅଞ୍ଚଳ ପାଇଁ ବିକାଶର ଏକ ନୂଆ ମାଇଲ ଖୁଣ୍ଟ ବୋଲି ମତ ଦେଇଛନ୍ତି।
4: ଭାରତମାଳା ଆପଣଙ୍କର ବିଶାଖାପାଟଣାରୁ ଆରମ୍ଭ କରି ରାୟପୁର ପର୍ଯ୍ୟନ୍ତ ଯାଉଛି। ଏହି ଭାରତମାଳା ପ୍ରୋଜେକ୍ଟରେ ଓଡ଼ିଶାର 2 ଜିଲ୍ଲା କୋରାପୁଟ ଏବଂ ନବରଙ୍ଗପୁର 225 କିଲୋମିଟର କଭର କରିବ। ସାଧାରଣତଃ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଜିଲ୍ଲାର ଲୋକମାନେ ମେଡିକାଲ ଗ୍ରାଉଣ୍ଡରେ ଏବଂ ବିଜନେସ୍ ପାଇଁ ରାୟପୁର ଏବଂ ବିଶାଖାପାଟଣା ଉପରେ ନିର୍ଭର କରିଥାନ୍ତି। ଏହି ଯୋଜନା ଆରମ୍ଭ ହେଲେ ନିଶ୍ଚିତ ଭାବରେ ଏହି ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବସାୟ କ୍ଷେତ୍ରରେ ଗମନାଗମନରେ ଲାଭବାନ ହେବେ ଏବଂ ଏ ଅଞ୍ଚଳର ଅର୍ଥନୀତି ବୃଦ୍ଧିରେ ସହାୟକ ହେବ। ଏଣୁ ନିଶ୍ଚିତ ଭାବରେ ବିଶାଖାପାଟଣା ରାୟପୁର ଭାରତମାଳା ଯୋଜନା ଇଏ ନରେନ୍ଦ୍ର ମୋଦିଙ୍କର ଗୋଟିଏ ବହୁତ ଲାଭଦାୟକ ଯୋଜନା। ଇଏ ଅଞ୍ଚଳର ଲୋକଙ୍କର ଉନ୍ନତି ପାଇଁ ବିକାଶ ପାଇଁ ଇଏ କାମରେ ଆସିବ। ଏଣୁ ଏହି ଅଞ୍ଚଳବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଶେଷ କରି ଆମର ଯିଏ ଅଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ।
2: ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାରେ ମା କେ ନାମ ଏକ ପେଡ଼ ଅଭିଯାନ ଅନ୍ତର୍ଗତ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର

0: ପାଝି ବୃକ୍ଷରୋପଣ କରିଥିଲେ। ସେହିପରି ବାର ବାଟାଲିୟନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ନନ୍ଦକିଶୋର କୁମାର ପ୍ରସାଦ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଯବାନମାନେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ଓ ବିକାଶମୂଳକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ କାର୍ଯ୍ୟକ୍ରମ ଆସନ୍ତା 12 ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ। ଏହି ଅବସରରେ ପ୍ରଦର୍ଶନୀ, କର୍ମଶାଳା, ହିତାଧିକାରୀ ସମ୍ମିଳନୀ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କେବଳ ଯୋଗ୍ୟ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା, ଅନିୟମିତତା ଓ ଜାଲିଆତି ବିରୋଧରେ କଡ଼ା ପଦକ୍ଷେପ ନେବା ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:30। ପ୍ରଚାର କରୁଛୁ ଚାଷୀ ଭାଇଙ୍କ ଆପଣାର କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା କରୁଛନ୍ତି ସୁବ୍ରତ କୁମାର ବିଶ୍ୱାସ ରାୟ ଏବଂ ସୁପ୍ରଭା ପାତ୍ର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଆମର ମା ଭଉଣୀ ଭାଇ ଭଉଣୀ ଯେତେ କହିଲେ ବି ବୈଠକ ଘର ସମୟ ହେଇଗଲାଣି ରେ ବାବୁ, ଆସ ଆସ ବୋଲି ଡାକିଲେ ମିଶା ଆସୁନାହାନ୍ତି
2: ସବୁ ବାହାରେ।
1: ଦେଖ ଦେଖ ତମେ ଆସିବ ବୋଲି ହେଠି ସବୁ ଯାକ କେଡ଼େ ସୁନ୍ଦର କରି ପଙ୍ଖା ପଙ୍ଖା ଲଗେଇଛି, ସବୁ ଯାକ ସୁନ୍ଦର ହେଇକି ଥଣ୍ଡା ପବନ ସମାନ ବୋହୁଛି ବୈଠକ ଘର ଭିତରେ। ଆଉ
2: ହାଇ ଲାଗିଲା ମାତ୍ର ଭାଇ ପବନ ଟିକେ ବାଜିଲା, ବାହାରେ ଯୋଉ ପ୍ରକାର ଖରା ହଉଛି ଏବେ ଫ୍ୟାନ ତଳେ ବସିଲାରୁ ହାଇ ଲାଗିଲା ମାତ୍ର।
1: ହେଠ ଦେଖ ତମର ହାତ ସାଇଡ଼ରେ ଏକା ଗୋଟେ ମାଟି ହାଣ୍ଡି ମିଶା ରଖାଇଛି, ଆଜି ସେଟା ଭାଙ୍ଗଲା ବୋଲି ଆଜି ସକାଳକୁ ଆଣିକି ରଖିଛି, ଥଣ୍ଡା ବୈଠକ ଘରୁ ବାବୁ ସମୟ ହେଲାଣି ଜଲ୍ଦି ଜଲ୍ଦି ଖେଟ ଖେଟିଲେ କେଡେ ସୁନ୍ଦର, ଆଜି ସଫା ସୁତର ହେଇକିରି କେଡେ ସୁନ୍ଦର ଲାଗୁଛି ବୈଠକ ଘର, ନୂଆ ନୂଆ ଲାଗୁଛି ସମାନ ବୋଲିକିରି। ଆଉ ହେଲା ପିଇଲ ତ? ଆରାମ ଲାଗିଲା ତ? ଶୁଣ ଖରାଦିନ ବୋଇଲେ ପାଣିକୁ ସମସ୍ତଙ୍କର ଆଦର ଟିକେ ବେଶିକା, ସତ କି ନା କହୁନ? ଯେମିତି ଆମେ ଶୀତ ଦିନକୁ ନିଆଁକୁ ଆଦର କରୁଛେ, ସେମିତି ଖରା ଦିନର ପାଣିକୁ ସମସ୍ତେ ଆଦର କରିବେ। ସେଟା ପାଇଁ ଥଣ୍ଡା ପାଣି ଟିକେ ମିଠା ପାଣି ଟିକେ ରଖାଯାଇଛି।
2: ତାପରେ ବି ଆମେ କୁଆଡେ ଗଲା ବେଳକୁ ବି ସାଙ୍ଗରେ ପାଣି ଟିକେ ନେଇକି ଯିବାର ଅଛି। ବର୍ଷା ଦିନ କି ଶୀତ ଦିନ ହେଲେ ସିନା ଚଳିଯିବ ପାଣି ନ ନେଲେ, ମାତ୍ର ଖରାଦିନକୁ ଧରିଥିବାର ଅଛି, ସେଟା ଛୋଟ ବୋତଲ ହଉ କି ବଡ ବୋତଲ ହଉ ବ୍ୟାଗରେ ରଖିଥିବାର ଅଛି।
1: ହଁ ଶୁଣ, ଖାଲି ପାଣି ବୋଲିକି ନାହିଁ, ଆମେ ଯୋଉଠି ସୁବିଧା ହେଲା ଟିକେ ତୋରାଣି ଟିକେ ପିଇଦେବା, କି ଚଲା ଟିକେ ପିଇଦେବା, କି ଦହିପଣା ଟିକେ ପିଇଦେବା, କି ପଇଡ଼ ପାଣି ପିଇଦେବା, ଯୁଆଡେ ଯାତ୍ରାକୁ ଯିବାର ଅଛି ବୋଇଲେ, ଯଦି ଆମେ କାର୍ଯ୍ୟ ଯଦି ଆମର ଜରୁରୀ ଅଛି ବୋଇଲେ ଆମେ ଦିନ ବେଳେ ବାହାରିବା।
2: ଆଜିକାଲି ତ ଛକ ମାନଙ୍କର ବି ଆଖୁ ପାଣି କାକୁଡି
1: କରୁଛନ୍ତି, ହଁ କରାଯାଇଛି, କେଡେ ସୁନ୍ଦର କରୁଛନ୍ତି ଭାଇ ଭଉଣୀ ମାନେ, ଏଇ ଯୋଉ ଯେତିକି ସବୁ ସ୍ୱେଚ୍ଛାସେବୀ ମାନେ ଅଛନ୍ତି ତାଙ୍କ ନିୟମିତ ଭାବରେ ସେବା ଶୁଶ୍ରୂଷା କରୁଛନ୍ତି, ସେଟା ଭଲ ଜିନିଷ, ମାନବ ସେବା। ଯେ ତାର ସହିତ ଆମର ଯେତିକି ପ୍ରାଣୀ ସମ୍ପଦ ଅଛନ୍ତି ତାଙ୍କୁ ମଧ୍ୟ ଖରାଦିନେ ସ୍ୱାସ୍ଥ୍ୟ ସୁରକ୍ଷା ଦେଖିବାର ଅଛି।
2: ହଇ ବାହାରୁ ଆସିଲା ଭିତରେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଗୋଟେ ଅଖା ଉଦା କରିକି ସେ ଅଖା ରଖିଥିବ, ତାଙ୍କ ଦେହରେ ପକେଇଦବ, କାହିଁକି ସେମାନଙ୍କୁ ବି ଅଂଶୁଘାତ ହଉଛି, ମାତ୍ର ଆମେ ଜାଣିପାରୁନୁ କି ସେମାନେ ବି ଜାଣିପାରୁନାହାନ୍ତି।
1: ପ୍ରଚୁର ପାଣି ଦେବାର ଅଛି, ବ୍ୟବସ୍ଥା କରିବାର ଅଛି। ଆଉ ଗୋଟେ ଜାଗା ଜାଗାରେ ମୁଁ ଦେଖୁଛି, ଏଇ ଯେତିକି ଆମର ଗାଁ ଗହଳି ଭିତରେ ଟିକେ ଦେଖିବାଟା ଅଣା ହେଲା ଯେ ମନ୍ଦ ଭିତରେ ମଇଁଷି ମାନଙ୍କୁ ଗାଈ ଗୋରୁ ଟିକେ ହୁଲେଇ ଦଉଛନ୍ତି, ସେଟା କେତେଟା ଜାଗାରେ ଥଣ୍ଡା ରହିବ ସେଟା ଭଲ କଥା, ମାତ୍ର ସେଟା ଉପରବେଳା ଟିକେ କଲେ ଭଲ, କାହିଁକି ଦିନବେଳା ଆମର ଯେତିକି ସମସ୍ତେ ଅଲଗା ଅଲଗା ଯାହାର କାମ ରହୁଛି ସେମାନେ ଗାଧେଇବା ହଉ ପାଣି ପିଇବା ହଉ ଏଇସବୁ ଯାକ ବ୍ୟବହାର କରୁଛନ୍ତି, ଯାହାଫଳରେ ଆମର ଚର୍ମ ରୋଗ ମିଶା ହେବାର ଆଶଙ୍କା ଟିକେ ବେଶୀ, ସେଟା ପାଇଁ ପାଣି ମଧ୍ୟ ଦୂଷିତ ହେବାର ଆଶଙ୍କା ରହୁଛି। ସେଟା ପାଇଁ ଆମେ ଯଦି ଦେଖି ଚାହିଁକିରି ଯଦି ବ୍ୟବସ୍ଥା ଗୋଟେ ଅଲଗା ପ୍ରକାର କରିବା, ଗାଈ ଗୋରୁ ପାଇଁ ଗୋଟେ ଅଲଗା ପାଣିର ବ୍ୟବସ୍ଥା କରିବା, ସଫା ସୁତୁରା ରଖିବା ତାଙ୍କୁ, ବୋଲେ ସେଟା ମିଶା କଲେ ଟିକେ ଭଲ ହବ ବୋଲି ଚିନ୍ତା କରୁଛି। ଆଉ
2: ଖାଲି ସେତିକି ଭାଇ, ଏବେ ଯୋଉ ପ୍ରକାର ଖରା ହଉଛି ସେ ଖରାରେ ବି ଘର ପୋଡି ଯାଉଛି
1: ତ, ଆଉ ଦେଖ ଏବେ କେତେଟା ଜାଗାରେ ଆମ କାଳ ବୈଶାଖୀ ହେଲା, କାର ଛପର ଉଡି ଯାଉଛି, କାର ଟିଣ ଉଡି ଯାଉଛି, କାର ଗୁହାଳ ଉଡି ଯାଉଛି, କେତେ ସବୁ ମାରାତ୍ମକ ବଜ୍ରପାତରେ ପ୍ରାଣୀଧନ ଯାକ ଜୀବନ ହାରୁଛନ୍ତି।
2: ସେମିତି କି ସେଟା ତ ଦେଖିଲେ ତ ହଉଛି ଗୋଟେ, ଆହୁରି ଆମର ମେନ୍ ହଉଛି କଣ, ଚାଷ ତ ଆମର ମୁଖ୍ୟ
1: ନା, ଆଉ
2: ଚାଷ ଯଦି ଖରାପ ହେଇଗଲା ବୋଲେ ଆମେ କେମିତି ଚଳିବା?
1: ଆଉ ଚାଷ କଲେ ତ ବାସ ନାହିଁ, ଆଉ ସେଟା ତ କଥାରେ ଅଛି,
2: ଏବେ ତ ଧାନ ଫାନ ସବୁ କଟାକଟି
1: ହେଇଗଲାଣି,
2: ଆଉ ତାର କାଳ ବୈଶାଖୀ ହଠାତ୍ ପଳେଇ ଆସିଲା ବୋଲେ ସବୁ ଧାନ ନଷ୍ଟ ହେଇଯାଉଛି, ସେଟା ପାଇଁ କାଟିକି ସାଙ୍ଗେ ସାଙ୍ଗେ ତାର ସୁରକ୍ଷିତ ଜାଗାରେ ରଖିଦେବାର ଅଛି।
1: ଦେଖ ଆମେ ଚାଷୀ କୂଳ ପରିବାର, ଆମକୁ ସବୁବେଳେ ସମସ୍ୟା ଥାଉଛି, ଯୋଉ ସମୟରେ ଆମେ ଚାଷ କଲେ ମଧ୍ୟ ଆମକୁ ପାଣିପାଗ ଟିକେ ଅନିୟମିତ ଦେଖାଦେଲେ ମିଶା ଆମେ ଆମର ଧୈର୍ଯ୍ୟ ହରଉନୁ କି ଆମେ ଅଣ୍ଟା ଭାଙ୍ଗୁନୁ, ଆମେ ଆଉଥରେ ଆମେ ସେ କାମକୁ ମୁକାବିଲା କରିକି ଆଉଥରେ ଆମ ଆଗତର ହେଇଯାଉଛୁ। ଯୋଉ ଧାନ ପାଚିଲାଣି ଚାଷୀ ଭାଇମାନେ କଟାକଟି କରି ରଖିସାରିଲେଣି, ଆଗକୁ ମଣ୍ଡି ବ୍ୟବସ୍ଥା ହବ, ଏବେ ଯୋଉ ଚାଷୀ ଭାଇମାନେ ଖରିଫ ପ୍ରସ୍ତୁତି କରୁଛନ୍ତି ଧାନ ଚାଷ ପାଇଁ, ତାଙ୍କେ ମିଶା ଆଗବର ହେଇଗଲାଣି ସେଟା ପାଇଁ, ହେଲେ ଆମେ ଆଉ ହେଳା ନ କରୁନୁ। ଆଜି ଗୋଟେ ବଢିଆ ସେମିତି ଆଲୋଚନାର ବିଷୟବସ୍ତୁ ରଖାଯାଇଛି ଯେ ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତି ବୋଲି,
2: ହେଲେ ଭଲ ଆଲୋଚନାଟା ରଖିଛ, ହେଲା
1: ସେ ବିଷୟରେ କହିବା ପାଇଁ ଦିଦି ଜଣେ ଆସି ବସିଲେଣି, ଆଉ ଅଧିକ କଥାବାର୍ତ୍ତା ହବା ନାହିଁ ଏଇ ବିଷୟରେ।

0: ସେଇଟା ଆମର ମାଟିରେ ବାନ୍ଧି ହେଇକି ରହିଯାଉଛି, ତାକୁ ଆମେ ରିଲିଜ କରିବା ପାଇଁ ଆମର ଗୋଟେ ଫସ୍ଫସଲି ବୋଲି ବ୍ୟାକ୍ଟେରିଆ ରହିଛି, ଗୋଟେ ବ୍ୟାକ୍ଟେରିଆଟା ଆମେ ତାକୁ ଗୋବର ଖତରେ ମିଶେଇକି ଆମେ ଯେତେବେଳେ ପ୍ରୟୋଗ କରିବା କି ବିହନରେ ଗୁଳେଇକି ଆମେ ପକେଇବା, ସିଏ ଯେଉଁ ଜୀବାଣୁ ଥିବ ମାଟିରେ ତାକୁ ଏକ୍ଟିଭ କରିଦେବ, ଯେଉଁ ସାରଟା ଆମର ବାନ୍ଧି ହେଇକି ରହିଯାଏ ତାକୁ ସେ ରିଲିଜ କରିବ। ସେମିତି ପଟାସ ସାର ପାଇଁ ଆମର ଗୋଟେ ଅଛି ପଟାସିୟମ ମୋବିଲାଇଜିଂ ବ୍ୟାକ୍ଟେରିଆ ବୋଲି, ତାକୁ ମଧ୍ୟ ଆମେ ଦେଇପାରିବା। ଆଉ ସେଠି ଆମେ ରାସାୟନିକ ଉପାୟରେ ଯେମିତି ବୀଜାମୃତ ଅଛି, ଜୀବାମୃତ ଅଛି, ଏଗୁଡ଼ାକ ଆମେ ଦେବା। ଆଉ ପୋକରୋଗ ନିୟନ୍ତ୍ରଣ କରିବା ପାଇଁ ବ୍ରହ୍ମାସ୍ତ୍ର ଏଗୁଡ଼ାକ ଅଛି,
1: ଜୈବିକ
0: ଜୈବିକ
1: ଉପାୟରେ
0: ଉପାୟରେ ଆମେ ସେଗୁଡ଼ାକୁ ଅବଲମ୍ବନ କରିବା।
1: ବହୁତ ବଢିଆ କଥା ଆଜ୍ଞା। ଏମିତି ଯେ ଆମର ବିହନ ବିଶୋଧନ କରିବା କଥା କେତେ ଦୂର ଆମେ ଚିନ୍ତା କରିବା କଥା?
0: ଦେଖନ୍ତୁ, ବିହନ ବିଶୋଧନ ହେଉଛି ସବୁଠାରୁ ଗୋଟେ ମୁଖ୍ୟ କାମ ଚାଷର, କାରଣ ଆମେ ଚାଷକୁ ଯେମିତି ଆମେ ଛୋଟ ପିଲାକୁ ଟୀକାକରଣ କରିଥାଉ, ସେମିତି ଚାଷକୁ ଆମେ ଯେତେବେଳେ ବିହନ ବିଶୋଧନ କରିବା, ଆମେ ଚାଷକୁ ଆମେ ବିଭିନ୍ନ ପ୍ରକାର ରୋଗ ପୋକରୁ ଆମେ ରକ୍ଷା କରିବା ପାଇଁ ଆଗରୁ ଆମେ ତାକୁ ଟୀକାକରଣ ଭଳିଆ କରୁଛେ। ତ ଆମେ ସେଥିପାଇଁ ଆମର ବିଭିନ୍ନ ପ୍ରକାର କେମିକାଲ ଅଛି, ଯେମିତି ଫଙ୍ଗିସାଇଡ୍ ଅଛି, ବ୍ୟାକ୍ଟେରିଆ ସାଇଡ୍ ଅଛି, ଆମେ ସେଗୁଡ଼ାକୁ ବିହନ ବିଶୋଧନ କରିକି ବୁଣିଲେ ଆମର ଯେଉଁ ଫସଲଟାକୁ ଆମେ ଅମଳ ପର୍ଯ୍ୟନ୍ତ ଆମେ ତାକୁ ସେଭ୍ କରିପାରିବା।
1: ଆଗରୁ ଆମେ ପ୍ରତିଷେଧକ
0: ହଁ,
1: ବ୍ୟବସ୍ଥାଟା ନେଇ ଯାଉଛେ
0: ବିହନ
1: ଆମେ।
0: ବିଶୋଧନ କଲେ ଆଉ ଗୋଟେ କ'ଣ ହବ, ଆମର ଯେଉଁ ଖର୍ଚ୍ଚଟା ହୁଏ ପରେ, ଆମେ ଦେଖନ୍ତୁ ବିହନ ବିଶୋଧନ କରିନଥିବା ପରେ ଯେତେବେଳେ ଆମର
1: ରୋଗ
0: ରୋଗ
1: ପୋକ
0: ପୋକ
1: ଲାଗିବ।
0: ଲାଗେ, ଆମେ ଏକର ଏକରକୁ ଆମେ ଲିଟର ଲିଟର ଆମେ ଔଷଧ ପକଉଛେ, ସେତେବେଳକୁ ଆମର କେତେ ଖର୍ଚ୍ଚ ହଉଛି, ଦୁଇ ତିନିଟା ଆମର ଯେତେବେଳେ ଲେବର ବି ଲାଗୁଛନ୍ତି, ଔଷଧ ବି ଆଣୁଛେ, ଆମେ ତାକୁ ପକଉଛେ, ଅଯଥା ଖର୍ଚ୍ଚ ବି ହଉଛି, ତାପରେ ଆମର ପ୍ରଡକ୍ସନ ବି କମୁଛି ସେତିକିବେଳକୁ। କିନ୍ତୁ ଆମେ ଯେତେବେଳେ ଯଦି ବିହନ ବିଶୋଧନ ଆଗରୁ କରିଦେଇଥିବା, ତାକୁ ଆମେ ଯେତେବେଳେ ପର୍ଯ୍ୟନ୍ତ ଆମର ଧାନ ଅମଳ ହଉଛି ସେତେବେଳେ ପର୍ଯ୍ୟନ୍ତ ଆମର ରୋଗ ପୋକ କମ୍ ଲାଗିବ, ଆମର ଔଷଧ ବି କମ୍ ଲାଗିବ, ଲେବର ଖର୍ଚ୍ଚ କମ୍ ହେଇଯିବ।
1: ବହୁତ ବଢିଆ କଥା କହିଲେ। ୟାର ପରେ ପରେ ଆମେ ଯୋଉ ରୁଆ ପ୍ରଣାଳୀଟା କରୁଛେ, ତଳି ରୁଆ ରୁଆ ମୁଖ୍ୟ କେୟାର ରୁଆ, ତା ପାଇଁ କିଛି ନୂଆ କିଛି ପଦ୍ଧତି ଆସିଛି ନା ସେଇ ପାରମ୍ପରିକ ପଦ୍ଧତି, ନା କିଛି ତାର ପାଇଁ ବ୍ୟବସ୍ଥା
0: ଦେଖନ୍ତୁ,
1: କରାଯାଇଛି?
0: ସମସ୍ତେ ତ ସେଇ ପାରମ୍ପରିକ ପଦ୍ଧତିରେ କରୁଛନ୍ତି, କିନ୍ତୁ ଆମର ଯେତେବେଳେ ବିଜିଆର୍ଏ ସ୍କିମଟା ଚାଲିଥିଲା, ଆମେ ସେତେବେଳେ ବି କହିଥିଲୁ କି ସବୁ ଧାଡ଼ିରେ ଲଗାନ୍ତୁ ଧାନକୁ, ଆମେ ସବୁ ଫସଲ କହୁଛୁ ହିଁ ଧାଡ଼ିରେ ଲଗାନ୍ତୁ। ଧାଡ଼ିରେ ଲଗେଇଲେ କ'ଣ ସୁବିଧା ହେବ, ଆମେ ଔଷଧ କି ସାର ଯାହା ଉଇଡ଼ ଆମେ ଯେଉଁ କହୁଛେ ଘାସ,
1: ଘାସ
0: ତାକୁ ଆମେ ନିୟନ୍ତ୍ରଣ
1: କରିପାରିବା,
0: କରିପାରିବା, ରୋଗ ପୋକ ନିୟନ୍ତ୍ରଣ କରିପାରିବା, ଆମେ ଜମି ଭିତରେ ପଶିକି ଆମେ ଔଷଧ ସ୍ପ୍ରେ କରିପାରିବା, ଯାହା ବି ଆମେ ଜମିର ଇଣ୍ଟରକଲଚରାଲ ଯେଉଁ ଆକ୍ଟିଭିଟି ଅଛି ତାକୁ ଆମେ ଭଲସେ କରିପାରିବା। ସେଥିପାଇଁ ଆମେ ସବୁବେଳେ କହୁଛୁ ଧାଡ଼ିରେ ଲଗେଇବା। ଆଉ ଧାଡ଼ିରେ ଲଗେଇବାର ଆଉ ଗୋଟେ ହେଲା କ'ଣ, ଦେଖନ୍ତୁ ଯେତେବେଳେ ଆମ ଏରିଆରେ ଆମର କ'ଣ ଲାଗୁଛି, ସବୁବେଳେ ମାଟିଆ ଗୁଣ୍ଡି ପୋକ ବିପିଏସ୍ଟା ଲାଗୁଛି, ସେତେବେଳକୁ ଆମେ କହୁଛୁ ଚାଷୀଙ୍କୁ କନ୍ଦି କର, ପୂର୍ବ ପଶ୍ଚିମ କନ୍ଦି କର, କାହିଁକି ଯେତେବେଳେ ସାର ଯେତେବେଳେ ଅଧିକା ପକାଉଛନ୍ତି ଧାନଟା ଘଞ୍ଚ ହେଇଯାଉଛି, ଅଧିକା ପିଲା ଦେଇ
1: ଅଧିକ ବଢି
0: ହଁ
1: ଯାଉଛି।
0: ଅଧିକା ଘଞ୍ଚ ହେଇଯାଉଛି, ଘଞ୍ଚ ହେଇଗଲେ କ'ଣ ହେଉଛି, ମାଟିଆ ଗୁଣ୍ଡି ପୋକ ଅଧିକ ଲାଗୁଛି। ଆଉ ଆମର ଯେଉଁ ମାନେ ତଳ ଜମି ଗୁଡ଼ାକ ଯେଉଁଠି ପାଣି ସବୁବେଳେ ଜମିକି ରହୁଛି, ଆଉ ଧାନ ଘଞ୍ଚ ହେଇଗଲା, ତ ସେଠି ମାଟିଆ ଗୁଣ୍ଡି ପୋକ ଅଧିକ ଲାଗନ୍ତି, ପୁରା ଜମିକୁ ସେମାନେ ନଷ୍ଟ କରିଦିଅନ୍ତି, ପୁରା ଧାନକୁ ସେମାନେ ଜାଳି ଦିଅନ୍ତି, ଗଛଟା ପୁରା ଦେଖିଥିବେ ଜଳି ଯାଇଥିବ, ହଁ ସେଗୁଡ଼ାକୁ ଆମେ ନିୟନ୍ତ୍ରଣ କରିବା ପାଇଁ ଆମେ ଧାଡ଼ିରେ ଲଗେଇବା ଉଚିତ। ଆଉ ସେତେବେଳକୁ ଆମେ କନ୍ଦି କର ବୋଲି କହୁଛୁ, ତା ଆଗରୁ ଯଦି ଆମେ ଧାଡ଼ିରେ ଲଗେଇଥିବା, ଆମେ ଗଛକୁ ସ୍ପେସ୍ ଦେଲେ, ଗଛ
1: ଗଛ ଗଛ
0: ହଁ
1: ବ୍ୟବଧାନଟା ଠିକ ରହିଲା,
0: ବ୍ୟବଧାନ
1: ଠିକ ଭାବରେ
0: ସୂର୍ଯ୍ୟାଲୋକ
1: ବଢ଼ିଲା,
0: ପାଇଲା,
1: ତାପରେ ଘାସ ବାଛିବା
0: ବାୟୁ
1: ପାଇଁ
0: ପାଇଲା,
1: ସୁବିଧା ହେଲା,
0: ଘାସ
1: ପବନ
0: ବାଛିବା
1: ପାଇଲା,
0: ପାଇଁ ସୁବିଧା ହେଲା, ରୋଗ ପୋକ କମ୍ ଲାଗିବ।
1: ତାପରେ ଆମେ କ'ଣ ଯତ୍ନଟା କେମିତି କରାଯିବ, ଆଉ ପରବର୍ତ୍ତୀ ସମୟରେ କେମିତି ଆମେ ଅମଳ ହେବା ପୂର୍ବରୁ କ'ଣ ସବୁ ଯତ୍ନ ନେଇପାରିବା?
0: ଦେଖନ୍ତୁ, ପ୍ରଥମେ ସାର କଥା କହିଥିଲି, ସାରକୁ ଆମେ ଅଧିକ ଦେବାନି, ଆମକୁ ଯେତିକି ଆମର
1: ଯେତିକି ପରିମାଣରେ ଆମକୁ
0: ଯେତିକି
1: ଦରକାର
0: ପରିମାଣରେ
1: ସେତିକି
0: ଆବଶ୍ୟକ,
1: ପରିମାଣରେ ଆମେ ସାର ଦେବା।
0: ଏକରକୁ ଆମର ଯେମିତି 32 KG ଆମର ରହିଲା ୟୁରିଆ, ତାକୁ
1: ୟୁରିଆ
0: ଆମେ ଚାରି ଭାଗ କରିବା, ଚାରି ଭାଗ କରି ପ୍ରଥମେ ଲଗେଇଲା ବେଳକୁ ଗୋଟେ ଭାଗ ଦେବା, ଆଉ ମଝିରେ ଯେତେବେଳେ ଆମର ପିଲ ବାହାରୁଛି, ପିଲ ମାନେ ପିଲ ଟାଇମ୍ରେ ଆମେ ଦୁଇ ଭାଗ ଦେବା, ଆଉ ଯେତେବେଳେ ଥଡ଼ ବାହାରୁଛି ସେତେବେଳକୁ ଆମେ ଗୋଟେ ଭାଗ ଦେବା, ମାନେ 32କୁ ଚାରି ଭାଗ କରିଦେଲେ 8 KG ଆମକୁ ଲଗେଇଲା ସମୟରେ ଏକରକୁ 8 KG ନାଇଟ୍ରୋଜେନ୍ ଦରକାର। ଆମର ଗୋଟେ ବସ୍ତା ମାନେ ଗୋଟେ କ୍ୱିଣ୍ଟାଲ ଆମର ଦୁଇ ବସ୍ତା ଯେତେବେଳେ ଆମେ କିଣୁଛେ, ତାହିଁରେ ଆମର 45 KG ଆମର 46 KG ୟୁରିଆ ଅଛି, କିନ୍ତୁ ଆମକୁ କେତେ ଦରକାର, 32 KG
1: ବତିଶ
0: ଦରକାର।
1: କେଜି ଦରକାର।
0: ଆମେ କ'ଣ କରୁଛେ, ଫାର୍ଷ୍ଟ ଟାଇମ୍ ଆମେ ଲଗେଇଲା ବେଳେ ହିଁ ଡିଏପି ସହିତ, ଡିଏପିରେ ବି ଅଛି ଦେଖନ୍ତୁ 18-40 ମାନେ 18 KG ଗୋଟେ କ୍ୱିଣ୍ଟାଲରେ 18 KG ୟୁରିଆ ଅଛି, ପୁଣି ୟୁରିଆରେ ଆମେ ୟୁରିଆ ବସ୍ତାଟେ ବି ପକେଇ ଦେଉଛେ, ଡିଏପି ବି ପକେଇ ଦେଉଛେ, କିଛି ଆବଶ୍ୟକ ନାହିଁ, ଗଛ ଖାଉନି, ଗଛ ସିଏ ତାର ଯେତିକି ଖାଇବା ତ ସେତିକି ସିଏ ଖାଉଛି, ବାକି ଆମର ମାଟିରେ ସିଏ ତଳକୁ ପାଣିରେ ଲିଚିଂ ହେଇକି ଯାଉଛି, ଉଡି ଯାଉଛି, ଆମର ପଇସା ବି ଲସ୍ ହେଲା। ଆମକୁ ଯେତିକି ଦରକାର ଆମର ଖାଦ୍ୟ ସାର ସେତିକି ଆପଣ ଦିଅନ୍ତୁ। ଆଉ ତାପରେ ହେଲା ଆମର ଯେମିତି ଧାଡ଼ିରେ ଲଗେଇବେ, ଆଉ ରୋଗ ପୋକ ପାଇଁ ଦେଖନ୍ତୁ ଫେରୋମନ୍ ଟ୍ରାପ୍ ଗୋଟେ ଆସୁଛି, ତାକୁ ଆମେ ଲଗେଇବା, ଯୋଉଟାକି ଗୋଟେ ଏକରକୁ 4 ଲଗେଇଦେଲେ ସେ ତାର ଆମର ଯୋଉ କାଣ୍ଡବିନ୍ଧା ପୋକ ସେ ନିୟନ୍ତ୍ରଣ ହେଇଯିବ। ଆଉ ରୋଗ ପୋକ ଦେଖିଲେ, ରୋଗ ପୋକ ଲାଗୁଛି ଆମେ

0: ପ୍ରଥମେ ଆମେ କେମିକାଲକୁ ନ ଯାଇକି ଆମେ
1: ହୁଁ
0: କେମିତି ଜୈବିକ ଉପାୟରେ ତାକୁ ଆମେ ନିୟନ୍ତ୍ରଣ କରିବା, ଯଦି ଆମର ଇଟେଲ ଲେଭେଲ ଗୋଟେ ଅଛି, ମାନେ ଯେତେବେଳେ ଇକୋନୋମି ଆମର
1: ଆର୍ଥିକ
0: ଆର୍ଥିକ ହଁ ସେ ସୀମାକୁ ଗଲାବେଳକୁ, ସେତିକି ଗଲାବେଳକୁ ଆମେ କେମିକାଲ, ତା ଆଗରୁ ଆମେ ଆମ ହାତରେ ଯେତିକି ଅଛି ଆମେ ତାକୁ ନିୟନ୍ତ୍ରଣ କରିବା। ହଁ, ତାପରେ ଜଳସେଚନକୁ ଆମେ ଦେଖିବା ନିୟନ୍ତ୍ରଣ କେମିତି କରିବା, ଆଉ ଯଦି ଖାଲ ଜମି ତ ଆମେ ତାର ଜମିରେ ପାଣି ଜମି ରହିବ ତାକୁ ଆମେ କିଛି କରିବା, କିନ୍ତୁ ମଧ୍ୟମ ଜମି ଉଚ୍ଚା ଜମିରେ ଆମେ ଦେଖିବା କି ଯଦି ଅଣଧାନ ହେଇପାରୁଛି ତ ଆମେ ଅଣଧାନ ଚାଷ କରିବା।
1: ବଢିଆ କଥା କହିଲେ। ଧାନ ସହିତ ଆମେ ବର୍ତ୍ତମାନ ସମୟରେ ଖରିଫ ସହିତ କଣ ମିଶ୍ରିତ କରିହବ କି?
0: ଧାନ ସହିତ ତ କିଛି ମିଶ୍ରିତ କରିହବନି, କିନ୍ତୁ ଆମେ ଯୋଉଟା ଉଚ୍ଚା ଜମି ଅଛି ସେଥିରେ ଆମେ ଅଣଧାନ ଚାଷ ଯେମିତି କାନ୍ଦୁଲ କରିପାରିବା, ମାଣ୍ଡିଆ କରିପାରିବା, ହଁ ମକା କରିପାରିବା, କିନ୍ତୁ ମକାଟା ଟିକେ ବହୁତ ଖାଦ୍ୟସାର ସେ ମାନେ ତାକୁ ଦରକାର, ତ ତାକୁ ଆମେ ଆଭଏଡ କରିକି ଆମେ ମାଣ୍ଡିଆ ଆଉ ଆଉ ଅଣଧାନ ଯେମିତି ମୁଗ ବିରି ଏଗୁଡ଼ାକ ଆମେ କରିପାରିବା, କି କାନ୍ଦୁଲ କାନ୍ଦୁଲଟା ଆମେ କରିପାରିବା, ଆଉ ପନିପରିବା ଚାଷ କରିପାରିବା।
1: ତ ବର୍ତ୍ତମାନ ଚାଷୀ ଭାଇ ଚାହିଁଲେ ବିଭିନ୍ନ ପ୍ରକାର ଜମିକୁ ନେଇ ଭିନ୍ନ ଭିନ୍ନ ରକମର ଚାଷ କରିପାରେ, ଆଉ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ବିଭାଗ ତରଫରୁ ମଧ୍ୟ ଦିଆଯାଉଛି। ତେବେ ଯାହା ହଉ, ଆପଣ ଆସିଲେ ଆଉ ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତି ବିଷୟରେ ଗୁଡ଼ାଏ ସୂଚନା ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଦେଲେ, ଏଣୁ ଚାଷୀ ଭାଇଙ୍କ ତରଫରୁ ତଥା ଆମ ଅନୁଷ୍ଠାନ ତରଫରୁ ଆପଣ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: କାଇଁ ଖାଲି ଶୁଣିକିରି ମୁଣ୍ଡ ଟୁଙ୍ଗାର ଟୁଙ୍ଗାର ଥିଲ ସିନା, ଆଉ କିଛି ଗୋଟେ ପଚାରିଲ ନାହିଁ?
2: ନା ନାଇଁ, ପଚାରିଥାନ୍ତେ ଯେ ମୁଁ ଟିକେ ଶୁଣୁଥିଲି, କେତେ ଜିନିଷ ମୁଁ ବି ଜାଣିନି ନା, ହେଲେ ଦିଦିଙ୍କ ଠାରୁ ଶୁଣିକି ସେଗୁଡା ଟିକେ ଲେଖିକି ରଖୁଥିଲି।
1: ନାଇଁ, ଏବେ ଦେଖ କହିଲା ଭଳିଆ କେଡ଼େ ସୁନ୍ଦର ସରକାରଙ୍କ ତରଫରୁ ସୁବିଧା ସୁଯୋଗ ଯାକ ଅଛି, ତାର ସହିତ ଭିନ୍ନ ଭିନ୍ନ ଆମର ଧାନ କିସମ ଯାକ ଉନ୍ନତ କିସମ ଯାକ ଅଛି, ତାପରେ ଜୈବିକ ଉପାୟରେ ମଧ୍ୟ ଆମେ କେମିତି ଚାଷବାସ କରିବା ତାକୁ ଧରିକି ମଧ୍ୟ ସୁନ୍ଦର ଭାବରେ ବୁଝେଇଦେଲେ। ହେଲେ ଏମିତି କଥାବାର୍ତ୍ତା କରୁ କରୁ ଏ ଭିତରେ ଗୋଟେ ବଢିଆ ଜଗନ୍ନାଥ ଭଜନ ଗୋଟେ ସମ୍ବଲପୁରିଆ ଭାଷାରେ ଶୁଣିଲେ କେମିତି ହୁଅନ୍ତା?
2: ଭଲ ହୁଅନ୍ତା,
1: ସବୁ ବସିକି ଶୁଣିବା ଉପଭୋଗ କରିବା।

0: ବଢିଆ ଲାଗିଲା ମାତ୍ର
1: ସମ୍ବଲପୁରିଆ ସମ୍ବଲପୁରିଆ ଭଜନ ଗୋଟେ ଶୁଣିବାର ହେଲା
0: ସବୁବେଳେ ଆମର ପଲ୍ଲୀ ଗୀତ ଶୁଣୁଛୁ ଆଜି ଟିକେ ସମ୍ବଲପୁରିଆ ଗୀତ ଶୁଣିଲାରୁ ବଢିଆ ଲାଗିଲା ମାତ୍ର
1: ଦେଖ ରକମ ରକମ ବୈଠକରୁ ଆସିଲେ ନୂଆ ନୂଆ ଜିନିଷ ଜାଣିବାର ହଉଛି ନୂଆ ନୂଆ ଗୀତ ଶୁଣିବାର ମଧ୍ୟ ହଉଛି
0: ହେଲେ ଭାଇ ମୁଁ ଟିକେ ବରିଗୁମା ପଟେ ଯାଇଥିଲି ବରିଗୁମାର ଯୋଉ ପୋଡ଼ାପଦର ସେଇଠୁ ଗୋଟେ ଚାଷୀଙ୍କର ମୁଁ ତାଙ୍କର ଅନୁଭୂତି ଗୋଟେ
1: ସେ ଗାଁରେ ତ ଜବର ଚାଷୀ ବେଶୀ ଚାଷ ହଉଛି ସେ ଗାଁରେ
0: ତାଙ୍କର ଚାଷ ହଉଛି ହେଲେ ତାଙ୍କର ଅସୁବିଧା କଣ ଆଖୁ ଚାଷଟା ତାଙ୍କର ଭଲ ଲାଭ ହଉଥିଲା ହେଲେ ସେ ଆଖୁ କଲା ବେଳକୁ ଭାଲୁ ପଳେଇ ଆସିକି
1: ନେଇଯାଉଛି ହିଂସ୍ର ଜନ୍ତୁ ବନ୍ୟ ଜନ୍ତୁ ପାଖରେ
0: ହେଲେ ସେମାନଙ୍କ ଭାଲୁ ପାଇଁ କିଛି ସୁବିଧା କରା ହେଇନି ସେଇଟା ପାଇଁ ତାଙ୍କେ ଟିକେ ମନ ଉଣା ତାଙ୍କର ଆଖୁଟା ଭଲ ହେଲାନି ବୋଲି ଆଉ
1: କଣ ସବୁ କଥାବାର୍ତ୍ତା କରୁଛ ହେଲେ ଟିକେ ଆମେ ସବୁ ଟିକେ ଆଗେ ଶୁଣିବୁ ତାପରେ କଥା ହବା ଆଉ
0: ହଉ ଚାଲ
2: ଭାଇ ନମସ୍କାର
3: ନମସ୍କାର
2: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଆମ ଚାଷୀ ମା ଭଉଣୀ ମାନଙ୍କୁ
3: ମୋ ନାଁ ରବି ଶଙ୍କର ମହାପାତ୍ର ଗାଁ ପୋଡ଼ାପଦର ଆଉ ମୋ ବୃତ୍ତିରେ ଜଣେ ଚାଷୀ
2: ହେଲେ କଣ ଚାଷ କରନ୍ତି
3: ଧାନ ଚାଷ ଆଉ ଅନ୍ୟ ସିଜନରେ ଆଖୁ ଚାଷ ବି କରୁଛି କେବେ କେବେ ପରିବା ଚାଷ ବି କରେ ଆଖୁ ବି ଆମର ମଝିରେ ମଝିରେ ହଉଥିଲା ଏବେ ଏବେ କିଛି ବର୍ଷ ହେଲା ଧାନ ଚାଲିଛି
2: ହେଲେ ଆଖୁରେ କଣ ଲାଭ ହେଲାନି ନା କଣ ମଝିରେ କରିଲେନି ଯେ
3: ଆଖୁରେ ଲାଭ ହେଲା କିନ୍ତୁ ସେଠି ଆମର ଏଠି ପର୍ବତ ପାଖ ଜଙ୍ଗଲ ପାଖ ଭାଲୁ ଆକ୍ରମଣ କରିକି ବେଶୀ ନଷ୍ଟ କରୁଥିଲେ ତ ଜଙ୍ଗଲ ବିଭାଗ ତରଫରୁ କ୍ଷତିପୂରଣ ସେଟା ଯୋଉଟା ମିଳୁଥିଲା ସେଟା ଯଥେଷ୍ଟ ନ ହେବାରୁ ଲସ୍ କଲା ତ ଆଖୁ ଚାଷ ଛାଡିଦେବାକୁ ପଡିଲା
2: ହେଲେ ଭାଲୁ ମାନେ ଏଇ ଆଖୁ ଜମିରେ ନ ପଶିବାର ସେମିତି କିଛି ବ୍ୟବସ୍ଥା ହେଇନଥିଲା କି
3: ବ୍ୟବସ୍ଥା ତ ପ୍ରଥମରେ ହେଇଥିଲା ମଞ୍ଚା କରିକିରି ଜଗୁଥିଲୁ କିନ୍ତୁ ତଥାପି ହେଲା ନାହିଁ ବହୁତ ମାନେ ଉତ୍ପାତ ହେଲେ ପୁରା କିଆରୀକୁ କିଆରୀ ନଷ୍ଟ କରିଦେଲେ ଆଉ ଜଙ୍ଗଲ ବିଭାଗ କ୍ଷତିପୂରଣ ଲେଖିବାର ବି ସେମାନେ ଥିଲେ ନାହିଁ ଠିକ ସମୟରେ ସେ ବହୁତ କମ୍ କ୍ଷତିପୂରଣ ସେମାନେ ଦେଲେ ମାନେ ଜମି ଫିଲ୍ଡ ପରିଦର୍ଶନ ନ କରିକିରି ମାନେ ଅନୁମାନିକ ଗୋଟେ ସେ ଅଫିସରେ ବସିକିରି କଣ କରିଦେଲେ ବହୁତ କମ୍ ହେଲା ଯୋଉଟା କି ଲସ୍ ହେଲା ଆଉ
2: ହେଲେ ଏବେ କହିଲେ ଧାନ ଚାଷ କରୁଛନ୍ତି ବୋଲି ବିହନ କୋଉଠୁ ଆଣନ୍ତି
3: ବିହନ କେତେ ବର୍ଷ ତ ସରକାରଙ୍କର ବିହନ ଆଣୁଥିଲୁ କିନ୍ତୁ ଏବେ ହାଇବ୍ରିଡ୍ ଯୋଉ ବିହନ କମ୍ପାନୀ ଗୁଡାକ ଇଏ କରୁଛନ୍ତି ସେମାନେ ଦଉଛନ୍ତି ସେଟା ଟିକେ ମାନେ ଧାନ ରୁଆ ସମୟରେ ଲେବର ଟିକେ କମ୍ ଖର୍ଚ୍ଚ ହୁଏ କାହିଁକି ଡିଷ୍ଟାନ୍ସରେ ରୁଆ ପ୍ଲସ୍ ପିଲ ଟିକେ ଜଲ୍ଦି ଦେବ ଏସବୁ ଦୃଷ୍ଟିରୁ ଆମେ ଟିକେ ହାଇବ୍ରିଡ୍ କରୁଛେ ଆଉ
2: ହେଲେ କି କି ରକମର ଧାନ ଚାଷ କରନ୍ତି
3: ଧାନ ମାନେ ସରୁ ଧାନ ମୋଟା ଧାନ ସବୁ ମିକ୍ସଡ୍ କରିକିରି କରାହଉଛି
2: ହେଲେ ଏଇ ଧାନ ଚାଷ ଆଖୁ ଚାଷ ଗୁଡା ସବୁ କେତେ ବର୍ଷ ହବ କରୁଛନ୍ତି ଆଉ କେତେ ଏକର ଜମିରେ କରୁଛନ୍ତି
3: କି ଆମର କମ୍ ଜମି ମିଶାମିଶିକିରି ବେଶୀ ତ ନାହିଁ ପାଞ୍ଚ ଛଅ ଏକର ଚାଷ ହଉଛି
2: ହେଲେ ଆପଣ ରାସାୟନିକ ପଦ୍ଧତିରେ କରୁଛନ୍ତି ନା ଜୈବିକ ପଦ୍ଧତିରେ ଚାଷ କରନ୍ତି
3: ଜୈବିକ ପଦ୍ଧତିରେ ତ କଲେ ଟିକେ ମାନେ ସମୟ ସାପେକ୍ଷ ହବ ଗୋଟେ ଦୁଇଟା କିଆରୀ ଆମର ଖାଇବା ପାଇଁ ଜୈବିକ ପଦ୍ଧତିରେ ହଉଛି ଆଉ ବାକି ଟିକେ ରାସାୟନିକ ସାର ୟୁଜ୍ କରିବାକୁ ପଡୁଛି ଆଉ ତଥାପି ଆମର ବିଷମୁକ୍ତ କୃଷି ଉପରେ ଷ୍ଟ୍ରେସ୍ ଦେଇକିରି ଚେଷ୍ଟା କରୁଛୁ କିନ୍ତୁ ପ୍ରଥମ ଦୁଇ ତିନି ବର୍ଷ ଲସ୍ ହେଇଯିବ ତ ଆମର ଜୈବିକ ପଦ୍ଧତିରେ କଲେ ତାପରେ ଦେଶୀ ଗାଈ ବି ଆମର ମିଳୁନାହାନ୍ତି ପ୍ରାୟ ମଇଁଷି ଅନ୍ୟ ସବୁ ହଉଛି ଗାଈର ଗୋବର ଯୋଉ ଖତ ସେଟା ଟିକେ ଭଲ କାମ କରୁଛି ସେଟା ସଫିସିଏଣ୍ଟ ମିଳିପାରୁନାହିଁ
2: ହେଲେ ଗାଈର ସମସ୍ୟା ରହୁଛି
3: ହଁ
2: ହେଲେ ଧାନ ଚାଷରେ କି କି ପ୍ରକାର ସାର ବ୍ୟବହାର କରୁଛନ୍ତି
3: ଧାନ ଚାଷରେ ଆମର ମୁଖ୍ୟତଃ ୟୁରିଆ ମାନେ ନାଇଟ୍ରୋଜେନ୍ ଯୋଉଟା ଏ ଯୋଉ ଜବକ୍ଷାର ଧାନ କହୁଛନ୍ତି ସେଟା ନାଇଟ୍ରୋଜେନ୍ ଫସ୍ଫରସ୍ ପଟାସ୍ ଏଇ ତିନିଟା ମୁଖ୍ୟ ତାପରେ ଜିଙ୍କ ଯୋଉ ମିଳୁଛି ବଜାରରେ ଜିଙ୍କ ଭିଟାମିନ୍ ସେଗୁଡାକ ବି ମଧ୍ୟ ମଧ୍ୟ ସ୍ପ୍ରେ ହଉଛି ଖତ ବି କିଛି କିଛି ଦେଶୀ ଖତ ବି ପକେଇ ଥାଉଛୁ
2: ହେଲେ ଧାନ ଚାଷରେ ରୋଗ ପୋକ ନିୟନ୍ତ୍ରଣ କେମିତି କରନ୍ତି
3: ରୋଗ ପୋକ ପ୍ରଥମରେ ଆଡଭାନ୍ସ ଗାଈ ମୂତ୍ର ଆଉ ଲିମ୍ବ ଇଏ ତେଲର ଗୋଟେ ସ୍ପ୍ରେ କରିଦିଏ ଯୋଉଟା କି ପ୍ରିଭେନ୍ସନ୍ କରିବା ପାଇଁ ପୋକ ଯେମିତି ହବ ଆଉ ବାଇଚାନ୍ସ ଯଦି ପୋକ ହେଇଗଲା ତାହେଲେ ବି ନିମ୍ବ ତେଲ ସ୍ପ୍ରେ କଲା ପରେ ଯଦି କଣ୍ଟ୍ରୋଲ ଆସୁନାହିଁ ତାହେଲେ ଫର୍ଟିଲାଇଜର ରାସାୟନିକ ପକେଇବାକୁ ପଡୁଛି ଆଉ
2: ନିମ୍ବ ତେଲ ଯୋଉ କହିଲେ ସେଇଟା ଦେଲେ ଧାନ ପିତା ହେଇଯାଏନି

0: ନାଇଁ, ନିମ ଉପରେ ସ୍ପ୍ରେ ହବ ନା ସେ ନିମ ତେଲ
1: ଆରମ୍ଭ କରିବା ଆଗରୁ ନା ଅମଳ ସମୟରେ?
0: ନାଇଁ ନାଇଁ, ନିମ ତେଲ ଯୋଉ ସ୍ପ୍ରେ ହବ ସେଇଟା ପ୍ରଥମରେ ତ ମୁଁ ମୋର କଥା ନିଜ କଥା କହୁଛି, ଗାଈ ମୁତ ଗୋଟେ ଲିଟରରେ ସେ ନିମ୍ବ ପତ୍ର ଗୋଟେ 250 ଗ୍ରାମ ତାକୁ ବାଟି ଦେଇକିରି ତାକୁ ବତୁରା ହବ, ଗୋଟେ 2-3 ଦିନ ବତୁରାଇଲା ପରେ ସେଟାକୁ ଛାଣିକିରି ଗୋଟେ ଯୋଉ 15 ଲିଟର ସ୍ପ୍ରେ ପାଣିରେ ମିଶେଇକି ସେଟା ସ୍ପ୍ରେ ହେଇଯାଉଛି। ସେଟା ଆଡଭାନ୍ସ ମାନେ ପୋକ ହେବା ଆଗରୁ ତଳି ଘାରିରେ ସେଟା ସ୍ପ୍ରେ କରିଦେଲେ ଆଉ ପୋକ ହଉ ନାହିଁ।
1: ଧାନ ଅମଳ ହେଲା ପରେ କଣ କରନ୍ତି?
0: ଧାନ ଅମଳ ହେଇଗଲା ପରେ ଧାନକୁ ମଣ୍ଡିରେ ନେଇକିରି ବିକ୍ରି କରାହୁଏ ଆଉ, କିଛି ଖାଇବାକୁ ରଖିକିରି ବାକି ସବୁ ବିକ୍ରି ସବୁ ହୁଏ।
1: ଆହୁରି କହିଲେ ପନିପରିବା ଚାଷ କରନ୍ତି, କଣ କଣ ପନିପରିବା କରନ୍ତି?
0: ପନିପରିବା ମାନେ ଏବେ ତ ପାଣି ସୁବିଧା ହେଇଗଲା, କେନାଲ ସୁବିଧା ହେଇଗଲା, ତେଣୁ ଧାନ ହିଁ କରୁଛୁ। ଆଗରୁ ଯେତେବେଳେ ପାଣି ସୁବିଧା ନଥିଲା, ବର୍ଷା ସିଜନରେ ଧାନ କରିକିରି ତାପରେ ଟମାଟୋ କରୁଥିଲୁ, ମାନେ ବୋଇତାଳୁ ଲାଉ ସବୁ ପ୍ରକାର ହଉଥିଲା, ଭେଣ୍ଡି ପିଆଜ ବି ହେଇଥିଲା।
1: ହେଲେ ପାଣିର ସୁବିଧା ଏବେ ଅଛି ହେଲେ
0: ହଁ।
1: ଶେଷରେ ଆମ ଚାଷୀ ମା ଭଉଣୀ ମାନଙ୍କୁ କି ବାର୍ତ୍ତା ଦେବେ?
0: ନାଇଁ, ମୁଁ ଗୋଟେ ବାର୍ତ୍ତା ଦେବି, ଏମାନେ ଚାଷ ପ୍ରତି ବର୍ତ୍ତମାନ ଲୋକ ବିମୁଖ ହେଇଯାଉଛନ୍ତି, କାହିଁକି ଆମର ଶ୍ରମିକ ଏ କୋରାପୁଟ ଜିଲ୍ଲାରେ ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ହିଁ ଶ୍ରମିକ କାମ କରୁଥିଲେ, ବିଲରେ ଯାଇକିରି ଧାନ ରୁଆ ରୁଇ କରୁଥିଲେ, ଆଦିବାସୀ ହରିଜନ ମିଶିକିରି। କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ଆଉ ଏ ଯୋଉ ଲେବର କାମ କରିବାକୁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି, ସେଇଥିପାଇଁ ହିଁ ଚାଷୀମାନେ ଏଇ ଯୋଉ ହାଇବ୍ରିଡକୁ ହାଇବ୍ରିଡ ଆଡକୁ ଯାଉଛନ୍ତି, କାହିଁକି ହାଇବ୍ରିଡଟା ବହୁତ ଡିଷ୍ଟାନ୍ସରେ ଲଗା ହୁଏ, ଅପେକ୍ଷାକୃତ ଭାବରେ କମ୍ ଲେବରରେ କାମ ସରିଯାଏ, ତେଣୁ ହାଇବ୍ରିଡକୁ ପସନ୍ଦ କରୁଛନ୍ତି ବେଶୀ। ଆଉ ମୁଁ ଲୋକଙ୍କୁ ଏଇଟା ଦେବି ଯେ ବିଷମୁକ୍ତ କୃଷି ଯଦି କରିପାରିବେ ଚାଷୀ ଭାଇମାନେ, ସେଇଟା ତ ଛୋଟ ଚାଷୀମାନଙ୍କ କ୍ଷେତ୍ରରେ ସେଇଟା ଠିକ ଅଛି, କିନ୍ତୁ ବଡ଼ ବଡ଼ ଚାଷୀଙ୍କୁ ବି ମୁଁ ଅନୁରୋଧ କରୁଛି, କିନ୍ତୁ ଲୋକଙ୍କର ଗୋଟେ କଣ ତାଙ୍କର ମେଣ୍ଟାଲିଟି, କେବଳ ବେଶୀ ଆମଦାନୀ ଦରକାର କମ ଖର୍ଚ୍ଚରେ, ସେଇଟା ହଉଛି କଥା, କେହି ଇଣ୍ଟରେଷ୍ଟ ପ୍ରାୟ ଦଉନାହାନ୍ତି। ଖାଇବା ପାଇଁ ବି କରନ୍ତୁ ବୋଲି ମୁଁ କହୁଛି, ଆପଣ ପିଇବା ପାଇଁ ନହେଲେ ବି ନିଜେ ଖାଇବା ପାଇଁ ଟିକେ କରନ୍ତୁ ବିଷମୁକ୍ତ କୃଷି, କିନ୍ତୁ ସାଧାରଣ ଲୋକ କହିବା କଥା ଅଲଗା, ଯଦି ସରକାର ସ୍ତରରୁ କି ଅନ୍ୟ ସ୍ତରରୁ ଏଇଟା ପ୍ରଚାର ପ୍ରସାର ହୁଅନ୍ତା, ଯେମିତିକି ଆମର ଅନ୍ୟ ଷ୍ଟେଟ ମାନେ ଅରୁଣାଚଳ ପ୍ରଦେଶ କି ଏସବୁରେ ଆମେ ଶୁଣୁଛୁ ହଉଛି ବୋଲି, ସେଇଟା ହେଲେ ଆଉ ଟିକେ ଭଲ ହୁଅନ୍ତା ଏଇ ଚାଷୀମାନଙ୍କୁ MSS ଦେବି ଆଉ।
2: ହଇ, ତମେ କହିଲା ଭଳିଆ ତ ଆଉ ଆଖୁ ଚାଷ କରୁଛନ୍ତି ସିନା, ଇ ଯେତିକି ସବୁ ନଷ୍ଟ ହେଇଯାଉଛି ଜୀବଜନ୍ତୁ ଦ୍ଵାରା, ସେଟା ପାଇଁ ଟିକେ ତାଙ୍କର ମନ ଉଣା ଆଉ, ଯେ ସେଟା ପାଇଁ ଆମେ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଜଙ୍ଗଲ ବିଭାଗ ବନ ବିଭାଗ ଟିକେ ଆମେ କହିବା ଯେ ଏସବୁ ବିଷୟ ଟିକେ ଚିନ୍ତା କରିବେ ଆଉ, ଯେ ଏମିତି କଥାବାର୍ତ୍ତା କରୁଥିବା ନା ସିଆଡେ ଦେଖ ଏଠି ପଙ୍ଖାଟା ଘିରି ଘିରି ଘିରି ଘିରି ହେଇ ବୁଲୁଛି, ଏଠି ରହିଯିବା ନା କେମିତି?
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନା କଲେ ସୁବ୍ରତ କୁମାର ବିଶ୍ୱାସରାୟ ଏବଂ ସୁପ୍ରଭା ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ପାଗଳ କରିଛି ପାଉଁଜି ତୋର କଥାଚିତ୍ରରୁ। ଯୁଗଳକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣୁଥିଲେ ଧର୍ମା ସହିଲେ ହେଲା କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀମାନେ ଥିଲେ ଅନୁରାଧା ପଡ଼ୱାଲ ଏବଂ ରୂପ କୁମାର ରାଠୋଡ। ଗୀତ ରଚନା କରିଥିଲେ ନିଜାମ, ସଙ୍ଗୀତରେ ସଜାଇଥିଲେ ମନ୍ମଥ ମିଶ୍ର। କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ ସଙ୍ଗୀତ ପ୍ରେମ ଆନନ୍ଦ, କଥାଚିତ୍ର ତୁମେ ଥିଲେ ସାଥିରେ।

ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଧାରାବାହିକ ପରଜାର ଦଶମ ଭାଗ। ଏହାର ମୂଳ ରଚନା କରିଛନ୍ତି ଗୋପୀନାଥ ମହାନ୍ତି ଏବଂ ବେତାର ରୂପାନ୍ତର କରିଛନ୍ତି ସତ୍ୟନାରାୟଣ ମହାପାତ୍ର। ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ତେବେ ଶୁଣିବା ପରଜାର ଦଶମ ଭାଗ।

0: ହେଉ କି ମନ୍ଦ ହେଉ, ଯେଉଁ ରାସ୍ତାରେ ସେ ଥରେ ପାଦ ଦେଇସାରିଛି ସେ ରାସ୍ତାରେ ଗୋଟିଏ ଜୀବନ ପାଇଁ ଚାଲିବାର ନିଷ୍ପତ୍ତି ନେଇଥିଲା। ଆଉ ତାପରେ
1: ଫଟକାର ମରେ ଇଟା ମାନେ ମରିଛି କି ପଶୁ ପଶୁ ମରେ ଇଟା ମର ଗାଁର ସବୁ ଲୋକ ତାର ବାଟେ ଲେଉଟି ଦେଲା ନାଇଁ ଆଜିକାଲି ଆରେ ଦରମ ନାହିଁ
2: ସେମିତି କହ ନାଇଁ ବା ସେମିତି କହିବାର ନାହିଁ ଆମର ତୁ କିରେ କାମ ଅମଙ୍ଗଲ ହେଇଛି
1: କାହିଁ ଅମଙ୍ଗଲ ହେଇଛି ମୋର ପୁରାଣୀ ବାଟେ କାନ୍ଦି ଗଲାନି
2: ଝିଅର ଯଦି ମନ ନାହିଁ କେତେ ଦିନ ଯାଅ ଆରେ ଆମେ ଝିଅକେ ମିଶା କହିକରି ଦେଖବା ସେ ସାହୁକାରକେ ଛାଡ଼ିକରି ଏଠିକି ଉଠି ଆସୁ ଆରେ ଆମେ ତାକେ କୁନ୍ତି ହେଲେ ମିଶା ତାକେ ବିବାହ କରିଦେବା ଏମିତି ତ ସବୁ ଜାତିର ଭିତରେ ହେଲାନି
3: ସବୁ ଲୋକ ମନେ ମନେ ସାହୁକାର ଉପରେ ରିସା ଖାଇ ଯାଉଛ
1: ନାଇଁ ଓ ସର୍ତ୍ତା ହେବୁ ତୋର ଟକିକେ ନେଲେ ଜାଣିଛୁ ତୁ
3: ଏଠି ଶୁଣେ ସୀତା ଟୁଣ୍ଡରେ କହିଲେ ଲାଭ ନାହିଁ ସିଏ ଗୋଟେ ବଡ଼ ଲୋକ ଆମେ ସବୁ ସାନ ଲୋକ
1: ଆମର ଖାଇକିରି ବଡ଼ ଲୋକ ସେ
3: ମୁଇଁ ଯୋଉଟା କହୁଛି ଏରେ ବାବୁ ଏଟା ଓସାର କଥା ନାହିଁ ବୁଝିଲ କି ପଇସା ଥିବା ବଡ଼ ଲୋକ ସମୁଦି ବନ୍ଧୁ ଇଟା ମିଲବାଟା ବୋଲି ଭାଗ୍ୟର କଥା ବୁଢ଼ା ବୁଝୁ ନାଇଁ ହେ ଦୁଇ ଦିନ ବନ୍ଧୁ କହିବ ଯେତେ ହେଲେ ପାଇଲା ଝିଅ ତ ଦୁଇ ଦିନ ଗଲେ ବୁଝି ଯାଇଛି ହେଲେ ତାର ଝିଅ ତାକୁ ଆଗା ହେବ ତାର ଜ୍ୱାଇଁ ମିଶା ତାକୁ ଆଗା ହେବ।

ଧାରାବାହିକ ନାଟକ ପରଜାର ନବମ ଭାଗରେ ଆପଣମାନେ ଜିଲି ଶେଷରେ ମଧୁଘାସର ପ୍ରସ୍ତାବରେ ରାଜି ହୋଇ ସାହୁକାରକୁ ଗ୍ରହଣ କରି ନେଇଥିବାର କଥା ଶୁଣିଥିଲେ। ଶୁକ୍ର ପରଜା ଏ କଥା ଜାଣିପାରି ଜିଲିକୁ ଅପମାନ ଦେଇ ଅନେକ କଥା କହିଥିଲା। ଜିଲି ତ ଥରେ ପାଦ ଖସେଇ ସାରିଥିଲା, ତେଣୁ ଭଲ

0: ତ ଡିଗ୍ରା ତୋର କଥାରେ ପଡିକରି ଜୟପୁର ଦଶହରା ଯିବାକୁ ମନ କରିଥିଲେ ସବୁ ମାଟି ହେଇଯାଇତା ବୁଝିଲୁ। ଏବେ ଦେଶୀ ମଧୁ ବିକିବା ପାଇଁ ସୁବିଧା ହେଲା କି ନାହିଁ? ମାତ୍ର ଶୁଣ, 15 ଟଙ୍କା ମିଳିଗଲେ ବନ୍ଦ କରିଦେବା। ବର୍ଷା ମିଶା ଏଥର ଖଣ୍ଡେ ଉନା ହେଲା ବେ ଅଧିକାରୀ ମାନେ ଗୋଡ଼ି ଗୋଡ଼ି ଗୋଡ଼ି ଗୋଡ଼ି ବୁଲବାକେ ଆସବେ। ସାଲ୍ଟୁ ଜମାନ ମିଶା କେସ୍ ଖୋଜି ବୁଲବ।
1: ଜମି ମୁକୁଲବାକେ ଟଙ୍କା କୋଉଠୁ ଆଣିଲୁ ବୋଲି ସାହୁକାର ପଚାରବ ବୋଲି କିସ ବୋଲି
0: କିସ ବୋଲି କହିବୁ? ସାହୁକାର ପାକା ପଟକାଟା ବୁଝିଲୁ କି ନାହିଁ? ବଦମାସ ଲୋକ ଜିଲିକେ ଚିକେନ ହେଲା କି ନାହିଁ ଦେଖିଲୁ କି ନାହିଁ? ତାର କଥା ମୁଖ କେବେ କହିବୁ ନାହିଁ, ତାର କଥା କହିଲେ ମୁଁ ବଡ ଦିଶା।
1: ତୁ କିସ କରିବୁ? ତାର ମନ ହେଲା ସେ ଗଲା।
0: ହେଲେ ମୁଇଁ ଯାଉଛି ଠିକରା। ଘରେ ତିବେ ସିବାଟେ ବିଲିଆରି ନଦୀ ବାଲି ଛାଡ଼, ସବୁ ପାସରେ ଦେବା କଥା ଆକା ବୁଝିଲୁ କି ନାହିଁ? ଛାଡ଼ ସେ କଥା, ମନ ଚିନ୍ତା କରି କିଛି ଲାଭ ନାହିଁ।

0: ಖಂಡಿಯಾ
1: ಬಾ.
0: ಈ ಬೀಡ ಅಕ್ಕಿನ ತಿಮ್ಮಗಳ ಇವಾಹೋ ಏನು ದಿವಾಲಿ?
2: ಹಾಂ,
0: ಸಾವುಕಾರ ಕಾಯಿ ಬಲ್ಲಾನಿ ದಗ್ಲುಸ್ಕಿ ಜಮಿ ಛಾಡ್ಬಿ ನಾ ಈ ಬಲ್ಲಾನಿ.
2: ಮುಯ್ ಜಾನ್ಲಿ ಅಚಿ ಬಾ, ಸಾವುಕಾರ ಮಾನೆ ಬೋಲ್ಲೆ ಬೊಡ್ಡೆ ಜಾಟಿರ್ಲು ಜೊಂಟ ಹಲೆ ಮಿಸಾ ಗೊಟ್ಟೆ ಮಾಡ್ ತಂಗ್ರ ಹಾತ್ರೆ ಗೊಲೆ ನಾ ಸೊಜ್ಜೆ ಸೊಜ್ಜೆ ಸೆಬಾ ನೋ ಚಾಡತ್ ತುಂಡೆ ತುಂಡೆ ನೋ ಚಾಡೆ ಹೋ ದೇಖ್ ಮು ಕೋಲಿ ನೀ ದೇಖ್ಕಿನ ಸೆ ನೋ ಚಾಡೆ
1: ಬಾ. ತಾರ ಟೊಂಗಾ ತೋ ತಾಗೆ ಜಾಚಲು ಸೆ ನೋ ನೆಲೆ ನಾಯಿ ಎಬೆ ಜಬರ್ದಸ್ತಿ ಆಮರ ಜಮಿರೆ ಆಮ ಚಾಸ್ ಕರು ಸೆ ಕಾಯ್ ಕರ್ಸಿ ದೇಖ್
0: ಆಯೋ ಮುಂಡ್ ಫಟಾಫಟಿ ದರಾ ದರಿ ಪುಲಿಸ್ ರಿಪೋರ್ಟ್ ಕೇಸ್ ಸೆಟಾ ಮನ ಬಡ ಬಾದಾ ಹೋ ಬಾಬು. ನಾಯಿ ನಾಯಿ ಜಬರ್ದಸ್ತಿ ಜಮಿರೆ ತಾಸ್ ಕರ್ಬಾ ನಾಯಿ.
2: ಎ ರೇ ಬಾ, ମୁଇଁ ଗୋଟେ ଉପାୟ ଚିନ୍ତା କରିଲି ଅଛି ଶୁନା, ରିପୋର୍ଟ କେ ଯୁ ଆମର ଅଞ୍ଚଳର ଆଉ ଅଧିକାରୀ ଅଞ୍ଚଳ ଅଧିକାରୀ ତାର ପାଖେ ଯାଇକରି ଦାବା ଗୋଟେ ପକାଉ, ସେ ଏକା ଗୋଟେ ଲୋକଟା ହେଲେ ମିଶା ଗୋଟେ ବାଟ ଦେଖାଇଛି.
0: ଓହ, ଜମି ଗଲା ଆରି ଦାବା ଦରବାର, ଏଟା କାଇ ଶୁକ୍ଲା ଜାଟି ମନେ ମକେ ସେ ଆଇଲାନି.
1: ତୁଇ ଚିନ୍ତା କର ନାଇଁ ବା, ଡର ନାଇଁ, ଦାବା ପକାଇବା, ଧରମ କୋର୍ଟରେ ବିଚାର ହେଇଛି.
0: ଆରେ ବାବୁ, ଇ ଦାବା ଦରବାର ବୋଇଲେ ଆମେ ଦେଶିଆ ଲୋକକେ ବେଶି ଡର,
1: ବୁଝିଲେ ନା?
0: କୋର୍ଟରେ ଗଲେ ସେ ଗୁମୁସ୍ତା ଦଲେଇତ ଜମାନ କାଇ ସେ ଓକିଲ ସେ ଲୋକର ପଛେ ପଛେ ବୁଲିଲା ବେଳକୁ ଇ ଲୋକ ସମାନ ଗାବରା ଛାଡି ଯାଇଛି. ଏଲେ ମିଶା କାଇ କରବା, ବେଡ଼ା ତ ଛାଡି ପାରବା ନାଇଁ ନା?
1: ବେଡ଼ାକେ ଛାଡି ନହେ
0: ନାଇଁ ନାଇଁ, ଗୋଟେ କାମ କରୁ, ଆଗ କାଇ ସେ ସେ ନାଇକ ଲଗେଇଛୁ ତାରୁ ତାରେ ଝୁଣ୍ଟା ହେଲେ ମିଶା, ସେ ଗୋଟେ ଗାଁର ବଡ଼ ମୁଣ୍ଡି ତ ତାରୁ ତାରେ ବଡ଼ ରହିତ ଲଗେଇଛୁ ଆରି ବାକି ପଞ୍ଚାୟତ ମନକେ କହିବା. ମାଣ୍ଡିଆ ଆଉ ଇତି ଆଉ ଏନେ ଆଗେ ମାପୁରୁ ଜୁହାର ଜୁହାର
1: ମାପୁରୁ
3: ଜୁହାର ଜୁହାର କୁଆଡ଼ ବାହାରି ଆଇଲ ସବୁ?
0: ଦେଖ ସାହୁକାର ଟଙ୍କା ସୁଜୁରେ ମିଶିଆ ବିଡ଼ା ଦେବି ନାହିଁ ବୋଲାନି, ସେଟାର ପାଇଁ ଦାବା ଗୋଟେ କରିବି ବୋଲି ବିଚାର କରିଲିନି. ହେଲେ ତୁଇ ସାକି କହିବୁସ୍ କି
3: ଦାବା ପକାଇବୁ ତୁଇ ସାହୁକାର ଉପରେ?
0: ହଉ
3: ଦାବା ପକା, ଯେତେ ହେଲେ ତମେମାନେ ଆମର ଗାଁ ରହିତ ନା, ସତକି ନାଇଁ ଯେ ଆଗ ତମେ ମନେ ଏକା ଆମର ଲୋକ ନା ଆରିକେ
0: ସେତିକି ବିଚାରିଲେ
3: ପକା କି ନା ବାଧା ନାଇଁ ମୁଇଁ ଅଛି.
0: ଏତେ ଦେଖା ରୋହିତ ଭାଇ ମନ, ସେଦିନ ସାହୁକାର କେମିତି ବେଡ଼ା ଛାଡ଼ବାକେ ନାଇଁ କଲା ଆରି ମୁଇଁ ଦାବା କରିବି ବୋଲି ମନେ ବିଚାରିଲି ଅଛି, ତମେ ସାକ୍ଷୀ କହିବାସ ତ?
4: ହଁ, ଆମେ ତ ହେଲୁ ରୋହିତ ପିଲା, ତଲେ ବସୁମତୀ ଆରି ଉପରେ ଧରମ ଦେବତା, ଯା ଯା ଜନା ତା ଆମକେ ଆମେ କହିବୁ, ବୁଝିଲୁ କି? ସବୁ ସତ କହିବୁ, ତୁଇ ଦାବା ପକା କିନା?
0: ଓହୋ, ସେତିକି ହୋ
1: ବା ହେ ବା ଓ ବେଲ ହେଲା, କୋର୍ଟକୁ ଯିବା ପରା?
0: ଓହୋ, କୋର୍ଟକେ ଯିବୁ ବୋଲେ ଅଧିକାରୀ ମନର ଲଗେ କାଲି ହାତେ ଯିବୁ କି? ଗୋଟେ ଖାନ୍ଦି କହୁଥିଲି ଆର ତିନିଟା କୁକୁଡ଼ା ଗାର ମିସ୍ତେ ଧରିଲି ଅଛି ମୁଇଁ,
1: ଦେଖ ତୋର ମନ ଦେଖ ଚୁ।

ଶୁଣିଲି ଧାରାବାହିକ ପରଜାର ଦଶମ ଭାଗ। ମୂଳ ରଚନା କରିଥିଲେ ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର କରିଥିଲେ ସତ୍ୟନାରାୟଣ ମହାପାତ୍ର ଏବଂ ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଂଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ଖୟାଲ, ପରିବେଷଣ କରିବେ ନିସାର ହୁସେନ ଖାନ ଏବଂ ସରଫରଜ ହୁସେନ ଖାନ।

ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ସ୍ୱାଗତ, ଜୁହାର, ନମସ୍କାର। ଆଜ୍ଞା, ଆଜିକାଲିର ଦୁନିଆରେ ମୋବାଇଲ ବିନା ଜୀବନ ଯେମିତି ଅଧୁରା ଅଧୁରା। ସମସ୍ତଙ୍କ ପାଖରେ ମୋବାଇଲ ଏବଂ ମୋବାଇଲ ନଥିଲେ କିଛି କାମ ହୁଏନି। ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏ ମୋବାଇଲକୁ ନେଇ ଅନେକ ସମୟରେ ତର୍କ ବିତର୍କ, ମତାନ୍ତର ମନାନ୍ତର ହୁଏ। ଏ ଯେମିତି ଶ୍ୟାମବାବୁ 24 ଘଣ୍ଟା ମୋବାଇଲରେ ବ୍ୟସ୍ତ ଥାନ୍ତି, ବିଚରା ସ୍ତ୍ରୀ ଯେତେ କହିଲେ ବି ସେ ଜମା ଶୁଣନ୍ତିନି। ଏମିତି ଦିନେ ହେଲା, ସ୍ତ୍ରୀ ଜଣକ ସ୍ୱାମୀଙ୍କୁ କହିଲେ, ହଇଏ ତମ ମୋବାଇଲ ଦେଲ। ସ୍ୱାମୀ ପଚାରିଲେ, ଆରେ ମୋ ମୋବାଇଲରେ ତମେ କ'ଣ କରିବ? ସ୍ତ୍ରୀ ପୁଣି ରାଗିଗଲେ, ଆରେ ତମକୁ ତ ମୁଁ ମୋବାଇଲ ମାଗୁଛି, ତମର କାହିଁକି ଏତେ ପ୍ରଶ୍ନ? ସ୍ୱାମୀ କହିଲେ, ତାମାନେ ତମେ ମୋତେ ସନ୍ଦେହ କରୁଛ କି? ଆରେ ସନ୍ଦେହ ତ କରୁନି, କିନ୍ତୁ ତମେ ତ ଜାଣିଶୁଣି ମୋବାଇଲ ଦେଉନ ନା। ତଥାପି ସ୍ୱାମୀ ବିରକ୍ତିଭାବ ପ୍ରକାଶ କରି କହିଲେ, ହଉ ନିଅ। ସ୍ତ୍ରୀ ମୋବାଇଲ ଧରିଲେ, କିନ୍ତୁ ସ୍ୱାମୀ ମୋବାଇଲକୁ ଲକ୍ କରିଦେଇଥିଲେ, ତେଣୁ ସ୍ତ୍ରୀ ଆଉ ଖୋଲିପାରିଲେନି। କହିଲେ, ହଏ

0: ଇଂରାଜୀରେ ଲେଖ, ମୋବାଇଲ ଖୋଲିଯିବ। ଆଜ୍ଞା, ଏମିତି କିଛି ହସକଥା, ମଜା କବିତା, ଆଉ ବିଶେଷ କରି କିଛି କୌତୁକିଆ ପ୍ରଶ୍ନର ଉତ୍ତର ନାହିଁ, ଆରମ୍ଭ କରୁଛୁ ହାସ୍ୟରସର କାର୍ଯ୍ୟକ୍ରମ ସଜ ମଉଜ। ତେବେ ଆଜି ସଜ ମଉଜରେ ଅଛୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି,
2: ଆଉ ମୁଁ ସୁପ୍ରଭା,
3: ମୁଁ ସୁରଭି,
4: ମୁଁ ସନ୍ଧ୍ୟାରାଣୀ ପଟ୍ଟନାୟକ,
5: ମୁଁ ରାଜୁ ପ୍ରଧାନୀ,
6: ମୁଁ ଶ୍ରୀପଦ୍ମା।
0: ଆମ ତରଫରୁ ଆପଣ ସମସ୍ତଙ୍କୁ
7: ନମସ୍କାର।
0: ହଁ, ଆଜି ସଜ ମଉଜରେ ରହିଛି ହସ କଥା, ବ୍ୟଙ୍ଗ କବିତା। ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ, କାରଣ କେତେବେଳେ ହସ ଥାଏ, କେତେବେଳେ ପୁରା ସିରିୟସ୍ ବି ଥାଏ। ବର୍ତ୍ତମାନ ସେମିତି କଥାବାର୍ତ୍ତା ଶୁଣିବା।
8: ଏଇ
6: ଶୁଣିଛ
5: କଣ କହୁନ, ସକାଳୁ ସକାଳୁ ତମକୁ କଣ ଶୁଣିବି କହୁନ।
6: ଖାଲି ଚାଟା ଖାଲି ବସିକି ପିଇ ପିଇ ବସିଛ ଖାଲି। ଆରେ ମୋ କଥା ଟିକେ ଶୁଣ।
5: ଏ ଶୁଣି ଶୁଣି ତ ମୁଣ୍ଡ ଚୁଟି ପାଚିଗଲାଣି, ଆଉ କେତେ ଶୁଣିବି।
6: ଆରେ ଶୁଣ ନା, କାଲି ରାତିରେ ନା ମୁଁ ଗୋଟେ ସ୍ୱପ୍ନ ଦେଖିଲି।
5: ହଁ ଦେଖିଥିବ, କୋଉ ଗୋଟେ ହିରୋ ଆସିଥିବ ତମ ସ୍ୱପ୍ନରେ ଆଉ।
6: ଆରେ ନା ଶୁଣ ନା, ମୁଁ ଯଦି ସତରେ ତୁମ ପାଇଁ ଲକ୍ଷ୍ମୀ ହେଇଥାନ୍ତି କେତେ ଭଲ ହୁଅନ୍ତା ନା। ପ୍ରତ୍ୟେକ ଦିନ ମତେ ପୂଜା କରି ଭୋଗରାଗ ଖାଇବାକୁ ଦିଅନ୍ତ।
5: ଆଚ୍ଛା, ହଁ ଭଲ ହୁଅନ୍ତା ଯେ, ଭୋଗ ଖାଇବାକୁ ଦେଇ ପୂଜାର୍ଚ୍ଚନା କରି ବଡ ଧୁମଧାମରେ ନଅ ଦିନ କଟିଯାଆନ୍ତା, ହଁ ନା ନାଇଁ। ତାପରେ ବିସର୍ଜନ କରି ପୁଣି ନୂଆ ଲକ୍ଷ୍ମୀଟେ ଘରକୁ ଆଣିଥାନ୍ତି, କେମିତି ହୁଅନ୍ତା କହିଲ।
6: ହେଲା ହେଲା, ସେ ସବୁ ଥାଉ, ଆସ ବାଡ଼ି ଦଉଛି ଖାଇବ।
5: ତମ ସ୍ୱପ୍ନ ପୂରଣ ହେଇଗଲା।
0: ଆଜ୍ଞା, ସଜ ମଉଜରେ ବର୍ତ୍ତମାନ ଯିବା ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ଶୁଣିବା, କାରଣ ମାନେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପରସ୍ପର ଭିତରେ ଯେମିତି ହେଲେ କିଛି ନା କିଛି ଟିକେ ଥଟା ତାମସା, ଟିକେ ରାଗ ରୁଷା ହୁଏ। ବିଶେଷ କରି ସ୍ତ୍ରୀମାନଙ୍କର ସ୍ୱାମୀ ଉପରେ ଟିକେ ସନ୍ଦେହ ରହେ, ସେମିତିଆ କଥାବାର୍ତ୍ତାକୁ ନେଇ ବର୍ତ୍ତମାନ ଗୋଟେ ଶୁଣିବା ହସ କଥା। ଜୁଲି,
9: ହଁ କଣ ହେଲା କୁହ।
0: ଆରେ ତମକୁ ଏତେ ଥର ଡାକୁଛି, ତମ କଣ କାନ ଶୁଭୁନି ନା କଣ? ଶୁଣିଲ, ଟିକେ ଶୁଣ।
9: କଣ ହେଲା କୁହ।
0: ଆରେ ତମ ମୁହଁଟା କାହିଁକି ଆଜି କଳାହାଣ୍ଡିଆ ମେଘ ପରି ହେଇଛି କହିଲ?
9: ଆଉ ରାଗିବେନି, ଦୁଇ ଦିନ ହେଲାଣି ପରା ପାଞ୍ଚଶହ ଟଙ୍କା ମାଗିଛି।
0: ପାଞ୍ଚଶହ ଟଙ୍କା? ଆରେ ପାଞ୍ଚଶହ ଟଙ୍କାରେ ତମେ କଣ କରିବ ଯେ ମାଗୁଛ?
9: କହିଥିଲି ପରା ସେଦିନ ମୋର ଟିକେ ଆଖି ପ୍ରୋବ୍ଲେମ ହେଲାଣି।
0: ଆଚ୍ଛା,
9: ସେଇଥିପାଇଁ ମେଡିକାଲ ଯିବି ଦେଖିବା ପାଇଁ। କେତେ ଥର କହୁଛି ପାଞ୍ଚଶହ ଟଙ୍କାଟେ ଦିଅ।
0: ଆରେ ଏ କଥା କହିଥିଲେ ତ ମୁଁ କେବେଠୁ ଦେଇଥାନ୍ତି। ଆଚ୍ଛା, ତମେ ପାଞ୍ଚଶହ ଟଙ୍କା ମାଗୁଛ ନା କି? ଆଚ୍ଛା, ଗୋଟେ କାମ କର, ହଁ ଏଇଟା ନିଅ।
9: ଏଇଟା କଣ ଯେ, ପାଞ୍ଚଶହ ଟଙ୍କା କହିଲି ପଚାଶ ଟଙ୍କା ଦଉଛ?
0: ତା ମାନେ ମୁଁ ଏଇଠାରୁ ଜାଣିଲି ତମ ଆଖିକୁ ପୁରା ଭଲ ଭାବେ ଦେଖାଯାଉଛି, କାରଣ ମୁଁ ପଚାଶ ଟଙ୍କା ଦେଲି ବୋଲି ତମେ କେମିତି ଜାଣିଲ? ତମେ ପୁରା ପାଞ୍ଚଶହ ଟଙ୍କା ମାଗିଥିଲ।
9: ଆରେ ବାବା, ମତେ ନୋଟ ଦେଖାଯାଉଛି, ଦୂରଦୃଷ୍ଟି ଦେଖାଯାଉନି।
0: ଆଚ୍ଛା ଆଚ୍ଛା ଆଚ୍ଛା, ପାଗଳଖାନା ବି ଅଛି, ଯେମିତି ଆମର ଡାକ୍ତରଖାନା, ଥାନା, ଏଇ ଯୋଉ ପାଗଳଖାନାରେ ଯୋଉ ଡାକ୍ତର ଅଛନ୍ତି ତାଙ୍କ ପାଖକୁ ଯାଇଛନ୍ତି ଜଣେ ରିପୋର୍ଟର, ସାମ୍ବାଦିକ ଜଣେ ଯାଇଛନ୍ତି କଣ ସବୁ ହାଲଚାଲ ବୁଝିବା ପାଇଁ।
10: ମ୍ୟାଡାମ ନମସ୍କାର।
11: ହଁ ନମସ୍କାର ନମସ୍କାର।
10: ମ୍ୟାଡାମ କାଲି କଥା ହେଇଥିଲେ ଯୋଉ ସମ୍ପର୍କ ଟିଭିରୁ?
11: ହଁ ହଁ ହଁ, କାଲି ଫୋନ କରିଥିଲି, ହଁ ଇଣ୍ଟରଭ୍ୟୁ ନେବେ ବୋଲି କହିଥିଲି। ହଁ ହଁ, ଠିକ ଅଛି, ମୁଁ ରେଡି ଅଛି।
10: ତ ମ୍ୟାଡାମ ଷ୍ଟାର୍ଟ କରିଦେବା?
11: ହଁ ଷ୍ଟାର୍ଟ।
10: ମ୍ୟାମ ପ୍ରଥମ କ୍ୱେଶ୍ଚିନଟା ହଉଛି, ଆପଣ ଜାଣୁଛନ୍ତି କେମିତି ଯେ ପାଗଳ ମାନେ ଭଲ କେମିତି ହେଲେଣି ବୋଲି?
11: ଏଇଟା ଭାରି ସହଜ ମ୍ୟାଡାମ। ତ ଆମେ କଣ କରୁଛୁ, ଆମେ ଡେଲି ଆମର ଟ୍ରିଟମେଣ୍ଟ ହଉଛି।
10: ହଁ,
11: ତ ସେ ସାମ୍ନାରେ ୱାସିଂ ମେସିନ୍ଟା ଦେଖୁଛନ୍ତି ନା ମ୍ୟାଡମ୍?
10: ହଁ ହଁ, ଅଛି ଅଛି।
11: ହଁ, ୱାସିଂ ମେସିନ୍ଟା ଅଛି, ଆଉ ସେଥିରେ ଭର୍ତ୍ତି ପାଣି ରଖାଯାଇଛି ମ୍ୟାଡମ୍, ଦେଖିଲେ ନା?
10: କଣ ତାକୁ ପାଣିକୁ କଣ କରିବେ?
11: ହଁ, କାମଟା ସେଇଠି ହୁଏ ମ୍ୟାଡମ୍। ଆମର ଯେତିକି ଟ୍ରିଟମେଣ୍ଟ ହୁଅନ୍ତି ସେଥିରୁ ବଛା ବଛା ଯେଉଁମାନଙ୍କୁ ଆମକୁ ଲାଗେ କି ହଁ ମେ ବି ଠିକ ହେଇଯାଇଛନ୍ତି, ସେମାନଙ୍କୁ ଆମେ ଆଣୁ
10: ଲୁଗା ସଫା କରିବା ପାଇଁ।
11: ନାଇଁ ମ୍ୟାଡମ, ଟିକେ ଧୈର୍ଯ୍ୟ ଧରନ୍ତୁ, ଟିକେ ମୁଁ କହୁଛି। ତ ସେଠି ଆଉ ଗୋଟେ ଦେଖୁଛନ୍ତି ନା, ବାଲ୍ଟି ଗୋଟେ ଥୁଆ ହେଇଛି।
10: ହଁ
11: ହଁ, ଆଉ କଣ ଦେଖିଲେ ଯେ?
10: ଗୋଟେ ତାଟିଆ ତାଟିଆଟା ଅଛି,
11: ତାଟିଆଟେ ଅଛି, ଆଉ ଚାମଚଟେ ଅଛି, ଦେଖିଲେ ନା?
10: ହଁ ହଁ ହଁ,
11: ଆଉ ଗ୍ଲାସଟେ ଅଛି।
10: ହଁ
11: ହଁ, ଏତିକି ଜିନିଷ ସବୁ ରଖା ହେଇଛି। ଆମର ଏଇ ଯୋଉ ଟ୍ରିଟମେଣ୍ଟ ହଉଛନ୍ତି ରୋଗୀ,
10: ହଁ
11: ସେମାନଙ୍କୁ ଆମେ ଏଠି ଠିଆ କରୁ, ଆଉ ତାଙ୍କୁ କହିବୁ କଣ, ଏ ୱାସିଂ ମେସିନ୍ରୁ ପାଣିଟା ଖାଲି କରନ୍ତୁ।
10: ଓହୋ, ଯେ ଠିକ ହେଇଥିବ, ସେ ବାଲ୍ଟିରୁ ପାଣି କାଢୁଥିବ ଶୀଘ୍ର ହେବା ପାଇଁ।
11: ଆ ମ୍ୟାଡାମ, ଆପଣ ବହୁତ ବଢିଆ ଆପଣଙ୍କର ଚିନ୍ତାଧାରା। ଗୋଟେ କାମ କରିବା ମ୍ୟାଡମ,

0: ଏ ୱାର୍ଡ ବୟ ଆସିଲ ଆସିଲ
1: କଣ ହେଲା?
2: ହଁ କୋ ଦିଦି,
0: ସେ ଯୋଉ ଆମର 40 ନମ୍ବରଟା ବେଡ୍ ଖାଲି ଅଛି ନା?
2: ହଁ ଖାଲି ଅଛି।
1: କଣ ହେଲା ମ୍ୟାଡମ, ହଠାତ୍ ବେଡ୍ ଖାଲି କଥା ପଚାରୁଛନ୍ତି? କାର କଣ ହେଲା କି?
0: ନାଇଁ ଆପଣଙ୍କୁ ନେଇକି ଆଡମିଟ କରିବାର ଅଛି ମ୍ୟାଡମ।
1: ହେ କଣ ପାଇଁ
0: ଖାଲି ଅଛି ତ?
2: ହଁ ପୁରା ଖାଲି ଅଛି।
0: ଦେଖନ୍ତୁ ମ୍ୟାଡମ, ଜିନିଷ କଣ ହେଲା, ଯିଏ ନର୍ମାଲ ହେଇଥାନ୍ତା ସିଏ ଆମର ଡ୍ରେନ୍ ସିଷ୍ଟମଟା ଅଛି ୱାସିଂ ମେସିନ୍ରେ, ହଁ ଡ୍ରେନ୍ ବେଟ ପାଣି କାଢ଼ିଦେଇଥାନ୍ତା। ମାନେ ଆପଣ ମଧ୍ୟ ଟିକେ ପାଗଳଟା ମ୍ୟାଡମ, ବାଲ୍ଟିରେ ପାଣି କାଢିବେ ଯେ ଡ୍ରେନ୍ଟା ୟୁଜ୍ ନ କରିକି, ତାର ତ ଆପଣଙ୍କୁ ମଧ୍ୟ ଆଡମିଟ୍ କରିଦେଲେ କା ହବ?
1: ନାଇଁ ନାଇଁ ନାଇଁ ନାଇଁ, ସେଇଟା କିଛି ଦରକାର ନାହିଁ।
3: ଓହୋ କି ଗରମ ହଉଛି ମାନେ। ଆଜ୍ଞା ଆପଣମାନେ ବି ଗରମରେ ନିଶ୍ଚୟ ହଇରାଣ ହଉଥିବେ, କିନ୍ତୁ ଏଇ ଗରମରେ ଟିକେ ରାତିବେଳା ଯଦି ଆମେ ବାହାରକୁ ବାହାରିବା ମାନେ ଟିକେ ମନଟା ହାଲକା ଲାଗିବ, ଆଉ ଦେହ ମଧ୍ୟ ଟିକେ ଫୁର୍ତ୍ତି ଲାଗିବ। ଏମିତି ଗୋଟେ ଘଟଣା ହେଇଛି, ମାନେ ଗରମ ଦିନ, ପ୍ରବଳ ଗରମକୁ ସହି ନପାରି ଜଣେ ବାହାରେ ବୁଲୁଛି, ତାପରେ କ'ଣ ହେଉଛି ଟିକେ ଶୁଣନ୍ତୁ। ବାହ ନା ନା ନା, ଗରମକୁ ଆଉ ସହି ହେବନି, ଯାଏ ଏଇ ପାଖରେ ବସିବି, ପବନ ଟିକେ ସୁଲସୁଲ ବୋହୁଛି, ଆରାମ ଲାଗିବ। ହେଁ ଏତେ ରାତିରେ ଏଠି ଜଣେ ସ୍ତ୍ରୀ ଲୋକଟେ କ'ଣ ବୁଲୁଛି?
4: ଓହୋ ବାହାରକୁ ଆସିକି କି ଶାନ୍ତି ଲାଗିଲା, ଓହ ଭିତରେ କି ଗରମ ବାବା, ସତରେ ଏ ଦିନକୁ ଦିନ କେମିତି ଗରମ ହଉଛି ଯେ।
3: ମୁଁ ଭାବୁଛି ନିଶ୍ଚୟ ଏ ସ୍ତ୍ରୀ ଲୋକଟି ଘରୁ ପଳେଇ ଆସିଛି, ନହେଲେ ରାତିରେ କାହିଁକି ସାହସ କରିବ, ମୋତେ ମାଡୋଳ ଲାଗି ପଳେଇ ଆସିଛି।
4: କିନ୍ତୁ ପବନ ଟିକେ ବାଜିଲା ଆଉ ଗଛ ତଳେ ଟିକେ ଭଲ ଲାଗିଲା।
3: ଆଚ୍ଛା ଇଏ ମ୍ୟାଡ଼ାମ ଟିକେ ଶୁଣିବେ, ହଁ ମୁଁ ଆପଣଙ୍କୁ ଡାକୁଛି। ଆଚ୍ଛା ମାନେ ମୁଁ ଆଶ୍ଚର୍ଯ୍ୟ ହେଉଛି, ଆପଣ ଏତେ ରାତିରେ ପୁଣି ମଶାଣିରେ ମାନେ ଏକୁଟିଆ ବୁଲୁଛନ୍ତି, କ'ଣ କାରଣ?
4: ଯାହା ତ ଗରମ ହଉଛି।
3: ଆଚ୍ଛା
4: ଆପଣ ସେଇଥିପାଇଁ ନା ବାହାରିଛନ୍ତି?
3: ହଁ ହଁ, ତା ମାନେ ମୁଁ ସିନା ଗରମରେ ଘରେ ନ ରହିକି ଟିକେ ବାହାରକୁ ପଳେଇ ଆସିଲି, ଖୋଲା ଜାଗାଟା ତ ଟିକେ ଆରାମ ଲାଗିବ ବୋଲି ପଳେଇ ଆସିଲି, କିନ୍ତୁ ଆପଣଙ୍କର କ'ଣ ଅସୁବିଧା ହେଲା, ମାନେ କ'ଣ କାହା ସହିତ ମାଡ଼ଗୋଳ ଲାଗିଛନ୍ତି କି?
4: ନାଇଁ ନାଇଁ, କଥା କ'ଣ କି, ମୁଁ ବହୁତ ଦିନ ହେଲାଣି ମାଟି ତଳେ ପୋତିକି ଥିଲି। ମାଟି ତଳେ ପୋତିକି ଥିଲି, ଏ ଗଲା 2 ତଳେ ପୋତିଦେଲେ, ଆଉ ଗରମ ଲାଗିଲା ମାଟି ତଳେ ତ, ସେଥିପାଇଁ ବାହାରକୁ ପଳେଇ ଆସିଲି ଆଉ।
3: ଆଜ୍ଞା ଆପଣମାନଙ୍କର ସମସ୍ତଙ୍କର ଗୋଟେ ଦାବି ଥିଲା ବା ଡିମାଣ୍ଡ ଥିଲା ଯେ ସଜ ମଉଜ କାର୍ଯ୍ୟକ୍ରମରେ କୌତୁକିଆ ପ୍ରଶ୍ନର ଉତ୍ତର ଦେବା ପାଇଁ। ଯାହା ହଉ ଅନେକ ଦିନ ପରେ ଆମର ସଜ ମଉଜ କାର୍ଯ୍ୟକ୍ରମକୁ କୌତୁକିଆ ପ୍ରଶ୍ନ ପଠାଇଛନ୍ତି ଆମର ନିୟମିତ ଶ୍ରୋତା ବଲାଙ୍ଗୀର ଶାସ୍ତ୍ରୀ ନଗରରୁ ନୀଲୁ ଦାସ, ଆଉ ଉତ୍ତର ଦେବା ପାଇଁ ଅଛନ୍ତି ଆମ ପାଖରେ ବଡ ଭାଇ ଉଦୟ ଶଙ୍କର ଜାନି। ତାଙ୍କର ପ୍ରଥମ ପ୍ରଶ୍ନ ହେଲା, ଆଜ୍ଞା ମଣିଷ ମଣିଷକୁ କାହିଁକି ଭୟ କରିଥାଏ?
5: ଆପଣ ଜାଣିପାରୁନାହାନ୍ତି ମଣିଷ ମଣିଷକୁ କାହିଁକି ଭୟ କରିଥାଏ? ଆଜ୍ଞା ଆପଣ ଗୋଟେ ଆଡ଼କୁ ମୁହଁ ବୁଲେଇଥିବେ, ପଛରୁ ଅନେକ ଲୋକ ଅଛନ୍ତି ଆଜ୍ଞା ଆପଣଙ୍କର କଛା ଟାଣିବା ପାଇଁ, ଆପଣଙ୍କର କଛା ଟାଣି ଦେଇକି ଅନ୍ୟ ଆଡ଼େ ମୁହଁ ବୁଲେଇ ଉଠିବାକୁ ପଡ଼ିବେ, ଏଭଳିଆ ଲୋକ ଅଛନ୍ତି, ତେଣୁ ଆଜ୍ଞା ଭୟ କରିବାଟା ସ୍ୱାଭାବିକ ମଣିଷ ମଣିଷକୁ।
3: ନିଶ୍ଚୟ। ତାଙ୍କର ଆଉ ଗୋଟେ ପ୍ରଶ୍ନ ହେଲା, କିଛି ନ ଜାଣିଥିବା ବ୍ୟକ୍ତି ନିଜକୁ ନିଜେ କାହିଁକି ମହାଜ୍ଞାନୀ ବୋଲି ଡେଙ୍ଗୁରା ଫିଟେ?
5: ଆପଣ ଆଜିକାଲିକା ଯେଉଁ ସବୁ ୟୁଟ୍ୟୁବ ଯାହା ସବୁ ଦେଖୁଥିବେ, ଆପଣ ଜାଣିଥିବେ କେତେ ଦୂର ସତ କେତେ ଦୂର ମିଛ। ଆଜ୍ଞା ଲୋକ ଅଛନ୍ତି ନିଜକୁ ମହାଜ୍ଞାନୀ ବୋଲି ଡେଙ୍ଗୁରା ପିଟିବେ ସେମାନେ। କଥା ହେଉଛି କ'ଣ ଆଜ୍ଞା, ତଫାତ୍ ହେଉଛି ଏହା, ଆମେ ଆଜ୍ଞା କାହିଁକି ଶୁଣିବା କି, ଆମେ ଶୁଣୁଛେ ବୋଲି ସେମାନେ ଜ୍ଞାନୀ ଦେଖାଉଛନ୍ତି, ଆମେ ଯେତେବେଳେ ଶୁଣିବାଟା ବନ୍ଦ କରିଦେବା ଜ୍ଞାନୀ ତଳକୁ ଖସିଯିବେ ଆଉ।
3: ତାଙ୍କର ତୃତୀୟ ବା ଶେଷ ପ୍ରଶ୍ନ ହେଲା ଗତି ଉପରେ, ମାନେ ସେ ପଚାରିଛନ୍ତି ଯେ ଆଜ୍ଞା ପବନର ଗତି ଅଧିକ ନା ମନର ଗତି ଅଧିକ ନା ଯାନବାହନର ଗତି ଅଧିକ?
5: ନୀଲୁ ବାବୁ ଆମେ ଏବେ ଏଇଠି କ'ଣ କରୁଛୁ, କେମିତି ଅବସ୍ଥାରେ ଅଛୁ ଆପଣ ଜାଣୁଛନ୍ତି ନା ନାହିଁ? ବଲାଙ୍ଗୀରରେ ବସିକି ଭାବନ୍ତୁ, ଯଦି ଯାନବାହନରେ ଯାଇଥିଲେ କାଲି ଯାଇକି ପହଞ୍ଚନ୍ତେ, ପବନରେ ଯାଇଥିଲେ ଗୋଟାଏ ଘଣ୍ଟା 2 ଘଣ୍ଟା ଲାଗିଥାନ୍ତା,

0: ତେଣୁକରି ମନର ଗତି ସବୁଠୁ ଅଧିକ।
1: ଯାହା ହଉ ନୀଲ ବାବୁ ତାଙ୍କର ଉତ୍ତର ପାଇସାରିଥିବେ ଏବଂ ଖୁସି ହଉଥିବେ। ଆଜ୍ଞା ସଜ ମଜରେ ବର୍ତ୍ତମାନ ଯିବା ଆମେ ମଜା କବିତା ଶୁଣିବାକୁ, ମାନେ ବ୍ୟଙ୍ଗ କବିତା। ବ୍ୟଙ୍ଗ କବିତାକୁ ନେଇ ଆସିଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନି,
0: ଆଉ ପଠେଇଛନ୍ତି କାମିନୀ କାନ୍ତ ମହାକୁଡ ଶୁକ୍ରୁଳି ମୟୂରଭଞ୍ଜରୁ।
1: ଆରେ ବାପରେ,
0: ମଜା କବିତାର ନାଁ ହେଲା ହେଲମେଟ ସାହାତର।
1: ଆରେ ବା,
0: ହେଲମେଟ ସାହାତର। ମୋ ନାତିକୁ କହିଲି ଚଢୁଛୁ ବାଇକ,
1: ହଁ
0: ସତେ କି ସୁପର ହିରୋ। ମୋ ନାତିକୁ କହିଲି ଚଢୁଛୁ ବାଇକ ସତେ କି ସୁପର ହିରୋ, ଫୁଲ ସ୍ପିଡ କୁ ହେଲମେଟ ନାହିଁ, ଫୁଲ ସ୍ପିଡ କୁ ହେଲମେଟ ନାହିଁ, ପୋଲିସ କୁ ନାହିଁ ଡର।
1: କଲା
0: ନାତି ପଚାରିଲା, କହିଲ ଜେଜେ କି ଲାଭ ହେଲମେଟ ପିନ୍ଧି? ମୁଁ କହିଲି ଯଦି ପିନ୍ଧିବୁ ହେଲମେଟ ପୋଲିସ ନବନି ବାନ୍ଧି, ଦୁର୍ଘଟଣା ହେଲେ ଫାଟିବନି ମୁଣ୍ଡ, ଦୁର୍ଘଟଣା ହେଲେ ଫାଟିବନି ମୁଣ୍ଡ, ବାଧିବନି ଟାଣ ଖରା।
1: ହେଲମେଟ ଥିଲେ
0: ବର୍ଷାରେ ବି ଯେତେ ଚଢିଲେ ବି ଗାଡି ସର୍ଦ୍ଦି ଧରିବନି ପରା।
1: ସତ କଥା,
0: ଯାଇଥିବୁ ଯଦି ବଜାରକୁ ତୁହି ବ୍ୟାଗ ନ ନେଇ ପୁଣି, ହେଲମେଟ ଭିତରେ ପରିବା ପତର କିଛି ତ ପାରିବୁ ଆଣି।
1: ହଁ ବଢିଆ ଆଇଡିଆ।
0: ସବୁଠୁ ବଡ କଥା, ପତ୍ନୀ ନ ପରା ତ ଜିନିଷ ନ ଆଣି, ଆସିବୁ ଯେବେ ତୁ ଘର,
1: ହଁ
0: ଫିଙ୍ଗା ଫୋପଡ଼ାକୁ ସାମ୍ନା କରିବାକୁ ହେଲମେଟ ସାତ।
1: ଯାହା ହଉ ମଜା କବିତା ଆପଣମାନଙ୍କୁ ଖୁସି ଲାଗିଥିବ, ଆପଣମାନେ ବି ଚେଷ୍ଟା କରନ୍ତୁ ନିଜ ହାତ ଲେଖା ବ୍ୟଙ୍ଗ କବିତା ଆମର ସଜମଜ କାର୍ଯ୍ୟକ୍ରମକୁ ପଠାନ୍ତୁ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଜଣେଇବେ, ଆଉ ଜଣେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ଆଜ୍ଞା ଯଦି ଆପଣଙ୍କ ପାଖରେ ହସ କଥା, ମଜା ପ୍ରଶ୍ନ, ବ୍ୟଙ୍ଗ କବିତା ମାନେ ମଜା କବିତା ବା ହସ କବିତା ରହିଛି, ନିଶ୍ଚୟ ପଠେଇବେ। ହ୍ୱାଟ୍ସଆପ୍ରେ ପଠେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତାହେଲେ ବିଦାୟ ନେଉଛୁ ଆଜିର ସଜମଜରୁ ଆମେ ସମସ୍ତେ। ମୁଁ ରଞ୍ଜନ କୁମାର ବେହେରା।
0: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି।
2: ଆଉ ମୁଁ ସୁପ୍ରଭା।
3: ମୁଁ ସୁରଭି।
4: ମୁଁ ସନ୍ଧ୍ୟାରାଣୀ ପଟ୍ଟନାୟକ।
5: ମୁଁ ରାଜୁ ପ୍ରଧାନୀ।
6: ଆଉ ମୁଁ ଶ୍ରୀପଦ୍ମା।
1: ଆମ ତରଫରୁ ଆପଣ ସମସ୍ତଙ୍କୁ
7: ନମସ୍କାର।

ଶୁଣୁଥିଲେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ। ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ଦେଶିଆ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ରଶ୍ମିତା ପାତ୍ର ଏବଂ ଲିଭିଂଷ୍ଟୋନ୍ ଖୋସଲାଙ୍କ କଣ୍ଠରେ ଏହି ଦେଶିଆ ଗୀତ।

ଏହି ଗୀତଟି ସହିତ ଶେଷ ହେଲା ଦେଶିଆ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରୁଛନ୍ତି ରାଜେଶ ରାୟ।

ଆକାଶରେ ଆଖି ମିଠିକା ମାରୁଥିବା ତାରାମାନଙ୍କୁ କେବେ ଦେଖିଛନ୍ତି? ହସି ହସି ସେମାନେ ସୌରମଣ୍ଡଳର ରହସ୍ୟକୁ କେତେ ସୁନ୍ଦର ଭାବେ ପରିପ୍ରକାଶ କରନ୍ତି। ହଁ ବନ୍ଧୁ, ଆମେ ଆମ ଚତୁଃପାର୍ଶ୍ୱରେ ଦେଖୁଥିବା ବସ୍ତୁଗୁଡ଼ିକ ମଧ୍ୟରେ ଲୁଚି ରହିଥିବା ନିଚ୍ଛକ ସତ୍ୟ ଆଜି ବିଜ୍ଞାନର କ୍ଷମତା ଯୋଗୁଁ ପରିପ୍ରକାଶ ହୋଇଛି। ତେବେ ବିଜ୍ଞାନର ସେହି ରୋମାଞ୍ଚକ ଭରା କଥାକୁ ଆପଣଙ୍କ ସାମ୍ନାରେ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକାକୁ ସ୍ୱାଗତ କରୁଛି। ମୁଁ ଉପସ୍ଥାପକ ରାଜେଶ ରାୟ। ନମସ୍କାର। ଏଥର ବିଜ୍ଞାନିକାରେ ରହିଛି ସମ୍ପାଦକୀୟ ଟେକ୍ ନେକ୍ ସିଣ୍ଡ୍ରୋମ କ'ଣ। ପରେ ଶୁଣିବେ ଏଲ୍ ନିନୋ ସମ୍ପର୍କରେ ଉମାଶଙ୍କର ଦାସଙ୍କ ଆଲୋଚନା, ଏବଂ ଶେଷରେ ରହିଛି ବିଶ୍ୱ ପରିବେଶ ଦିବସ 2026କୁ ନେଇ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀଙ୍କ ସହ ସାକ୍ଷାତକାର। ପ୍ରଥମେ ସମ୍ପାଦକୀୟ। ବର୍ତ୍ତମାନ ସମୟରେ ଆମେ ବହୁଳ ଭାବେ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍, ଟ୍ୟାବ୍ଲେଟ୍ ଏବଂ ଲ୍ୟାପ୍ଟପ୍ ଆମ ଦୈନନ୍ଦିନ କାର୍ଯ୍ୟକୁ ଦ୍ରୁତ କରିଛି ସତ, କିନ୍ତୁ ଆପଣ ଜାଣିଛନ୍ତି କି ଏହି ଅତ୍ୟାଧୁନିକ ଯନ୍ତ୍ରପାତିର ଅଧିକ ବ୍ୟବହାର କରିବା ଦ୍ୱାରା ଆମ ଅଙ୍ଗଭଙ୍ଗୀ ବଦଳି ଯାଉଛି। ଏହାର କାରଣ ହେଉଛି ଟେକ୍ ନେକ୍ ସିଣ୍ଡ୍ରୋମ। ଅଧିକ ସମୟ ମୁଣ୍ଡ ନୁଆଇ ମୋବାଇଲ୍ ସ୍କ୍ରିନ୍ ଦେଖିବା ଦ୍ୱାରା ବେକ ଏବଂ ମେରୁଦଣ୍ଡ ଉପରେ ଅତ୍ୟଧିକ ଚାପ ପଡ଼ିଥାଏ, ଯାହାଫଳରେ ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇ ଗଳା, କାନ୍ଧ, ପିଠି ବିନ୍ଧିବା ସହ ହାତ ଝିମ୍ଝିମ୍ ହେବା ଏବଂ ଶୀଘ୍ର ଅଣ୍ଟା ନଇଯିବା, ଚିଡ଼ିଚିଡ଼ାପଣ ସୃଷ୍ଟି ହେବା ପରି ସମସ୍ୟା ଉପୁଜିଥାଏ। ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଆମ ମୁଣ୍ଡର ଓଜନ ପ୍ରାୟ 4-5 କିଲୋଗ୍ରାମ ଏବଂ ଏହା 15 ଡିଗ୍ରୀ ନଇଲେ ଗଳା ଉପରେ 12 କିଲୋଗ୍ରାମର ଚାପ ପଡ଼ିଥାଏ। ସେହିପରି 60 ଡିଗ୍ରୀ ନଇଲେ 25 କିଲୋଗ୍ରାମର ଚାପ ପଡ଼ିଥାଏ। ତେଣୁ ଅଧିକ ସମୟ ମୋବାଇଲ୍ ସ୍କ୍ରିନ୍ଠାରୁ ଦୂରେଇ ରୁହନ୍ତୁ ଏବଂ ମୁଣ୍ଡ ନୁଆଇ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ।

0: ବନ୍ଧୁ, ବର୍ତ୍ତମାନ ଭାରତର 500ରୁ ଅଧିକ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହୁଛି, ଯାହାର କାରଣ ଏଲ୍ ନିନୋ ବୋଲି କୁହାଯାଉଛି। ତେବେ ଏହି ଏଲ୍ ନିନୋ କ'ଣ? ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ଆଲୋଚନା। ଆଲୋଚକ ଉମା ଶଙ୍କର ଦାସ, ବୈଜ୍ଞାନିକ, ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ର, ନୂଆଦିଲ୍ଲୀ।
1: ବର୍ତ୍ତମାନ ସମୟରେ ଆମର ଯୋଉ ରହୁଛି ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ ସ୍ଥିତି ରହିଛି, ଏଲ୍ ନିନୋ ବର୍ତ୍ତମାନ ସକ୍ରିୟ ହୋଇନାହିଁ। କିନ୍ତୁ ବିଶ୍ୱବ୍ୟାପୀ ଯେତେ ଆମର ଜଳବାୟୁ ମଡେଲ ରହିଛି, ସାଂଖ୍ୟିକ ମଡେଲ ଗୁଡିକ ରହୁଛି, ସେମାନଙ୍କର ଯୋଉ ଆକଳନ ରହୁଛି, ପୂର୍ବାନୁମାନ ରହୁଛି, ତା ଅନୁଯାୟୀ ଆମର ଜୁନ୍ ମାସର ପ୍ରଥମ ଭାଗରୁ ଆମର ଏଲ୍ ନିନୋ ପ୍ରକ୍ରିୟା ସକ୍ରିୟ ହେବାକୁ ଯାଉଛି। ଏଇ ଏଲ୍ ନିନୋ କହିଲେ କଣ ବୁଝାଯାଏ? ସାଧାରଣତଃ ଭାବରେ ପ୍ରଶାନ୍ତ ମହାସାଗରର ଯୋଉ ପୂର୍ବ ଭାଗ ରହିଛି ଏବଂ ତାର ମଧ୍ୟଭାଗ, ଏହି ଅଞ୍ଚଳରେ ତାପମାତ୍ରା ଯଦି ଲଗାତାର ସ୍ୱାଭାବିକ ଠାରୁ 0.5 ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ଲଗାତାର ଭାବେ 3 ମାସ ଯାଏ ରହେ, ତାହେଲେ ଆମେ ତାକୁ ଏଲ୍ନିନୋ ପ୍ରକ୍ରିୟା ବୋଲି କହିଥାଉ। ଏଇ ଯୋଉ ଏଲ୍ନିନୋ ପ୍ରକ୍ରିୟା, ଜଳବାୟୁ ପ୍ରକ୍ରିୟାଟି ରହିଛି, ତାହାର ବିଶ୍ୱବ୍ୟାପୀ ତାର ପ୍ରଭାବ ରହୁଛି, ଯୋଉଟାକି ଆମେ ପ୍ରଥମ ଥର ପାଇଁ ବିଶ୍ୱରେ ଯୋଉ ରହିଥିଲା 5ଟି ଶକ୍ତିଶାଳୀ ଏଲ୍ନିନୋ ପ୍ରକ୍ରିୟା, ଯାହା ବିଶ୍ୱର ସମଗ୍ର ପରିବେଶକୁ ପ୍ରଭାବିତ କରିଥିଲା, ତା ମଧ୍ୟରେ 1877 ମସିହାରେ ଅନୁଭୂତ ହୋଇଥିବା ଏଲ୍ନିନୋ ପ୍ରକ୍ରିୟା ସବୁଠାରୁ ଶକ୍ତିଶାଳୀ, ଏବଂ ଏହା ପ୍ରଭାବରେ ବିଶ୍ୱ ତମାମ ଯୋଉ ଦୁର୍ଭିକ୍ଷ ପଡିଥିଲା, ତା ପ୍ରଭାବ ଆଜି ମଧ୍ୟ ବିଶ୍ୱର ସର୍ବଶ୍ରେଷ୍ଠ ଜଳବାୟୁ ବିପତ୍ତି ବୋଲି ଗଣାଯାଏ। ଆମର ଏଲ୍ ନିନୋର କଣ ପ୍ରଭାବ ରହୁଛି? ସାଧାରଣତଃ ଭାବରେ ଯେତେବେଳେ ଏଲ୍ ନିନୋ ପ୍ରକ୍ରିୟା ସକ୍ରିୟ ରୁହେ, ତାର ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଆମେ କହିପାରିବା 2023-24 ବର୍ଷରେ ଯୋଉ ଏଲ୍ ନିନୋ ପ୍ରକ୍ରିୟାଟି ରହିଥିଲା ସକ୍ରିୟ, ତା ପ୍ରଭାବରେ ବିଶ୍ୱ ତମାମ 2024ରେ ସବୁଠାରୁ ଅଧିକ ଗରମ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସମୟରେ 2024କୁ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ବୋଲି ଗଣନା କରାଯାଇଛି, ଏବଂ ତା ସହିତ ଏହି ଏଲ୍ ନିନୋ ପ୍ରକ୍ରିୟା ସକ୍ରିୟ ରହିଲେ ଭାରତର ମୌସୁମୀକୁ, ଯୋଉଟାକି ଆମର କହୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ, ସାଧାରଣତଃ ଭାବେ ପ୍ରଭାବିତ କରିଥାଏ। ଆଉ ପୁରା ଭାରତ ବର୍ଷର ଯୋଉ ରହୁଛି ବର୍ଷା, ଜୁନ୍ ମାସରୁ ଆରମ୍ଭ ହୋଇ ଯୋଉ ସେପ୍ଟେମ୍ବର ମାସରେ ବର୍ଷା ଅନୁଭୂତ ହୋଇଥାଏ, ତା ସିଧାସଳଖ ପ୍ରଭାବିତ ହୋଇଥାଏ। କାରଣ ପୂର୍ବରୁ ଯୋଉ ଆମର ଯୋଉ ତଥ୍ୟରୁ ଜଣାଯାଇଛି, ଏଲ୍ ନିନୋ ବର୍ଷ ଗୁଡିକରେ ପାଖାପାଖି 50% ଏଲ୍ ନିନୋ ବର୍ଷ ଗୁଡିକରେ ବର୍ଷା କମ୍ ହୋଇଛି, ଏବଂ ଭାରତ ପାଣିପାଗ ବିଭାଗର ଯୋଉ ଆକଳନ ରହୁଛି, ଚଳିତ ବର୍ଷ ସ୍ୱାଭାବିକ ଠାରୁ ବର୍ଷା କମ୍ ରହିବ ବୋଲି ପୂର୍ବାନୁମାନ ମଧ୍ୟ କରାଯାଇଛି। ଏବଂ ଯାହାକି ଆମେ ଅନୁଭବ କରିପାରିବା, ଜୁନ୍ରୁ ସେପ୍ଟେମ୍ବର ମାସରେ ଯୋଉ ବର୍ଷା ଅନୁଭୂତ, ତାକୁ ଲକ୍ଷ୍ୟ କଲେ ଜଣାପଡ଼ିବ କେମିତି ରହିବ ସ୍ଥିତି। କିନ୍ତୁ ବର୍ତ୍ତମାନ ସମୟରେ ଯୋଉ ଆକଳନ ଜାରି ହେଇଛି, ଆମର ସ୍ୱାଭାବିକ ଠାରୁ ବର୍ଷା କମ୍ ରହିବାର ଯଥେଷ୍ଟ ସମ୍ଭାବନା ରହୁଛି। ଏଲ୍ ନିନୋ ହେଉଛି ଗୋଟେ ପ୍ରାକୃତିକ ପ୍ରକ୍ରିୟା, କିନ୍ତୁ ତାର ଯଦିଓ ଯୋଉ ବର୍ଷ ଗୁଡିକରେ ଏଲ୍ ନିନୋ ରହୁଛି ସକ୍ରିୟ, ତାର ପ୍ରଭାବ ସିଧାସଳଖ ଭାବେ ପାଣିପାଗ ଉପରେ ପଡୁଛି। ଗୋଟେ ହେଉଛି ତାପମାତ୍ରା, ଆଉ ଗୋଟେ ହେଉଛି ବର୍ଷା। କେବଳ ଏଲ୍ ନିନୋ ପ୍ରାକୃତିକ ପ୍ରକ୍ରିୟା ନୁହେଁ, କିନ୍ତୁ ଆମେ ଯଦି ଦେଖିବା ମନୁଷ୍ୟକୃତ କାର୍ଯ୍ୟ କ୍ରମାଗତ ଭାବେ ଯୋଉ ଆମର ପାଣିପାଗ ତଥା ଜଳବାୟୁକୁ ପ୍ରଭାବିତ କରିଆସୁଛି, ଯେମିତି ଆମର ଯୋଉଗୁଡ଼ିକ ସବୁଜ ଘର ଗ୍ୟାସ ଆମେ ଯୋଉ ଉତ୍ପନ୍ନ କରୁଛୁ, ଯେମିତି ଅପ୍ରାକୃତିକ ଭାବେ ଆମେ ବ୍ୟବହାର କରାଯାଉଛି ଯୋଉଗୁଡ଼ିକ, ଯେମିତି ଆମେ ଜାଳେଣୀ ଜଳଉଛନ୍ତି କି ପେଟ୍ରୋଲ ଜାତୀୟ ଯୋଉ ଆମେ ଯାନବାହନ ବ୍ୟବହାର କରୁଛନ୍ତି, ଡିଜେଲ ଜାତୀୟ ପାନୀୟ, ସେଥିରୁ ନିର୍ଗତ ହେଉଥିବା କିମ୍ବା କଳକାରଖାନାରୁ ନିର୍ଗତ ହେଉଥିବା ସବୁଜ ଗ୍ୟାସର ଯୋଉ ପ୍ରଭାବ ରହୁଛି ବାୟୁମଣ୍ଡଳରେ, ତା ଯଥେଷ୍ଟ ଅଧିକ ମାତ୍ରାରେ ସୂର୍ଯ୍ୟର କିରଣରୁ ମିଳୁଥିବା ଉତ୍ତାପକୁ ଅଧିକ ଦିନ ଧରି ରଖିପାରୁଛି, ଯାହା ପ୍ରଭାବରେ ଆମର ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଉଛି। ଏବଂ ଏହି ଯେଉଁ ପ୍ରକ୍ରିୟା ଦେଖାଯାଉଛି ଗତ 20 ବର୍ଷ ମଧ୍ୟରେ କ୍ରମାଗତ ଭାବେ ତ୍ୱରାନ୍ୱିତ ହେଉଛି, ଯାହାର ପ୍ରଭାବ ସିଧାସଳଖ ଉପରେ ବାୟୁମଣ୍ଡଳର ତାପମାତ୍ରା ଉପରେ ପଡୁଛି, ଏବଂ ଯାହା ପ୍ରଭାବ ଆମେ ବର୍ଷା ଉପରେ ମଧ୍ୟ ଦେଖାଯାଉଛି। କାରଣ ତାପମାତ୍ରା ବଢିବା ଦ୍ୱାରା ଯୋଉ ବାୟୁମଣ୍ଡଳ ଜଳ ଧାରଣା କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ, ଯାହାଫଳରେ ବର୍ଷା ଯେଉଁ ପରିମାଣରେ ଅନୁଭୂତ ହେବା କଥା ସେହି ପରିମାଣରେ ଅନୁଭୂତ ହୁଏନି, ଏବଂ ସମୟ ସମୟରେ ଯୋଉଠିକି ଆମର ଅତିବୃଷ୍ଟି ଅନାବୃଷ୍ଟିର ଦିନ ସଂଖ୍ୟା ବୃଦ୍ଧି ପାଉଛି, ଯୋଉଠିକି ଆମେ ମୌସୁମୀ ସମୟରେ କ୍ରମାଗତ ଭାବେ ବର୍ଷା ଅନୁଭୂତ କରାଯାଉଥିଲା, ତାହା ମଧ୍ୟ ସେ ଦିନ ଗୁଡିକର ସଂଖ୍ୟା ମଧ୍ୟ କମୁଛି।
0: ପ୍ରତିବର୍ଷ ଜୁନ୍ 5 ତାରିଖ ଆସିଲେ ଆମେ ପରିବେଶର ଗୁରୁତ୍ୱକୁ ଆଉ ଟିକେ ଗମ୍ଭୀରତାର ସହ ଚିନ୍ତା କରୁ। ତେବେ ଚଳିତ ବର୍ଷ ପରିବେଶ ଦିବସ ଅବସରରେ ଆପଣଙ୍କୁ ଭେଟି ଦେଉଛୁ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀଙ୍କ ସହ ଏକ ସାକ୍ଷାତକାର।
2: ସାର୍ ନମସ୍କାର।
3: ନମସ୍କାର
2: ସାର୍, ଆପଣ ହେଉଛନ୍ତି ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ, ଜଣେ ବିଶିଷ୍ଟ ପରିବେଶବିତ୍, ଶିକ୍ଷାବିତ୍, ବିଜ୍ଞାନ ପ୍ରେମୀ, ଜଣେ ସ୍ତମ୍ଭକାର, ଏବଂ ଆପଣ ବର୍ତ୍ତମାନ ଓଡ଼ିଶା ପରିବେଶ ସମିତିର କାର୍ଯ୍ୟକାରୀ ସଭାପତି ଭାବେ କାମ କରୁଛନ୍ତି। ସାର୍,

0: ବେଳେ ଜୁନ୍ 5 ତାରିଖ ଆସେ ସେତେବେଳେ ପରିବେଶ କଥା ଆମକୁ ଟିକେ ଅଧିକ ମନେ ପଡ଼େ, କାରଣ ଆମେ ପାଳନ କରୁ ବିଶ୍ୱ ପରିବେଶ ଦିବସ। ତେବେ ପରିବେଶର ଗୁରୁତ୍ୱ ଆମ ପାଇଁ କିଭଳି ରହିଛି, ପରିବେଶକୁ ନେଇକି ସଚେତନତା ବାଣ୍ଟିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ, ଆମକୁ ଟିକେ କୁହନ୍ତୁ ସାର୍, ବିଶ୍ୱ ପରିବେଶ ଦିବସ ଚଳିତ ବର୍ଷ ଏହାର ମୂଳ ବିଷୟବସ୍ତୁ କ'ଣ ରହିଛି ଏବଂ ବିଶ୍ୱ ପରିବେଶ ଦିବସକୁ ନେଇକି ଆପଣଙ୍କର ମତାମତ କ'ଣ ରହିବ?
1: ଦେଖନ୍ତୁ, 2026 ମସିହା ପାଇଁ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ଅବସରରେ ଯେଉଁ ପ୍ରସଙ୍ଗ ରଖାଯାଇଛି ଅନ୍ତରାଷ୍ଟ୍ରୀୟ ସ୍ତରରେ ଜାତିସଂଘ ଆନୁକୂଲ୍ୟରେ, ସେ ପ୍ରସଙ୍ଗଟି ହେଉଛି ଇନ୍ସପାୟାର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ କହିଲେ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହେବା ଜଳବାୟୁ ପାଇଁ ଏବଂ ଆମ ସମସ୍ତଙ୍କ ଭବିଷ୍ୟତ ପାଇଁ। ଏଭଳି ଏକ ପ୍ରସଙ୍ଗ ରଖିବାର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ସମଗ୍ର ବିଶ୍ୱରେ ଯେଉଁ 3 ପ୍ରମୁଖ ସମସ୍ୟା ବା ଆହ୍ୱାନ ଉପରେ ଅଧିକ ଆଲୋଚନା ହେଉଛି, ସେଥିରୁ ପ୍ରଥମଟି ହେଉଛି ଗ୍ଲୋବାଲ ୱାର୍ମିଂ ଆଉ କ୍ଲାଇମେଟ୍ ଚେଞ୍ଜ, ପୃଥିବୀର ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ, ଯାହାର ପରିଣାମରେ ଆମେ ଦେଖୁଛେ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦିନକୁ ଦିନ ବୃଦ୍ଧି ପାଉଛି, ସଂଖ୍ୟାରେ ବୃଦ୍ଧି ପାଉଛି, ତୀବ୍ରତାରେ ବୃଦ୍ଧି ପାଉଛି। ତେଣୁ ଇଏ ଗୋଟେ ମହାପ୍ରସଙ୍ଗ ହେଇଛି ଆଜି ଦିନରେ। ଦ୍ୱିତୀୟ ସମସ୍ୟା ହେଉଛି ଯେ ପରିବେଶର ପ୍ରଦୂଷଣ ଅନ୍ୟ ଏକ ମୁଖ୍ୟ ସମସ୍ୟା। ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଆଲୋକ ପ୍ରଦୂଷଣ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଛି, ଯାହାର ସିଧାସଳଖ ପ୍ରଭାବ ମଣିଷ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ଉଦ୍ଭିଦ ସମସ୍ତଙ୍କ ଉପରେ, ଜୀବଜଗତ ଉପରେ ପଡୁଛି। ଆମେମାନେ ନକାରାତ୍ମକ ଭାବରେ ପ୍ରଭାବିତ ହେଉଛେ, ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛେ, ହସ୍ପିଟାଲ ଯାଉଛେ, ଖର୍ଚ୍ଚାନ୍ତ ହେଉଛେ, ଏ ଗୋଟେ ପ୍ରମୁଖ ସମସ୍ୟା ହେଇଛି। ତା ସହିତ ସହରାଞ୍ଚଳ ମାନଙ୍କରେ ଆଉ ଗୋଟେ ଅଧିକ ସମସ୍ୟା ରହୁଛି, ସେଇଠି ହେଉଛି ୱେଷ୍ଟ ଡିସ୍ପୋଜାଲ ବା ବର୍ଜ୍ୟବସ୍ତୁ କିଭଳି ନିଷ୍କାସନ ହେବ, ସେ ଗୋଟେ ମୁଣ୍ଡ ବ୍ୟଥାର କାରଣ ହେଇଛି। ଏତେ ଅଧିକ ପରିମାଣର ବର୍ଜ୍ୟ ପଦାର୍ଥ ଦିନକୁ ଦିନ ସହରାଞ୍ଚଳ ମାନଙ୍କରୁ ବାହାରୁଛି, ତାକୁ ଠିକ ଭାବରେ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ କରିବା ସ୍ଥାନୀୟ ପ୍ରଶାସନ ପାଇଁ ଗୋଟେ ମୁଣ୍ଡ ବ୍ୟଥାର କାରଣ ହେଉଛି। ତୃତୀୟ ସମସ୍ୟା ହେଉଛି ଯେ ପ୍ରାକୃତିକ ପରିସଂସ୍ଥା ଯେଉଁ ବିଶ୍ୱରେ ରହିଛି ଆମର, ଯେମିତିକି ଜଙ୍ଗଲ ପରିସଂସ୍ଥା ଇତ୍ୟାଦି, ସେ ସବୁଥିରେ ମନୁଷ୍ୟର ଅବାଧ ପ୍ରବେଶ ଏବଂ ସେଠି ଯେଉଁ ନକାରାତ୍ମକ କାର୍ଯ୍ୟକଳାପ ଚାଲିଛି ତାର ପ୍ରଭାବରେ ସେଠି ଯେଉଁ ବସବାସ କରୁଛନ୍ତି ବନ୍ୟ ଜୀବଜନ୍ତୁ ଉଦ୍ଭିଦ ସବୁ ରହିଛନ୍ତି, ସେମାନଙ୍କ ଉପରେ ଚାପ ସୃଷ୍ଟି ହୋଇଛି, ଯେଉଁଥିପାଇଁ କି ସମୟକ୍ରମେ ସେମାନଙ୍କର ସଂଖ୍ୟା ହ୍ରାସ ପାଇପାରି ଚାଲିଛି ଏବଂ ସେମାନଙ୍କ ଭିତରୁ ଅନେକ ଆସ୍ତେ ଆସ୍ତେ ସମୟକ୍ରମରେ ସେମାନେ ବିଲୁପ୍ତ ହେଇଯାଉଛନ୍ତି। ଏଭଳି ଜୀବଜନ୍ତୁ ଉଦ୍ଭିଦ ମାନଙ୍କର ସଂଖ୍ୟା କୁହାଯାଉଛି ପ୍ରତ୍ୟେକ ବର୍ଷ ପାଖାପାଖି 27,000 ପର୍ଯ୍ୟନ୍ତ ହେଇଯାଉଛି, କିନ୍ତୁ ପ୍ରକୃତି ସେଇ ସେତିକି ସଂଖ୍ୟାରେ ନୂତନ ଭାବରେ ଜୀବଜନ୍ତୁ ସୃଷ୍ଟି କରୁନାହିଁ। ତା ଅର୍ଥ ହେଉଛି ଆଗାମୀ ଯେତେ 100 ବର୍ଷ ହେଇପାରେ ସେତେବେଳକୁ ଆମେ ଦେଖିବା ବିଶ୍ୱରେ ଅନ୍ୟ ଜୀବଜନ୍ତୁ ଉଦ୍ଭିଦ ମାନଙ୍କର ସଂଖ୍ୟା ଯଥେଷ୍ଟ କମିଯାଇଥିବ, କେବଳ ମଣିଷମାନେ ଚତୁର୍ଦିଗରେ ବିଚରଣ କରୁଥିବେ, ଏଭଳି ଏକ ବିଶ୍ୱରେ ଜୀବନଯାପନ କରିବା ସମ୍ଭବପର ହୋଇନପାରେ। ଏ ହେଉଛି 3 ପ୍ରମୁଖ ସମସ୍ୟା ଯାହା ଉପରେ ଆଜି ଆଲୋଚନା ହେଉଛି ବିଶ୍ୱସ୍ତରରେ। ତେଣୁ ତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯେଉଁ ବିଷୟବସ୍ତୁ ରଖାଯାଇଛି, ପ୍ରସଙ୍ଗ ରଖାଯାଇଛି, ସେଥିରେ ଗୁରୁତ୍ୱ ପ୍ରଦାନ କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯେଉଁଭଳି ଭାବରେ ଘଟି ଚାଲିଛି, ବିଗତ କିଛି ଦଶନ୍ଧି ଧରି ଅଧିକ ଭାବରେ ଆମେ ସମସ୍ତେ ପ୍ରଭାବିତ ହେଉଛେ, ସମଗ୍ର ବିଶ୍ୱ ସ୍ତରରେ ବିଭିନ୍ନ ବିପର୍ଯ୍ୟୟ ଘଟୁଛି, କୁହାଯାଉଛି ଯେ ପ୍ରକୃତି ଆମକୁ ସିଗ୍ନାଲ ପଠାଉଛି, ପ୍ରକୃତି ଆମକୁ ସୂଚାଇ ଦେଉଛି, ସତର୍କ କରିଦେଉଛି ବିଭିନ୍ନ ଘଟଣା ମାଧ୍ୟମରେ, ଯେଭଳିକି ସମୁଦ୍ର ପତନ ବୃଦ୍ଧି ପାଉଛି କାହିଁକି ନା ଯେଉଁ ବରଫ ଜମା ରହିଛି ଉତ୍ତର ମେରୁରେ ଦକ୍ଷିଣ ମେରୁରେ, ସେସବୁ ଆସ୍ତେ ଆସ୍ତେ ମେଲ୍ଟ ହେଇଯାଉଛି ବା ତରଳି ଯାଉଛି ତାର ପ୍ରଭାବରେ, ଏବଂ ତାପମାତ୍ରା ଯେହେତୁ ବୃଦ୍ଧି ପାଉଛି ଜଳ ମଧ୍ୟ ବିସ୍ତାରିତ ହେଉଛି, ଏସବୁ ଘଟଣା ଚକ୍ରରେ ସମୁଦ୍ର ପତନ ଉପରକୁ ଉଠୁଛି। ଅନ୍ୟ ପକ୍ଷରେ ଆମେ ଦେଖୁଛେ ବିଶ୍ୱର ବିଭିନ୍ନ ଜଙ୍ଗଲ ମାନଙ୍କରେ ଗ୍ରୀଷ୍ମ ଋତୁରେ ବହୁଳ ଭାବରେ ଜଙ୍ଗଲ ନିଆଁ ବ୍ୟାପି ଚାଲିଛି। ବର୍ତ୍ତମାନ ଦେଖନ୍ତୁ ଆମ ଓଡ଼ିଶା କଥା ଯଦି ଆଲୋଚନା କରିବା, ତାପମାତ୍ରା ଅନେକ ଜାଗାରେ ବର୍ତ୍ତମାନ 40 ଡିଗ୍ରୀ ଅତିକ୍ରମ କରିଯାଉଛି, କେତେକ ଜାଗାରେ 45 ଡିଗ୍ରୀ ପାଖରେ ପହଞ୍ଚି ଗଲାଣି। ତେଣୁ ହିଟ୍ ୱେଭ୍

0: ବା ଗ୍ରୀଷ୍ମ ପ୍ରଭାବ ଗୋଟେ ଅନ୍ୟ ସମସ୍ୟା, ଖାଲି ଆମ ରାଜ୍ୟ ବା ଆମ ଦେଶ ନୁହଁ, ସମଗ୍ର ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଏଭଳି ଘଟଣା ଘଟୁଛି। ତା ସହିତ ହିମାଳୟ ଭଳି ପର୍ବତ ଯେଉଁଠି ବହୁ ପରିମାଣରେ ଗ୍ଲାସିୟର ବା ହିମବାହ ଜମିକି ରହିଛି, ସେମାନେ ମଧ୍ୟ ତାପମାତ୍ରା ବୃଦ୍ଧି ଫଳରେ ଆସ୍ତେ ଆସ୍ତେ ତରଳି ଯାଉଛନ୍ତି, ଯେଉଁଥିପାଇଁ କି ପ୍ରବଳ ଗ୍ରୀଷ୍ମ ଯେତେବେଳେ ଅନୁଭୂତ ହେବ ସେତେବେଳେ ଆଉ ସେଠି ବରଫ ନଥିବ, ତରଳି ଯାଇଥିବ, ତେଣୁ ଜଳ ଉପଲବ୍ଧି ଏକ ବିରାଟ ସମସ୍ୟା ହେବ। ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜଳ କ୍ଲିଷ୍ଟତା ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ଆସ୍ତେ ଆସ୍ତେ ଅଧିକ ଗମ୍ଭୀର ହେଉଛି। ଏ ସମସ୍ତ ସମସ୍ୟାକୁ ଆମେ ହୃଦୟଙ୍ଗମ କରିବା ଦରକାର। ତେଣୁ ଆମେ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହେବା, ତା ଅର୍ଥ ହେଉଛି ପ୍ରକୃତି ଯେମିତି ଗୋଟେ ସନ୍ତୁଳନ ସବୁବେଳେ ରକ୍ଷା କରିଥାଏ, ପ୍ରାକୃତିକ ପ୍ରକ୍ରିୟାରେ ସବୁ ଜିନିଷ ଠିକ ଭାବରେ ଚାଲିଥାଏ, କିନ୍ତୁ ମନୁଷ୍ୟ ଯେଉଁଠି ନକାରାତ୍ମକ ପ୍ରଭାବ ବିସ୍ତାର କରେ ସେଠି ସବୁ ପ୍ରକାର ବ୍ୟାଘାତ ସୃଷ୍ଟି ହୁଏ, ଯେଉଁଥିପାଇଁ ସମସ୍ୟା, ଯେଉଁ ସମସ୍ୟା କଥା ମୁଁ କହିଲି, ଏଭଳି ଅନେକ ସମସ୍ୟା ବର୍ତ୍ତମାନ ପୃଥିବୀରେ ପରିବେଶ ଜନିତ, ବିଶେଷ ଭାବରେ ପରିବେଶ ଜନିତ ସମସ୍ୟା ଇଏ ଗମ୍ଭୀର ରୂପେ ଧାରଣ କରୁଛି। ଆମେ ସେଥିପାଇଁ ସତର୍କ ହେବା ଦରକାର। ଜଳବାୟୁ ପରିବର୍ତ୍ତନ ଯେଉଁ କାରଣରୁ ହେଉଛି ତାକୁ କିଭଳି ନିରାକରଣ କରାଯିବ ସେ ବିଷୟରେ ଆମେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବା ଦରକାର, ଏବଂ ଏହି ପ୍ରକ୍ରିୟାରେ ଆମ ସମସ୍ତଙ୍କର ଭବିଷ୍ୟତ ପୃଥିବୀ ପୃଷ୍ଠରେ, ଏଇ ଗ୍ରହରେ ଏକମାତ୍ର ଗ୍ରହ ଯେଉଁଠି ଜୀବନର ସତ୍ତା ରହିଛି, ଯେଉଁଠି ଜୀବ ଜଗତ ରହିଛି, ସେଇ ଗ୍ରହରେ ସମସ୍ତଙ୍କର ମଙ୍ଗଳ କିଭଳି ହେବ, ଆଗାମୀ ପିଢ଼ି ଯେଉଁମାନେ ପୃଥିବୀ ପୃଷ୍ଠକୁ ଆସିବେ ସେମାନେ ସୁରକ୍ଷିତ ଭାବରେ ଜୀବନଯାପନ କରିବେ, ସେଇ ଲକ୍ଷ୍ୟରେ ଆମେ ଆଜିଠାରୁ ସତର୍କତା ଅବଲମ୍ବନ କରିବା, କାର୍ଯ୍ୟପନ୍ଥା ଠିକ ଭାବରେ ଗ୍ରହଣ କରିବା, ଏ ଆମ ସମସ୍ତଙ୍କର ଗୋଟେ ନୈତିକ ଦାୟିତ୍ୱ ରହୁଛି।
1: ସାର୍, ଆପଣ ବିଶ୍ୱ ତାପନ ସମ୍ପର୍କରେ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କହୁଥିଲେ, ବର୍ତ୍ତମାନ ସମୟରେ ଆମେ ଯଦି ଦେଖିବା ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଗୋଟିଏ ଉପହାର ହେଉଛି କୃତ୍ରିମ ବୁଦ୍ଧିମତା। ଏହି କୃତ୍ରିମ ବୁଦ୍ଧିମତାକୁ ନେଇକି ବିଭିନ୍ନ ଚର୍ଚ୍ଚା ମଧ୍ୟ ସାର୍ ହେଉଛି, ଆମକୁ ଟିକେ କୁହନ୍ତୁ ଏହି କୃତ୍ରିମ ବୁଦ୍ଧିମତାର ବିଭିନ୍ନ କୌଶଳକୁ ଆମେ ବର୍ତ୍ତମାନ ପରିବେଶର ସୁରକ୍ଷା ଦିଗରେ ବିନିଯୋଗ କରିପାରିବା କି? ଯଦି ହଁ, ତେବେ ଆମେ କିପରି କରିପାରିବା? ଏ ସମ୍ପର୍କରେ ଆପଣଙ୍କର ମତାମତ କ'ଣ ରହିବ ସାର୍?
0: ହଁ, ପ୍ରଥମେ ମୁଁ କେତେଟା ପଜିଟିଭ ଡେଭଲପମେଣ୍ଟ ବା ସକାରାତ୍ମକ କାର୍ଯ୍ୟକ୍ରମ କ'ଣ ସବୁ ଘଟଣା ଘଟୁଛି ତା ବିଷୟରେ ଟିକେ ସୂଚନା ଦେବି, ଏବଂ ତାପରେ ସେ ବିଷୟକୁ ଆସିବି। ଏବଂ ବର୍ତ୍ତମାନ 2015 ଯେତେବେଳେ ପ୍ୟାରିସ ଏଗ୍ରିମେଣ୍ଟ ହେଲା, ଜାତିସଂଘ ଆନୁକୂଲ୍ୟରେ ଯେତେବେଳେ ରାଷ୍ଟ୍ର ସମସ୍ତ ରାଷ୍ଟ୍ର ଏକଜୁଟ ହେଇ ସେଇ ସମ୍ମିଳନୀରେ ଅଂଶଗ୍ରହଣ କଲେ, ନିଷ୍ପତ୍ତି ଗ୍ରହଣ କଲେ ତାପମାତ୍ରା ବୃଦ୍ଧିକୁ ଆମକୁ 1.5 ଡିଗ୍ରୀ ସେଲସିୟସ ମଧ୍ୟରେ ନିୟନ୍ତ୍ରିତ କରିକି ରଖିବାକୁ ପଡିବ, ଅନ୍ୟଥା ତାଠୁ ଅଧିକ ହେଇଗଲେ ସେ ତାପମାତ୍ରାର ଏତେ କ୍ଷତିକାରକ ପ୍ରଭାବ ଜୀବ ଜଗତ ଉପରେ ରହିବ, ତାକୁ ସହିବା କଷ୍ଟକର ହେବ ଏବଂ ଜୀବଜନ୍ତୁ ମାନେ ମୃତ୍ୟୁ ମୁଖରେ ପଡିବେ କ୍ରମଶଃ। ତାକୁ ଦୃଷ୍ଟିରେ ରଖି ଯେଉଁ ନିଷ୍ପତ୍ତି ଗ୍ରହଣ କରାଗଲା, ପ୍ୟାରିସ ଏଗ୍ରିମେଣ୍ଟ ଯାହା କୁହାଯାଏ, 1.5 ଡିଗ୍ରୀ ସେଲସିୟସ ଭିତରେ ତାପମାତ୍ରା ସୀମିତ ରଖିବାକୁ ପଡିବ, ସେଥିପାଇଁ ଯୋଉ ଯୋଉ ପଦକ୍ଷେପ ଗ୍ରହଣ କରିବା କଥା ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଆମର ଏନର୍ଜି ବା ଶକ୍ତିର ଆବଶ୍ୟକତା ଦିନକୁ ଦିନ ବଢି ବଢି ଚାଲିଛି, ଅଧିକରୁ ଅଧିକ ଆମେ ଶକ୍ତି ବିନିଯୋଗ କରୁଛେ ବିଭିନ୍ନ କାର୍ଯ୍ୟରେ, ଏବଂ ସେ ଶକ୍ତିର ଉତ୍ସ କ'ଣ? ମୁଖ୍ୟ ଉତ୍ସ ହେଉଛି କୋଇଲା, ପେଟ୍ରୋଲିୟମ ଆଉ ପ୍ରାକୃତିକ ବାଷ୍ପ, ଯାହାକୁ ଆମେ ଜୀବାଶ୍ମ ଇନ୍ଧନ କହୁଛେ। ଏ ସବୁକୁ ଆମେ ବ୍ୟବହାର କରୁଛେ, ତାର ଦହନ ଫଳରେ ସେଥିରୁ ଯେଉଁ ଶକ୍ତି ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି ତାକୁ ଆମେ ବ୍ୟବହାର କରୁଛେ, କିନ୍ତୁ ଏଇ ଯେଉଁ ଜୀବାଶ୍ମ ଇନ୍ଧନ ତାର ବ୍ୟବହାରରେ ବିଭିନ୍ନ ପ୍ରକାର ପ୍ରଦୂଷଣକାରୀ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି, ବିଶେଷ ଭାବରେ ଯୋଉ ସବୁଜ ଗ୍ରହ ବାଷ୍ପ ଗ୍ରୀନ ହାଉସ ଗ୍ୟାସେସ ଆମେ କହୁଛେ, ଅଙ୍ଗାରକାମ୍ଳ ଭଳି ଏସବୁ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ଯେଉଁମାନେ ଉତ୍ତାପକୁ ଟାଣିକି ରଖୁଛନ୍ତି ସେମାନଙ୍କର କନସେନ୍ଟ୍ରେସନ ବା ମାତ୍ରା ଯଦି ବାୟୁମଣ୍ଡଳରେ ବୃଦ୍ଧି ପାଏ, ତାହେଲେ ସେମାନେ ସେଠି ରହି ଯେତେ ଉତ୍ତାପ ସବୁ ଉପରକୁ ମହାକାଶକୁ ଫେରିଯିବା କଥା ସେମାନେ ତାକୁ ଟାଣିକି ରଖନ୍ତି, ଏବଂ ତାଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ଯୋଉ ନିଷ୍ପତ୍ତି ହେଇଥିଲା ପ୍ୟାରିସ ଏଗ୍ରିମେଣ୍ଟରେ 1.5 ଡିଗ୍ରୀ ଭିତରେ ସୀମିତ ରଖିବା କଥା, ଆଜି ଦିନରେ ପ୍ରାୟତଃ ଆମେ ସେ 1.5 ଡିଗ୍ରୀରେ ପହଞ୍ଚି ସାରିଲେଣି। ଇଏ ବଡ଼ ଦୁଃଖ ଏବଂ ପରିତାପର ବିଷୟ ହେଉଛି, ଯୋଉ ନିଷ୍ପତ୍ତି ହେଇଥିଲା ଯେ ଆମେ ଆଉ କୋଇଲା ଜାଳିବାଠି ପେଟ୍ରୋଲ ଗାଡି ଆଉ ଚାଲିବନି, ଇଲେକ୍ଟ୍ରିକ ଗାଡି ଚାଲିବ। ତେଣୁ ଏଇ ଯୋଉ ଶକ୍ତି ଉତ୍ପାଦନ ହେଉଛି ଏଇସବୁ କ୍ଷେତ୍ରରୁ,

0: ତା ବଦଳରେ ଆମେ ବିକଳ୍ପ ଶକ୍ତିର ଉତ୍ସ, ରିନ୍ୟୁଏବୁଲ ଏନର୍ଜି ଯାହାକୁ କୁହାଯାଉଛି, ନବୀକରଣୀୟ ଉତ୍ସ ଯେମିତି ସୂର୍ଯ୍ୟ ଶକ୍ତି ତାକୁ ବ୍ୟବହାର କରିବା, ପବନ ଶକ୍ତି ଆମେ ବ୍ୟବହାର କରିବା, ସମୁଦ୍ର ଢେଉରୁ ଯୋଉ ବିଦ୍ୟୁତ ଉତ୍ପାଦନ ହେଉଛି, ଜୈବିକ ଶକ୍ତି ବ୍ୟବହାର କରିବା, ହାଇଡ୍ରୋଜେନ୍ ଶକ୍ତି ବ୍ୟବହାର କରିବା, ନ୍ୟୁକ୍ଲିୟର ଶକ୍ତି ଇତ୍ୟାଦି, ଏସବୁରୁ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତ ହୁଏ ନାହିଁ ଏବଂ ସେମାନେ ଗ୍ଲୋବାଲ ୱାର୍ମିଂ ବା ପୃଥିବୀର ତାପମାତ୍ରା ବୃଦ୍ଧିରେ କୌଣସି ଅବଦାନ ରଖନ୍ତି ନାହିଁ, ପ୍ରଦୂଷଣ କରନ୍ତି ନାହିଁ। ତେଣୁ ଏଇସବୁ ବିକଳ୍ପ ଶକ୍ତିର ଉତ୍ସକୁ ଅଧିକ ପ୍ରାଧାନ୍ୟ ଦେବା, କିନ୍ତୁ 10 ବର୍ଷ ପରେ ଆଜି ମଧ୍ୟ ଆମେ ଦେଖୁଛେ ଯାହା ଆଶା କରାଯାଉଥିଲା ସେଭଳି କିଛି ଘଟି ନାହିଁ। କିନ୍ତୁ ତଥାପି କେତେକ ଜାଗାରେ କେତେକ ରାଷ୍ଟ୍ରରେ ସେମାନେ ଗୁରୁତ୍ୱର ସହ ଏଭଳି ପରିବର୍ତ୍ତନ କରିବା ପାଇଁ ଚେଷ୍ଟିତ ରହିଛନ୍ତି। ସେଠି ସୋଲାର ପ୍ୟାନେଲ ଲାଗୁଛି, ସୌର ଶକ୍ତି କିଭଳି ବ୍ୟବହାର କରାଯିବ, ସେମିତି ୱିଣ୍ଡ ଟର୍ବାଇନ୍ସ ଲାଗୁଛି, ପବନ କଳ ମାଧ୍ୟମରେ ଇଲେକ୍ଟ୍ରିସିଟି କିଭଳି ତିଆରି ହବ, ଉତ୍ପାଦନ ହବ, ସେଇଭଳି ଜଙ୍ଗଲ ଯୋଉଠି ନଷ୍ଟ ହେଉଛି ତାକୁ ଆଉ ଥରେ ପୁନର୍ବନୀକରଣ ଯୋଜନା କାର୍ଯ୍ୟକାରୀ କରାଯାଉଛି, ସହରାଞ୍ଚଳ ମାନଙ୍କରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି, ସ୍ମାର୍ଟ ସିଟି ଆମେ ତାକୁ କହୁଛେ, ସେଭଳି ଆହୁରି ଅନେକ ଗୁଡ଼ିଏ ପଦକ୍ଷେପ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଛି, ଯୋଉଥିପାଇଁ କି ସକାରାତ୍ମକ ପରିବର୍ତ୍ତନ ଆସ୍ତେ ଆସ୍ତେ ସେଇ ଜାଗାରେ ଦୃଷ୍ଟିଗୋଚର ହେଉଛି। ଏଇଟା ସୀମିତ ହେଇକି ରହିଲେ ହବ ନାହିଁ, ଏ ସମଗ୍ର ବିଶ୍ୱ ସ୍ତରରେ ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ଗ୍ରହଣ କରିବା ଦରକାର ଏବଂ ସେଥିରେ ଯୋଉ ପ୍ରତିବନ୍ଧକ ରହୁଛି, ଗରିବ ରାଷ୍ଟ୍ରମାନେ ସେମାନଙ୍କ ପାଖରେ ଅର୍ଥ ଗୋଟେ ମୁଖ୍ୟ ସମସ୍ୟା ରହିଛି, ତା ସହିତ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ମଧ୍ୟ ସମସ୍ୟା ରହିଛି। ତେଣୁ ଗରିବ ରାଷ୍ଟ୍ରମାନଙ୍କୁ ଧନିକ ରାଷ୍ଟ୍ରମାନେ ବିକଶିତ ରାଷ୍ଟ୍ରମାନେ ଆର୍ଥିକ ସହାୟତା ପ୍ରଦାନ କରିବେ ଏବଂ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ମଧ୍ୟ ସହାୟତା ପ୍ରଦାନ କରିବେ, ତାହେଲେ ଆଗାମୀ ଦିନରେ ସମଗ୍ର ବିଶ୍ୱରେ ଏଇ ଯୋଉ ସମସ୍ୟା କଥା ଆମେ ଆଲୋଚନା କରୁଛେ, ଜଳବାୟୁ ପରିବର୍ତ୍ତନ, ତାକୁ ନିୟନ୍ତ୍ରଣ କରିବାରେ ଆମେ ସମସ୍ତେ ସକ୍ଷମ ହେବା। ବର୍ତ୍ତମାନ ମୁଁ ଆପଣଙ୍କର ଯୋଉ ପ୍ରଶ୍ନ ରହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା, ତାକୁ କିଭଳି ଭାବରେ ଆମେ ପରିବେଶ ସୁରକ୍ଷା ବା ଜଳବାୟୁ ନିୟନ୍ତ୍ରଣରେ ବ୍ୟବହାର କରିପାରିବା?
1: ଆଜ୍ଞା
0: ଦେଖନ୍ତୁ, ଏନର୍ଜି ବା ଶକ୍ତି ଗୋଟେ ପ୍ରମୁଖ ସମସ୍ୟା ହେଇଛି ଆଜି ଦିନରେ। ଗ୍ରିଡ୍, ସ୍ମାର୍ଟ ଗ୍ରିଡ୍ ସବୁ ସ୍ଥାପନ କରାଯାଉଛି ବର୍ତ୍ତମାନ, ସେ ପୁରୁଣା ବ୍ୟବସ୍ଥାକୁ ତ୍ୟାଗ କରି ବର୍ତ୍ତମାନ ନୂତନ ଭାବରେ ବ୍ୟବସ୍ଥା କରାଯାଉଛି, ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି, ସ୍ମାର୍ଟ ଏନର୍ଜି ଗ୍ରିଡ୍ ସ୍ଥାପନ କରାଯାଉଛି, ତା ଯାହା ମାଧ୍ୟମରେ ଆମେ ଶକ୍ତିର ବ୍ୟବହାରକୁ ଠିକ ଭାବରେ ନିୟନ୍ତ୍ରଣ କରିପାରିବା। ଠିକ ସେଇଭଳି ଭାବରେ ଯୋଉ ଜଳବାୟୁ ପରିବର୍ତ୍ତନ ଘଟୁଛି ତା ବିଷୟରେ ଯାହା ସବୁ ତଥ୍ୟ ଆମେ ବିଭିନ୍ନ ଜାଗାରୁ ହାସଲ କରୁଛେ, ଉପଲବ୍ଧ ହେଉଛି, ତାକୁ ସବୁ AI ମାଧ୍ୟମରେ ଆମେ ଆପ୍ଲାଏ କରିକି ପ୍ରୟୋଗ କରିକି କ୍ଲାଇମେଟ୍ ମଡେଲ ସବୁ ପ୍ରସ୍ତୁତ କରାଯାଉଛି। ସେ ମଡେଲ ମାଧ୍ୟମରେ ଆମେ ଜାଣିପାରୁଛେ କଣ ସବୁ ଆଗକୁ ଘଟିବାକୁ ଯାଉଛି, ତେଣୁ ସେଇ ଅନୁସାରେ ଆମେ ସତର୍କତା ଅବଲମ୍ବନ କରିବା ଦରକାର। ଠିକ ସେଇଭଳି ଭାବରେ ଯେ ପ୍ରାକୃତିକ ପରିସଂସ୍ଥା ବା ଇକୋସିଷ୍ଟମ ରହିଛି, ତାର ଗୁଣାତ୍ମକ ମାନରେ ଯାହା ସବୁ ଅବକ୍ଷୟ ଘଟୁଛି, କୋଉ ଜାଗାରେ କୋଉ ଉଦ୍ଭିଦ ବା ପ୍ରାଣୀ ମାନଙ୍କର ସଂଖ୍ୟା ହ୍ରାସ ପାଉଛି, ପ୍ରକୃତିର ଅବସ୍ଥା ସେଠି କଣ ଅଛି, ଏସବୁ ବିଷୟକୁ ନେଇକରି ମଧ୍ୟ ଆମେ ଇକୋସିଷ୍ଟମ ମନିଟରିଂ କରିପାରୁଛେ AI ର ପ୍ରୟୋଗ ମାଧ୍ୟମରେ। ଆଉ ଗୋଟେ ବହୁତ ସୁନ୍ଦର ଉଦାହରଣ ଦେବି ମୁଁ ଏଠି, ଯେ ଆପଣ ଗୋଟେ ସହର ଭିତରେ ଯିବାକୁ ଚାହୁଁଛନ୍ତି, ଗୋଟେ ଗାଡ଼ିରେ ଯାଉଛନ୍ତି, ଆପଣଙ୍କୁ ବର୍ତ୍ତମାନ ଦରକାର ହେଉଛି କୋଉ ରୁଟ୍ ବା କୋଉ ରାସ୍ତା ଦେଇକରି ମୁଁ ଗଲେ ମୋର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବି, ଯୋଉଥିରେ କି ବାଟରେ ବହୁତ ଟ୍ରାଫିକ ଜାମ୍ ହେଇନଥିବ, ସେଭଳିଆ ସୂଚନା ମଧ୍ୟ ଆପଣଙ୍କୁ ପ୍ରଦାନ କରୁଛି AI। ତେଣୁ ଆପଣ ଯୋଉ ପଟେ କମ୍ ଭିଡ଼ ଅଛି ସହଜରେ ଚାଲି ଯାଇପାରିବେ, ସେ ସୂଚନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ପାଇଲେ ଏବଂ ସହଜରେ ଚାଲିଗଲେ, ପ୍ରଦୂଷଣ ମଧ୍ୟ କମ୍ ହେଲା, ଆପଣ କମ୍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିଲେ। ଏଇଭଳି ବିଭିନ୍ନ ଭାବରେ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ କରାଯାଉଛି ବିଭିନ୍ନ କ୍ଷେତ୍ରରେ, ବିଶେଷ ଭାବରେ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅନେକ ଆର ଉପାଦେୟତା ରହିଛି। ଆଶା କରିବା ଆଗାମୀ ଦିନରେ AI ର ପ୍ରୟୋଗ ଆହୁରି ଅଧିକ ହେବ ଏବଂ ଆମକୁ ବହୁତ ତା ଦେହରୁ ଫାଇଦା ଉପଲବ୍ଧ ହେବ।
1: ଆଜ୍ଞା ସାର୍, ମୋର ଶେଷ ପ୍ରଶ୍ନ ରହିବ ଆପଣଙ୍କୁ। ପରିବେଶ ଦିବସ ଆସିଲେ ଅନେକ ଗୁଡ଼ିଏ ସଂକଳ୍ପ ଆମେ ନେଇଥାଉ, ଅନେକ ଜାଗାରେ ବିଭିନ୍ନ ଆଲୋଚନା ମଧ୍ୟ ଚାଲେ ପରିବେଶ ଦିବସକୁ ନେଇକି, ଏବଂ ଯେହେତୁ ଆପଣ ଜଣେ ପରିବେଶବିତ୍, ପରିବେଶକୁ ଅତି ଗମ୍ଭୀର

0: ଯେଉଁ ଭାବରେ ଆପଣ ଅନୁଭବ କରୁଛନ୍ତି ସମସ୍ୟାକୁ, ଏବଂ ପରିବେଶ ସମିତି, ଓଡ଼ିଶା ପରିବେଶ ସମିତିର ଆପଣ କାର୍ଯ୍ୟକାରୀ ସଭାପତି ବର୍ତ୍ତମାନ ଅଛନ୍ତି, ଆମକୁ ଟିକେ କୁହନ୍ତୁ ସାର୍, ଏଇ ଯେଉଁ ନିଷ୍ପତ୍ତି ଗୁଡ଼ିକ ପ୍ରତିବର୍ଷ ନିଆଯାଉଛି ତାହା କେତେ ଦୂର ସଫଳ ହେଉଛି ଯଦି ଆମେ ଏହାର ହାରକୁ ଦେଖିବା, ଏବଂ ବିଶେଷ କରିକି ଓଡ଼ିଶା ପରିବେଶ ସମିତି ପରିବେଶର ସୁରକ୍ଷାକୁ ନେଇକି କ'ଣ ସବୁ କାର୍ଯ୍ୟପନ୍ଥାମାନ ଓଡ଼ିଶା ପାଇଁକି ସବୁ ନିଆଯାଉଛି ଓଡ଼ିଶା ପରିବେଶ ସମିତି ତରଫରୁ, ଏ ସମ୍ପର୍କରେ କ'ଣ କହିବେ ସାର୍?
1: ଦେଖନ୍ତୁ, ବର୍ତ୍ତମାନ ଯୋଉ ପରିବେଶ ଜନିତ ସମସ୍ୟା ଦୃଷ୍ଟିଗୋଚର ହେଉଛି, ଏ ସବୁ ଗୋଟିଏ ଦିନରେ ହେଇନାହିଁ, ସମୟ କ୍ରମେ ଶିଳ୍ପ ବିପ୍ଳବ ପରବର୍ତ୍ତୀ ସମୟରେ ଆଜି ପର୍ଯ୍ୟନ୍ତ ଯୋଉଭଳି ଭାବରେ ଆମେ ବିକାଶର ମାର୍ଗକୁ ଅସହନୀୟ ଦିଗରେ ଗତି କରି ଚାଲିଛେ, ନେଇ ଚାଲିଛେ, ତାର ପରିଣାମରେ ଏସବୁ ଘଟଣା ଘଟୁଛି। ଆମେ ଯଦି ସତର୍କତା ଅବଲମ୍ବନ କରୁଥାନ୍ତେ, ଯୋଉ ପ୍ରକ୍ରିୟାରେ ପ୍ରଦୂଷଣ ବୃଦ୍ଧି ହେଉଛି, ଗ୍ରୀନ ହାଉସ ଗ୍ୟାସ ବାୟୁମଣ୍ଡଳକୁ ନିର୍ଗମନ ହେଉଛି, ତାକୁ ଆମେ ବନ୍ଦ କରିବା, ପ୍ରକୃତିକୁ ସୁରକ୍ଷା ଦେବା, ପ୍ରକୃତି ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ଏ ପ୍ରକାର ମାନସିକତା ଯଦି ମାନବ ସମାଜରେ ରହିଥାନ୍ତା, ତାହେଲେ ହୁଏତ ଏଭଳି ପରିସ୍ଥିତି ସୃଷ୍ଟି ହେଇନଥାନ୍ତା। ଆମେ ଗୋଟିଏ ମୂଷା ଦୌଡ଼ରେ ସମସ୍ତେ ଅଛେ, ଅନ୍ଧ ଭାବରେ ଗୋଟିଏ କ୍ଷତିକାରକ ପ୍ରକ୍ରିୟାରେ ଆଗକୁ ଚାଲିଛେ, ଅସହନୀୟ ମାର୍ଗରେ ଆଗକୁ ଚାଲିଛେ, ଏ ବିକାଶ ପ୍ରକ୍ରିୟା ଠିକ ମାର୍ଗ ନୁହଁ। ସେଥିପାଇଁ ବର୍ତ୍ତମାନ ଆମେ ସଷ୍ଟେନେବୁଲ ଡେଭଲପମେଣ୍ଟ ବା ନିରନ୍ତର ବିକାଶ କଥା, ସହନୀୟ ବିକାଶ କଥା ଆଲୋଚନା କରୁଛେ। ଓଡ଼ିଶା ପରିବେଶ ସମିତି 1982 ସ୍ଥାପିତ ହୋଇଛି, ଏବଂ ଆଜି ପର୍ଯ୍ୟନ୍ତ ଏ ଲମ୍ବା ଯାତ୍ରାରେ ଦୁଇଟି କାର୍ଯ୍ୟକୁ ଗୁରୁତ୍ୱ ପ୍ରଦାନ କରିକି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଗୋଟିଏ ହେଉଛି ସଚେତନତାର ବୃଦ୍ଧି, ସ୍କୁଲ କଲେଜ ୟୁନିଭର୍ସିଟି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମସ୍ୟାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିବା, ଦ୍ୱିତୀୟରେ ବିଭିନ୍ନ ଗ୍ରାମାଞ୍ଚଳ ସହରାଞ୍ଚଳ ଜନସାଧାରଣଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଏ ସମସ୍ୟା ବିଷୟରେ ବୁଝେଇବା, ସଚେତନତା ସୃଷ୍ଟି କରିବା, ଏ ଗୋଟିଏ ଦିଗ। ଅନ୍ୟ ଦିଗଟି ହେଉଛି ଯେ ପ୍ରାକୃତିକ ଫିଲ୍ଡରେ ଆମେ କ୍ଷେତ୍ରକୁ ଯାଇକିରି ସେଠି କ'ଣ କାର୍ଯ୍ୟ କରିବା, ଉଦାହରଣ ସ୍ୱରୂପ ଯଦି ବୃକ୍ଷରୋପଣ କଥା କୁହାଯାଇପାରେ, ଆମେ ପ୍ରତ୍ୟେକ ବର୍ଷ ବିଭିନ୍ନ ଜିଲ୍ଲାରେ ଅନେକ ସଂଖ୍ୟାରେ ବୃକ୍ଷରୋପଣ କାର୍ଯ୍ୟ କରିଥାଉ, ମିଟିଂ କରୁ ସ୍କୁଲ କଲେଜ ମାନଙ୍କରେ, ପିଲାମାନଙ୍କ ଭିତରେ ସଚେତନତା, ଆଗାମୀ ଦିନରେ ସେମାନେ ହେଉଛନ୍ତି ଏ ପୃଥିବୀର ରକ୍ଷକ, ସେମାନଙ୍କ ଭିତରେ ସଚେତନତା ବୃଦ୍ଧି ହେବ, ତା ସହିତ ଆମେ ଫିଲ୍ଡକୁ ଯାଇକିରି ବହୁ ସଂଖ୍ୟାରେ ବୃକ୍ଷରୋପଣ କରୁ। ଏହା ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଏ, ବହୁତ ବହି ମଧ୍ୟ ପବ୍ଲିଶ କରାଯାଇଛି ଏ ପରିବେଶ ସମସ୍ୟା ଉପରେ, ଲୋକମାନଙ୍କ ପାଖରେ ସେ ବହି ସବୁ ପହଞ୍ଚୁଛି, ତା ମାଧ୍ୟମରେ ସଚେତନତା ସୃଷ୍ଟି ହେଉଛି, ଏବଂ ସରକାରଙ୍କୁ ମଧ୍ୟ ବିଭିନ୍ନ ସମୟରେ ଆବଶ୍ୟକ ସୂଚନା ଆମେ ପ୍ରଦାନ କରୁଛୁ। ଯାହା ଯାହା ମୁଖ୍ୟ ସମସ୍ୟା ରହିଛି ତା ବିଷୟରେ ଆମର ମତାମତ ମଧ୍ୟ ଉପସ୍ଥାପନ କରୁଛୁ, ଏବଂ ସେ ଖବରକାଗଜ ଟିଭି ମାଧ୍ୟମରେ ଲୋକମାନଙ୍କ ପାଖରେ ମଧ୍ୟ ପହଞ୍ଚୁଛି। ଏଇ ଯୋଉ କାର୍ଯ୍ୟକ୍ରମ ଚାଲିଛି, ଇଏ କେବଳ ଓଡ଼ିଶା ପରିବେଶ ସମିତି ନୁହଁ, ଏଇଭଳି ସମସ୍ତ ଅନୁଷ୍ଠାନ ଯୋଉମାନେ ସମାଜ ପାଇଁ ଅବଦାନ ରଖିବାକୁ ପ୍ରତିବଦ୍ଧତା ପ୍ରକାଶ କରନ୍ତି, ସେମାନଙ୍କୁ ଆଜି ଦିନରେ ଏ ସମସ୍ତ ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ଜାଗ୍ରତ କରିବାର ଆବଶ୍ୟକତା ରହିଛି। ପୁଣି ଫିଲ୍ଡ ବା କ୍ଷେତ୍ରକୁ ଯାଇ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେବାକୁ ଅଛି, ଯୋଉଠି ଜଙ୍ଗଲ କିଛି ପରିମାଣରେ କଟା ହେଇଯାଇଛି, ପୁଣି ଆଉ ଥରେ ନୂତନ ଭାବରେ ସେଠି ଜଙ୍ଗଲ ସୃଷ୍ଟି କରିବା, ଆମର ଯୋଉ ଜଙ୍ଗଲ ବିଭାଗ ଅଛି ତା ସହିତ ସମ୍ମିଳିତ ଭାବରେ କାର୍ଯ୍ୟ କରିବା, ଏସବୁ ଅନେକ କଥା ଅଛି। କିନ୍ତୁ ଏଠି ଦୁଇଟି ନିର୍ଦ୍ଦିଷ୍ଟ ଦିଗକୁ ମଧ୍ୟ ଆମକୁ ଦୃଷ୍ଟି ଦେବାକୁ ପଡିବ। ଗୋଟେ ହେଉଛି ସଷ୍ଟେନେବିଲିଟି, ତା ଅର୍ଥ ହେଉଛି ଯୋଉ ଜିନିଷ ଗତକାଲି ଥିଲା ଆଜି ଅଛି, ଆଗାମୀ କାଲି ମଧ୍ୟ ରହିଥିବ, ଏଭଳି ପ୍ରକ୍ରିୟା ଆମକୁ ନିରନ୍ତରତା ରକ୍ଷା କରିବାକୁ ପଡିବ, ପୃଥିବୀର ପ୍ରକୃତି ପରିବେଶକୁ ସୁରକ୍ଷିତ ରଖିବାକୁ ପଡିବ। ପୃଥିବୀର ଶେଷ ପିଢ଼ି ଆମେ ନୁହଁ, ଆମ ପରେ ମଧ୍ୟ ଅନେକ ପିଢ଼ି ଆଗକୁ ଆସିବେ, ଆମେ ଯଦି ପୃଥିବୀର ସମ୍ବଳକୁ ସୁରକ୍ଷିତ କରିକି ରଖିବା, ପରବର୍ତ୍ତୀ ପିଢ଼ି ଯେଉଁମାନେ ପୃଥିବୀକୁ ଆସିବେ ସେମାନେ ମଧ୍ୟ ଭଲ ଭାବରେ ଜୀବନଯାପନ କରିବାର ସୁଯୋଗ ହାସଲ କରିବେ। ଏହା ସହିତ ଯୋଉ ଟେକ୍ନୋଲୋଜିର ପରିବର୍ତ୍ତନ ଘଟୁଛି, ଆମେ ଯାହାକୁ ଗ୍ରୀନ ଟେକ୍ନୋଲୋଜି କହୁଛେ, ସବୁଜ ପ୍ରଯୁକ୍ତି, ତାକୁ ମଧ୍ୟ ଗ୍ରହଣ କରାଯିବାର ଆବଶ୍ୟକତା ଅଛି। ମୁଁ ଗୋଟିଏ ଦୃଷ୍ଟାନ୍ତ ଦେବି, ଯେଭଳିକି ଗ୍ରୀନ ହାଇଡ୍ରୋଜେନ କଥା ବହୁତ ଆଲୋଚନା ହେଉଛି, ଆଗାମୀ ଦିନରେ ଆମର ଶକ୍ତିର ଗୋଟେ ପ୍ରମୁଖ ଉତ୍ସ ହେବାକୁ ଯାଉଛି ଉଦ୍ଯାନ, ସବୁଜ ଉଦ୍ଯାନ ବା ଗ୍ରୀନ ହାଇଡ୍ରୋଜେନ। ଏଇଟା ପ୍ରଦୂଷଣ କିଛି ସୃଷ୍ଟି କରିବ ନାହିଁ, ଜଳରୁ

0: ଇଏ ଓଜନ ଆମକୁ ଉପଲବ୍ଧ ହବ ଏବଂ ବର୍ତ୍ତମାନ ସେଥିରେ ସଫଳତା ଆମକୁ ମିଳିଲାଣି। ତ ଏଇଭଳି ଅନେକ ନୂତନ ପ୍ରଯୁକ୍ତି ଗ୍ରୀନ ଟେକ୍ନୋଲୋଜି ସବୁଜ ପ୍ରଯୁକ୍ତି ଆମକୁ ଆଗାମୀ ଦିନରେ ହାସଲ କରିବାକୁ ପଡ଼ିବ। ପୁରୁଣା ପ୍ରଯୁକ୍ତିକୁ ଆମକୁ ବର୍ଜନ କରିବାକୁ ପଡ଼ିବ। ନୂତନ ଭାବରେ ପ୍ରଦୂଷଣ କରୁନଥିବା ସମସ୍ୟା ସୃଷ୍ଟି କରୁନଥିବା ଟେକ୍ନୋଲୋଜି ବ୍ୟବହାର କରିବାକୁ ପଡ଼ିବ। ତା ସହିତ ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଆମ ସମସ୍ତଙ୍କର ବ୍ରତ ହେବା ଦରକାର, ନୈତିକ କର୍ତ୍ତବ୍ୟ ହେବା ଦରକାର। ତାହେଲେ ଯୋଉ ଉଦ୍ଦେଶ୍ୟରେ ପ୍ରତିବର୍ଷ June 5 ଆମେ ପରିବେଶ ଦିବସ ପାଳନ କରୁଛେ ତାର ଯଥାର୍ଥତା ରହିବ। ନିର୍ଦ୍ଦିଷ୍ଟ ଭାବରେ ଏ ବର୍ଷର ଯାହା ପ୍ରସଙ୍ଗ ରହିଛି ପ୍ରକୃତି ଦ୍ୱାରା ଆମେ ସମସ୍ତେ ଅନୁପ୍ରାଣିତ ହେବା। କ'ଣ ପାଇଁ ହେବା ନା ଜଳବାୟୁ ପରିବର୍ତ୍ତନକୁ ଆମେ ରୋକିବା ଏବଂ ଆମ ସମସ୍ତଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା। ଏହି ଉଦ୍ଦେଶ୍ୟରେ ଖାଲି June 5 ବିଶ୍ୱ ପରିବେଶ ଦିବସ ଅବସରରେ ନୁହଁ, ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆମର ଯାହା ନୈତିକ କର୍ତ୍ତବ୍ୟ ରହିଛି ପ୍ରକୃତି ପ୍ରତି ତାକୁ ପାଳନ କରିବା ନିଶ୍ଚିତ ଭାବରେ ଏବଂ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବା। ଏକମାତ୍ର ଗ୍ରହ ପୃଥିବୀ ଯେଉଁଠି ଜୀବନର ସତ୍ତା ରହିଛି, ଜୀବଜଗତ ରହିଛି, ଆଗାମୀ ଦିନରେ ମଧ୍ୟ ଏଭଳି ସୁନ୍ଦର ପୃଥିବୀ ଚାଲୁ ରହିବ, ଭବିଷ୍ୟତ ପିଢି ସୁଖରେ ଜୀବନଯାପନ କରିବାର ସୁଯୋଗ ହାସଲ କରିବେ।
1: ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କର ମୂଲ୍ୟବାନ ସମୟରୁ କିଛି ବିଜ୍ଞାନିକାକୁ ଦେଲେ। ଅନେକ କିଛି ଆଜି ଆମ ଶ୍ରୋତାମାନେ ଆପଣଙ୍କ ଠାରୁ ଜାଣିବାକୁ ପାଇଥିବେ ପରିବେଶ ସମ୍ପର୍କରେ, ପରିବେଶ ଦିବସ ସମ୍ପର୍କରେ। ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ସ୍ୱତନ୍ତ୍ର ଭାବରେ ଆମେ ଧନ୍ୟବାଦ ଜଣାଉଛୁ, ଆଜି ଆପଣ ଆମ ସହିତ ଯୋଡ଼ି ହେଲେ।
0: ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ମୋର ହାର୍ଦ୍ଦିକ ନମସ୍କାର। ସମସ୍ତେ ପ୍ରକୃତି ଏବଂ ପରିବେଶ ପ୍ରତି ସମର୍ପିତ ହୁଅନ୍ତୁ ଏହି ଆଶା କରିବି। ପୁଣି ଥରେ ନମସ୍କାର।
2: ବନ୍ଧୁ, ସମୟର ଟିକ୍ ଟିକ୍ ଶବ୍ଦ କେତେବେଳେ ଅନ୍ତିମ ପାହାଚରେ ଆସି ପହଞ୍ଚିଲାଣି ତାହା ଜଣାପଡ଼ିଲାନି। ଆପଣଙ୍କ ପ୍ରିୟ ବିଜ୍ଞାନିକା ଏମିତି ଆପଣଙ୍କୁ ନୂଆ ନୂଆ କଥା ପରଷି ଦେଉଥିବ, କିନ୍ତୁ ଏଥର ଏତିକି। ଆପଣଙ୍କ ନିକଟରୁ ବିଦାୟ ନେଉଛି ମୁଁ ଉପସ୍ଥାପକ ରାଜେଶ ରାୟ। ନମସ୍କାର।

ଶୁଣିଲେ ମାସିକ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନିକା। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରାଜେଶ ରାୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ତେରା ସୁରୁର, ଏହି କଥାଚିତ୍ରରୁ। କଣ୍ଠଶିଳ୍ପୀ ଦର୍ଶନ ରାବଲ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ହେଡ୍ ଷ୍ଟୋରୀ ଟୁ କଥାଚିତ୍ରରୁ ଗୀତଟିଏ। କଣ୍ଠଶିଳ୍ପୀ କେକେ, ଗୀତ ରଚନା କରିଛନ୍ତି ତନ୍ଭୀର, ସଙ୍ଗୀତରେ ସଜେଇଛନ୍ତି ରସିଦ୍ ଖାନ। କଥାଚିତ୍ର ହେଡ୍ ଷ୍ଟୋରୀ ଟୁ।

ବର୍ତ୍ତମାନ ଶୁଣିବା ଆସିକ୍ ଟୁ କଥାଚିତ୍ରରୁ ଗୀତଟିଏ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରୁ କଣ୍ଠଶିଳ୍ପୀ ହେଉଛନ୍ତି ଅଙ୍କିତ ତିୱାରୀ। କଣ୍ଠରେ ସନ୍ଦୀପ ନାଥଙ୍କ ରଚନା।

0: imperialism and linked to the ongoing conflict. All four candidates of the National Democratic Alliance NDA have been elected unopposed to the Rajya Sabha from Andhra Pradesh today. The elected candidates are Vashyam Ramakrishna, Sana Satish Babu and Chintakayala Vijay of Telugu Desam Party TDP and Lingamaneni Ramesh of Janasena Party. Returning officer R. Vanita Rani announced their election after the completion of the nomination process and the absence of any contesting candidates. Minister of State for Chemical and Fertilizers Anupriya Patel today said that biopharmaceuticals are shaping the future of modern healthcare and India is well positioned to emerge as a global leader in the sector. Addressing the second Pharma Summit and Awards 2026 organized by ASSOCHAM in New Delhi, the minister highlighted that Biopharma Shakti Initiative envisages the launch of 100 biologics by 2047, contributing to the vision of Viksit Bharat and Swasth Bharat. Ms. Patel said the government has created strong funding and policy pathways across the pharmaceutical value chain. She further highlighted the growing importance of advanced therapies and noted that initiatives such as the PRIP scheme, National Biopharma Mission, are helping create a robust ecosystem for innovation, research and manufacturing. In badminton, PV Sindhu and Tanvi Sharma advanced to the women's single quarterfinals of the Australian Open in Sydney today. Sports fans across the world are set for a month-long football spectacle as the 2026 FIFA World Cup kicks off tonight at the historic Estadio Azteca in Mexico City. In the opening match, hosts Mexico will take on South Africa in a Group A clash. The match begins at 12:30 a.m. Indian Standard Time. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ଆଜିର ଅଧିବେଶନକୁ ଏଇଠି ଶେଷ କରିବା ପୂର୍ବରୁ ଜାଣିନେବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଅପର୍ଣ୍ଣା ନେନେ, ଶଶାଙ୍କ ଶେଖର ମହାପାତ୍ର, ଇନ୍ଦ୍ରାଣୀ ମିଶ୍ର, ସୁଧାଂଶୁ ଦୀପ୍ତି ପଟ୍ଟନାୟକ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ସୁଧା ମିଶ୍ର। ସକାଳ 6:25 ପ୍ରଚାର କରିବୁ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସ। ସକାଳ 6:45 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ସକାଳ 7:25 ବର୍ଣ୍ଣବିଭାଗ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ ଆମେ କେତେ ସଚେତନ। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ଏବଂ ସକାଳ 9:30 ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। ଦିନ 11:00 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଗୀତା ପଟ୍ଟନାୟକ, ପ୍ରଫୁଲ୍ଲ କୁମାର କର, ଶ୍ରୀକାନ୍ତ ଦାସ, ଅକ୍ଷୟ ମହାନ୍ତି ଏବଂ ଚିତ୍ତରଞ୍ଜନ ଜେନା। ଦିନ 11:30 ଲୋକଗୀତ କ୍ରମରେ ଶୁଣିବେ ପାଲା। ବିଷୟ ରହିଛି ରାମହନୁଙ୍କ ଭେଟ। ପରିବେଷଣ କରିବେ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପର୍କରେ ରହିଛି ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଚୈତିଜନ କାର୍ଯ୍ୟକ୍ରମ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଶିଶୁ ଶ୍ରମିକ ପ୍ରଥା ରୋକିବା ସମ୍ପର୍କରେ। ପରେ ଭେଟଘାଟରେ ସୁରୁସୁରୁ ପିଲା ଟୋକିକେ କାମ କରାଇଲେ କାଇଦଣ୍ଡାଚେ ଏବଂ ଶେଷରେ ଶୁଣିବେ ବର୍ଷାଦିନେ କାଇକାଇ ବିମାର ହେସି। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ସମ୍ପର୍କରେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଆଲୋଚନାରେ ଶୁଣିବେ ବର୍ଷାଦିନିଆ ଚାଷ ସମ୍ପର୍କରେ। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆପଣମାନଙ୍କୁ ପୁଣିଥରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ଆସନ୍ତାକାଲିର ଅଧିବେଶନ ପ୍ରାତଃ 5:53।